ଆକାଶବାଣୀ ଜୟପୁର ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ 20 ଦିନ 2026 ମସିହା ଜୁନ୍ ମାସର 10 ତାରିଖ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଆମର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 megahertz ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ। ସମୟ 5:57 ମାଙ୍ଗଳିକ

ଶୁଣିଲେ ସଂସ୍କୃତ ବନ୍ଦନା। ପୁରାତନ ରଚନାର ଶିଳ୍ପୀ ଥିଲେ ବୀଣାପାଣି ମିଶ୍ର। ପରବର୍ତ୍ତୀ ଶିଳ୍ପୀ ଶଶାଙ୍କ ଶେଖର ଘୋଷ। ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 44ତମ ଭାଗ।

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 44ତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।

ଗପଟିଏ କହି ଆରମ୍ଭ କରିବା ଆଜିର କଥା। ଗୋଟିଏ ଶ୍ରେଣୀଗୃହରେ ହଠାତ୍ କେହି ଜଣେ ଆଉ କାହାକୁ ଚାପୁଡ଼ାଇ ମାରିଲା। ବୁଝିବାରୁ ଜଣାପଡ଼ିଲା ସଂଖ୍ୟା ନଅ ସଂଖ୍ୟା ଆଠକୁ ଏକ ଚାପୁଡ଼ା ମାରିଛି। ସଂଖ୍ୟା ଆଠ ସଂଖ୍ୟା ନଅକୁ ପଚାରିଲା, କାହିଁକି ମୋତେ ମାରିଲୁ? ସଂଖ୍ୟା ନଅ ଗର୍ବରେ କହିଲା, ମୁଁ ତୋଠାରୁ ବଡ଼, ଏଥିପାଇଁ ତୋତେ ଚାପୁଡ଼ାଇ ମାରିପାରିବି। ସଂଖ୍ୟା ଆଠ ସେଇ ଯୁକ୍ତିରେ ସଂଖ୍ୟା ସାତକୁ ଚାପୁଡ଼ାଇ ବସାଇଦେଲା। ଏହାପରେ ସଂଖ୍ୟା ସାତ ଛଅକୁ, ସଂଖ୍ୟା ଛଅ ପାଞ୍ଚକୁ, ପାଞ୍ଚ ପୁଣି ଚାରିକୁ, ଏହି କ୍ରମରେ ବଡ଼ ସାନକୁ ମାଡ଼ ଦେବାର ବିଧି ଜାରି ରହିଲା। ସଂଖ୍ୟା ଏକ ମାଡ଼ ଖାଇବା ପରେ ସଂଖ୍ୟା ଶୂନ ଶ୍ରେଣୀର ଗୋଟାଏ କୋଣରେ ଯାଇ ଲୁଚିଗଲା। ତାପରେ ସଂଖ୍ୟା ଏକ ଯାହା କଲା ସେଥିରେ ସମସ୍ତଙ୍କର ଆଖି ଖୋଲିଗଲା। ସଂଖ୍ୟା ଏକ ସଂଖ୍ୟା ଶୂନକୁ ଯାଇ କହିଲା, ମୁଁ ତୋତେ ମାରିବି ନାହିଁ, ମୁଁ ତୋ ସହ ମିତ ବସିବି। ଏହା କହି ସେ ସଂଖ୍ୟା ଶୂନର ବାମ ପାଖରେ ଯାଇ ବସିଲା। ଏଥର ଶୂନ ଆଉ ଶୂନ ନୁହେଁ, ଦଶ ହୋଇଗଲା। ସଂଖ୍ୟା ନଅ ଠାରୁ ବି ବଡ଼। ଅନ୍ୟ ସବୁ ସଂଖ୍ୟା ଏହା ଦେଖି ଅବାକ୍ ହେଲେ ଆଉ ମୁହଁ ଚାହାଁ ଚାହିଁ ହୋଇ ଚୁପ୍ ହୋଇଗଲେ। ସଂଖ୍ୟା ଏକ କହିଲା, ନିଜେ କେତେ ବଡ଼ ସେ କଥା ଅନ୍ୟକୁ ବଡ଼ କରି ଦେଖାଇବାରେ ଥାଏ। ନିଜକୁ ନିଜେ ବଡ଼ ବୋଲି କହି ଆମେ ଗର୍ବ କରିବା ଆମକୁ କଦାପି ବଡ଼ କରିପାରେ ନାହିଁ। କହିବା କଥା ହେଉଛି, ଆମେ କେବେ ହେଲେ ଅନ୍ୟମାନଙ୍କ ପ୍ରତି ସହୃଦୟ ନ ହୋଇ କେବଳ ନିଜକୁ ବଡ଼ ବୋଲି ବିଚାର କରୁଥାଉ। ଅନ୍ୟ ସଭିଙ୍କୁ ଛୋଟ ଦେଖାଇବାକୁ, ଯାହା କିଛି କରିବାକୁ ହୁଏ ସେସବୁ କରୁଥାଉ। ଏ ସଂସାରରେ ପ୍ରତ୍ୟେକଙ୍କର ନିଜସ୍ୱ କିଛି ମୂଲ୍ୟ ରହିଛି, ହେଲେ ସେ ମୂଲ୍ୟ ଖୁବ୍ କମ୍ ପଡ଼ିଯାଏ ଯେତେବେଳେ ଆମେ ପରସ୍ପର ପ୍ରତି ସହଯୋଗର ହାତ ବଢ଼ାଇ ଏକ ନୂଆ ମୂଲ୍ୟବୋଧ ସୃଷ୍ଟି କରୁ। ଆମେ ନିଜେ ଶୂନ ହୋଇପାରୁ, କିନ୍ତୁ ଆମକୁ ଏକ ଭଳି ଏକ ଛୋଟ ସଂଖ୍ୟା ସହଯୋଗ କରି ଶୂନରୁ ଦଶ ଦରଜାକୁ ନେଇଯାଇପାରେ। ବିଚ୍ଛିନ୍ନ ହୋଇ ସ୍ୱାର୍ଥପର ଭାବରେ ରହିବା କଦାପି ମଣିଷର ସ୍ୱଭାବ ନୁହେଁ। ଜଣେ ଅନ୍ୟ ଜଣକୁ ବୁଝି ତା'ର ଅଭାବ ଅସୁବିଧାକୁ ଦୂର କରିବାର ପ୍ରୟାସ କଲେ ଆମ ସମାଜ ସତରେ କେତେ ବଦଳି ଯାଇପାରନ୍ତା। ଆମେ ନିଜେ ଯେତେ ପ୍ରାଚୁର୍ଯ୍ୟ ଭିତରେ ରହିଲେ ମଧ୍ୟ ସେଥିରୁ ଆମକୁ ଆନନ୍ଦ ମିଳେ କି? ଯେପର୍ଯ୍ୟନ୍ତ ଆମ ପଡ଼ୋଶୀ ସୁଖରେ ନଥାଏ, ଶାନ୍ତିରେ ନଥାଏ, ସେପର୍ଯ୍ୟନ୍ତ ଆମେ ନିଜେ କି ସୁଖ ପାଉ? ଯେପର୍ଯ୍ୟନ୍ତ ଆମ ସମ୍ପନ୍ନତାକୁ ନେଇ ଆମେ ଗର୍ବ କରୁଥାଉ, ଅନ୍ୟକୁ ଆମ ତୁଳନାରେ ଛୋଟ ଦେଖାଇବାର ଏକ ଅର୍ଥହୀନ ଦୌଡ଼ରେ ଥାଉ, ଆମ ମନ ଅସ୍ଥିର ହେଉଥାଏ, ମନରେ ଶାନ୍ତି ନଥାଏ। ଆମ ସମାଜରେ ଆମେ ଏତେ ସବୁ ବ୍ୟବଧାନ ଦେଖୁଛୁ। ଧନାଢ଼୍ୟ ଭଦ୍ର ବ୍ୟକ୍ତିମାନେ ନିଜ ସମ୍ପତ୍ତିକୁ ଯେଉଁ ଦେଖାଣିଆ ଭାବରେ ଖର୍ଚ୍ଚ କରୁଛନ୍ତି, ପିଲାଙ୍କ ଜନ୍ମଦିନରେ ବହୁ ଆଡ଼ମ୍ବର ଭୋଜି ବ୍ୟବସ୍ଥା ହେଉ, ଅବା ବିବାହ ବ୍ରତରେ ଅହେତୁକ ଲୋକ ଦେଖାଣିଆ ପାଇଁ ଖର୍ଚ୍ଚ କରି ଦିନକ ପାଇଁ କିମ୍ବା ଓଳିକ ପାଇଁ ସାରୁଥିବା ଅଜସ୍ର ଟଙ୍କା ହେଉ, ବାସ୍ତବରେ ଏହାର କିଛି ଅର୍ଥ ଥାଏ କି? ଦୀପାବଳି ଦିନର କୁମ୍ପି ଭଳି ଏକାଥରକେ ଏତେ ଟଙ୍କା ସାରିଦେଇ ଆମେ କ'ଣ ଯେ ପ୍ରମାଣ କରିବାକୁ ଚାହୁଁଥାଉ, ପର ମୁହୂର୍ତ୍ତରେ ସେ କଥା ପଚାରିଲେ ହୁଏତ ଆମଠି ଉତ୍ତର ନଥାଏ। ସବୁଠୁ ବଡ଼ ବିପଦ ହେଉଛି, ଯାହାର ଥାଏ ସେ ତ ଖର୍ଚ୍ଚ କରିପକାଏ, କିନ୍ତୁ ଯାହା ନିକଟରେ କିଛି ସଞ୍ଚିତ ଧନ ବି ନଥାଏ ସେ ମଧ୍ୟ ଧାର କରଜ କରି ନିଜର ସମ୍ଭ୍ରାନ୍ତପଣକୁ ପ୍ରମାଣ କରିବାରେ ଲାଗିପଡ଼େ। ପରବର୍ତ୍ତୀ ସମୟରେ ଏଥିପାଇଁ କେତେ ଯେ ଅସୁବିଧା ହୁଏ ସେ କଥା ଅନୁଭବ ହିଁ ଠିକ୍ ଭାବେ ଜାଣେ। ଭୋକିଲାକୁ ମୁଠେ ଖାଇବାକୁ ଦେବା କିମ୍ବା ଶୋଷରେ ଥିବା ଲୋକଟିକୁ ପାଣି ମୁନ୍ଦିଏ ଦେଇପାରିବା ସତରେ ଖୁବ୍ ଭଲ କାମ ନୁହେଁ କି? ଏହିଭଳି ଅତି ସାଧାରଣ ଆବଶ୍ୟକତା ପାଇପାରୁନଥିବା ଲୋକଙ୍କର ଆମ ସମାଜରେ ଅଭାବ ନାହିଁ। ଆମେ ସେମାନଙ୍କର ଭଲମନ୍ଦ ବୁଝିବାକୁ ଥରେ ଚେଷ୍ଟା କରିବା ଆମର ଦାୟିତ୍ୱ ନୁହେଁ କି?

0: ଶୁଣିଲେ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଆକାଶବାଣୀ ଜୟପୁର, ଶୁଣନ୍ତୁ ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ଜହ୍ନି ଚାଷ ସମ୍ପର୍କରେ। ଜହ୍ନି ଚାଷ ଓଡ଼ିଶାରେ ଏକ ବହୁତ ଲାଭଦାୟକ ଏବଂ ଜନପ୍ରିୟ ପରିବା ଚାଷ। ଏହା ଅଳ୍ପ ଦିନରେ ଏବଂ କମ୍ ଖର୍ଚ୍ଚରେ ଭଲ ଆଦାୟ ଦେଇଥାଏ। ଜହ୍ନି ଏକ ଗରମ ଏବଂ ଆର୍ଦ୍ର ଜଳବାୟୁର ଫସଲ। ଏହାର ବୃଦ୍ଧି ପାଇଁ ଉଷ୍ମ ପାଣିପାଗ ସବୁଠାରୁ ଭଲ ହୋଇଥାଏ। ଉର୍ବର ନିଗିଡ଼ା ଏବଂ ଦୋରସା ମାଟି ଜହ୍ନି ଚାଷ ପାଇଁ ସର୍ବୋତ୍ତମ ହୋଇଥାଏ। ଜହ୍ନି ଚାଷ ପାଇଁ ମାଟିର ଅମ୍ଳତା 6.0-7.0 ପିଏଚ୍ ମଧ୍ୟରେ ରହିବା ଉଚିତ। ଜହ୍ନିକୁ ବର୍ଷକୁ 2-3 ଥର ଚାଷ କରାଯାଇପାରେ। ଖରାଦିନ ସମୟରେ ଜାନୁଆରୀ ମାସରୁ ଫେବୃଆରୀ ମାସ ମଧ୍ୟରେ, ବର୍ଷାଦିନ ସମୟରେ ଜୁନ୍ ମାସରୁ ଜୁଲାଇ ମାସ ମଧ୍ୟରେ, ଶୀତଦିନିଆ ଚାଷ ଭାବରେ ସେପ୍ଟେମ୍ବର ମାସ ଓ ଅକ୍ଟୋବର ମାସ ମଧ୍ୟରେ ଜହ୍ନି ଚାଷ କରାଯାଇଥାଏ। ଜହ୍ନି ଚାଷରେ ଭଲ ଅମଳ ପାଇଁ କିଛି ଜନପ୍ରିୟ ଓ ଉନ୍ନତ କିସମର ବିହନକୁ ଚୟନ କରିବା ନିହାତି ଆବଶ୍ୟକ। ଏହି ବିହନଗୁଡ଼ିକ ମଧ୍ୟରେ ରହିଛି ପୁଷା ନସଦାର, ଅର୍କ ସୁମିଡ୍, କଲ୍ୟାଣପୁର ହରିତପ୍ରିୟା। ଏହା ବ୍ୟତୀତ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀର ହାଇବ୍ରିଡ୍ କିସମ ମଧ୍ୟ ବଜାରରେ ଉପଲବ୍ଧ ହେଉଥିବାର ଦେଖିବାକୁ ମିଳେ। ଜହ୍ନି ଚାଷ ପାଇଁ ପ୍ରଥମେ ଜମିକୁ 2-3 ଥର ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରିଦେବା ଏବଂ ଶେଷ ଚାଷ ସମୟରେ ପରିମାଣ ମୁତାବକ ସଢ଼ା ଗୋବର ଖତ ମାଟିରେ ମିଶାଇଦେବା। ଜହ୍ନି ଗଛ ଲଗାଇବା ସମୟରେ ଧାଡ଼ିକୁ ଧାଡ଼ି 1.5 ମିଟରରୁ 2.0 ମିଟର ଏବଂ ଗଛକୁ ଗଛ 60-75 ସେଣ୍ଟିମିଟର ବ୍ୟବଧାନ ରଖି ହୁଡ଼ା ପ୍ରସ୍ତୁତ କରିବା। ଏକର ପ୍ରତି ପ୍ରାୟ 1.5-2 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବା ପୂର୍ବରୁ ବିଶୋଧନ କରିବା ନିହାତି ଜରୁରୀ। ଜହ୍ନି ଚାଷରେ ଗୋବର ଖତ ସହିତ ମାଟି ପରୀକ୍ଷା ଅନୁସାରେ ନାଇଟ୍ରୋଜେନ୍, ଫସ୍ଫରସ୍ ଏବଂ ପୋଟାସ୍ ସାର ପ୍ରୟୋଗ କରିବା ଉଚିତ। ଗଛ ବଢ଼ିବା ସମୟରେ ଏବଂ ଫୁଲ ଆସିବା ବେଳେ ହାଲୁକା ଭାବରେ ନାଇଟ୍ରୋଜେନ୍ ଦେଲେ ଗଛ ସତେଜ ରହିଥାଏ। ଏହା ବ୍ୟତୀତ ଖରାଦିନେ ପ୍ରତି 4-5 ଦିନରେ ଥରେ ଏବଂ ବର୍ଷା ଦିନରେ ଆବଶ୍ୟକତା ଅନୁସାରେ ଜଳସେଚନ କରିବା ଉଚିତ। ଜମିରେ ଯେପରି ପାଣି ଜମି ନ ରହେ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ। ଜହ୍ନି ଗଛକୁ ମଞ୍ଚା ସାହାଯ୍ୟରେ ମଡ଼ାଇଲେ ଫଳ ସିଧା, ସଫା ଏବଂ ଆକର୍ଷଣୀୟ ହୋଇଥାଏ। ଏହାଦ୍ୱାରା ରୋଗପୋକ ଆକ୍ରମଣ ମଧ୍ୟ କମ୍ ହୋଇଥାଏ ଏବଂ ଅମଳ ପ୍ରାୟ 2 ଗୁଣ ବଢ଼ିଯାଇଥାଏ। ଏହା ବ୍ୟତୀତ ଜହ୍ନି ଚାଷରେ କେତେଗୁଡ଼ିଏ ରୋଗପୋକ ଦେଖିବାକୁ ମିଳେ। ଜହ୍ନି ଚାଷରେ ଦେଖାଯାଉଥିବା ପୋକମାନଙ୍କ ମଧ୍ୟରେ ରହିଛି କାଣ୍ଡବିନ୍ଧା ପୋକ, ଲାଲ ପୋକ ଏବଂ ଫଳବିନ୍ଧା ମାଛି ଇତ୍ୟାଦି। ଏଥିପାଇଁ ନିମ୍ବ ଆଧାରିତ କୀଟନାଶକ କିମ୍ବା ଆବଶ୍ୟକ ସ୍ଥଳେ ଉପଯୁକ୍ତ ରାସାୟନିକ ଔଷଧକୁ ମଧ୍ୟ ଆମେ ସ୍ପ୍ରେ କରିପାରିବା। ଜହ୍ନି ଗଛରେ ଦେଖାଯାଉଥିବା ରୋଗଗୁଡ଼ିକ ହେଉଛି ଡାଉନି ମିଲ୍ଡ୍ୟୁ। ବର୍ଷାଦିନେ ଏହି ରୋଗ ଅଧିକ ଦେଖାଯାଏ। ଏହି ରୋଗ ହେଲେ ପତ୍ରର ଉପର ଭାଗରେ ହଳଦିଆ ରଙ୍ଗର ଚିହ୍ନ ଏବଂ ତଳ ପାଖରେ ପାଉଁଶିଆ ବାଇଗଣୀ ରଙ୍ଗର କବକ ଦେଖାଯାଏ। ପରେ ପତ୍ରଗୁଡ଼ିକ ଶୁଖି ଝଡ଼ିଯାଇଥାଏ। ଏହାର ନିରାକରଣ ପାଇଁ ଗଛମୂଳରେ ପାଣି ଯେମିତି ଜମି ନ ରହେ ତାହା ଦେଖିବାକୁ ହେବ। ଏହା ବ୍ୟତୀତ ମ୍ୟାନ୍କୋଜେବ୍ 2.5 ଗ୍ରାମ କିମ୍ବା ମେଟାଲାକ୍ସିଲ୍ ମ୍ୟାନ୍କୋଜେବ୍ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ 10 ଦିନ ବ୍ୟବଧାନରେ 2 ଥର ସ୍ପ୍ରେ କରିବା। ଆଉ ଏକ ରୋଗ ହେଉଛି ପାଉଡରୀ ମିଲ୍ଡ୍ୟୁ। ଏହି ରୋଗ ହେଲେ ପତ୍ର ଏବଂ କାଣ୍ଡ ଉପରେ ଧଳା ରଙ୍ଗର ଗୁଣ୍ଡ ବା ପାଉଡର ଜମିଗଲା ଭଳି ଦେଖାଯାଏ। ଏହାଦ୍ୱାରା ଗଛର ଖାଦ୍ୟ ପ୍ରସ୍ତୁତି ବାଧାପ୍ରାପ୍ତ ହୁଏ ଏବଂ ଗଛ ଶୁଖିଯାଏ। ଏହାର ପ୍ରତିକାର ପାଇଁ ରୋଗ ଦେଖାଯିବା ମାତ୍ରେ ସଲଫର 3 ଗ୍ରାମ କିମ୍ବା କାର୍ବେଣ୍ଡାଜିମ୍ 1 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ସାଧାରଣତଃ ବିହନ ବୁଣିବାର 60-70 ଦିନ ମଧ୍ୟରେ ଜହ୍ନି ଅମଳକ୍ଷମ ହୋଇଥାଏ। ଫଳଗୁଡ଼ିକ ଅଧିକ ଟାଣ ହେବା ପୂର୍ବରୁ ସକାଳ ସମୟରେ ଏହି ଫଳଗୁଡ଼ିକୁ ତୋଳି ନେବା ଉଚିତ।
0: ଶୁଣିଲେ ଚାଷବାସ କଥା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଡିଡାଇ ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ସୁନ୍ଦରୀ ପଲାସୀ ଏବଂ ସାଥୀ।
2: ବିଭିନ୍ନ ତପସିଲଭୁକ୍ତ ଉପଜାତିର ସମ୍ପ୍ରଦାୟମାନଙ୍କ ଭିତରେ ଡିଡାଇ ସମ୍ପ୍ରଦାୟ ଅନ୍ୟତମ। ଏମାନେ ମଧ୍ୟ

ଆଜିକାଲି ଯୁଗକୁ ଚାହିଁ ସମୟକୁ ଚାହିଁ ଧୀରେ ଧୀରେ ପରିବର୍ତ୍ତିତ ହେଲାଣି। ସେମାନଙ୍କ ଭିତରେ ଶିକ୍ଷା ଦୀକ୍ଷାର ଆଗ୍ରହ ଆସିଲାଣି ଏବଂ ସେମାନେ ଏହି ଶିକ୍ଷା ଦୀକ୍ଷା ଏବଂ ବିଭିନ୍ନ ସମୟରେ ଘଟୁଥିବା ନିଜ ଜୀବନ ଘଟଣାବଳୀକୁ ଗୀତ ଆକାରରେ ଛନ୍ଦି ସେମାନେ ପରିପ୍ରକାଶ କରିଥାନ୍ତି। ଆଜି ଆସନ୍ତୁ ଆମର ଏହି କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ଡିଡାଇମାନଙ୍କର ପ୍ରଥମେ ପାଠ ପଢ଼ିବା ପାଇଁ ଅନ୍ୟକୁ ବୁଝାଇବା ଗୀତ, ପାଠ ପଢ଼ିବାର ଉପକାରିତା ଏବଂ ପାଠ ପଢ଼ିବା ଦ୍ୱାରା ଆମର ଲାଭ, ଏହି ସମ୍ପର୍କରେ ଏହି ଗୀତ ମାଧ୍ୟମରେ ସେମାନେ ବୁଝାଉଛନ୍ତି ଅନ୍ୟମାନଙ୍କୁ। ଏହାକୁ ପରିବେଷଣ କରୁଛନ୍ତି ସୁନ୍ଦରୀ ପଲାସୀ ଏବଂ ସାଥୀ।

ଗୋଟାଏ ବାଜି 20 ମିନିଟ୍ରେ ଶୁଣିବେ ଘର ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଫୋନ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଘରଣୀ। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଗୀତ ସୁରେ ମଧୁଝରେ ପରେ ୱାର୍କ ଫ୍ରମ୍ ହୋମ୍ କେତେ ଭଲ ସମ୍ପର୍କରେ ସାକ୍ଷାତକାର ଶୁଣିବେ। ହ୍ୟାଲୋ ସର୍ଦ୍ଦା ଲାଗିବା ଗୀତ ଶୁଣିବେ ଅପରାହ୍ନ 5:30। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ରୋଗୀସେବାକୁ ସୁଦୃଢ଼ କରିବା ପାଇଁ 755 ନୂତନ ପଦବୀ ମଞ୍ଜୁର କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି। ନୂତନ ପଦବୀ ମଞ୍ଜୁର ହେବା ଫଳରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଧିକ ସଶକ୍ତ ହେବ। ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତାକୁ 639 ଟଙ୍କାରୁ 650 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ଗତ ଜାନୁଆରୀ ମାସରୁ ଲାଗୁ ହେବ। ପୂର୍ବରୁ ଗତବର୍ଷ ଜୁଲାଇ ପହିଲାରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତା 600

0: ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସୂଚନା ଅନୁସାରେ ନିକଟରେ ମୁଖ୍ୟମନ୍ତ୍ରୀ ମିଲିଂ ଦରକୁ ଦୁଇଗୁଣା ବୃଦ୍ଧି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଯୋଜନା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାଞ୍ଚଟି ବ୍ଲକରୁ ଅତି କମ୍ରେ 100 ଜଣ ମହାଲକ୍ଷ୍ୟପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟଧାର୍ଯ୍ୟ ସହ ଯୋଜନା ପ୍ରସ୍ତୁତ ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମା ମାଟିର ସୁରକ୍ଷା, ଜଳ ଜୀବିକା ସଂରକ୍ଷଣ ଓ ବିପଣନର ସୁବ୍ୟବସ୍ଥା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିନକୁ ଦିନ ଭୂତଳ ଜଳ ହ୍ରାସ ପାଉଥିବାରୁ ବର୍ଷା ଜଳର ସଂରକ୍ଷଣ ଏବଂ ଏହାର ପୁନଃ ବ୍ୟବହାର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଚେକ୍ଡ୍ୟାମ୍ଗୁଡ଼ିକର ମରାମତି କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସୋହତା କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ବାଲ୍ୟବିବାହ ରୋକିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ବାଲ୍ୟବିବାହ ରୋକିବା ପାଇଁ ଆଇନଗତ ପଦକ୍ଷେପ ସହ ସଚେତନତା ପରାମର୍ଶ ଓ ସମନ୍ୱୟକୁ ଗୁରୁତ୍ୱ ଦେଇଥିଲେ। ଭଦ୍ରକ ଜିଲ୍ଲାରେ ମଧ୍ୟ ବାଲ୍ୟବିବାହ ରୋକିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଜାପାନରେ ଅନୁଷ୍ଠିତ 18 ବର୍ଷରୁ କମ୍ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଥିବା ପୁରୁଷ ଓ ବ୍ରୋଞ୍ଜ ପଦକ ବିଜେତା ମହିଳା ଦଳର ଖେଳାଳିମାନଙ୍କୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆର୍ଥିକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ପୁରୁଷ ଦଳରେ ସାମିଲ ଓଡ଼ିଆ ଖେଳାଳି ଅର୍ମାନ ସୋରେନ୍ଙ୍କୁ 2,50,000 ଏବଂ ମହିଳା ଦଳରେ ସାମିଲ ଥିବା 4 ଜଣ ଖେଳାଳିଙ୍କୁ 83,500 ଲେଖାଏଁ ପ୍ରଦାନ କରିଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଚଳିତ ସପ୍ତାହରେ ସ୍ୱର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ଅପରପକ୍ଷରେ ଗତକାଲି 7 ସହରର ତାପମାତ୍ରା 40°C ଉପରେ ରହିଥିଲା। ସକାଳର ଆଞ୍ଚଳିକ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32 ସମୟରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଡାକ୍ତର ନୀଳମାଧବ ରଥ।
2: ସମଗ୍ର ବିଶ୍ୱରେ ମାନସିକ ରୋଗୀଙ୍କୁ ଭୟ, ଅବହେଳା, ସାମାଜିକ ଘୃଣା ବା ଅସମାନ ଦୃଷ୍ଟିରେ ଆମେ ଦେଖିଥାଉ। ବ୍ୟକ୍ତି ନିଜେ, ବ୍ୟକ୍ତିର ପରିବାର ଦୁଃଖରେ ଆଶଙ୍କାରେ ପଡ଼ିଯାନ୍ତି। ରୋଗୀ ଦୁର୍ଭାବନାର ଶିକାର ହୋଇ ନିଜର ବା ଅନ୍ୟର କ୍ଷତି କରିପାରେ। ମାନସିକ ରୋଗଗ୍ରସ୍ତ ହୋଇ ପିତାମାତା ପଙ୍ଗୁ ହେଲେ ପରିବାର ଅନାଥ ହୋଇଯାଏ। ବୁଦ୍ଧିଶୂନ୍ୟ ଅନଗ୍ରସର ଶିଶୁ ତଥା ରୋଗୀଙ୍କୁ ଆମେ ପରିବାର ଉପରେ ବୋଝ ବୋଲି ଭାବୁ। ଝିଅଟିଏ ବାହା ହୋଇ ସାମାନ୍ୟ ମାନସିକ ଭାରାକ୍ରାନ୍ତ ହେଲେ ତାକୁ ବାପ ଘରକୁ ପଠାଉ। ଛାଡ଼ପତ୍ର ତଥା ପଞ୍ଚାୟତ, ପରିବାର, ଅଦାଲତ ପର୍ଯ୍ୟନ୍ତ ଯିବାକୁ ହୁଏ। ଅସହାୟତା ବା ଚଞ୍ଚକତା ପୂର୍ବକ ରୋଗୀକୁ ରାସ୍ତାଘାଟରେ ଛାଡ଼ି ଦିଅନ୍ତି। ଡାକ୍ତରଖାନା, ବାରଣ୍ଡା ଓ ମନ୍ଦିରରେ ବା ମସଜିଦ ପାଖରେ ଅନେକ ଛାଡ଼ି ପଳାନ୍ତି ବା ମାନସିକ ଚିକିତ୍ସା କେନ୍ଦ୍ରରେ ଭୁଲ ଠିକଣା, ଭୁଲ ନାମ ଦେଇ ପରିତ୍ୟାଗ କରିଥାନ୍ତି। ମାନସିକ ରୋଗ ଯେକୌଣସି ରୋଗ ପରି ଶାରୀରିକ, ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ଚାପ ହେତୁ ମନ ତଥା ବୁଦ୍ଧି ବିକୃତ ହୁଏ ଏବଂ ଚିକିତ୍ସା ମାଧ୍ୟମରେ ଭଲ ମଧ୍ୟ ହୁଏ। 90% ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବାରିକ, ସାମାଜିକ ଓ ବ୍ୟକ୍ତିଗତ ଜୀବନକୁ ଫେରନ୍ତି ଏବଂ କାର୍ଯ୍ୟକ୍ଷମ ହୋଇଥାନ୍ତି। କେବଳ ଔଷଧ ନୁହେଁ, ସ୍ନେହ, ସହାନୁଭୂତି, ନିରାପତ୍ତା ଓ ସେବା ଶୁଶ୍ରୂଷା ସେମାନେ ଆଶା କରନ୍ତି। ବ୍ୟକ୍ତିଗତ ଭାବେ ସମସ୍ତ ସୁବିଧା, ସଫାସୁତୁରା ହେବା, ସ୍ୱାଭାବିକ ଜୀବନଯାପନ ତାଙ୍କୁ ଦେବା ଆମର ନୈତିକ ଦାୟିତ୍ୱ। ରୋଗ, ଔଷଧ, ବିଜୁଳି ଚିକିତ୍ସା, ବ୍ୟବହାରିକ ଚିକିତ୍ସା ବିଷୟରେ ରୋଗୀ ଓ ସେମାନଙ୍କ ଲୋକମାନଙ୍କୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଜଣାଇବା ବା ଜାଣିବାର ଅଧିକାର ରୋଗୀ ତାଙ୍କ ଲୋକଙ୍କର ଅଛି। ଏହା ଡାକ୍ତରଙ୍କ ନୈତିକ ଦାୟିତ୍ୱ ଯେ ରୋଗ ଚିକିତ୍ସାର ମାଧ୍ୟମ, ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଏସବୁ ବିଷୟରେ ଆମେ ତାଙ୍କୁ ଜଣାଇବା ଉଚିତ। ତାଙ୍କର ପୂର୍ଣ୍ଣ ସ୍ୱାସ୍ଥ୍ୟ, ଖାଦ୍ୟପେୟ, ନିରାପତ୍ତା ଓ ସୁସ୍ଥ ପରିବେଶର ସୁରକ୍ଷା, ପ୍ରତ୍ୟେକ ଚିକିତ୍ସାଳୟ ଓ ନିଜ ଘରେ ତାଙ୍କୁ କିପରି ଆମେ ରଖିବା ଏ ପ୍ରକାର ସୁସ୍ଥ ପରିବେଶ ମିଳିବା ଉଚିତ। ଅନେକ ସମୟରେ ଆମେ ରୋଗୀକି ଚାବି ଦେଇ ରଖିଦେଇଥାଉ, ଲୋକ ଓ ବନ୍ଧୁବାନ୍ଧବ ସାଙ୍ଗରେ ମିଶାଇବାକୁ ଦେଉନା। ଏ ବିଷୟରେ ଆମେ ସଚେତନ ହେବା ଉଚିତ ଏବଂ ଯେତିକି ଆମେ ସାମାଜିକ କର୍ମରେ ତାଙ୍କୁ ମିଶାଇବା ଏବଂ ଆମ ସହିତ ପର୍ବପର୍ବାଣୀ ପାଳନରେ ସାହାଯ୍ୟ କରିବା ତାହେଲେ ସେମାନଙ୍କ ଜଲ୍ଦି ରୋଗ ଭଲ ହେବ। ସାଇକୋ ସୋସିଆଲ ଭାକ୍ୟୁମ୍ ଭିତରେ ବା ଯୋଉଠି ସାମାଜିକ

0: ତା ନାହିଁ, ମାନସିକତା ନାହିଁ, ସ୍ନେହ ସମ୍ବନ୍ଧ ନାହିଁ, କୌଣସି ମାନସିକ ଔଷଧ ମଧ୍ୟ କାମ କରେ ନାହିଁ। ମାନସିକ ରୋଗରେ ପୀଡ଼ିତ ହେଲେ ବି ରୋଗୀ ଭିତରେ ମାନବିକତା, ମୂଳ ମାନସିକ ସୁସ୍ଥ ଭାବଧାରା ଉଜ୍ଜୀବିତ ଥାଏ। ଅନ୍ୟର ଜୀବନ ସମ୍ପତ୍ତି ତଥା ସମ୍ମାନ ପାଇଁ ସେ ବ୍ରତୀ ହେବା ଉଚିତ। ଠିକ୍ ସମୟରେ ଔଷଧ ଖାଇବା, ଲୋକଙ୍କର କଥା ମାନିବା ଦ୍ୱାରା 90% ରୋଗର ଉପଶମ ହୁଏ। ରୋଗୀର ଭ୍ରମ ଦୂର ହୋଇଥାଏ। ନିଶା ବର୍ଜନ କରିବା, ଅସାମାଜିକତା ଠାରୁ ଦୂରରେ ରହିବା, ରାତି ଅନିଦ୍ରା ନ ହେବା ଏବଂ ଯଥାଶକ୍ତି ଘର କାମରେ ସାହାଯ୍ୟ କରିବା, ବିଲବାଡ଼ିରେ କାମ କରିବା, ନିଜର କର୍ତ୍ତବ୍ୟ ଏବଂ ବହି ପଠନ କରିବା, ପ୍ରାର୍ଥନା, ଯୋଗାଭ୍ୟାସ, ବ୍ୟାୟାମ ଆଦିରେ ନିୟୋଜିତ ରହିବା ରୋଗୀକୁ ସୁସ୍ଥ କରିଥାଏ। କେବଳ ଶାରୀରିକ ଅବସ୍ଥା ନୁହେଁ, ମାନସିକ, ସାମାଜିକ ଏବଂ ଆଧ୍ୟାତ୍ମିକ ପରିବେଶରେ ରୋଗୀ ରହିଲେ ଜଲ୍ଦି ସମ୍ପୂର୍ଣ୍ଣ ରୂପେ ରୋଗମୁକ୍ତ ହୋଇଥାଏ। ଆଇନ ସହାୟତା, ଚିକିତ୍ସାଳୟ, ଜାତୀୟ ତଥା ଜିଲ୍ଲା ମାନସିକ ଚିକିତ୍ସା କେନ୍ଦ୍ର ଆଉ ନିଶାମୁକ୍ତି କେନ୍ଦ୍ରର ସାହାଯ୍ୟ ନେବା ଦ୍ୱାରା ରୋଗୀର ସାମାଜିକ, ଆର୍ଥିକ, ଆଇନଗତ ଥଇଥାନ ସୁଦୃଢ଼ ହୋଇଥାଏ। ନିଶା ଖାଇ ସନ୍ଦେହରେ ଭ୍ରମରେ ଅନ୍ୟର କ୍ଷତି କରିବା ବା ଅପରାଧରେ ଜଡ଼ିତ ହେବା ଦ୍ୱାରା ରୋଗୀକୁ ଅପରାଧ ପାଇଁ ଦଣ୍ଡ ନିଶ୍ଚିତ ଦିଆଯିବ। ମାନସିକ ରୋଗ ଆଳରେ ଜଣେ ଜଘନ୍ୟ ଅପରାଧ କରି ଆଇନ ଆଖିରୁ ଖସିଯିବା ଏତେ ସହଜ ନୁହେଁ। ରୋଗୀର ଅବଶେଷ ମାନସିକ ସୁସ୍ଥତାର ସାହାଯ୍ୟ ନେଇ ତା ତରଫରୁ ନିଜର ମନକୁ ଭଲ କରିବାର ପ୍ରଚେଷ୍ଟା ରୋଗୀ ମଧ୍ୟରେ ରହିବା ଉଚିତ। ଏହା ତାର ଅଧିକାର ଏବଂ ଦାୟିତ୍ୱ ମଧ୍ୟ। ରୋଗୀ ଉଚିତ ଚିକିତ୍ସା, ସାମାଜିକ ନିରାପତ୍ତା, ସମ୍ମାନର ଯୋଗ୍ୟ ଏବଂ ଏହାଦ୍ୱାରା ସେ ରୋଗମୁକ୍ତ ହେବ, ଏଇଟା ତାର ଅଧିକାର। ଏଥିରେ ଉଦାତ୍ତ ଭାବନା ଓ ସମ୍ପୂର୍ଣ୍ଣ ଦାୟିତ୍ୱବାନ ହେବା ଆମ ସମସ୍ତ ଡାକ୍ତର ଏବଂ ଜନସମାଜର ତଥା ପ୍ରଶାସନର ନୈତିକ ତଥା ପବିତ୍ର କର୍ତ୍ତବ୍ୟ ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା, ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଥିଲେ ଡାକ୍ତର ନୀଳମାଧବ ରଥ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରତିନିଧି ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବୈଠକ। ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ର ବିଭିନ୍ନ ଅଞ୍ଚଳରେ ଆମେରିକାର ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରତିନିଧି ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ 4398 ଦିନ ରହିଥିଲା। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି, ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ।

ଘଟିଛି। ଭାରତ ଇତିମଧ୍ୟରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକ ପ୍ରଦାନ କରିଥିବା ଶୁଭେଚ୍ଛା ପତ୍ରରେ କହିଛନ୍ତି, ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଶ୍ରୀଲଙ୍କା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରେରଣା ପ୍ରଦାନ କରିଛି। ପପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦିଙ୍କୁ ଏକ ଆଦର୍ଶ ନେତୃତ୍ୱର ଉଦାହରଣ ଭାବେ ବର୍ଷ୍ଣନା କରିଛନ୍ତି। 25 କୋଟି ନାଗରିକଙ୍କୁ ଦାରିଦ୍ର୍ୟ ସୀମାରେଖାର ଊର୍ଦ୍ଧ୍ୱକୁ ଉତ୍ଥାନ କରିବା ଶ୍ରୀ ମୋଦିଙ୍କର ଏକ ଉଲ୍ଲେଖନୀୟ ସଫଳତା ବୋଲି ସେ କହିଛନ୍ତି। ତ୍ରିନିଦାଦ ଓ ଟବାକୋ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିଶେଷର କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ବୈଶ୍ୱିକ ପ୍ରସଙ୍ଗରେ ଭାରତ ଏକ ପ୍ରମୁଖ ରାଷ୍ଟ୍ର ଭାବେ ବିକଶିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶେଷର ଭାରତର ବୈଦେଶିକ ନୀତି, ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏରେ ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂରଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22ଟି ଏନ୍ଡିଏ ଶାସିତ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ, ଭିଭିଭୂମି ବିକାଶ ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡ ଗସ୍ତରେ ଯିବେ। ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବୁଲ୍ଗେରିଆ ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାକାର ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଫିନ୍ଲାଣ୍ଡରେ ଆୟୋଜିତ ଚତୁର୍ଦ୍ଦଶ କୁଲତରନ୍ତା ଆଲୋଚନାରେ ଡକ୍ଟର ଜୟଶଙ୍କର ଅଂଶଗ୍ରହଣ କରିବେ। ପରିବର୍ତ୍ତିତ ବିଶ୍ୱ ଆଞ୍ଚଳିକ ଏବଂ ସ୍ଥାନୀୟ ଦୃଷ୍ଟିକୋଣ ପ୍ରସଙ୍ଗ ଆଧାରରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ଫିନ୍ଲାଣ୍ଡ ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇରାନ ବିରୁଦ୍ଧରେ ଆମେରିକା ସେନା ପକ୍ଷରୁ ଆକ୍ରମଣ ଜୋରଦାର ହୋଇଛି। ଓମାନ ଉପକୂଳରେ ଆମେରିକା ଏକ ଆପାଚି ହେଲିକପ୍ଟରକୁ ଇରାନ ଡ୍ରୋନ୍ ମାଧ୍ୟମରେ କରିଥିବା ଆକ୍ରମଣ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଆମେରିକା ଅଧିକାରୀ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ହେଲିକପ୍ଟରରୁ ଦୁଇଜଣ ଯାକ ପାଇଲଟ୍କୁ ଉଦ୍ଧାର କରାଯାଇଛି ବୋଲି ଆମେରିକା ସେନା ସୂଚନା ଦେଇଛି। ଆମେରିକାର ପ୍ରତିଆକ୍ରମଣ ପରିପ୍ରେକ୍ଷୀରେ ଇରାନର ସିରିକ୍, ମିନାଭ ବନ୍ଦର ଅଞ୍ଚଳ ଆବାସ ଏବଂ ହର୍ମୁଜ ପ୍ରଣାଳୀ ସୀମାବର୍ତ୍ତୀ କ୍ୱେସମ୍ ଦ୍ୱୀପରେ ବିସ୍ଫୋରଣ ହୋଇଛି। ଆମେରିକାର ହେଲିକପ୍ଟର ଉପରେ ଇରାନ ଆକ୍ରମଣର ଜବାବ ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସତର୍କ କରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି କହିଛନ୍ତି, ଆମେରିକା ଆକ୍ରମଣର କଠୋର ଜବାବ ଦିଆଯିବ। ହର୍ମୁଜ ପ୍ରଣାଳୀ ଛାଡ଼ିବାକୁ ବିଦେଶୀ ସେନାଙ୍କୁ ଶ୍ରୀ ଅରଘାଚି ସତର୍କ କରାଇଛନ୍ତି। ବିଶ୍ୱର 3ଟି ପ୍ରତିଷ୍ଠିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ପତ୍ର ପ୍ରଦାନ କରାଯାଇଛି। ସେଗୁଡ଼ିକ ହେଉଛି ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ, ୟର୍କ ବିଶ୍ୱବିଦ୍ୟାଳୟ ଏବଂ ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ଡକ୍ଟର ବିନୀତ ଯୋଶୀ ଏହି ଅନୁଦାନ ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ଭାରତରେ ପ୍ରତିଷ୍ଠା ହେବାକୁ ଥିବା ଅନୁଷ୍ଠାନ ଜାତୀୟ ଶିକ୍ଷାନୀତି 2020 ଆନ୍ତର୍ଜାତିକ ଦୃଷ୍ଟିକୋଣକୁ ଗତିଶୀଳ କରିବାରେ ସହାୟକ ହେବ। ଦେଶରେ ଗୁଣାତ୍ମକ ଶିକ୍ଷା, ଶିକ୍ଷା କ୍ଷେତ୍ରରେ ବିଶ୍ୱ ସହଭାଗିତା ଏବଂ ନବସୃଜନ ଗବେଷଣା କ୍ଷେତ୍ରକୁ ଏହି ପଦକ୍ଷେପ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସମେତ କେତେକ ରାଜ୍ୟରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ତରଫରୁ କ୍ୟାମ୍ପସ୍ ପ୍ରତିଷ୍ଠା କରାଯିବ। ବିଶ୍ୱସ୍ତରରେ ପ୍ରତିଯୋଗିତା, ସମାବେଶ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶିକ୍ଷା ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ

0: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଶୁଣିବା ଯୁବବର୍ଗଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ଗତ 12 ବର୍ଷ ମଧ୍ୟରେ ଦେଶର ଯୁବଶକ୍ତିକୁ ପ୍ରାଥମିକତା ପ୍ରଦାନ କରିଛନ୍ତି। ବିକଶିତ ଭାରତ ନିର୍ମାଣ ଏବଂ ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତକୁ ଅଧିକ ସଶକ୍ତ କରିବାରେ ଯୁବବର୍ଗଙ୍କ ଭୂମିକା ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। 12 କୋଟିରୁ ଅଧିକ ନୂତନ ଉଦ୍ୟୋଗୀଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ ସହଯୋଗ ପ୍ରଦାନ କରାଯାଇଛି। ନିଯୁକ୍ତି ପଛରେ ନ ଗୋଡ଼ାଇ ଆତ୍ମନିର୍ଭରଶୀଳ ଏବଂ ନିଯୁକ୍ତି ପ୍ରଦାନକାରୀ ଭାବେ ଯୁବବର୍ଗଙ୍କୁ ସରକାର ପ୍ରେରଣା ପ୍ରଦାନ କରିଛନ୍ତି। ଆଗାମୀ ଆୟାରଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତରୁ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ବଦଳରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଥିବା ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ସୂଚନା ଦେଇଛି। ଏହି ଦୁଇ ଦେଶରେ ଭାରତୀୟ ଦଳ ଟି20 ସିରିଜ୍ ଖେଳିବ। ମ୍ୟାଚ୍ ଖେଳିବା ନେଇ ଫିଟ୍ ନଥିବାରୁ ମହମ୍ମଦ ସିରାଜଙ୍କୁ ଦଳରୁ ବାଦ୍ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ବୋଲି ବିସିସିଆଇ ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ ଆଜି ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗରମ ହେବା ନେଇ ଆକଳନ କରିଛି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଉତ୍ତରପ୍ରଦେଶ ଏବଂ ପଶ୍ଚିମ ରାଜସ୍ଥାନର କେତେକ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଓଡ଼ିଶା ସମେତ କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଆସନ୍ତା 3 ଦିନ ମଧ୍ୟରେ ଦେଶର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ଆଜି ଘୂର୍ଣ୍ଣିଝଡ଼ ସହିତ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀ ରାଜ୍ୟ ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବୈଠକ। ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡକୁ ଆଜିଠାରୁ 2 ଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ର ବିଭିନ୍ନ ଅଞ୍ଚଳରେ ଆମେରିକାର ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ପ୍ରଚାର କରୁଛୁ ବିବିଧା କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସସ୍ମିତା ପାଣିଗ୍ରାହୀ ଏବଂ ରଞ୍ଜନ କୁମାର ବେହେରା।

0: ହୀରା ମୋତି କିମ୍ବା ମାଣିକର ମୂଲ୍ୟ ଯେତେ ଅଧିକ ହଉ, ଜୀବନରେ ନିଜ ଲୋକଙ୍କ ସ୍ଥାନ ସେ ସବୁଠାରୁ ଅନେକ ଉର୍ଦ୍ଧ୍ୱରେ।
1: ଧନ ସମ୍ପତ୍ତି କେବଳ ଆଖିକୁ ଚମକ ଦିଏ, କିନ୍ତୁ ନିଜ ଲୋକଙ୍କ ସ୍ନେହ ହୃଦୟକୁ ଆଲୋକିତ କରେ।
0: ଜୀବନର ପ୍ରତ୍ୟେକ କଷ୍ଟରେ ଯିଏ ପାଖରେ ଠିଆ ହୁଏ ସେହି ହେଉଛି ପ୍ରକୃତ ଧନ।
1: ଧନ ସମ୍ପତ୍ତି ମଣିଷକୁ ଧନୀ କରିପାରେ, କିନ୍ତୁ ନିଜର ଲୋକମାନେ ମଣିଷକୁ ସମୃଦ୍ଧ କରନ୍ତି। ହୀରାର ଚମକ ସମୟ ସହିତ ଫିକା ପଡ଼ିପାରେ, କିନ୍ତୁ ଭଲ ପାଇବା ଏବଂ ବିଶ୍ୱାସର ଚମକ କେବେ କମେ ନାହିଁ।
0: ହୀରା ମୋତି ମାଣିକ ତ ଅଳଙ୍କାର ମାତ୍ର, କିନ୍ତୁ ନିଜର ଲୋକମାନେ ହେଉଛନ୍ତି ଜୀବନର ଆଧାର। ଯେଉଁଠି ଆପଣାପଣିଆ ଥାଏ ସେଠି ସ୍ୱର୍ଗର ଅନୁଭୂତି ମିଳେ, ନଚେତ ସବୁକିଛି ନିରର୍ଥକ ଲାଗେ।
1: ଆପଣମାନଙ୍କ ସହିତ ଆମର ଗଭୀର ସମ୍ପର୍କ ଯୋଡ଼ି ହୋଇଛି।
0: ଏହାକୁ ଆହୁରି ମଜବୁତ କରିବା ପାଇଁ ଆଜିର ବିବିଧକୁ ନେଇ ଆସିଛୁ ଆମେ ଦୁହେଁ।
1: ମୁଁ ରଞ୍ଜନ,
0: ମୁଁ ସସ୍ମିତା।

0: ଛୋଟ ବୟସରେ ବଡ଼ ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନକୁ ସାକାର କରିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ।
1: କିନ୍ତୁ ଆମର ଆଜିର ଅତିଥି ନିଜର ଅଦ୍ୟମ ଇଚ୍ଛାଶକ୍ତି, କଠିନ ପରିଶ୍ରମ, ଆତ୍ମବିଶ୍ୱାସ ବଳରେ ଆନ୍ତର୍ଜାତୀୟ ସ୍ତରରେ ଭାରତର ଗୌରବ ବଢ଼ାଇଛନ୍ତି।
0: ଜାକର୍ତ୍ତା ଆନ୍ତର୍ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ବ୍ରୋଞ୍ଜ ପଦକ ଜିତିବା କେବଳ ଏକ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ସମଗ୍ର ଓଡ଼ିଶା ଏବଂ ଦେଶ ପାଇଁ ଗର୍ବର ବିଷୟ।
1: ତାଙ୍କ ସଫଳତା ପ୍ରମାଣ କରିଛି ଯେ ପ୍ରତିଭା ଏବଂ ପରିଶ୍ରମର କୌଣସି ସୀମା ନାହିଁ। ଯେତେବେଳେ ବିଦେଶ ମାଟିରେ ଭାରତୀୟ ତ୍ରିରଙ୍ଗା ଉଡ଼ିଲା, ସେହି ମୁହୂର୍ତ୍ତ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଆନନ୍ଦର ମୁହୂର୍ତ୍ତ ଥିଲା।
0: ଆଜିର ଆମର ଅତିଥି ଅଭିପ୍ସା ପ୍ରିୟଦର୍ଶିନୀ, ଯିଏକି ଆନ୍ତର୍ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗିତାରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସସ୍ମିତା ପାଣିଗ୍ରାହୀ।
2: ଅଭିପ୍ସା ଭଉଣୀ, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମକୁ।
3: ଥ୍ୟାଙ୍କ ୟୁ।
2: ପ୍ରଥମେ ଟିକେ ନିଜର ପରିଚୟ ଦେଇ ଦିଅନ୍ତୁ।
3: ମୋ ନାଁ ଅଭିପ୍ସା ପ୍ରିୟଦର୍ଶିନୀ, ମୋ ବାପାଙ୍କ ନାଁ ଅରୁଣ କୁମାର ବାରିକ ଆଉ ମୋ ମାମାଙ୍କ ନାଁ ସାବିତ୍ରୀ ବାରିକ। ମୁଁ ସୁନାବେଳାରେ ରହୁଛି ଆଉ ଏବେ ମୁଁ କ୍ଲାସ 10ରେ ଅଛି।
2: ତେବେ ପ୍ରଥମେ ତ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
3: ଥ୍ୟାଙ୍କ ୟୁ।
2: ତେବେ ଏହି ସଫଳତା ପାଇବା ପରେ ଏବେ କେମିତି ଅନୁଭବ ହଉଛି?
3: ବହୁତ ଭଲ ଲାଗୁଛି, କାହିଁକି ନା ଆ ପଛରେ ମୁଁ ବହୁତ ମାନେ ପରିଶ୍ରମ କରିଥିଲି, ବହୁତ କଷ୍ଟ ଥିଲା ଏତିକି ପର୍ଯ୍ୟନ୍ତ ପହଞ୍ଚିବା ପାଇଁ, କାହିଁକିନା ଭଲସେ ଆମକୁ ଗ୍ରାଉଣ୍ଡ ନଥିଲା ଆମ ସୁନାବେଳାରେ, ତ ବହୁତ କଷ୍ଟରେ ଆମେ କରୁଛୁ ପ୍ରାକ୍ଟିସ ପରେ ଏତେ ମାନେ ଭଲରେ ପରିଣାମ ପାଇଲା ପରେ ବହୁତ ଖୁସି ଲାଗୁଛି।

0: ଭାରତକୁ ଆପଣ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି, ଏହି ସୁଯୋଗ ପାଇବା ବେଳେ ମନରେ କଣ ଚାଲିଥିଲା? ଯେତେବେଳେ ଆପଣ ଜାଣିଲେ କି ଯେ ଆପଣ ଭାରତକୁ ରିପ୍ରେଜେଣ୍ଟ କରିବେ, ସେତେବେଳେ ମନରେ କଣ ଆଶଙ୍କା ଥିଲା, ଡର ଥିଲା ନା ଖୁସି ଥିଲା?
1: ଆକ୍ଚୁଆଲି ଫାର୍ଷ୍ଟରେ ତ ଟିକେ ବହୁତ ଖୁସି ଲାଗିଲା ଯେତେବେଳେ ମୁଁ ଚେନ୍ନାଇରେ ସିଲେକ୍ଟ ହେଇସାରିଲି। ତାପରେ ଯାଇକି ଯେତେବେଳେ ଜଣାପଡ଼ିଲା କି ମୁଁ ଏବେ ଯିବି ଇଣ୍ଡୋନେସିଆ, ତାପରେ ରିପ୍ରେଜେଣ୍ଟ କରିବି ଇଣ୍ଡିଆକୁ, ବହୁତ ଫାଇନାନ୍ସିଆଲ କଷ୍ଟ ଇସ୍ୟୁ ଥିଲା ଟିକେ, କାହିଁକି ନା ଫ୍ୟାମିଲିରେ ସବୁ ପ୍ରକାର ମାନେ କଷ୍ଟ ଚାଲିଥିଲା। ତାପରେ ଏବେ ହେଲ୍ପ ବହୁତ ପାଇଛି ମୁଁ କଲେକ୍ଟରଙ୍କ ଠାରୁ, ବିଡିଓ ଠାରୁ, ଆମ କୋରାପୁଟର ଓଡ଼ିଶାର। ତାପରେ ଯାଇକି ମୁଁ ଏବେ ଇଣ୍ଡୋନେସିଆ ପାଇଁ ପ୍ରିପେୟାର ହେଲି ଭୁବନେଶ୍ୱରରେ, ତାପରେ ଭଲ ରେଜଲ୍ଟ ବି କରିଛି।
0: ତେବେ ଇଣ୍ଡୋନେସିଆରେ ଯୋଉ ଖେଳିବାର ସୁଯୋଗ ଆପଣ ପାଇଥିଲେ, ସେଇଠିକୁ ଆପଣ ଗଲେ, ସେଠାକାର ସବୁଠାରୁ ସୁନ୍ଦର ଏବଂ ସ୍ମରଣୀୟ ମୁହୂର୍ତ୍ତ କଣ ଆପଣଙ୍କ ପାଇଁ?
1: ଯୋଉ ଟାଇମରେ ପାଇଲି ମୁଁ, ସେଇଟା ହିଁ ମାନେ ଗୋଟେ ମାନେ ରହିଗଲା ମୋର ମେମୋରିଟା, ଆଉ ଇଣ୍ଡିଆକୁ ରିପ୍ରେଜେଣ୍ଟ କରିକି ଇଣ୍ଡିଆର ନାଁଟା ରଖିବା ପାଇଁ ସେଇଟା ହିଁ ସବୁଠୁ ବଡ ମାନେ ମୋ ପାଇଁ ଥିଲା ବଡ ମେମୋରି।
0: ତେବେ ଏହି ଯୋଉ ସଫଳତା ଏବେ ଆପଣ ପାଇଛନ୍ତି, ଏହା ପଛରେ ନିହାତି ଆପଣ ଯେମିତି କହିଲେ ଫାଇନାନ୍ସିଆଲ ପ୍ରୋବ୍ଲେମ, ଷ୍ଟ୍ରଗଲ ଏସବୁ ରହିଥିଲା, ତେବେ ଏହି ସବୁ ଯୋଉ ପରିଶ୍ରମ, କେତେ ଦିନର ପରିଶ୍ରମ ଏବଂ କେତେ ଦିନର ପ୍ରସ୍ତୁତି ଭିତରେ ରହିଥିଲା?
1: ଚେନ୍ନାଇରୁ ଯେତେବେଳେ ମୁଁ ନ୍ୟାସନାଲରେ ମେଡାଲ ପାଇଲି, 3 months ପରେ ମାନେ ମୋର ମ୍ୟାଚ୍ ଥିଲା ଇଣ୍ଡୋନେସିଆ ଆସିବାକୁ। ବାପା ତ ଫାଇନାନ୍ସ ସବୁ ବୁଝୁଥିଲେ, ତାପରେ ମୁଁ ସକାଳେ ପ୍ରାକ୍ଟିସ କରୁଥିଲି, ତାପରେ ଜିମ୍ ଆଟେଣ୍ଡ କରୁଥିଲି, ତାପରେ ସେଇରେ ଇଭିନିଂକୁ ପ୍ରାକ୍ଟିସ ଥିଲା ମୋର, ତା ସାଙ୍ଗରେ ଟିକେ ପାଠପଢା ବି ରହୁଥିଲା। ତ ସବୁକୁ ଧ୍ୟାନ ରଖିକି ମାନେ ବାଲାନ୍ସ କରିକି ମୁଁ କଷ୍ଟ କରିଥିଲି, ଆଉ ଭୁବନେଶ୍ୱର ବି 1 month ରହିଲି, ତାପରେ ସବୁ ପ୍ରାକ୍ଟିସ କଲା ପରେ ହେଇଗଲା। ଆଉ
0: ଅଭ୍ୟାସ ସମୟରେ ଯେତେବେଳେ ଆପଣ ପ୍ରିପେୟାର ହଉଥିଲେ, ସେତେବେଳେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ କଣ ଥିଲା ଆପଣଙ୍କ ପାଇଁ?
1: ପ୍ରିପାରେସନ ବେଳକୁ ତ ଆକ୍ଚୁଆଲି ମୋର ସ୍କେଟ୍ସ ପାଇଁ ଯେମିତି ଫାଇନାନ୍ସିଆଲ ଇସ୍ୟୁ ଥିଲା, ତ ସବୁ ଧ୍ୟାନ ରଖିକି ମୋତେ ମୋର ପ୍ରାକ୍ଟିସ କରିବାକୁ ମୋତେ ପାପା ଛାଡୁଥିଲେ।
0: ଏଇ ଯୋଉ ସଫଳତା ପାଇଛନ୍ତି, ସକ୍ସେସଟା ପାଇଛନ୍ତି, ଏହାର ଶ୍ରେୟ କାହାକୁ ଦେବାକୁ ଚାହିଁବେ?
1: ଶ୍ରେୟ ତ ପାପାଙ୍କୁ ଦେବାକୁ ଚାହିଁବି, କାହିଁକିନା ତାଙ୍କେ ବହୁତ କଷ୍ଟରେ ମୋତେ ଫାଇନାନ୍ସିଆଲ ଇସ୍ୟୁ ଥିଲା ପରେ ବି ମୋତେ ଏତେ ସାହାଯ୍ୟ କଲେ, ଆଉ ସବୁ ମୋତେ ଖେଳିବାକୁ ପଠେଇଲେ ବାହାରକୁ, ତାଙ୍କ ପାଇଁ

0: ଏମିତି ଇଣ୍ଡିଆକୁ ରିପ୍ରେଜେଣ୍ଟ କରିପାରିଲି, ନହେଲେ ଏଇ ଚାନ୍ସ ଟା ବି ମୋର ଯାଇଥାନ୍ତା। ଅଫକୋର୍ସ ମୋର ବି ରହିଛି ଏଥିରେ, ମାନେ ମୋର ମୁଁ ବି ପରିଶ୍ରମ କରିଛି, ତ ମୋର ବି ମାନେ ରହିଛି, ମୋର ବି ଯୋଉ ହେଲ୍ପ ଟା ନିଜକୁ ମୁଁ କରିଛି। ତାପରେ କଲେକ୍ଟର ବି ମୋତେ ହେଲ୍ପ କରିଛନ୍ତି ଫାଇନାନ୍ସିଆଲ ପାଇଁ। ମୋର କୋରୋନା ଯେତେବେଳେ ଷ୍ଟାର୍ଟ ହେଲା, ସେଇଠୁ ବାପା ମୋତେ ମାନେ ଷ୍ଟାର୍ଟ କଲେ ଶିଖେଇବା ପାଇଁ, କାହିଁକିନା କୋରୋନା ଟାଇମ୍ରେ ସବୁ ତ ବିଜି ଥିଲେ, ଫୋନ୍ରେ ପିଲାମାନେ ଫୋନ୍ ହିଁ ଦେଖୁଥିଲେ। ତ ବାପା କହିଲେ କି ଆମେ ମାନେ ସ୍କେଟିଂ କିଛି ଶିଖିବା, ନୂଆ ଶିଖିବା, ଆଉ ସେଇଥିରେ ମୋର ଲାଇଫ ଷ୍ଟାର୍ଟ ହେଲା। ତାପରେ ମୁଁ କୋରୋନାରୁ 5 ଇୟର୍ସ ହେଇଗଲାଣି ମୁଁ ଶିଖୁଛି ଏବେ। ବହୁତ କଷ୍ଟ ଥିଲା, କାହିଁକିନା ରୋଡ୍ରେ ବି ଆମେ ରିଙ୍କ ନଥିଲା, ତ ଆମେ ରୋଡ୍ରେ ପ୍ରାକ୍ଟିସ୍ କରୁଥିଲୁ, ଆଉ ସେଇଠି ବି ଆମକୁ ମନା କରୁଥିଲେ ରୋଡ୍ରେ ପ୍ରାକ୍ଟିସ୍ କରିବା ପାଇଁ, କେତେବେଳେ ମାନେ ଜାମ୍ ହଉଥିଲା ରାସ୍ତା ବୋଲିକି। ହେଲେ ବି ତାପରେ ଏବେ 1 ଇୟର୍ ହେଲା ଆମର ରିଙ୍କ ହେଇଛି, ଆଉ ସେଇଠି ମୁଁ ପ୍ରାକ୍ଟିସ୍ କରୁଛି।
1: ଖେଳ ଖେଳିବା ପାଇଁ ବହୁତ ସାରା ଷ୍ଟ୍ରାଟେଜି ଆପଣ ଫଲୋ କରୁଥିବେ, ଖାସ କରିକି ପ୍ରାକ୍ଟିସ୍ କରିବା ସମୟରେ ଷ୍ଟ୍ରାଟେଜି ଅଲଗା, ଯେତେବେଳେ ଆପଣ କମ୍ପିଟିସନରେ ୱିନ୍ କରିବା ପାଇଁ ଯାଉଛନ୍ତି ସେତେବେଳେ ଆପଣ ନିଜର କିଛି ଗୋଟେ ଷ୍ଟ୍ରାଟେଜି ରଖୁଥିବେ ୱିନ୍ କରିବା ପାଇଁ, ତ କ'ଣ ସେ ଷ୍ଟ୍ରାଟେଜି ଥିଲା?
0: ଷ୍ଟ୍ରାଟେଜି ସେମିତି ଫାର୍ଷ୍ଟ ନାଇଁ କି ଆମକୁ ଯେତେବେଳେ ଆମ ମ୍ୟାଚ୍ ଚାଲୁଛି, ଯେଉଁମାନଙ୍କ ମ୍ୟାଚ୍ ଚାଲୁଛି, ତ ଆମର ପ୍ରାକ୍ଟିସ୍ ବେଳେ ଆମ ସାର୍ କୁହନ୍ତି କି ବୁଝାନ୍ତି କେମିତି ତମେ ଅବଜର୍ଭ କରିବ ସବୁ ଗେମ୍, ସମସ୍ତଙ୍କର ଗେମ୍ ଅଲଗା ଥାଏ, ତ ତାଙ୍କୁ ଅବଜର୍ଭ କରିକି ତମେ ନିଜ ପ୍ଲାନିଂ ବନେଇବ। ତମ ଅପୋନେଣ୍ଟସ୍ଙ୍କ ଯଦି ଗେମ୍ ଥିବ ତ ତମକୁ ତାଙ୍କୁ ଅବଜର୍ଭ କରିବାକୁ ପଡିବ କେମିତି ସେମାନେ ଖେଳୁଛନ୍ତି, ସେହି ହିସାବରେ ତମକୁ ନିଜ ଷ୍ଟ୍ରାଟେଜି ବନେଇବାକୁ ପଡିବ। ଯେତେ ଆପଣ ପ୍ରାକ୍ଟିସ୍ କରିବେ, ହାର୍ଡୱାର୍କ କରିବେ, ସେତେ ଆପଣଙ୍କର ଯୋଉ ଟେକ୍ନିକ୍ସ ସବୁ କ୍ଲିୟର ହବ, ତ ସେଇଟା ହିଁ ଡିପେଣ୍ଡ କରୁଛି। ଆପଣ ଅବଜର୍ଭ କରନ୍ତୁ ନିଜ ଅପୋନେଣ୍ଟକୁ, ଆଉ ନିଜର ଯୋଉ ଅଛି ଆପଣ ଯୋଉ କରୁଛନ୍ତି ପ୍ରାକ୍ଟିସ୍, ସେଇଥିରେ ଅବଜର୍ଭ କଲେ ହିଁ ଆପଣଙ୍କର ହବ।
1: ଯେତେବେଳେ ଆପଣଙ୍କୁ ମେଡାଲ ମିଳିଲା, ମେଡାଲ ମିଳିବା ପରେ ସେ ଯୋଉ ଅନୁଭବଟା, ସେ ଖୁସିଟା, ସେ ଖୁସିକୁ କାହା ସହିତ ପ୍ରଥମେ ସେୟାର କଲେ?
0: ମେଡାଲ ମିଳିଲା ପରେ ତ ମୁଁ ସମସ୍ତେ ପ୍ୟାରେଣ୍ଟସ ଜାଣିନଥିଲେ ମୋ ସାଙ୍ଗରେ, ତ ମୋ ସାଙ୍ଗମାନେ ମୋ ସାଙ୍ଗରେ ଥିଲେ, ତ ଫଟୋ ଆମେ ଉଠେଇଲି, ବହୁତ ଖୁସି ଲାଗିଲା। ତାପରେ ମୁଁ ବାପାଙ୍କୁ ଫୋନ କରିଥିଲି ମୋ ମେଡାଲ ମିଳିଲା ବୋଲିକି, ଆଉ ଅନଏକ୍ସପେକ୍ଟେଡ ଥିଲା, କାହିଁକିନା ସେଇ ସେତିକି ପର୍ଯ୍ୟନ୍ତ ଜର୍ଣ୍ଣିଟା ବହୁତ କଷ୍ଟ ଥିଲା, ଆଉ ମ୍ୟାଚ୍ ବି ବହୁତ କଷ୍ଟ ଥିଲା ମୋ ପାଇଁ। ବଟ୍ ମେଡାଲ ଯେତେବେଳେ ମୁଁ ପାଇଲି 3rd ପୋଜିସନ୍, ସେଇଟାର ଖୁସି ଅଲଗା ଥିଲା। ତ ବାପାଙ୍କୁ ମୁଁ ଫୋନ କଲି ଆଉ କହିଲି।

0: ପଢା ଓ ଖେଳକୁ କେମିତି ବାଲାନ୍ସ କରନ୍ତି?
1: ପଢା ଦେଖନ୍ତୁ, ପଢା ତା ବାଟରେ ଯିବ, ଆଉ ଆପଣଙ୍କୁ ମାନେ କିଛି ଜୀବନରେ ଆପଣଙ୍କୁ ନୂଆ କରିବାକୁ ପଡିବ, ଡିଫରେଣ୍ଟ ଆପଣ ହେବାକୁ ପଡିବ। ସମସ୍ତେ ପଢିକି ଆପଣ ମାନେ ସବୁ କିଛି ଆପଣ ନଲେଜ ତ ପାଇପାରିବେ, ବଟ୍ ଆଜିକାଲି ତ 99% ରଖିକି ବି ଜବ୍ ପାଉନାହାନ୍ତି, ବଟ୍ ସ୍କିଲ୍ସ ଇଜ୍ ନିଡେଡ୍। ତ ଆପଣ ସ୍କିଲ୍ସକୁ ଡେଭଲପ୍ କରିବାକୁ ପଡିବ, ଆପଣଙ୍କୁ ସ୍ପୋର୍ଟସ୍ ଯାଇକି କି ଆପଣ NCCରେ ଗଲେ, ତ ସେସବୁ କ୍ଷେତ୍ରରେ ଆପଣଙ୍କୁ ରହିବାକୁ ପଡିବ।
0: ଯେଉଁମାନେ ଖେଳ ଖେଳନ୍ତି ପଢା ସମୟରେ କେତେବେଳେ କେତେବେଳେ ମନ ହୁଏ କି ପଢାରେ ମନ ହଉନଥିବ, ନା ଆଉ ଟିକେ ଯାଇକି ପ୍ରାକ୍ଟିସ୍ କରିବି ଏମିତି ମନ ହୁଏ?
1: ନାଇଁ ନାଇଁ, କାହିଁକି ନା ମୋର ବାଲାନ୍ସ ସବୁ ଥାଏ, କାହିଁକି ନା ସକାଳେ ମୁଁ ପ୍ରାକ୍ଟିସ୍ କରେ, ଆସେ ମୁଁ ସ୍କୁଲ ଯାଏ ନହେଲେ ଟ୍ୟୁସନ୍ ଯାଏ, ତାପରେ ଆଫ୍ଟରନୁନ୍ ଆୱାର ମୋର କମ୍ପ୍ଲିଟ୍, ଜିମ୍ ଯାଏ ମୁଁ 3 o'clockରେ, ଆସିଲା ପରେ ଫେର୍ ଇଭିନିଂ ପ୍ରାକ୍ଟିସ୍, ତାପରେ ଯାଇକି ଟ୍ୟୁସନ୍। ତ ମୋ ପାଠ ପଢା ମାନେ କେବେ ଇଫେକ୍ଟ ହେଇନି ମୋର ସେମିତି।
0: ତେବେ ଆଗାମୀ ଦିନରେ ଆପଣଙ୍କର ଲକ୍ଷ୍ୟ କ'ଣ?
1: ଏବେ ତ ଲକ୍ଷ୍ୟ ହଉଛି ଆହୁରି ଖେଳିବି, ଆହୁରି ଯେମିତି ଇଣ୍ଟରନ୍ୟାସନାଲ ଲେଭେଲରେ ଯେମିତି ମେଡାଲ ଆଣିବି, ଆଉ ମାଳଦ୍ୱୀପସରେ ମୋର ଗୋଟେ ମ୍ୟାଚ୍ ଅଛି ଏବେ ରିସେଣ୍ଟଲି, ଫେର୍ ଓପନ୍ ଇଣ୍ଟରନ୍ୟାସନାଲ, ତ ସେଇଥିରେ ଯେମିତି ମେଡାଲ ଆଣିବି, ଆଉ ଭାରତ ନା ଆହୁରି ଉଞ୍ଚ କରିବି। ଆଉ ଚାହୁଁଛି ଏବେ ତ NDA କରିବା ପାଇଁ, ନ୍ୟାସନାଲ ଡିଫେନ୍ସ ଏକାଡେମୀ ଏୟାରଫୋର୍ସ ଜଏନ୍ କରିବା ପାଇଁ, ତ ସେଇଟା ଯେମିତି ମୋର ସ୍ୱପ୍ନଟା ମୁଁ ପୂରଣ କରିବି ମୋର ଇଚ୍ଛା।

0: ଏବେ ଆମ ଓଡିଶାର ଅନେକ ଯୁବ କ୍ରୀଡାବିତ ମାନେ ଅଛନ୍ତି, ସେମାନଙ୍କ ପାଇଁ ଆପଣଙ୍କର କଣ ବାର୍ତ୍ତା ରହିବ?
1: ମୋ ମତରେ ତ ଆପଣ ପିଲାମାନେ ଯେମିତି ନିଜର ସ୍ପୋର୍ଟସ୍ କୁ ଡେଭଲପ୍ କରନ୍ତୁ, କାହିଁକି ନା ଆଜିକାଲି ଯୋଉ ଫୋନ୍ ଆପଣ ରହୁଛନ୍ତି ତାର ଡିସିପ୍ଲିନ୍ ଫାର୍ଷ୍ଟ, ତ ଆପଣ ଡିସିପ୍ଲିନ୍ ଯେମିତି ମେଣ୍ଟେନ୍ କରିବେ ନିଜ ସ୍ପୋର୍ଟସ୍ରେ ବି ଆଉ ପାଠପଢ଼ାରେ ବି, ତ ହିଁ ଆପଣ ମାନେ ସକ୍ସେସ୍ ପାଇପାରିବେ। ଯେମିତି ସବୁ ମାନେ ସବୁ କିଛି ପାଇବା ପାଇଁ ଆପଣ ସବୁ କିଛି ମାନେ ହରାଇବାକୁ ବି ପଡିବ, କାହିଁକିନା ଗୋଟେ ମେଡାଲ ପାଇବା ପାଇଁ ଆପଣଙ୍କୁ ରାତି ଦିନ ପ୍ରାକ୍ଟିସ୍ କରିବାକୁ ପଡିବ। ଆଉ ଯେମିତି ମୁଁ କହିଲି ଆମ ପାଖରେ ରିଙ୍କ ନଥିଲା, ମୁଁ ରୋଡ୍ରେ ପ୍ରାକ୍ଟିସ୍ କରିଥିଲି, ତାପରେ ଯାଇକି 1 ଇୟର୍ରେ ମୁଁ ରିଙ୍କ ପ୍ରାକ୍ଟିସ୍ କଲି, ତାପରେ ଚେନ୍ନାଇରେ ଗଲି ଖେଳିବା ପାଇଁ। ବହୁତ କଷ୍ଟ ଅଛି ମୋ ଲାଇଫ୍ରେ, ତ ଆପଣଙ୍କୁ ସେମିତି କଷ୍ଟ ଆପଣଙ୍କ ଜୀବନରେ ମିଳିବ ହିଁ, ତ ସ୍ପୋର୍ଟସ୍ କ୍ୟାରିୟର୍ରେ ଆପଣଙ୍କୁ ପ୍ରାକ୍ଟିସ୍ ଇଜ୍ ଦ ମଷ୍ଟ, ଆପଣଙ୍କୁ ପ୍ରାକ୍ଟିସ୍ ପାଇଁ ଧ୍ୟାନ ବହୁତ ଦେବାକୁ ପଡିବ।
0: ତେବେ ଆନ୍ତର୍ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ଜିତିବାର ସ୍ୱପ୍ନ ବି ରହିଛି କି?
1: ଆଜ୍ଞା ହଁ।

0: ଆପଣଙ୍କ ସଫଳତା ଅନ୍ୟ ଝିଅମାନଙ୍କୁ କିପରି ସେମାନଙ୍କୁ ଇନ୍ସପାୟାର କରିବ ବୋଲି ଆପଣ ଭାବୁଛନ୍ତି?
1: ତ ଝିଅମାନଙ୍କର କ୍ଷେତ୍ରରେ ହେଲେ ଝିଅମାନଙ୍କୁ କହୁଛନ୍ତି ଖାଲି ଆପଣ ମାନେ ସ୍ପୋର୍ଟସ୍ ର ସମସ୍ତଙ୍କୁ ମନା କରୁଛନ୍ତି, ସ୍ପୋର୍ଟସ୍ କି ଖେଳନି କି ଖାଲି ପାଠରେ ଧ୍ୟାନ ଦିଅ, ଆଉ ଝିଅମାନଙ୍କୁ ତ ଜମା ଆଲାଓ ବି କରୁନାହାନ୍ତି ପାଠରେ ବି। ତ ମୁଁ ଚାହିଁବି କି ଯେମିତି ତମେ ଲୋକଙ୍କ କଥା ନ ଶୁଣିକି ନିଜର ମାନେ ସ୍ପୋର୍ଟସରେ ଧ୍ୟାନ ଦିଅ। ଆଉ ଏବେ ମୁଁ ବି ଖେଳୁଥିଲି, ମୁଁ ସ୍କେଟିଂ ଖେଳୁଛି ବୋଲି ମତେ କି ସପୋର୍ଟ କରୁନଥିଲେ, କାହିଁକିନା କ୍ରିକେଟରେ ସମସ୍ତଙ୍କ ବହୁତ ଇଣ୍ଟରେଷ୍ଟ ଥାଏ, ତ କ୍ରିକେଟରେ ତାଙ୍କୁ ବହୁତ ସପୋର୍ଟ ମିଳିଥିଲା। ବଟ୍ ମତେ ଖାଲି କହୁଥିଲେ କି ସବୁ ଲୋକ କାହିଁ ତମେ ତମେ ମାନେ ପାଠ ବା ତମକୁ ଇଫେକ୍ଟ କରୁଥିବ, ପାଠ ବି ମାନେ ତମେ ଇଫେକ୍ଟ ମାନେ ହଉଥିବ ତମ ସ୍କେଟିଂଟା, ବଟ୍ ଆକ୍ଚୁଆଲି ରିଆଲିଟିରେ ନଥିଲା। ସ୍କେଟିଂରେ ମୁଁ କାହିଁକି ବାଲାନ୍ସ କରୁଥିଲି, ତ ମତେ ଏତେ କଷ୍ଟ ହଉନଥିଲା। ଝିଅମାନେ ତ ଶୁଣିବାକୁ ପଡିବ ହିଁ, ତ କାହା କଥା ନ ଶୁଣିକି ନିଜ ସ୍ୱପ୍ନ ଆଡକୁ ତମକୁ ଯଦି ତମେ ଫୋକସ୍ କରିବ ତ ହିଁ ତମେ ସବୁକିଛି ପାଇପାରିବ।
0: ବହୁତ ବଢିଆ କଥା କହିଛନ୍ତି।

0: ଆପଣଙ୍କ ପରିବାର ଓ ଆପଣଙ୍କର କୋଚର କେତିକି ସହଯୋଗ ରହିଥିଲା ଆପଣଙ୍କ ପାଇଁ?
1: କୋଚଙ୍କର ତ ବହୁତ ସହଯୋଗ ରହିଛି, ଆଉ ପରିବାର ବି ମାନେ ହେଲ୍ପ ତ ମତେ ବହୁତ ଦରକାର ଥିଲା, କାହିଁକିନା ମୋର ବୁଟ୍ ବି ବହୁତ ପୁରାଣ ଥିଲା, ମାନେ କିଛି ନୂଆ ବିଲ୍ ମୁଁ ପକେଇ ପାରୁନଥିଲି ଫାଇନାନ୍ସିଆଲ ମାନେ ଇସ୍ୟୁଜ୍ ପାଇଁ। ତ ସେହି କଷ୍ଟରେ ମତେ ମୋର କୋଚ ମତେ ସେ ମାନେ ଏତେ ପ୍ରାକ୍ଟିସ କରୁଥିଲେ, ଜିମ୍ ମାନେ ନଉଥିଲେ, ଆଉ ଜିମ୍ରେ ବି ମତେ ଏକ୍ସରସାଇଜ ଟ୍ରେନିଂ ସବୁ ଦଉଥିଲେ। ତ ପ୍ୟାରେଣ୍ଟସ ବି ସେମିତି ହେଲ୍ପ କରିଥିଲେ, ମାନେ ମତେ ବିଶ୍ୱାସ ତାଙ୍କର ଥିଲା କି ମୁଁ କରିପାରିବି, ଆଉ ମାନେ ମ୍ୟାଚ୍ ପୂର୍ବରୁ ମତେ ଏତେ ସପୋର୍ଟ କରିଛନ୍ତି କି ନାଇଁ ତୁ କରିପାରିବୁ, ଡରିବୁନି ଜମା, ଆଉ ସେମିତି ମାନେ ବିଲିଭ ଥିଲା ମୋ ଉପରେ ବୋଲି ତାଙ୍କ ମାଝେ ମୁଁ ମେଡାଲ ପାଇପାରିଛି।

0: ତେବେ ଏହି ଯୋଉ ମେଡେଲଟା ଆପଣ କାହାକୁ ଡେଡିକେଟ୍ କରିବାକୁ ଚାହିଁବେ?
1: ମେଡେଲ ମୋ ପ୍ୟାରେଣ୍ଟସ୍କୁ ଡେଡିକେଟ୍ କରିବାକୁ ଚାହିଁବି, ଆଉ ମୋର ମାନେ ଯୋଉ କୋଚ୍ ଅଛନ୍ତି ତାଙ୍କୁ, କାହିଁକିନା ତାଙ୍କେ ବହୁତ ହେଲ୍ପ କରିଛନ୍ତି ମୋତେ ପାଇବା ପାଇଁ, ଆଉ କଲେକ୍ଟର ଆଉ ଯୋଉ ମାନେ ଅଛନ୍ତି ବିଡିଓ ସିମିଲିଗୁଡ଼ାର, ଆଉ ପଟ୍ଟାଙ୍ଗୀ ବିଡିଓ, ଆଉ ସ୍ପୋର୍ଟସ୍ ସେକ୍ରେଟାରୀ ତାଙ୍କୁ।
0: ତେବେ ଅଭିଷ୍ଟା ଭଉଣୀ, ଏଇ ଯୋଉ ରୋଲର ସ୍କେଟିଂ ପ୍ରତି ଆପଣଙ୍କର ଆଗ୍ରହଟା ଯୋଉ ଆରମ୍ଭ ହେଇଥିଲା, ଏହା କାହାକୁ ଦେଖିକି ଆରମ୍ଭ ହେଇଥିଲା?
1: ତ ଆମ କୋଚ୍ ଅଛନ୍ତି, ତାଙ୍କେ ଷ୍ଟାର୍ଟ କରିଥିଲେ ଆମ ସୁନାବେଳାର, ତାପରେ ଯାଇକି ଆମର ଅଜୟ ସାର୍ ଯେ ଭୁବନେଶ୍ୱର ଥିଲେ, ତାଙ୍କେ ବି ଶିଖୁଥିଲେ ଭୁବନେଶ୍ୱରରେ, ତାଙ୍କ ପୁଅ ବି ଏସିଆ ଲେଭେଲରେ ଖେଳୁଛନ୍ତି, ତ ତାଙ୍କୁ ଦେଖିକିରି ମୋର ଟିକେ ମାନେ ଇଚ୍ଛା ଥିଲା କି ହଁ ମୁଁ ସ୍କେଟିଂ କରିବି, ଆଉ ପିଲାମାନେ ବି ଏମିତି ପ୍ରାକ୍ଟିସ୍ କରୁଥିଲେ, ତାଙ୍କୁ ଦେଖି ବି ଇଚ୍ଛା ହଉଥିଲା କି ହଁ ମୁଁ ବି କରିବି, ଏମିତି ସ୍ପିଡ୍ରେ ଏମିତି ପ୍ରାକ୍ଟିସ୍ କଲେ ହବ, ଆଉ ମେଡେଲ ବି ବହୁତ ଜଣ ପାଉଥିଲେ, ତାଙ୍କୁ ଦେଖି ବି ଇଚ୍ଛା ହଉଥିଲା। ଆଉ ଏବେ ଯିଏ ଅଛନ୍ତି ଆମ ୱାର୍ଲଡ ଚାମ୍ପିୟନ ଆନନ୍ଦ କୁମାର, ତ ତାଙ୍କୁ ବି ଆମେ ଡେଡିକେଟ୍ କରିବି, କାହିଁକିନା ତାଙ୍କେ ଯୋଉ ମାନେ ମେଡେଲ ପାଇକି ଆମ ଇଣ୍ଡିଆକୁ ଗର୍ବିତ କରିଛନ୍ତି, ୱାର୍ଲଡ ଚାମ୍ପିୟନ ହେଇଛନ୍ତି ତାଙ୍କେ ବି ଗୋଟେ ମୋ ପାଇଁ ଗୋଟେ ଆଇଡଲ।

0: ଏହି ଯୋଉ ଖେଳର ନିଶାଟା ଆପଣଙ୍କ ମନରେ ଆରମ୍ଭ ହେଇଥିଲା ସେବେଠାରୁ ଏବେ ପର୍ଯ୍ୟନ୍ତ ଏହି ଯାତ୍ରାରେ କେବେ ଏମିତି ସମୟ ଆସିଛି କି ଯେତେବେଳେ ଆପଣ ହାର ମାନିବା କଥା ଭାବୁଥିଲେ?
1: ହଁ, ଆସିଛି କାହିଁକିନା ଯେତେବେଳେ ମ୍ୟାଚ୍ ରେ ମୁଁ ହାରିଯାଏ, କେବେ କେବେ ଭାବେ କି ନା ଏଇଟା କାହିଁକି ହେଲାନି ମୋଠୁ, ବୋଧେ ମୁଁ ଏଇଟା କରିପାରିବିନି ଆଉ ସ୍କେଟିଂ, ମୁଁ ଆଉ କେମିତି କରିବି। ଏବେ ମୁଁ ଡିଏଭି ନ୍ୟାସନାଲ ଯାଇଥିଲି, ମୁଁ ଫାଇନାଲ ରେ ଯେମିତି ମାନେ ଫୋର୍ଥ ଥାର୍ଡ ହେଇଥାନ୍ତି, ବଟ୍ ମାନେ ଫ୍ୟୁ ସେକେଣ୍ଡସ୍ ମୁଁ ମାନେ ଫୋର୍ଥ ହେଇଗଲି, ଥାର୍ଡ ରେ ଥିଲି। ତ ସେଇଟା ଗୋଟେ ମୁମେଣ୍ଟ ଥିଲା, ମୁଁ କେବେ ଭୁଲି ପାରିଲିନି ଜୀବନରେ କି ମୁଁ କେମିତି ହାରିଗଲି। ମୁଁ ଗୋଟେ ବାପା ମତେ କହିଲେ ନାଇଁ ତୁ ଏବେ ଶିଖିଛୁ, ତୁ ଗୋଟେ ଜିନିଷ ଶିଖିଲୁ କି ତୁ ଲାଷ୍ଟ ରେ କାହିଁକି ଛାଡ଼ିଦେଲୁ, ତୁ ଲାଷ୍ଟ ଯଦି ସେତିକି ଯଦି ତୁ ସେମ୍ ଡେଡିକେଟ ସାଙ୍ଗରେ କରିଥାନ୍ତୁ ତ ବୋଧେ ତୁ ମାନେ ମେଡେଲଟା ପାଇଥାନ୍ତୁ। ତାପରେ ସେମ୍ ଯୋଉ ମୁଁ ଏକ୍ସପିରିଏନ୍ସ ପାଇଲି, ମୁଁ ଚେନ୍ନାଇରେ ମୋର ଯେତେବେଳେ ମ୍ୟାଚ୍ ହେଲା ସେତେବେଳେ ମୁଁ ଚାମ୍ପିୟନ୍ ହେଲି ସେଇ ଏକ୍ସପିରିଏନ୍ସରୁ, ମାନେ ଫୋର୍ଥରୁ ମୁଁ ପୁରା ଫାର୍ଷ୍ଟ ହେଲି। ତ ସେଇ ଏକ୍ସପିରିଏନ୍ସ ଦରକାର, କେବେ ହାର ମାନନ୍ତୁନି, ମାନେ ଶିଖନ୍ତୁ ସବୁ, ମାନେ ଯେତେବେଳେ ହାରି ଯାଉଛନ୍ତି ଆପଣ ସବୁ ମାନେ ଆପଣ ଶିଖିବାକୁ ପଡିବ ନିଜ ହାରରୁ ଏକା।

0: ଟିମ୍ ଇଣ୍ଡିଆର ଜର୍ସି ପିନ୍ଧିବା ବେଳେ କେମିତି ଅନୁଭବ ହଉଥିଲା?
1: ଅନୁଭବ ତ ଫାର୍ଷ୍ଟରେ ଲାଗିଲା କି ଯେତେବେଳେ ମୁଁ ଫାର୍ଷ୍ଟରେ ମାନେ ଡିଷ୍ଟ୍ରିକ୍ଟ ଲେବଲ୍ ଖେଳୁଥିଲି, ତାପରେ ଯାଇକି ଷ୍ଟେଟ୍, ତାପରେ ନ୍ୟାସନାଲ୍, ସେଇଟା ତ ଅନୁଭୂତି ମନେ ପଡ଼ିଲା କି ମାନେ ମୁଁ କୋଉଠି ଥିଲି ଆଉ ଆଜି ଏବେ ମୁଁ କୋଉଠି ଅଛି, କାହିଁକିନା ଗ୍ରାଉଣ୍ଡ ନଥିଲା, ପ୍ରପର ଗ୍ରାଉଣ୍ଡ ବିନା, ପ୍ରପର କୋଚିଂ ବିନା ବି ମୁଁ ଆଜି ଇଣ୍ଡିଆର ଜର୍ସି ପିନ୍ଧିପାରୁଛି, ଆଉ ସେତିକି ମେହନତ ମୁଁ କରିଥିଲି ବୋଧେ, ଆଉ ପ୍ୟାରେଣ୍ଟସଙ୍କ ସପୋର୍ଟ ଆଉ ମୋ କୋଚ୍ ସପୋର୍ଟ ବହୁତ ଥିଲା, ସେଥିପାଇଁ ବହୁତ ଭଲ ଲାଗିଲା, ମାନେ ପ୍ରାଉଡ୍ ଫିଲ୍ ହେଲା କି ହଁ ଆଜି ମୁଁ ଇଣ୍ଡିଆର ଜର୍ସି ପିନ୍ଧିପାରୁଛି।

0: ଯେତେବେଳେ ମୁଁ ମେଡାଲ ପାଇଲି, ମେଡାଲ ପାଇଲାର ଖୁସି ତ ବହୁତ ଅଲଗା ଥିଲା, କାହିଁକିନା ମୁଁ ଭାବୁଥିଲି ହଁ ଆଜି ଇଣ୍ଡିଆର ଫ୍ଲାଗ ମୁଁ ଧରିପାରିବି। ଆଉ ଫଟୋ ଉଠେଇଲି ଯେତେବେଳେ, ମାନେ ଫଟୋ ଉଠୁଥିଲେ ସବୁ, ମାନେ ମୋର ଅପୋନେଣ୍ଟ ସବୁ ଥିଲେ ମାନେ ଅଲଗା ଦେଶରୁ, ଆଉ ନିଜ ମାନେ ଇଣ୍ଡିଆର ତିରଙ୍ଗାଟା ଉଠେଇବା ବହୁତ ମାନେ ବହୁତ ଖୁସି ଲାଗିଲା। ଆଉ ମାନେ ଗୋଟେ ଖୁସି ଥିଲା କାହିଁକିନା ସବୁ ଅଲଗା ଡିଫରେଣ୍ଟ କଣ୍ଟ୍ରିଜରେ ଥିଲେ, ଆଉ ସେ ଭିତରୁ ଇଣ୍ଡିଆର ଫ୍ଲାଗ ଉଠିଲା ତ ବହୁତ ଭଲ ଲାଗିଲା।
1: ଜାକର୍ତ୍ତାରେ ଭାରତୀୟ ଦଳର ପରିବେଶଟା କେମିତି ଥିଲା?
0: ତ ସମସ୍ତଙ୍କର ସବୁ କଣ୍ଟ୍ରିଜ ବହୁତ ଷ୍ଟ୍ରଙ୍ଗ ଥିଲେ, ଆଉ ଇଣ୍ଡିଆ ତ ଅଫକୋର୍ସ ଥିଲା ହିଁ। ଇଣ୍ଡିଆର ବି ୱାର୍ଲଡ ଚାମ୍ପିୟନ ହେଇଛନ୍ତି ଆନନ୍ଦ କୁମାର, ତ ତାଙ୍କେ ସେତିକି କଷ୍ଟ ମାନେ ମାନେ ଆମ ଇଣ୍ଡିଆ ଦବଦବା ବହୁତ ଥିଲା, କିନ୍ତୁ ଇଣ୍ଡିଆର ଯୋଉ କମ୍ପିଟିସନ ଥିଲା ସେଟା ଟିକେ ବହୁତ ଷ୍ଟ୍ରଙ୍ଗ ଥିଲା। ଆଉ ଇଣ୍ଡିଆର ପିଲାମାନେ ବି ବହୁତ ଭଲ ଖେଳିଥିଲେ, ଆଉ ଆମେ ବହୁତ ହାର୍ଡୱାର୍କ କରିଥିଲୁ, ସେଥିପାଇଁ ମେଡାଲ ବି ବହୁତ ଆସିଛି ଇଣ୍ଡିଆକୁ।
1: ଦେଶ ପାଇଁ ଗୋଟେ ପଦକ ଜିତିବା ଏବଂ ନିଜର ବ୍ୟକ୍ତିଗତ ଭାବରେ ଗୋଟେ ପଦକ ଜିତିବା, ଏ ଭିତରେ ଆପଣ କଣ ତଫାତ ଅନୁଭବ କରନ୍ତି?
0: ସେମିତି ତ କିଛି ଡିଫରେନ୍ସ ନାହିଁ, କିନ୍ତୁ ହଁ ନିଜ ପାଇଁ ଗୋଟେ ମେଡାଲ ଜିତିବା, ଆକ୍ଚୁଆଲି ମୁଁ ଭାବିଥିଲି କି ମୁଁ ଇଣ୍ଡିଆ ପାଇଁ ମେଡାଲ ଜିତିବି, ନାହିଁ ନିଜ ପାଇଁ, ମାନେ ଦେଶ ପାଇଁ ଆଗ କରିବାକୁ ପଡିବ, ତାପରେ ନିଜ ପାଇଁ।

0: ଦେଶ ପାଇଁ ଭାବିଲେ ହିଁ ମୁଁ ନିଜ ପାଇଁ କରିପାରିବି କିଛି।
1: ଆପଣଙ୍କର ପ୍ରିୟ ଖେଳାଳି କିଏ?
0: ପ୍ରିୟ ଖେଳାଳି ତ ଏବେ ତ ଅଛନ୍ତି ଯେ ଆନନ୍ଦ କୁମାର, ଆମ ସ୍କେଟିଂ ର ୱାର୍ଲ୍ଡ ଚାମ୍ପିୟନ, ତାଙ୍କେ ହିଁ।
1: ଏବେ ଆପଣ ଏତେ ବଡ ସଫଳତା ପାଇସାରିଛନ୍ତି, ଏହି ସଫଳତା ପାଇବା ପରେ ନିଜ ଭିତରେ କିଛି ପରିବର୍ତ୍ତନ ଆପଣ ଅନୁଭବ କରୁଛନ୍ତି କି?
0: ପରିବର୍ତ୍ତନ ତ ସେମିତି କିଛି ନାହିଁ, ଏବେ ତ ଲାଗୁଛି କି ହଁ ମାନେ ବ୍ରୋଞ୍ଜ ଜିତିଲା ପରେ ଏବେ ଗୋଲ୍ଡ ପାଇଁ ବହୁତ ଆଶା ଅଛି, ଆଉ ଚାହିଁବି କି ଆହୁରି ମୁଁ ଯେମିତି ମୋର ସ୍କେଟିଂ ରେ ଡେଭଲପ୍ କରିପାରିବି, ଡିଫରେନ୍ସ ଆଣିପାରିବି ଖେଳରେ।
1: ଆପଣଙ୍କର ସଫଳତାର ସିକ୍ରେଟ କ'ଣ?
0: ସଫଳତାର ସିକ୍ରେଟ କିଛି ନାହିଁ, ଖାଲି କନସିଷ୍ଟେନ୍ସି ଆଉ ହାର୍ଡୱାର୍କ। ଆପଣଙ୍କୁ ପ୍ରାକ୍ଟିସ ରେ ଆପଣଙ୍କୁ ଡେଲି କରିବାକୁ ପଡିବ, ହାର୍ଡୱାର୍କ ଡେଲି କରିବାକୁ ପଡିବ, ତାହେଲେ ଆପଣ କିଛି ମେଡାଲ ପାଇପାରିବେ।

0: ଆପଣଙ୍କ ମତରେ ଆପଣଙ୍କ ପାଖରେ ଥିବା ପ୍ରତିଭା ସେଇଟା ବଡ ନା ପରିଶ୍ରମ ବଡ?
1: ନାଇଁ, ପ୍ରତିଭା ବି ଆପଣଙ୍କ ପ୍ରତିଭା କେମିତି ଆପଣଙ୍କ ଆସିପାରିବ? ଯଦି ପ୍ରତିଭା ଥିବ ବି ଆପଣ ଯଦି ଶୋ କରିବାକୁ ପଡିବ, ଆପଣଙ୍କୁ ଆପଣଙ୍କର ଯୋଉ ପ୍ରତିଭାଟା ଭିତରେ ଲୁଚି ରହିଛି ଆପଣଙ୍କୁ ଶୋ କରିବାକୁ ପଡିବ, ଆଉ ସେଟା ପାଇଁ ଆପଣଙ୍କୁ ହାର୍ଡୱାର୍କ କରିବାକୁ ପଡିବ। ତ ସେଥିରେ କିଛି ଡିଫରେନ୍ସ ନାହିଁ ଦିଟା ଭିତରୁ, ଆପଣ ଦିଟା ଦରକାର ଆପଣଙ୍କୁ ମେଡାଲ ପାଇବା ପାଇଁ କି ସକ୍ସେସ ପାଇବା ପାଇଁ।
0: ବହୁତ ବଢିଆ। ଯେବେ ଆମେ ଖେଳୁଛୁ କିଛି ଏମିତି ନୁହେଁ ଯେ ଆମେ ସବୁବେଳେ ଜିତିବି ହୁଏ ବୋଲି ମାନେ ନାହିଁ, ବେଳେବେଳେ ବିଫଳତା ବି ଆସିଯାଏ। ତ ଏଇ ବିଫଳତା ଆସିଲେ ନିଜକୁ କେମିତି ଆପଣ ମୋଟିଭେଟ୍ କରନ୍ତି?
1: ତ ମୁଁ ହେଇଛି ବହୁତ ଥର, ବହୁତ ମ୍ୟାଚ୍ ମୁଁ ହାରିଛି, କିନ୍ତୁ ସେ ମୁଁ କେବେ ଭାବେବି କି ହଁ କାହିଁକି ହାରିଗଲି, ମାନେ ବହୁତ କଷ୍ଟ ହୁଏ ଯେତେବେଳେ ମୁଁ ଜଷ୍ଟ ଜିତିବାକୁ ଚାହୁଁଥିଲି, ବଟ୍ ଫୋର୍ଥ ମାନେ ଥାର୍ଡ ଥିବି ମାନେ ଫିନିସିଂ ଲାଇନ୍ ବେଳକୁ ଫୋର୍ଥ ହେଇଯିବି, ତ ସେଇଟା ଗୋଟେ କଷ୍ଟ ଥାଏ। କାହିଁକିନା ଲାଷ୍ଟ ମୁମେଣ୍ଟ ପର୍ଯ୍ୟନ୍ତ ଆପଣ ରେସ୍ ନ ସରିଲା ପର୍ଯ୍ୟନ୍ତ କିଛି କହିପାରିବେନି କ'ଣ, କିଛି ବି ହେଇପାରେ, ତ ସେତେବେଳେ ବହୁତ ଦୁଃଖ ଲାଗେ। ପ୍ୟାରେଣ୍ଟସ୍ ଯେମିତି ଥାନ୍ତି ସପୋର୍ଟିଭ, ତ ସେଥିପାଇଁ ମୁଁ ମାନେ ନିଜକୁ ଆହୁରି ଟିକେ ଷ୍ଟ୍ରଙ୍ଗଲି ବିଲ୍ଡ କରିପାରେ।
0: ବହୁତ ବଢିଆ। ତେବେ ଆଗାମୀ କିଛି ବର୍ଷ ପରେ ଆପଣ ନିଜକୁ କେଉଁ ସ୍ଥାନରେ ଦେଖିବାକୁ ଚାହୁଁଛନ୍ତି?
1: ନିଜକୁ ମୁଁ ଚାହୁଁଛି ଯେମିତି ଇଣ୍ଟରନ୍ୟାସନାଲରେ ଗୋଲ୍ଡ ଆଣିବା ପାଇଁ, ଆଉ ଇଣ୍ଡିଆର ନା ଆହୁରି ଆଗକୁ ନେବା ପାଇଁ।
0: ବହୁତ ବଢିଆ। ଆପଣ ଏମିତି ଆଗକୁ ବଢ଼ନ୍ତୁ ଏବଂ ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବ ନେଇକି ଆସନ୍ତୁ। ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଥ୍ୟାଙ୍କ ୟୁ, ଆପଣ ମୋତେ ଏତେ ଅପରଚୁନିଟି ଦେଲେ ମୋର କଥାଟା କହିବା ପାଇଁ। ଧନ୍ୟବାଦ ଆପଣଙ୍କୁ।

0: ଅଭିପ୍ସ ଭଉଣୀ ସହିତ ତ କଥା ହେଲେ, ଏବେ ଚାଲନ୍ତୁ ତାଙ୍କ କୋଚଙ୍କ ସହିତ କିଛି କଥା ହେବା।
1: ସାର୍ ନମସ୍କାର, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମକୁ।
2: ନମସ୍କାର
1: ସାର୍, ଆପଣ ଆମର ଅଭିପ୍ସ ପ୍ରିୟଦର୍ଶିନୀଙ୍କର କୋଚ, ତା ସହିତ ଆପଣ ଟିକେ ଆପଣଙ୍କର ପରିଚୟ ଟିକେ ଦେଇଦେବେ ସାର୍।
2: ମୋ ନାଁ ହଉଛି ଅଜୟ ଭୂଷଣ ସାହୁ, ମୁଁ ଭୁବନେଶ୍ୱରରେ ଆମର ରୋଲର ସ୍କେଟିଂ କ୍ଲବ ଅଛି, ଦ ଉତ୍କଳ ୟୁନିକନ୍ସ ରୋଲର ସ୍ପୋର୍ଟସ ଏକାଡେମୀ, ଯୋଉଥିରେ କି ଅଭିପ୍ସ ପ୍ରିୟଦର୍ଶିନୀ ଆସିକି ରେଗୁଲାର ଭାବେ କୋଚିଂ ନିଅନ୍ତି, ଆଉ ଏଭ୍ରି 2-3 months ଭିତରେ ତାଙ୍କର 15 days ତାଙ୍କୁ ଏତେ ତ ଟାଇମ ହୁଏନି, ସିଏ ତଥାପି ତାଙ୍କର ଭାଲ୍ୟୁବଲ ଟାଇମ ବାହାର କରିକି ସେ ଆସିକି ଏଠି ଭୁବନେଶ୍ୱରରେ ଆମ ପାଖରେ କୋଚିଂ ନିଅନ୍ତି, ଆମ ପିଲାଙ୍କ ସହିତ ଟ୍ରେନ ହୁଅନ୍ତି।
1: ଆପଣଙ୍କୁ କେମିତି ଅନୁଭବ ହେଲା ସାର୍, ଯେତେବେଳେ ଆପଣଙ୍କ ଠୁ ପ୍ରଶିକ୍ଷଣ ନେଇକି ସେ ଇଣ୍ଡୋନେସିଆରେ ଯାଇକି ଭାରତକୁ ରିପ୍ରେଜେଣ୍ଟ କରିକି ଭାରତ ପାଇଁ ଗୋଟେ ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି?
2: ପ୍ରଥମ କଥା ତ ଯେତେବେଳେ ମୁଁ ଦେଖିଲି ଅଭିପ୍ସ ପ୍ରିୟଦର୍ଶିନୀ ଭିତରେ ପୋଟେନ୍ସିଆଲ ଅଛି, ଦେନ୍ ମୁଁ ଇନସିଷ୍ଟ କରିଥିଲି ତାଙ୍କ ପ୍ୟାରେଣ୍ଟସକୁ, ତାଙ୍କର ଆର୍ଥିକ ସମ୍ବଳ ସେତେ ଭଲ ନୁହେଁ, ବଟ୍ ମୁଁ ତାଙ୍କୁ ଇନସିଷ୍ଟ କରିଥିଲି ଯେ ଆପଣ ପିଲାଙ୍କୁ ସ୍ପେସ ଦିଅନ୍ତୁ, ଆଉ ପିଲାଙ୍କୁ ଦିଅନ୍ତୁ ଚାନ୍ସ ଦେଉଛ କି ସିଏ

0: ଇଣ୍ଡୋନେସିଆ ଯିବେ ବୋଲିକି, ଏଣ୍ଡ ତାଙ୍କ ବାପା ଏଣ୍ଡ ତାଙ୍କ ପରିବାର ବର୍ଗ ବହୁତ ପରିଶ୍ରମ କରିକି, ଏଣ୍ଡ ସେପଟୁ ଆପଣଙ୍କର କଲେକ୍ଟର ହୁଅନ୍ତୁ, ଆପଣଙ୍କର କୋରାପୁଟ ଡିଷ୍ଟ୍ରିକ୍ଟ କଲେକ୍ଟର, ଡିଷ୍ଟ୍ରିକ୍ଟ ସ୍ପୋର୍ଟସ ଅଫିସର ବହୁତ ହେଲ୍ପ କରିଛନ୍ତି ତାଙ୍କୁ, ଇଭେନ ଇଫ୍ ନାଲକୋ ଅଫିସିଆଲ୍ସ ବି ତାଙ୍କୁ ହେଲ୍ପ କରିଛନ୍ତି। ଏଣ୍ଡ ସେ ଭିତରେ ଆମେ ଦେଖିଥିଲୁ ପିଲା ଭିତରେ ପଟେନ୍ସିଆଲ ଥିଲା, ଏଣ୍ଡ ଆମକୁ ବି ଖୁସି ଲାଗୁଛି ଯେ ଆମେ ଏଇଭଳିଆ ଟ୍ୟାଲେଣ୍ଟକୁ ଆମେ ନର୍ଚର କରିକି ଆମେ ଏଇଭଳିଆ ବିଗର ଷ୍ଟେଜରେ ଆମେ ନେଇକି ଯାଇପାରୁଛୁ, ଏଣ୍ଡ ତାଙ୍କ ପାଇଁ ତ ଆମେ ବହୁତ ଗୌରବାନ୍ୱିତ।
1: ଅଭିଷେକକୁ ନେଇ ଆଉ କଣ ସ୍ୱପ୍ନ ଆପଣ ଦେଖିପାରୁଛନ୍ତି ସାର୍? ସେ ଆଉ କଣ ଭବିଷ୍ୟତରେ କରିପାରିବେ, ହାସଲ କଣ କରିପାରିବେ ଭବିଷ୍ୟତରେ?
0: ଭବିଷ୍ୟତରେ ଏଇଟା ଗୋଟେ ଅପକମିଂ ଗେମ୍ସ, ରୋଲର ସ୍କେଟିଂ ଗୋଟେ ଅପକମିଂ ଗେମ୍, ଏବେ ଇନ୍ ଫ୍ୟୁଚର ସେ ଅଲିମ୍ପିକ୍ସ ରେ ଆମର ଏଇଟା ଆଡ୍ ହେବାକୁ ଯାଉଛି। ନେକ୍ସଟ ଟୁ ଅଲିମ୍ପିକ୍ସ ଇଏ ଭିତରେ ଆମେ ଚାହୁଁଛୁ ଯେ ଅଭିଷେକ ଯେମିତି ତାର କଣ୍ଟିନ୍ୟୁ କରନ୍ତୁ, ଏଇ ପ୍ରକାର ଯେତିକି ତାଙ୍କର ପ୍ରଶିକ୍ଷଣ ହଉଛି, ତାଙ୍କର 10th ଏକ୍ସାମ ଅଛି, ତା ଭିତରେ ବି ସେମାନେ ସିଏ ଏଇଭଳିଆ ଡେଡିକେଟେଡଲି ସେମାନେ ୱାର୍କଆଉଟ କରି ଯେମିତିକି ସେ ଇନ୍ ଫ୍ୟୁଚର ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ବଡ ବଡ ଜାଗାରେ, ଯେମିତିକି ଆପଣଙ୍କର ୟୁରୋପିଆନ ଲିଗ୍ସ ଅଛି, ବିଭିନ୍ନ ପ୍ରକାର ଲିଗ୍ ଅଛି ବାହାରେ, ଏଣ୍ଡ ଏସିଆନ ଚମ୍ପିଅନସିପ୍ ଅଛି, ସେଇଥିରେ ଭାରତ ପ୍ରତି ପ୍ରତିନିଧିତ୍ୱ କରିବେ ଭାରତ ପଟରୁ।
1: ବହୁତ ବଢିଆ ସାର୍, ବହୁତ ଭଲ ଲାଗିଲା ସାର୍ ଆପଣଙ୍କ ସହିତ କଥା ହେଇକି। ଆପଣ ଅଭିଷେକ ବିଷୟରେ ଏତିକି କହିଲେ ତ ଆମେ ଆଶା କରୁଛୁ ଯେ ଅଭିଷେକ ଆଗକୁ ଆହୁରି ବଢ଼ନ୍ତୁ, ଆପଣଙ୍କ ଠାରୁ ପ୍ରଶିକ୍ଷଣ ନେଇକି, ଆପଣଙ୍କ ପାଖରୁ ତାଲିମ ନେଇକି ସେ ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବ ନେଇକି ଆସନ୍ତୁ ଏବଂ ଭାରତର ନାଁକୁ ଉଜ୍ଜଳ ରଖନ୍ତୁ।
0: ଧନ୍ୟବାଦ।
1: ଥ୍ୟାଙ୍କ ୟୁ ସାର୍, ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ସାର୍।
2: ଆଜିର ବିବିଧରେ ଆପଣମାନେ ଶୁଣିଲେ, ଆନ୍ତର୍ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗିତାରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଥିବା ଅଭିପ୍ସା ପ୍ରିୟଦର୍ଶୀଙ୍କ ସହିତ କଥାବାର୍ତ୍ତା। ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ସସ୍ମିତା ପାଣିଗ୍ରାହୀ।
3: ଆଜିର ଅତିଥିଙ୍କର ଏହି ଯାତ୍ରା ଆହୁରି ଉଜ୍ଜଳ ହେଉ ଏବଂ ଆଗାମୀ ଦିନରେ ଇତିହାସ ରଚନା କରନ୍ତୁ, ଏହା ହିଁ ଆମର ଶୁଭେଚ୍ଛା। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନେ 9438268568 ଏହି ନମ୍ବରରେ ଆପଣ ଆପଣଙ୍କର ମତାମତ SMS କିମ୍ବା WhatsApp ଜରିଆରେ ଆମ ପାଖକୁ ପଠାଇପାରିବେ। ତେବେ ଆପଣମାନଙ୍କର ମତାମତ ଅପେକ୍ଷାରେ ଆଜିର ବିବିଧ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଦୁହେଁ,
2: ମୁଁ ରଞ୍ଜନ,
3: ମୁଁ ସସ୍ମିତା, ନମସ୍କାର।

ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ପ୍ରଚାର କଲୁ କାର୍ଯ୍ୟକ୍ରମ ବିବିଧା। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଥିଲେ ସସ୍ମିତା ପାଣିଗ୍ରାହୀ ଏବଂ ରଞ୍ଜନ କୁମାର ବେହେରା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି। ଆଜି ରାତି 10:00ରେ ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ସମ୍ପର୍କରେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ରାତି 10:30 ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମରେ ଶୁଣିବେ ସଙ୍ଗୀତ ନିର୍ଦ୍ଦେଶକ ଆନନ୍ଦରାଜ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ରାତି 9:30 ଶୁଣିବେ ମାସିକ ହିନ୍ଦୀ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ, ଏଥିରେ ଶୁଣିବେ ପ୍ରତିଭା ତିୱାରୀଙ୍କ ସହ ସାକ୍ଷାତକାର। ରାତି 8:15 ଶୁଣିବେ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା, ଶିଳ୍ପୀମାନେ ହେଲେ ବୀରେନ ନାୟକ ଏବଂ ପ୍ରୀତି ପଣ୍ଡା, ଗୀତ ରଚନା ଗୌରବ ପଟ୍ଟନାୟକ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ରାତି 8:00 ପ୍ରଚାର କରିବୁ ଚିର ସବୁଜ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30, ଏଥିରେ ରହିଛି ଚାଷୀ ଭାଇଙ୍କ ଦ୍ୱିପଦ କଥାରେ ଚାଷ କରିବା ପୂର୍ବରୁ କେତୋଟି କଥା ଉପରେ ଗୁରୁତ୍ୱ ଦେବା ସମ୍ପର୍କରେ ସାକ୍ଷାତକାର, ଏବଂ ପରେ ରହିଛି ଆଜିର ଚାଷୀଙ୍କ ସହ ସାକ୍ଷାତକାର। ରାତି 7:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30, ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55, ଜିଲ୍ଲା ହାଲଚାଲରେ ରାତି 7:25 ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭାଗବତ,

ପ୍ରଚାର କଲୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ବାବୁଲ ସୁପ୍ରିୟୋ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଅଭିଜିତ ଏବଂ ନିବେଦିତା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
4: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା, ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଆଶିକ୍ ଟୁ ଚଳଚ୍ଚିତ୍ରରୁ, ଶିଳ୍ପୀ ମୁସ୍ତାଫା ଜାହିଦ, ଗୀତିକାର ସଞ୍ଜୟ ମାସୁମ, ସଙ୍ଗୀତ ଜିତ୍ ଗାଙ୍ଗୁଲି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ବାଜାର ଚଳଚ୍ଚିତ୍ରରୁ। ଶିଳ୍ପୀ ଅରିଜିତ ସିଂ, ଗୀତିକାର ସବିର ଅହମ୍ମଦ, ସଙ୍ଗୀତ କନିକା କପୁର।

ଶ୍ରୋତାବନ୍ଧୁ ଆପଣମାନେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ସିଂଘମ୍ ରିଟର୍ଣ୍ଣସ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ଅରିଜିତ ସିଂ, ଗୀତିକାର ସନ୍ଦୀପ ନାଥ, ସଙ୍ଗୀତ ଜିତ୍ ଗାଙ୍ଗୁଲି।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ରୟ ଚଳଚ୍ଚିତ୍ରରୁ, ସ୍ୱନିର୍ଦ୍ଦେଶନାରେ ଶିଳ୍ପୀ ଅଙ୍କିତ ତିୱାରୀ, ଗୀତିକାର ଅଭେନ୍ଦ୍ର କୁମାର ଉପାଧ୍ୟାୟ।

ଗୀତିଧାରା କ୍ରମରେ ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ସପ୍ତଧାରା କ୍ରମରେ ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। ଦିୱାନା ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଶିଳ୍ପୀ କ୍ରିଷ୍ଣା, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ମଳୟ ମିଶ୍ର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ପାଗଳପ୍ରେମୀ ଚଳଚ୍ଚିତ୍ରରୁ। ଶିଳ୍ପୀ କୁମାର ବାପି, ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତ ମନ୍ମଥ ମିଶ୍ର।

ଗୀତଟି ନେଇଛୁ ରାଜା ଝିଅ ସଙ୍ଗେ ହେଇଗଲା ଭାବ ଚଳଚ୍ଚିତ୍ରରୁ। ଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତା, ଗୀତିକାର ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ବାଜି ଚଳଚ୍ଚିତ୍ରରୁ। ଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତି, ଗୀତିକାର ଦେବଦାସ ଛୋଟରାୟ, ସଙ୍ଗୀତ ମଳୟ ମିଶ୍ର।

ଦିଲ୍ କା ରିସ୍ତା ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଶିଳ୍ପୀ ସ୍ୱପ୍ନା ଅଲକାୟଗ୍ନିକ ଏବଂ କୁମାର ସାନୁ। ସମୀରଙ୍କ ଗୀତ, ସଙ୍ଗୀତ ନଦୀମ ଶ୍ରବଣ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
3: ଏବେ CNG ଭରି କରନ୍ତୁ ସିଧା ସଜ୍ଜ।
4: ଗେଲ୍ ଗ୍ୟାସ୍ CNG ଷ୍ଟେସନରେ CNG ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ CNG ଗାଡି କିମ୍ବା CNG କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
3: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102928।
5: ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଶିଳ୍ପୀ କୁମାର ସାନୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: तब तो उसे आज और अभी से ही शुरू कर देना चाहिए। सुनीता, लक्ष्मी और कमल ने भी ऐसा ही किया है और अब बारी आपकी और हमारी है। चलिए हम भी पर्यावरण को बेहतर बनाने की कोशिश में जुटें, आज से और अभी से। हम तो तैयार हैं, आप भी तैयार हैं ना?
1: अभी आपने सुना कार्यक्रम पेरियार नदी। आशा है कि यह कार्यक्रम भी आपको जरूर पसंद आया होगा। लेकिन श्रोताओं, अब इसी कार्यक्रम के साथ हमारा समय भी समाप्त होता है, तो अब अपने मित्र अजीत
2: और विमलेश को उमंग कार्यक्रम की तकनीकी टीम के साथ कल तक के लिए आज्ञा दीजिए।
1: नमस्कार।
3: उमंग उमंग उमंग उमंग।
4: ପ୍ରଚାରକୁଲୁ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ବେତାର ରୂପକ ମରୁଭୂମିର ପ୍ରହରୀ, ପ୍ରଯୋଜନା ଗୌରଚନ୍ଦ୍ର ତ୍ରିପାଠୀ। ଏହି ନାଟକଟି ଶୁଣିପାରିବେ କିଛି ବିଜ୍ଞାପନ ବିରତି ପରେ।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
8: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ କାଲି ରୋଜଗାରକ୍ଷମ ହୁଅନ୍ତୁ।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ମାମୁଦ ପାଇଁ ଗୁଜରାଟରେ ପ୍ରବେଶ କରିବା ଏତେ ସହଜ ସାପେକ୍ଷ ହେବ ନାହିଁ କୁଳଗୁରୁ ନନ୍ଦିତ।
1: କିନ୍ତୁ ମାମୁଦ ମୁଲତାନ ଓ ଲୌହ କବାଟ ଅତିକ୍ରମ କରି ଖୋଗାଗଢ଼ିର ସୀମାରେ ପ୍ରବେଶ କରିସାରିଛି ମହାରାଜ।
0: ଏ କେମିତି ସମ୍ଭବ ହେଲା?
1: ଅଜୟପାଳ ଆଉ ଭୀମପାଳ ଦୁଇ ଜଣ ମୁହଁରେ କାଳିମା ଲଗେଇ ଦେଇଛନ୍ତି ରାଜା। ସେମାନେ ମାମୁଦର ସୈନ୍ୟଙ୍କୁ ସମ୍ମୁଖୀନ ନ ହୋଇ ବିନା ସଂଗ୍ରାମରେ ସେ ହୀନ ବର୍ବର ସେନାଙ୍କର ପଥ ପରିଷ୍କାର କରିଦେଇଛନ୍ତି।
0: ଅସମ୍ଭବ, ଅସମ୍ଭବ,
1: ଏହା ହିଁ ସତ୍ୟ ମହାରାଜ। ବିପତ୍ତି ଆମ ଦ୍ୱାରରେ ପହଞ୍ଚିବାକୁ ଆଉ ବେଶି ସମୟ ନାହିଁ।
0: ସଜ୍ଜନ ସିଂ।
2: ଆଜ୍ଞା ପିତାଶ୍ରୀ।
0: ତୁମେ ଆଜି ହିଁ ନିଜ ପୁତ୍ର ସାମନ୍ତ ସିଂଙ୍କୁ ସାଥିରେ ଧରି ସୋମନାଥ ଅଭିମୁଖେ ଯାତ୍ରା ଆରମ୍ଭ କର। ସେଠାକୁ ଯାଇ ବାବା ସୋମନାଥଙ୍କର ମୁଖ୍ୟ ପୂଜକ ଶ୍ରୀଗଙ୍ଗ ସର୍ବଜ୍ଞଙ୍କ ସହ ସାକ୍ଷାତ କର। ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି, ସେ ଚାହିଁଲେ ଆଖପାଖର ରାଜାମାନଙ୍କୁ ଏକତ୍ର କରିପାରିବେ ଲୁଟେରା ମାମୁଦ ସହ ସମ୍ମୁଖ ଲଢ଼େଇ ପାଇଁ। ଯାଅ, ଆମର ପ୍ରାଣ ଥିବା ଯାଏଁ ଆମର ଇଷ୍ଟଦେବ ବାବା ସୋମନାଥଙ୍କୁ ସ୍ପର୍ଶ କରିପାରିବ ନାହିଁ ସେଇ ଲୁଣ୍ଠନକାରୀ ମାମୁଦ।
2: କିନ୍ତୁ ପିତାଶ୍ରୀ, ଏଇଠି ବି ତ ଜଣେ କେହି,
0: ଏଠାରେ ତମର ପିତା ରାଜା ଘୋଘାରାଣା ଏବେ ବି ବଞ୍ଚିଛି ନା? ତାର ତରବାରୀର ଧାର କମିଛି ନା? ସେ ଆକ୍ରମଣକାରୀର ସମ୍ମୁଖରେ ମଥା ନୁହିଁବାର ପ୍ରଥାରେ ବିଶ୍ୱାସ କରେ। ଯାଅ, ତୁମେ ଯାଅ, ଏହା ମୋର ଆଦେଶ।
2: ଆପଣଙ୍କ ଆଜ୍ଞା ଶିରୋଧାର୍ଯ୍ୟ ପିତାଶ୍ରୀ, ପ୍ରଣାମ।
0: ଜୟ ସୋମନାଥ, ଜୟ ସୋମନାଥ, ଜୟ ସୋମନାଥ।
3: ମହାରାଜାଙ୍କର ଜୟ ହେଉ। ମାମୁଦ୍ର ଦୂତ ଆପଣଙ୍କ ଦର୍ଶନ ପାଇଁ ବାହାରେ ଅପେକ୍ଷା କରିଛନ୍ତି ମହାରାଜ।
0: ମାମୁଦ୍ର ଦୂତ
1: କେତେ ଜଣ ଆସିଛନ୍ତି?
3: ଦୁଇ ଜଣ ଆସିଛନ୍ତି, ଜଣେ ତୁର୍କୀ ସେନାପତି ଆଉ ଜଣେ ହିନ୍ଦୁସ୍ତାନୀ।
0: ସେମାନଙ୍କୁ ଦରବାରରେ ପ୍ରସ୍ତୁତ କର।
3: ଆଜ୍ଞା ମହାରାଜ।
4: ମହାରାଜ ଖଗାରାଣାଙ୍କୁ ସେବକ ମସୁଦ୍ର ଆଦାବ। ମହାରାଜ, ସାରା ହିନ୍ଦୁସ୍ତାନରେ ଆପଣଙ୍କର ବୀରତା ଓ ମହାନତାର ଖ୍ୟାତି ଶୁଣି ଗଜନୀର ରାଜା ମାମୁଦ ଖୁସି ହୋଇ ଆପଣଙ୍କ ସହ ଦୋସ୍ତିର ସନ୍ଦେଶ ପଠାଇଛନ୍ତି। ଏଇ ଦେଖନ୍ତୁ, ଆପଣଙ୍କ ସମ୍ମାନରେ ଏଇ ଛୋଟ ଉପହାର ମଧ୍ୟ ପଠାଇଛନ୍ତି। ଏହାକୁ ଗ୍ରହଣ କରି ଆମକୁ କୃତାର୍ଥ କରନ୍ତୁ।
0: ତ ହୀରା ମୋତେ ମାଣିକ୍ୟରେ ଭରା ଏଇ ଥାଳି ଗଜନୀର ଅମୀର ମାମୁଦ ପଠାଇଛନ୍ତି।
4: ଜି ମହାରାଜ।
3: ତୁମ ଅମୀର କଣ ଚାହୁଁଛନ୍ତି ମାସୁଦ?
4: ମହାରାଜ, ଆପଣ ଏ ମରୁଭୂମିର ଦ୍ୱାରପାଳ। ଆମ ସୁଲତାନ ଆପଣଙ୍କର ଏଇ ଘୋଗାଘୋଡ଼ି ରାଜ୍ୟ ଦେଇ ପ୍ରଭାସ ପଟନ ଯାତ୍ରା କରିବା ପାଇଁ ଅନୁମତି
0: ଚାହୁଁଛନ୍ତି।
1: ମହାରାଜ, ଶାନ୍ତ ରୁହନ୍ତୁ। ଦୂତ ଅବଧ୍ୟ, ଦୂତକୁ ହତ୍ୟା କରାଯାଏ ନାହିଁ।
0: ମିତ୍ରତା ପାଇଁ ପ୍ରତ୍ୟେକ ହିନ୍ଦୁସ୍ତାନୀ ସବୁ ପ୍ରକାର ପ୍ରସ୍ତାବ ସ୍ୱୀକାର କରିବାକୁ ପ୍ରସ୍ତୁତ ଥାଏ ମସୁଦ୍। କିନ୍ତୁ ମିତ୍ରତା ଅଢୁଆଳରେ ବ୍ୟାପାର କରିବା
5: ସେ କେବେ ସ୍ୱୀକାର କରେନି।
4: ଜି ମହାରାଜ, ମୁଁ ଆପଣଙ୍କ କଥାର ମତଲବ ବୁଝିପାରିଲିନି।
0: ମତଲବ ତ ସ୍ପଷ୍ଟ ମସୁଦ୍, ଆମେ ତମର ବନ୍ଧୁତାର ପ୍ରସ୍ତାବ ସ୍ୱୀକାର କରିପାରୁ, କିନ୍ତୁ ତା ବଦଳରେ ନିଜ ଦେଶରେ ତୁମର ଅନୁପ୍ରବେଶ ଆଉ ଆକ୍ରମଣକୁ କଦାପି ସହ୍ୟ କରିବୁ ନାହିଁ।
4: ଆମେ ଆପଣଙ୍କର ଘୋଗାଘୋଡ଼ି ଆକ୍ରମଣ କରୁନାହୁଁ ମହାରାଜ। ଆମର ଲକ୍ଷ୍ୟ ତ ପ୍ରଭାସ ପଟନ।
0: ପ୍ରଭାସ ପଟନ ହିନ୍ଦୁସ୍ତାନରୁ ଅଲଗା ନୁହେଁ ମସୁଦ୍। ଆଉ ଏ ସମଗ୍ର ହିନ୍ଦୁସ୍ତାନ ମୋର, ମୋର ଦେଶ। ଶାସନ ବ୍ୟବସ୍ଥା ପାଇଁ କିଏ କେଉଁ ଅଞ୍ଚଳର ଶାସକ ହେଇଯାଇପାରେ, କିନ୍ତୁ ଦେଶ, ଦେଶ ଗୋଟିଏ, ହିନ୍ଦୁସ୍ତାନ।
4: କିନ୍ତୁ ପ୍ରଭାସ ପଟନ ଯିବା ସୁଲତାନଙ୍କ ପାଇଁ ଖୁବ୍ ଜରୁରୀ ମହାରାଜ।
0: ତାହେଲେ ତମ ସୁଲତାନଙ୍କୁ ସର୍ବପ୍ରଥମେ ମରୁଭୂମିର ଏଇ ରକ୍ଷକ ଘୋଗାରାଣାର ତଲୱାରକୁ ସାମ୍ନା କରିବାକୁ ପଡିବ ମସୁଦ୍।
4: ମତଲବ ଆପଣ ଆମକୁ ଘୋଗାଘୋଡ଼ି ଦେଇ ଏଇ ମରୁଭୂମି ପାର କରିବାକୁ ଅନୁମତି ଦେବେ ନାହିଁ?
0: ହଁ, ଠିକ୍ ଠିକ୍ ବୁଝିଛ ତମେ।
4: ଲେକିନ୍ ମହାରାଣା, ମୋର ପରାମର୍ଶ ହେଲା ଆପଣ ଏ ବିଷୟରେ ଅଧିକ ବିଚାର କରନ୍ତୁ। ଲୌହକଟର ମହାରାଜ ଭୀମପାଳ ଏବଂ ମୁଲତାନର ମହାରାଜ ଅଜୟପାଲ ଯେମିତି ଆମର ଦୋସ୍ତି ସ୍ୱୀକାର କରି ସୁଲତାନଙ୍କୁ ମଦତ କରିଛନ୍ତି, ସେମିତି ଆପଣ ବି
0: ମନେ ରଖ।

0: ତମେ ଭୁଲ ନାହିଁ ଯେ ତୁମେ ଘୋଗା ରାଣାର ଦରବାରରେ ଠିଆ ହୋଇଛ, ଯିଏକି ଏଇ 90 ବର୍ଷ ବୟସରେ ବି ଜଣେ ଅପ୍ରତିହତ ଯୋଦ୍ଧା, ଏଇ ସମଗ୍ର ଦେଶର ଅପ୍ରତିଦ୍ୱନ୍ଦ୍ୱୀ ପ୍ରହରୀ।
1: ଏମିତି କେତେ ବାହାଦୁରୀ, କେତେ ଗର୍ବ ଗୌରବକୁ ଭୂଲୁଣ୍ଠିତ କରିଛନ୍ତି ସୁଲତାନ ମାମୁଦ। କେତେ ବଡ ବଡ଼ ରାଜାଙ୍କର ଗୌରବ ନଷ୍ଟ ହେବା ମୁଁ ନିଜ ଆଖିରେ ଦେଖିଛି।
0: ଅସୁଦ, ନିଜ ସୀମା ଲଙ୍ଘନ କର ନାହିଁ, ଦୂତ ଅବଧ। ତେଣୁ ଏଠି ସମସ୍ତେ ନୀରବ ଅଛନ୍ତି, ଅନ୍ୟଥା ଏଇ ଦରବାରରେ ବସିଥିବା କେହି ଜଣଙ୍କର ତଲୱାର ତୁମର ଅନର୍ଗଳ ଉଦଣ୍ଡ ଭାଷାର ଉତ୍ତର ଦେବାକୁ ଯଥେଷ୍ଟ। ତୁମେ ଯାଅ, ତୁମ ସୁଲତାନଙ୍କୁ କହିଦିଅ ନିଜର କୁଶଳ ଚାହୁଁଛନ୍ତି ଯଦି ଗଜନୀ ଫେରିଯାଆନ୍ତୁ।
1: ଆଚ୍ଛା, ଏଇ ଯେଉଁ ଉପହାରର ଉତ୍ତର କ'ଣ ତେବେ?
0: ତୁମ ଉପହାରକୁ ମୁଁ ପଦାଘାତ କରୁଛି।
1: ଆପଣଙ୍କ ଏ ବ୍ୟବହାରର ଜବାବ ସୁଲତାନଙ୍କ ତଲବାର ଯୁଦ୍ଧ କ୍ଷେତ୍ରରେ ଦେବ ମହାରାଣା।
0: କ୍ଷତ୍ରିୟକୁ ତରବାରୀ ଖେଳ ବହୁତ ପସନ୍ଦ ମାସୁର।
2: ବର୍ତ୍ତମାନ ତମେ ଯାଇପାର ଦୂତ।
0: ରାଘବ।
3: ଆଜ୍ଞା ମହାରାଜ।
0: ତୁମର ପିତା ଆମର ଗଡ ରକ୍ଷକ, ତେଣୁ ଗଡ଼ର ସୁରକ୍ଷା ଦାୟିତ୍ୱ ବର୍ତ୍ତମାନ ତୁମର। ଗଡ଼ ଦ୍ୱାର ଆଜି ହିଁ ବନ୍ଦ କରି ଦିଆଯାଉ, ଏବଂ ଗଡ଼ରେ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉ।
3: ତାହା ହିଁ ହେବ ମହାରାଜ। କିନ୍ତୁ ମୋର ଗୋଟେ ନିବେଦନ ମହାରାଜ।
0: ହଁ, ନିସଙ୍କୋଚରେ ପ୍ରକାଶ କର।
3: ମହାରାଜ, ଶୁଣିଛି ସୁଲତାନର ସୈନ୍ୟବାହିନୀରେ 50,000 କୁଶଳୀ ଅଶ୍ୱାରୋହୀ, 2,000 ଘୋଡ଼ା, 500 ହାତୀ ଆଉ 20,000 ପ୍ରବୀଣ ଧନୁର୍ଧାରୀ ଅଛନ୍ତି। ସେ ସୈନ୍ୟବାହିନୀ ସମ୍ମୁଖରେ ଆମ ସୈନ୍ୟ ସଂଖ୍ୟା ତ ସମୁଦ୍ରକୁ ସଂଖ୍ୟେ ପରି।
0: ଆରେ, ଏ ବୟସରେ ଘୋଘା ରାଣା କଣ ଶତ୍ରୁ ସୈନ୍ୟଙ୍କର ସଂଖ୍ୟା ଗଣେ ଯୁଦ୍ଧ କରିବ?
3: ତଥାପି ଅର୍ଣ୍ଣଦାତା, ଯୁଦ୍ଧର ନିଷ୍ପତ୍ତି ନେବା ପୂର୍ବରୁ ଏ ବିଷୟରେ ବିଚାର କରିବା ଉଚିତ।
0: ଯୁଦ୍ଧର ନିଷ୍ପତ୍ତି କଣ ତମେ କହୁଛ? ଆରେ, ଯୁଦ୍ଧର ନିଷ୍ପତ୍ତି ମୁଁ ସେବେଠୁ ନେଇ ସାରିଛି ରାଘବ, ଯେବେଠାରୁ ମୁଁ ଏ ବିସ୍ତୀର୍ଣ୍ଣ ମରୁ ରାଜ୍ୟର ସୁରକ୍ଷା ପାଇଁ ଶପଥ ନେଇଛି, ଆଉ ଏ ଦେଶ ପାଇଁ ଶତ୍ରୁର ଆହ୍ୱାନକୁ ସ୍ୱୀକାର କରିଛି। ତମେ କଣ ଚାହୁଁଛ ମୁଁ ଏଇ ଲୁଣ୍ଠନକାରୀର ଇଚ୍ଛାକୁ ପୂରଣ ହେବାକୁ ଦେବି? ନିଜ ହାତରେ ଶତ୍ରୁକୁ ମୋ ଜନ୍ମଭୂମିର ଇଜ୍ଜତ ମହୋତ୍ସାହ ଖେଳିବାକୁ ଦେବି?
3: ନା ନା ମହାରାଜ, ମୋ କଥାର ତାତ୍ପର୍ଯ୍ୟ ତାହା ନଥିଲା।
0: ତେବେ ତମେ ଏପରି କହିବାର ଅର୍ଥ, ନିଜର ବୀର ଗଡ଼ ରକ୍ଷକର ଏକମାତ୍ର ସନ୍ତାନର ଏପରି କାପୁରୁଷପୂର୍ଣ୍ଣ ବିଚାର ଶୁଣେ ମୋତେ ଦୁଃଖ ଲାଗୁଛି ରାଘବ।
3: ମୋତେ କ୍ଷମା କରନ୍ତୁ ମହାରାଣା।
0: ଯଦି ତମର ସାହସ ନାହିଁ, ଅବମୃତ୍ୟୁର ଭୟ ତମକୁ ବିଚଳିତ କରୁଛି, ତେବେ ନିସଙ୍କୋଚରେ ତୁମେ ଗଡ଼ ଛାଡ଼ି ଚାଲି ଯାଇପାର।
3: ନା ନା ନା ନା ମହାରାଜ, ମୋତେ କ୍ଷମା କରନ୍ତୁ।
0: ତେବେ ଯାଅ, ସେନାପତିଙ୍କ ସହ ମିଶି ଆଗତ ଯୁଦ୍ଧର ରଣନୀତି ପ୍ରସ୍ତୁତ କର।
3: ଯଥା ଆଜ୍ଞା ମହାରାଜ।
4: ରାଜକୁମାରୀ, ଶୁଣିଛି ଏ ମାମୁଦ କୁଆଡ଼େ ଆମ ଦେଶକୁ 4-5 ଥର ଆକ୍ରମଣ କରିଛି।
5: 4-5 ଥର ନୁହେଁ ଚମ୍ପା, 15 ଥର ମାମୁଦ ଏ ଦେଶକୁ ଆକ୍ରମଣ କରି ହିନ୍ଦୁସ୍ତାନର ନିରପରାଧ ଜନତାକୁ ନିଜ ଘୋଡ଼ାଟାପୁ ତଳେ ଦଳି ଚକଟି ଲହୁଲୁହାଣ କରିଛି।
4: 15 ଥର?
5: ହଁ ଚମ୍ପା, କିନ୍ତୁ ଦାଦାଶ୍ରୀ ମହାରାଜ ଘୋଗାରଣା କହୁଥିଲେ ଏହା ପୂର୍ବରୁ ମାମୁଦ କୁଆଡ଼େ ଦେଶର ବିଭିନ୍ନ ସୀମା ଦେଇ ପ୍ରବେଶ କରୁଥିଲା, ତେଣୁ ଘୋଗାଗାଡ଼ି କେବେ ବି ତା ରାସ୍ତାରେ ଆସିନଥିଲା।
4: ତେବେ ଆପଣ ନିଶ୍ଚିନ୍ତ ରୁହନ୍ତୁ ରାଜକୁମାରୀ, ଏଥର ତାର ସାମ୍ନା ହେବ ଘୋଗାଗଡ଼ି ସହ। ଆପଣଙ୍କ ଦାଦାଶ୍ରୀ ଘୋଗାରାଣା ଆଉ ପିତାଶ୍ରୀ ସଜ୍ଜନ ସିଂ ମିଶିକି ଏଥର ତାର ସବୁ ଆକ୍ରମଣର ଉଚିତ ଜବାବ ଦେବେ।
5: ଈଶ୍ୱର କରନ୍ତୁ ସେଇଆ ହଉ, କିନ୍ତୁ କାହିଁକି କେଜାଣି ଚମ୍ପା, ମନ ବଡ଼ ବ୍ୟସ୍ତ ବିବ୍ରତ ହେଉଛି, କେତେ କଣ ଆଶଙ୍କାରେ ହୃଦୟଟା ବ୍ୟଥିତ ହେଉଛି।
4: ମହାରାଜା ଘୋଗାରାଣାଙ୍କ ନାତୁଣୀ ରାଜକୁମାରୀ ମିନଲ ପୁଣି ବ୍ୟଥିତ, କାହିଁକି ଯେ?
5: କାରଣ ତ ଜାଣିନି ଚମ୍ପା। ଆଚ୍ଛା ଚମ୍ପା, ଦେଖିଲୁ ଦାଦାଶ୍ରୀ କୋଉଠି ଅଛନ୍ତି? ତାଙ୍କ ସହ କିଛି ସମୟ କଥାବାର୍ତ୍ତା ହେବି।
4: ହଁ ରାଜକୁମାରୀ, ଠିକ୍ ଅଛି, ମୁଁ ଏବେ ଦେଖିକି ଆସୁଛି।

0: ଚାରିଆଡ଼େ ଯୁଦ୍ଧ ପାଇଁ ପ୍ରସ୍ତୁତିର ଉତ୍ସାହ ଆଉ କୋଳାହଳ। ଶତ୍ରୁ, ମୁଁ ଦେଶ ଆକ୍ରମଣ କରିବାକୁ ବସିଛି, ଆଉ ମୁଁ ଏଇ ମାଟିର ସନ୍ତାନ ହୋଇ ନିଶ୍ଚିନ୍ତରେ ବସିଛି। ଯେମିତି ଏସବୁ ଘଟଣା ପ୍ରବାହ ସହ ମୋର କିଛି ସମ୍ପର୍କ ହିଁ ନାହିଁ। ଇଚ୍ଛା ହେଉଛି ମୁଁ ବି ତରବାରୀ ଧରି ରଣକ୍ଷେତ୍ରରେ ଶତ୍ରୁର ସାମ୍ନା କରନ୍ତି। କିନ୍ତୁ ଦାଦାଶ୍ରୀ କ'ଣ ଏଥିପାଇଁ ମୋତେ ଅନୁମତି ଦେବେ? ନା, କଦାପି ଦେବେ ନାହିଁ, ଯେହେତୁ ମୁଁ ଗୋଟେ ନାରୀ। ଓହ, ଝିଅ ଜନ୍ମ ପାଇଛି ବୋଲି ସତରେ ଆଜି ମୁଁ କେତେ
1: ମିନଲ।
0: ଆରେ ରାଘ, ଆସ ଆସ, ଭଲ ହେଲା ତୁମେ ଆସିଗଲ। ଏକା ଏକା ବସି ମନ ବଡ଼ ଉଦାସ ହେଉଥିଲା।
1: ମୁଁ ବି ମୋ କକ୍ଷରେ ଏକା ହିଁ ବସିଥିଲି, ଉଦାସ, ନିଷ୍କ୍ରିୟ। ପୁଣି ଭାବିଲି, ଯାଏ କିଛି ସମୟ ରାଜକୁମାରୀ ମିନଲଙ୍କ ସହ କଥା ହୁଏ।
0: ପୁରୁଷ ପୁଣି ଏଇ ଯୁଦ୍ଧ କାଳରେ ନିଷ୍କ୍ରିୟ, ଆଶ୍ଚର୍ଯ୍ୟ ଲାଗୁଛି ରାଘବ।
1: କ'ଣ କହିବି ମିନଲ, ମୋ ମନ କହୁଛି ମୁଁ ହୃଦୟ ଖୋଲି ଉଚ୍ଚ ସ୍ୱରରେ ଚିତ୍କାର କରି ଏ ଯୁଦ୍ଧର ବିରୋଧ କରିବି।
0: ଯୁଦ୍ଧର ବିରୋଧ, କିନ୍ତୁ କାହିଁକି?
1: ମିନଲ, ମୁଁ ଯୁଦ୍ଧ ଚାହେଁ ନାହିଁ, ମୁଁ ଚାହେଁ ଶାନ୍ତି।
0: ଶାନ୍ତି ତ ମୁଁ ବି ଚାହେଁ ରାଘବ, କିନ୍ତୁ ଆତତାୟୀ ଆକ୍ରମଣକାରୀଙ୍କ ବିରୋଧ କରିବା ହିଁ ଶାନ୍ତି ସ୍ଥାପନାର ପ୍ରଥମ ସର୍ତ୍ତ। ରଣନୀତି ଓ ରାଜନୀତି ମଧ୍ୟ ଠିକ୍ ଏହି କଥା କହେ।
1: କିନ୍ତୁ ମିନଲ, ଏ ଯୁଦ୍ଧ ପୂର୍ବରୁ କିଛି ବ୍ୟବହାରିକତା ଆଉ ବାସ୍ତବିକତାକୁ ବୁଝିବା ଦରକାର।
0: ବାସ୍ତବିକତା କ'ଣ ତୁମେ କହିବାକୁ ଚାହୁଁଛ?
1: ମାମୁଦ ପାଖରେ ପାଖାପାଖି 1.5 ଲକ୍ଷ ସୈନ୍ୟ ଅଛନ୍ତି, ଆଉ ଆମ ପାଖରେ 1.5 ହଜାର ବି ନାହାନ୍ତି। ଏପରି ସ୍ଥିତିରେ ମାମୁଦ ସହ ଯୁଦ୍ଧ କରିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ। ଏପରି ମୃତ୍ୟୁକୁ କୂଳେଇ ନେବା କ'ଣ ବୁଦ୍ଧିମାନର କଥା? ବରଂ ମାମୁଦକୁ ଯିବା ପାଇଁ ଅନୁମତି ଦିଆଯାଉ, ଆମେ ଆମର ସ୍ୱାଧୀନତା ଓ ସ୍ୱତନ୍ତ୍ରତା ସହ ଆନନ୍ଦରେ ରହିପାରିବା।
0: ଏବେ ତୁମେ ତୁମର ଅସଲ ରୂପ ଦେଖାଉଛ ରାଘବ। ଶାନ୍ତିର ଚାଦର ତଳେ ପ୍ରାଣ ଭୟରେ ଆତୁର ତୁମର ଭୀରୁ ବ୍ୟକ୍ତିତ୍ୱକୁ ଲୁଚେଇ ରଖିବାକୁ ଚାହୁଁଛ। ତୁମର ଏ ଶାନ୍ତି ଉପାସନା ବାହାଦୁରୀ ନୁହେଁ ରାଘବ, କାପୁରୁଷ ପଣିଆ ଓ ସୁଯୋଗବାଦୀର ପରିଚୟ ଦେଉଛି। ଜଣେ କ୍ଷତ୍ରିୟ ଯୁବକ ମୁହଁରେ ଏପରି ଭାଷା ଶୋଭା ପାଏନି ରାଘବ।
1: ତୁମେ ମୋତେ ଯାହା କୁହ ମିନଲ, କିନ୍ତୁ ଏ କଥା ନିରାଟ ସତ୍ୟ, ମୁଁ ଏବେ ମୃତ୍ୟୁ ଚାହେଁ ନା, ମୁଁ ବଞ୍ଚିବାକୁ ଚାହେଁ ଏବଂ ଚାହେଁ।
0: ଆଉ କ'ଣ ଚାହୁଁଛ? କ୍ଷତ୍ରିୟ କୂଳକୁ କଳଙ୍କିତ କରିବାକୁ?
1: ମିନଲ, ଏମିତି ତୁମେ ମୋ ମନର ଅବସ୍ଥାକୁ ବ୍ୟଙ୍ଗ କର ନାହିଁ। ମୁଁ ଯେମିତି ବି ଅଛି, ଯାହା ବି ଚାହୁଁଛି ସେସବୁ
0: ସ୍ପଷ୍ଟ ଭାବରେ କୁହ। ତେବେ କ'ଣ କରିବାକୁ ଚାହୁଁଛ?
1: ଏପରି କ୍ରୋଧିତ ଦୃଷ୍ଟିରେ ମୋତେ ଦେଖ ନାହିଁ ମିନଲ, ଯଦି ତୁମେ ବି ମୋ ଉପରେ ରାଗିବ ହୁଏତ ମୁଁ ବଞ୍ଚିପାରିବିନି। କିନ୍ତୁ ମୁଁ ବଞ୍ଚିବାକୁ ଚାହେଁ, ବଞ୍ଚିବାକୁ ଚାହେଁ ତୁମ ସହ। ମୁଁ ଚାହେଁ ତୁମେ ମୋର ଜୀବନ ସହଚରୀ ହୁଅ।
0: ରାଘବ, ତୁମକୁ ଏପରି ପ୍ରସ୍ତାବ ରଖିବାକୁ ସାମାନ୍ୟ ଲଜ୍ଜା ଲାଗିଲା ନାହିଁ? ଏବେ ମୁଁ ବୁଝୁଛି ତମେ କାହିଁକି ମୋ ପାଖକୁ ବାରବାର ଆସ ଆଉ ମିଠା ମିଠା ଆଳପ କରିବାକୁ ଚେଷ୍ଟା କର। ଏପରି ଭାବିବା ପୂର୍ବରୁ ତୁମ ସ୍ଥିତି ସମ୍ପର୍କରେ ବିଚାର କଲ ନାହିଁ? ଜଣେ ସାଧାରଣ ଗଡ଼ରକ୍ଷକର ପୁତ୍ର ପୁଣି ଏପରି ଭୀରୁତାପୂର୍ଣ୍ଣ ବିଚାର ସହ ବୀରରତ୍ନ ଘୋଘାରଣାଙ୍କ ନାତୁଣୀ ଯଶସ୍ୱୀ ସଜ୍ଜନ ସିଂଙ୍କ କନ୍ୟାକୁ ନିଜର ଜୀବନ ସହଚାରୀ ଭାବେ ପାଇବାକୁ ଚିନ୍ତା କରୁଛି? ଆଶ୍ଚର୍ଯ୍ୟ!
1: ପ୍ରେମ ଏସବୁ ଦେଖେ ନା ମିନଲ, ମୁଁ ସାଧାରଣ ଗଡ଼ରକ୍ଷକର ପୁତ୍ର ହୋଇପାରେ, କିନ୍ତୁ ବିଶ୍ୱାସ କର, ତୁମ ପ୍ରତି ମୋ ହୃଦୟରେ ପ୍ରେମ ଆଉ ସମ୍ମାନ ଯଥେଷ୍ଟ ରହିଛି।
0: ତୁମ ପରି ଜଣେ କାପୁରୁଷ, ଭୟାଳୁ ଏବଂ ତୁଚ୍ଛ ବ୍ୟକ୍ତିର ମୁହଁରେ ପ୍ରେମ ପରି ଗୋଟେ ପବିତ୍ର ଶବ୍ଦ ଶୋଭା ପାଇନାହିଁ ରାଘବ। ଯାଅ, ଏଠାରୁ ଚାଲିଯାଅ, ନହେଲେ ମୁଁ ଦାଦାଶ୍ରୀଙ୍କ ପାଖରେ ସବୁ କଥା ପ୍ରକାଶ କରିଦେବି।
1: ଏତେ ନିଷ୍ଠୁର ହୁଅ ନାହିଁ ମିନଲ, ଯଦି ତୁମେ ଉଚ୍ଚ ମର୍ଯ୍ୟାଦା ଏବଂ ଉଚ୍ଚ ସ୍ଥାନ ପ୍ରାପ୍ତ ବ୍ୟକ୍ତି ଚାହୁଁଛ, ବିଶ୍ୱାସ ରଖ, ମୁଁ ତୁମକୁ ମୋର ବୀରତା ଏବଂ ଶୌର୍ଯ୍ୟ ଦେଖାଇବି ଏବଂ ଘୋଗାଗଡ଼ିଠାରୁ ଗୋଟାଏ ବଡ଼ ରାଜ୍ୟର ରାଜା ହୋଇ ଦେଖାଇବି।
0: କଳ୍ପନା ତ ତୁମର ବହୁତ ସୁନ୍ଦର, କିନ୍ତୁ ଏତେ ଉଚ୍ଚ ଉଡ଼ାଣର ଚିନ୍ତା କରୁଥିବା ବ୍ୟକ୍ତି କେତେବେଳେ ବି ବହୁତ ତଳକୁ ଖସିଯାଇପାରେ ରାଘବ, ଏକଥା ନିଶ୍ଚୟ ଧ୍ୟାନରେ ରଖିବ।
1: ତାର ଜବାବ ତ ସମୟ ହିଁ ଦେବ ମିନଲ, ମୁଁ ନୁହେଁ। ଠିକ୍ ଅଛି।

0: ମୁଁ ଯାଉଛି।
1: ରାଜକୁମାରୀ ମିନଲ, ମିନଲ ଦେବୀ, ରାଜକୁମାରୀ ମିନଲ।
2: ଆରେ ଚମ୍ପା, କଣ କରୁଛନ୍ତି ଦାଦାଶ୍ରୀ?
1: ସେ ଗଡ଼ର ମୁଖ୍ୟ ଦ୍ୱାର ଆଡ଼କୁ ଯାଇଛନ୍ତି ଦେବୀ। ମାମୁଦ୍ର ସେନା ଘୋଗାଗୁଡ଼ିକୁ ଘେରି ଯାଇଛନ୍ତି।
2: ଆରେ, ମାମୁଦ୍ର ସେନା ପହଞ୍ଚିଗଲେ?
1: ହଁ ଦେବୀ, ଚାଲ ଆମେ ମହଲାରୁ ଉପରକୁ ଯାଇ ଛାତ ଉପରେ ଦେଖିବା।
2: ଚାଲ ଚାଲ ଚମ୍ପା।
3: ସିପେ ସଲାର ମସୁଦ
4: ଜହାପନା,
3: ମୁଁ ଏବେ ଅଜବ ଦ୍ୱନ୍ଦ୍ୱରେ, କଣ କରାଯାଇପାରେ? କୋଠେ ପଖୁଆଡ଼ା ବିତିଗଲା, ଆମେ ସବୁ ଏଠି ହାତ ବାନ୍ଧି ବସିଛେ। ଏ ଛୋଟିଆ ଗଡ଼କୁ ପାର କରିବା ପାଇଁ ଆମକୁ ଏତେ ସମୟ ଲାଗିଯିବ, ଏକଥା ମୁଁ ଭାବି ନଥିଲି।
4: ଜହାପନା, ଏ ଦ୍ୱନ୍ଦ୍ୱରୁ ମୁକୁଳିବା ପାଇଁ ଦୁଇଟି ଉପାୟ କରାଯାଇପାରେ। ପ୍ରଥମତଃ ଗଡ଼ ପାଖ ଦେଇ ଯାଇଥିବା ଅଲଗା ରାସ୍ତାରେ ବାହାରିଯିବା।
3: ତମ କଥାକୁ ବିଚାର କରାଯାଇପାରେ, କିନ୍ତୁ ଶତ୍ରୁଠୁ ମୁହଁ ଫେରି ଅଲଗା ଗଳି ଦେଇ ଚାଲିଯିବା କୌଣସି ଯୁଦ୍ଧଯାତ୍ରା ପାଇଁ ଉଚିତ କାର୍ଯ୍ୟ ନୁହେଁ। ତେଣୁ ଏଇ ଉପାୟକୁ ଆମେ ଆମର ଅନ୍ତିମ ଉପାୟ ଭାବି ଛାଡ଼ିଦେବା। ବର୍ତ୍ତମାନ କୁହ, ତମର ଦ୍ୱିତୀୟ ଉପାୟଟି କ'ଣ?
4: ଦ୍ୱିତୀୟ ଉପାୟଟି ବିଷୟରେ କାଲି ମୁଁ ଆପଣଙ୍କୁ ସୂଚନା ଦେଇଥିଲି ସୁଲତାନ। ଶତ୍ରୁପକ୍ଷର ଜଣେ ଆଦମୀକୁ ମୁଁ ନିଜ ତରଫ କରିବା ପାଇଁ ଚେଷ୍ଟା କରିଛି। ସିଏ ଘୋଗାଗୋଡ଼ି ରକ୍ଷକର ଦାୟିତ୍ୱରେ ଅଛି, ତେଣୁ ଗଡ଼ ଭିତରକୁ ପ୍ରବେଶ କରିବାର ଗୁପ୍ତ ଦ୍ୱାର ସମ୍ପର୍କରେ ସେ ଭଲ ଭାବରେ ଜାଣେ। ତାରି ସାହାଯ୍ୟରେ ଆମେ ଗଡ଼ ଭିତରକୁ ପଶିଯିବା, ତେବେ ବିଜୟ ସୁନିଶ୍ଚିତ।
3: ଏ ଗୋଟାଏ ଭଲ ଉପାୟ କହିଲ, ସେ ଆଦମୀକୁ ଏଠିକି ଡାକିବାକୁ ଚେଷ୍ଟା କର।
4: ଜହାପନା, ମୁଁ ସେ କାମ କରିସାରିଛି, ତା ସହ ଦୋସ୍ତି କରି ଏଠିକି ଆସିବାକୁ ବି କହିଛି, ବୋଧହୁଏ ଏ ଭିତରେ ସେ ଆସିଯାଇପାରେ।
5: ଜହାପନା, ରାଘବ ନାମକ ଜଣେ ବ୍ୟକ୍ତି ଆପଣଙ୍କ ସାକ୍ଷାତ ପାଇଁ ଅନୁମତି ଚାହୁଁଛି।
4: ତାଙ୍କୁ ବାଇ ଇଜ୍ଜତ ଭିତରକୁ ନେଇ ଆସ।
5: ଯାହା ଆଦେଶ ହୁକୁମ।
4: ଜହାପନା, ଇଏ ସେଇ ଲୋକ ଯାହା ସମ୍ପର୍କରେ ଏ ଟିକିଏ ପୂର୍ବରୁ କହୁଥିଲେ।
6: ସୁଲତାନ ପ୍ରଣାମ।
3: ଆଚ୍ଛା, ତୁମର ନାମ କ'ଣ?
6: ମୁଁ ରାଘବ ସୁଲତାନ।
3: ଘୋଗାଗଡ଼ିରେ କ'ଣ କାମ କରୁଛ?
6: ମୁଁ ଘୋଗାଗଡ଼ିର ଗଡ଼ରକ୍ଷକର ପୁତ୍ର। ପରିସ୍ଥିତି ଦୃଷ୍ଟିରୁ ମୋ ପିତା ରାଜ୍ୟ ବାହାରକୁ ଯାଇଛନ୍ତି, ତେଣୁ ଆଜିକାଲି ମୁଁ ହିଁ ଗଡ଼ରକ୍ଷକ କାମ କରୁଛି।
3: ଆମକୁ ଛୋଟ ସୈନ୍ୟ ଟୁକୁଡ଼ି ସହ ଗଡ଼ ଭିତରକୁ ପ୍ରବେଶ କରାଇ ପାରିବ?
6: ନିଶ୍ଚୟ ଜାଁପନା।
3: କେମିତି?
6: ଗଡ଼ର ପଛପଟେ ଗୋଟିଏ ଗୁପ୍ତଦ୍ୱାର ଅଛି, ମୁଁ ସେଇ ବାଟ ଦେଇ ଆପଣମାନଙ୍କୁ ଗଡ଼ ଭିତରକୁ ନେଇଯିବି।
3: ଆଚ୍ଛା, ସେଇ ଦ୍ୱାର ପାଖରେ କ'ଣ ପ୍ରହରୀ ନାହାନ୍ତି?
6: ନା ଜାହାପନା, ଅସଲ କଥା ହେଲା ଘୋଗାରାଣା ସେଇ ଦ୍ୱାର ସମ୍ପୂର୍ଣ୍ଣ ଗୁପ୍ତ ବୋଲି ଜାଣି ନିଶ୍ଚିନ୍ତ ଅଛନ୍ତି।
3: ତମେ ଆମକୁ ଯେଉଁ ସାହାଯ୍ୟ କରିବ, ତା ବଦଳରେ ତୁମେ କ'ଣ ଚାହ? ନିର୍ଦ୍ୱନ୍ଦ୍ୱରେ ପ୍ରକାଶ କର।
6: ଜଣେ ସୁନ୍ଦରୀ ଝିଅ।
3: ଓ, କିଏ ସେ?
6: ଘୋଗାରାଣାଙ୍କ ବଡ଼ ପୁଅ ସଜ୍ଜନ ସିଂଙ୍କ ଝିଅ ମିନଲ, ମୁଁ ତାକୁ ଖୁବ୍ ଭଲ ପାଏ।
3: ଏ କ୍ଷେତ୍ରରେ ମୁଁ ତୁମକୁ କି ପ୍ରକାର ମଦତ କରିପାରିବି?
6: ଗୋଟିଏ ରାସ୍ତା ଅଛି ଜାହାପନା।
3: ସେଇଟା କ'ଣ?
6: ଘୋଗାଗଡ଼ି ଜିତିବା ପରେ ଆପଣ ମୋତେ ସେଠାର ରାଜା ଘୋଷଣା କରିଦିଅନ୍ତୁ।
3: କିନ୍ତୁ ରାଜା ହେବା ପରେ ତୁମକୁ କ'ଣ ସେ ସୁନ୍ଦରୀ ମିଳିଯିବ?
6: ସୁଲତାନ, ଯେତେବେଳେ ମୁଁ ରାଜା ହୋଇଯିବି ସେ ମୋତେ ପ୍ରେମ କରିବାକୁ ବାଧ୍ୟ ହେବ।
3: ଯଦି ନ କରେ?
6: ତେବେ ମୁଁ ମୋ ବଳ ପ୍ରୟୋଗ କରି ତାକୁ ମୋର ପତ୍ନୀ କରିବି।
3: ଠିକ୍ ଅଛି, କଥା ଦେଲୁ ଆମେ, ଘୋଗାଗଡ଼ି ଜିତି ତୁମକୁ ସେଠାରେ ରାଜା କରିବୁ। ତା ସହିତ ତା ପାଖାପାଖି କିଛି ଅଞ୍ଚଳ ଆମ ତରଫରୁ ତୁମକୁ ଉପହାର ସ୍ୱରୂପ ପ୍ରଦାନ କରିବୁ।
6: ଈଶ୍ୱର ସୁଲତାନଙ୍କୁ ବିଜୟୀ କରନ୍ତୁ।
3: ତେବେ ଆମ ସୈନ୍ୟ ବାହିନୀକୁ ଗଡ଼ ମଧ୍ୟକୁ ପ୍ରବେଶ କରାଇବାର ଦିନ କେବେ ଧାର୍ଯ୍ୟ ହେବ?
6: ମୁଁ ଏ କାର୍ଯ୍ୟ ଏଇ ମୁହୂର୍ତ୍ତରେ କରିବାକୁ ପ୍ରସ୍ତୁତ ଜାହାପନା।
3: ଠିକ୍ ଅଛି, ପ୍ରଥମେ ତୁମେ ମସୁଦ ଓ ତିନି ଚାରି ଜଣ କୁଶଳୀ ସୈନ୍ୟକୁ ନେଇ ସେ ରାସ୍ତା ଦେଖାଅ, ତାପରେ ସୈନ୍ୟ ବାହିନୀ ନେଇ ମୁଁ ନିଜେ ତା ଭିତରକୁ ଯିବି।
6: ଜି ହଜୁର।
3: ମସୁଦ।
4: ଜି ଜାହାପନା।
3: ବର୍ତ୍ତମାନ ତମେ କିଛି କୁଶଳୀ ସାଥୀଙ୍କୁ ନେଇ ରାଘବ ସାଥିରେ ବାହାରି ଯାଅ।
4: ଜି ଜାହାପନା।

0: ଆଚ୍ଛା ଚମ୍ପା, ତୋ କହିବା ଅନୁସାରେ ଯୁଦ୍ଧ ସରିବାକୁ ଆଉ ଅଧିକ ସମୟ ଲାଗିବ ନାହିଁ ବୋଧହୁଏ?
1: ହଁ ମିନାଲ ଦେବୀ, ମାମୁଦ ପାଖରେ ଗଚ୍ଛିତ ଖାଦ୍ୟପେୟ ଏବଂ ଗୁଳିଗୁଳାକୁ ଦେଖି ମନେ ହୁଏ ଅତି ଶୀଘ୍ର ସୈନ୍ୟବାହିନୀ ସହ ସେ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବ।
0: ବହୁତ ଭଲ ହେବ ଚମ୍ପା, ଆମ ଦେଶ ଶତ୍ରୁର ପଦଦଳନରୁ ବଞ୍ଚିତ ହେଇଯିବ, ଆଉ ତାର ଶ୍ରେୟ ମିଳିବ ଆମ ଏଇ ଖୋଘାଗଡ଼ିକୁ। ତଥାପି ଚମ୍ପା, କେଜାଣି କାହିଁକି ମନ ଭିତରେ ଭୟ ଆସୁଛି।
1: ମୁଁ ଜାଣିପାରୁନି ରାଜକୁମାରୀ, ଆଜିକାଲି ଆପଣ ଏମିତି ନିରାଶାପୂର୍ଣ୍ଣ କଥାବାର୍ତ୍ତା କାହିଁକି କରୁଛନ୍ତି?
0: କ'ଣ କହିବି ଚମ୍ପା, ଏଇ କିଛି ଦିନ ହେଲା ଏମିତି କିଛି ଆଶଙ୍କା ଆଉ ଚିନ୍ତାରେ ପଡ଼ିଛି ମୁଁ।
1: ରାଜକୁମାରୀ, ଯଦି କିଛି ଅନିଷ୍ଟ ହେବାକୁ ଥିବ ତ ହେବ, ସେଥିପାଇଁ ବ୍ୟର୍ଥ ଚିନ୍ତା କରି ଲାଭ କ'ଣ କହିଲେ?
0: ମୁଁ ମୋ ପାଇଁ ଚିନ୍ତା କରୁନି ଚମ୍ପା, ବିପଦ ମୋ ଉପରକୁ ଯେତେ ଆସିବ ଆସୁ ମୁଁ ତାକୁ ଗ୍ରହଣ କରିନେବି, କିନ୍ତୁ ଈଶ୍ୱରଙ୍କ ନିକଟରେ ଏତିକି ମୋର ପ୍ରାର୍ଥନା, ଯେମିତି ମୋର ଦାଦାଶ୍ରୀ ଏବଂ ପିତାଶ୍ରୀଙ୍କୁ ସୁସ୍ଥ ରଖନ୍ତୁ।
1: ଈଶ୍ୱର ଯାହା ବି କରିବେ ଠିକ ହିଁ କରିବେ ରାଜକୁମାରୀ। ଚାଲ, ଅନ୍ଧାର ହେଇ ଆସିଲାଣି, ପ୍ରାସାଦକୁ ଫେରିଯିବା।
0: ଚାଲ ଚାଲ ଚମ୍ପା। ଆଚ୍ଛା ଚମ୍ପା, ଏ ଚାପାକଣ୍ଠର ଶବ୍ଦ ମୋତେ ଲାଗୁଛି କେହି ଏପଟକୁ ଆସୁଛି। ଆ ଆ, ଏଇ ବୁଦା ପଛ ପଟେ ଲୁଚିଯିବା।
1: ଚାଲ।
2: କଣ ରାଘବ, ଆମେ ରାଜମହଲର ପାଖାପାଖି ଅଛୁ ତ?
3: ହଁ ମସୁ, ଏଇ ଡାହାଣ ପଟେ ଥିବା ରାସ୍ତାଟା ସିଧା ଗଡ଼ିର ମୁଖ୍ୟ ଦ୍ୱାରକୁ ଯାଉଛି।
4: ଏଇ ରାସ୍ତାର କିଛି ଆଗକୁ ଗଲେ କ'ଣ କିଛି କ୍ଷତି ହେବ କି?
3: ନା, କ୍ଷତି କ'ଣ ହେବ, ଏଠି ତ କେହି ପ୍ରହରୀ ବି ରହନ୍ତି ନାହିଁ। କିନ୍ତୁ ଟିକିଏ ସତର୍କତା ପାଇଁ ମୁଁ ପ୍ରଥମେ ଟିକିଏ ଆଗକୁ ଯାଇ ଦେଖେ, ତାପରେ ମୁଁ ଆପଣମାନଙ୍କୁ ନେଇଯିବି।
4: ହଁ ହଁ, ଠିକ୍ ଅଛି, ଆମେ ଏଇଠି ରହି ତୁମର ଅପେକ୍ଷା କରୁଛୁ।
0: ଚମ୍ପା, ଏଇ ତ ରାଘବର ସ୍ୱର ପରି ଲାଗୁଛି, ତୁ ଜଲ୍ଦି ଯା, ଦାଦାଶ୍ରୀଙ୍କୁ ସୂଚନା ଦେଇଦେ, ସେ କିଛି ସୈନ୍ୟଙ୍କ ସହ ଏଠାକୁ ଆସନ୍ତୁ, ମୁଁ ସେ ପର୍ଯ୍ୟନ୍ତ ଦେଶଦ୍ରୋହୀ ରାଘବକୁ ଦେଖୁଛି।
5: କିନ୍ତୁ କିନ୍ତୁ ତମେ ଏଇଠି ଏକା?
0: ତୁ ଚିନ୍ତା କରନା ଚମ୍ପା, ମୁଁ ଏକା ହିଁ ତା ପାଇଁ ଯଥେଷ୍ଟ, ମୁଁ ଅବଶ୍ୟ ନାରୀ କିନ୍ତୁ ଦୁର୍ବଳା ନୁହେଁ।
5: କିନ୍ତୁ ରାଜକୁମାରୀ,
0: ତୁ ଯା, ଶୀଘ୍ର ଯାଇ ଖବର ଦେ।
5: ଠିକ୍ ଅଛି ରାଜକୁମାରୀ।
0: କିଏ କିଏ ସେଠି?
3: ଆରେ ରାଜକୁମାରୀ ମିନ, ମୁଁ ରାଘବ।
0: ରାଘବ, ତୁମେ ଏଇଠି ଆଉ ଏତେବେଳେ?
3: ନା ନା ନା ନା, କିଛି ନୁହେଁ, ଏଇ ମୁଁ ବୁଲାବୁଲି କରିବାକୁ ବାହାରିଥିଲି।
0: ବୁଲିବାକୁ ବାହାରିଥିଲ ସାଙ୍ଗସାଥୀଙ୍କ ସହ?
3: ସାଙ୍ଗସାଥୀ ମାନେ?
0: କିଛି ନାହିଁ, ତୁମେ ଏକା ତ ନୁହଁ।
3: ନା ନା, ମୁଁ ବିଲକୁଲ ଏକା ଅଛି।
0: ସତ କହୁଛ, ବିଲକୁଲ ଏକା? ତେବେ ତ ଭଲ ହେଲା, ଆସ ଆସ, କିଛି ସମୟ ଗପିବା, ଏଇପଟେ ଆସ, ଏଇ ଗଛ ତଳେ ବସିବା।
3: ହଁ ହଁ, ନିଶ୍ଚୟ, କିନ୍ତୁ ଏ ସମୟରେ
0: କାହିଁକି? କ'ଣ କିଛି ଜରୁରୀ କାମ ମନେ ପଡ଼ିଲା କି?
3: ନା ନା ନା, କାର୍ଯ୍ୟ ତ, ଆରେ ହଁ ମନେ ପଡ଼ିଲା, ଗୋଟେ କାମ ଥିଲା।
0: କାମ ଥିଲା ମାନେ ଏବେ ନାହିଁ, ହଉ ଛାଡ଼, ଯେଉଁ ସମୟ ଚାଲିଗଲା ତା ବିଷୟରେ ଆଉ କାହିଁକି ଚିନ୍ତା କରିବା ଯେ, ଆସ ଏଇଠି ବସ। ଆରେ ସେ ଖଣ୍ଡାର ବୋଝକୁ କାହିଁକି ବୋହିଛ ଯେ, ଆଣ ଏଇଠି ରଖିଦିଅ।
3: ତୁମେ ଆଜି ମୋ ଉପରେ ଏତେ କାହିଁକି ଦୟାଶୀଳ, କଥା କ'ଣ?
0: ଏ ଖଣ୍ଡାଟା ବହୁତ ଭଲ ହେଇଛି, ଆମର ଏଇ ଗଡ଼ରେ ତିଆରି କରିଥିଲ?
3: ନା ନା, ମୁଁ ଗତବର୍ଷ ବିଶେଷ ଭାବରେ ପାଟଣରେ କହିକି ତିଆରି କରିଥିଲି।
0: ଆଚ୍ଛା, ସେଥିପାଇଁ ଏତେ ସୁନ୍ଦର ହେଇଛି, ଦେଖୁନ ଏହାର ଧାର ବି ବହୁତ ତେଜ ଅଛି।
3: ହଁ ହଁ, ତା ତ ଠିକ, କିନ୍ତୁ ତୁମେ ତାକୁ ମୋ ଛାତିରେ କାହିଁକି ଲଗାଉଛ?
0: ଦେଖୁଥିଲି ପାଟଣର ଏହି କୃପାଣରେ ଦେଶଦ୍ରୋହୀର ରକ୍ତ ବୁହାଇବାର ଶକ୍ତି ଅଛି କି ନାହିଁ।
3: ଦେଶଦ୍ରୋହୀର ରକ୍ତ କ'ଣ କହୁଛ?
0: ହଁ କହୁଛି, ତୁମେ ଦେଶଦ୍ରୋହୀ।
3: ଦେଶଦ୍ରୋହୀ? ମୁଁ

0: ମୁଁ ପୁଣି ଦେଶଦ୍ରୋହୀ? ଏ ତୁମେ କଣ କହୁଛ ମିନା?
1: ଯାହା ବାସ୍ତବ ଓ ସତ୍ୟ।
0: ନା, ଏହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଅସତ୍ୟ।
1: ଆଉ ମାମୁଦ୍ର ସିପାହୀକୁ ତମେ ଗଡ ଭିତରକୁ ଯୋଉ ନେଇ ଆସିଛ
0: ମିନଲ, କଥା କଣ କି ମୁଁ ତୁମକୁ କହୁଥିଲି ନା, ଅତିଶୀଘ୍ର ରାଜା ହେଇ ଦେଖେଇବି ବୋଲି, ସେଇଥିପାଇଁ।
1: ଆଚ୍ଛା, ସେଥିପାଇଁ ତମେ ଗଜନୀର ଲୁଣ୍ଠନକାରୀ ସହ ବନ୍ଧୁତା କଲ? ଏ ସୈନିକମାନଙ୍କୁ ତୁମେ ତୁମ ମାତୃଭୂମିକୁ ଲୁଣ୍ଠନ କରିବା ପାଇଁ ସାଙ୍ଗରେ ନେଇ ଆସିଛ? ଧିକ୍କାର, ସତଧିକ୍କାର ତୁମକୁ। ନିଜ ମାଟିମାର ସମ୍ମାନକୁ ବ୍ୟାପାର କରିବାକୁ ଲଜ୍ଜା ଟିକେ ଲାଗିଲାନି? ତୁମେ ଦେଶଦ୍ରୋହୀ, ନୀଚ, ପାପୀ।
0: ହଁ ହଁ, ମୁଁ ସବୁ କିଛି ସବୁ ଦୁର୍ଗୁଣ ମୋଠାରେ ଅଛି, କିନ୍ତୁ ଏ କଥା ଭୁଲି ଯାଉ ନାହିଁ ଯେ ମୁଁ ଏବେ ଅମର ବିଜେତା ସୁଲତାନ ମାମୁଦ୍ର ବନ୍ଧୁ, ଯାହାଙ୍କ ପାଦ ତଳେ ବଡ ବଡ ରାଜା ମହାରାଜାଙ୍କ ମଥାନତ ହେଉଛି।
1: କିନ୍ତୁ ତୁମକୁ ବଞ୍ଚାଇବା ପାଇଁ କେହି ଏଠିକି ଆସିବେ ନାହିଁ ରାଘବ।
0: ମିନଲ, ତୁମର କୋମଳ ହାତ ପାପୁଲିରେ ଏତେ ଶକ୍ତି ନାହିଁ ଯେ ତୁମେ କୃପାଣର ବୋଝ ସମ୍ଭାଳି ପାରିବ। ଛାଡ଼ ସେ ଖଣ୍ଡା।
1: ମୋ ହାତରୁ ଅସ୍ତ୍ର ଛଡ଼ାଇବା ଅସମ୍ଭବ ରାଘବ। ମହାରାଜା ଘୋଘାରାଣାଙ୍କ ସନ୍ତାନ ଏତେ ସୁକୁମାର ନୁହେଁ ଯେତିକି ତୁମେ ଭାବୁଛ।
0: ଆଉ ରାଘବ ବି ଏତେ ଶକ୍ତିହୀନ ନୁହେଁ ମିନଲ, କି ଏକ ଅବଳା ପାଖରେ ହାରିଯିବ। ଛାଡ଼ ସେ ଖଣ୍ଡା।
1: ପାପି, କୁଳାଙ୍ଗା, ଦେଶଦ୍ରୋହୀ, ଛି।
0: ମିନଲ, ମୋ ପ୍ରେମ ବଦଳରେ ମୋତେ ତୁମେ ଏଇଆ ଦେଲ?
1: ଯିଏ ପ୍ରେମର ବ୍ୟାପାର କରେ ତାକୁ ପ୍ରତିବଦଳରେ ଏହା ହିଁ ଶାସ୍ତି ମିଳେ। ନିଚ, ପାପିଷ୍ଟ।
2: ସେନାପତି, ଷଡ଼ଯନ୍ତ୍ର ବିଫଳ ହେବା ପରେ ମନେ ହୁଏ ଶତ୍ରୁ ନିଜର ପରାଜୟ ସ୍ୱୀକାର କରିଛି। ଦେଖ, ସମସ୍ତେ ଯିବାକୁ ବାହାରିଲେଣି।
3: ହଁ ମହାରାଜ, ଜଣାପଡୁଛି ସେନାର କେତୋଟି ଦଳ ତାଙ୍କର ଯାତ୍ରା ଆରମ୍ଭ କରିଦେଲେଣି।
2: ହଁ, ତମେ ଯାଇ ସେପଟ ପାଚେରୀ ଉପରୁ ଦେଖ ତ, ମାମୁଦ୍ର ସୈନିକ ଗଜନୀ ଫେରୁଛନ୍ତି କି ନାହିଁ।
3: ଆଜ୍ଞା ମହାରାଜ, ମୁଁ ଏଇ ସାଙ୍ଗେ ସାଙ୍ଗେ ଦେଖିକି କହୁଛି।
4: ମହାରାଜ, ମହାରାଜ, ମାମୁଦ୍ର ସୈନ୍ୟ ଗଜନୀ ପଟକୁ ଫେରୁନାହାନ୍ତି ମହାରାଜ।
2: କଣ ହେଲା, ଗଜନୀକୁ ଫେରୁନାହାନ୍ତି? ତେବେ କୁଆଡେ ଯାଉଛନ୍ତି?
4: ସେମାନେ ଆମର ଗୋଡ଼ ପଛପଟ ବାଟ ଦେଇ ଗୋଡ଼ର କଡ଼େ କଡ଼େ ମରୁଭୂମିରେ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି।
2: କଣ ହେଲା, ମାମୁଦ୍ ମୋର ଏଇ ବାଲିସଜ୍ଜାର ରାଜ୍ୟରେ ପ୍ରବେଶ କରୁଛି। 70 ବର୍ଷ ଧରି ମୁଁ ଏ ମରୁସ୍ଥଳୀର ରାଜା, ପ୍ରହରୀ ହେଇ ଅହରହ ମୁଁ ଏହାର ରକ୍ଷା କରିଛି। ମୋର ଆଦେଶ ବିନା ମଣିଷ କଣ, ପକ୍ଷୀଟିଏ ମଧ୍ୟ ଏ ଅଞ୍ଚଳର ଆକାଶରେ ଉଡ଼ିବାରେ ସାହସ କରିବନି। ବିଦେଶୀ ଲୁଣ୍ଠନ କରି ହତ୍ୟା କରି ମ୍ଲେଚ୍ଛ ମାମୁଦ୍ ମୋତେ ଅବମାନନା କରି ମୋରି ଆଖ୍ୟା କରି ମୋରି ରାଜ୍ୟରେ ପ୍ରବେଶ କରୁଛି। ନା, ମୁଁ ବଞ୍ଚିଥିବା ଯାଏ ଏହା କେବେ ବି ସମ୍ଭବ ହେଇପାରେ ନା। ସେନାପତି
4: ମହାରାଜ,
2: ମନେ ରଖ ସେନାପତି, ମୁଁ ଏବଂ ମୋର ବଂଶର କେହି ବି ଜୀବିତ ଥିଲା ପର୍ଯ୍ୟନ୍ତ ମାମୁଦ୍ ଆମ ରାଜ୍ୟରେ ପ୍ରବେଶ କରିବନି ଯେମିତି।
4: କିନ୍ତୁ ମହାରାଜ, ଆମେ ଏବେ କଣ କରିପାରିବା?
2: ଘୋଘାରାଣାର ପୁଅ ହେଇ ତୁ ମୋତେ ପଚାରୁଛୁ କଣ କରିପାରିବ ବୋଲି? ଆମେ ଯଦି ଶତ୍ରୁକୁ ମାରି ନ ପାରିବା ତାହେଲେ ନିଜେ ତ ମରିପାରିବା? ନିଜ ଆଖିରେ ନିଜ ଦେଶର ଦୁର୍ଦ୍ଦଶା ତ ଦେଖିବା ନାହିଁ। ଯା, ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କର। ମାରିବା ନହେଲେ ମରିବା, ରଣକ୍ଷେତ୍ରରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଯେଉଁମାନେ, ସେମାନଙ୍କ ପାଇଁ କେଶରୀ ରଙ୍ଗର ବସ୍ତ୍ର ଆଉ ଅସ୍ତ୍ରଶସ୍ତ୍ରର ବ୍ୟବସ୍ଥା କର।
4: ଆଜ୍ଞା ମହାରାଜ।
2: କେତେ ସୈନିକ ଆମର ଅଛନ୍ତି?
4: ମୋଟାମୋଟି ଭାବେ 800 ହେବେ ପିତା, ସମସ୍ତେ ଯୁଦ୍ଧ ପାଇଁ ପ୍ରସ୍ତୁତ।
2: ତେବେ ସମସ୍ତଙ୍କୁ ନେଇ ଚାଲ ପୁତ୍ର, ମାତୃଭୂମି ପାଇଁ ବଳିଦାନର ସୌଭାଗ୍ୟ ପ୍ରାପ୍ତିର ଏ ପବିତ୍ର ସୁଯୋଗ ସମସ୍ତଙ୍କୁ ମିଳୁ।
5: ଏଇ ଛୋଟିଆ ଗଡ଼ ରାଜ୍ୟ ସହ ହାରି ଏମିତି ଆଗକୁ ବଢ଼ିବାକୁ ଭଲ ଲାଗୁନି,
6: କିନ୍ତୁ ଏହା ଛଡ଼ା ଆଉ କିଛି ଉପାୟ ନଥିଲା ଚାହପନା।
5: ହଁ, ତମେ ଠିକ୍ କହିଛ ମସୁଦ, ପରିସ୍ଥିତି ଆମକୁ ବାଧ୍ୟ କଲା।
6: ଆରେ, ଏ କୋଳାହଳ କୋଉଠୁ ଆସୁଛି? ଆରେ, ଏ ଦେଖନ୍ତୁ ସୁଲତାନ, ଗୋଗାଗଡ଼ିରୁ କିଛି ଲୋକ ତଳକୁ ଓହ୍ଲାଉଛନ୍ତି।
5: ଆଶ୍ଚର୍ଯ୍ୟ, ଏମିତି ହାତ ଗଣତି ଲୋକ କାହିଁକି ଏମିତି ନିଜ ଜୀବନକୁ ବିପଦରେ ପକାଇବାକୁ ମାଡ଼ି ଆସୁଛନ୍ତି?
6: ଏ ରାଜପୁତମାନଙ୍କର ସବୁ କାମ ଆଶ୍ଚର୍ଯ୍ୟ କରୁଛି ସୁଲତାନ, ମୋତେ ତ ଲାଗୁଛି ଏମାନେ ପାଗଳ।

0: ଆପଣ ବହୁତ କ୍ଷତ ବିକ୍ଷତ ହେଲେଣି ମହାରାଜ, ଆମେ ଆମେ ଯୁଦ୍ଧ
1: ନା ନା ନା ସେନାପତି, ଯୁଦ୍ଧ ସମାପ୍ତ ହବ ନାହିଁ।
2: ଆତ୍ମସମର୍ପଣ କରନ୍ତୁ।
1: ପରାଜୟ ନୁହେଁ, ମୃତ୍ୟୁକୁ ସ୍ୱୀକାର କରିବାକୁ ଚାହେଁ ମୁଁ। ତମେ ମୋର କ୍ଷତ ଆଡ଼େ ଦେଖ ନାହିଁ ସେନାପତି, ନା ତମେ ମୋର କ୍ଷତ ଆଡ଼େ।
2: ମୁଁ ପ୍ରଥମରୁ କହୁଥିଲି ନା ଆତ୍ମସମର୍ପଣ କର ବୋଲି।
1: ନିଜ ପ୍ରହାର ବନ୍ଦ କର ନାହିଁ ବାବୁଜ, ମୁଁ ତଳେ ପଡ଼ିଯାଇଛି, କିନ୍ତୁ କିନ୍ତୁ ମୋ ହାତରେ ଏବେ ବି ତରବାରୀ ଅଛି।
2: ମୂଳରୁ କହୁଥିଲି ନା
1: ମୋ ବାହୁରେ ବଳ ଅଛି ତମ ପ୍ରହାରର ଉତ୍ତର ଦେବା ପାଇଁ।
3: ସୁଲତାନ, ସେପଟେ ଦେଖନ୍ତୁ, ଗୋଗାଗଡ଼ି ଗଡ଼ ଭିତରୁ କେମିତି ଅଗ୍ନିଶିଖା ଦେଖାଯାଉଛି।
2: ଏତେ ନିଆଁ
1: ପାଗଳ ବାବଦ, ସେ ଜହରର ନିଆଁ ଗଡ଼ର ବହୁ କନ୍ୟା ଆମଠୁ ଆଗରେ ସ୍ୱର୍ଗରେ ଯାଇ ପହଞ୍ଚିଲେ। ମୋ ଗେଲି ନାତୁଣୀ ମିନଲ ବି ସେମାନଙ୍କ ଭିତରେ ଥିବ। ସେ ମୋତେ ସ୍ୱର୍ଗ ଦ୍ୱାରରେ ଅପେକ୍ଷା କରିଥିବ। ମୁଁ ଆଉ ଏଠି ରହିପାରିବି ନାହିଁ, ମୋତେ ମୋତେ ପାଖକୁ ଯିବାକୁ ହବ। ଉଠା ଉଠା ମାମୁଜ, ତଲୱାର ଉଠା, ତଲୱାର ଉଠା ମାମୁଜ। ଏବେ ବି ମୋ ଶକ୍ତି ଶରୀରରେ କିଛି ପ୍ରାଣ ଶକ୍ତି ଅଛି, ମୁଁ ଯୁଦ୍ଧ କରିପାରିବି। ମାମୁଜ ପ୍ରହାର କର, ମୁଁ ଏବେ ବି
2: ଏ ହିନ୍ଦୁସ୍ତାନ, ତତେ ଗଜନୀର ସୁଲତାନ ମାମୁଦ ସଲାମ କରୁଛି। ତୋ ମାଟି ଗୋଘା ରାଣାଙ୍କ ପରି ବୀର ସନ୍ତାନକୁ ଜନ୍ମ ଦେଇଛି। ବିଜୟୀ ସୁଲତାନ ମାମୁଦ ଆଜି ଯୁଦ୍ଧ ଜିତିକି ବି ହାରିଯିବା ପରି ମନେ କରୁଛି। ଅଲବିଦା ମହାନ ବୀର ଗୋଘା ରାଣା, ତମ ବୀରତ୍ୱ ଓ ସାହସକୁ ମୁଁ ସଲାମ କରୁଛି। ମସୁଦ, ଚାଲ ସୋମନାଥ ଆଡ଼କୁ ଆମର ଯାତ୍ରା ଜାରି ରହ।

0: جی جہاں پر۔
1: प्रणाम प्रणाम गुरु गंगा सर्वज्ञ महाराज।
2: जय सोमनाथ। केमिति अछ सज्जन सिंह?
1: आपण को आशीर्वाद गुरुजी। मो सहित ए हेउची मो पुत्र सामंत सिंह।
3: प्रणाम गुरुजी।
2: यशस्वी भव।
1: गुरुदेव, गजनीर सुल्तान मामूद निज बर्बर सेनांक सह सोमनाथ मंदिर आड़क वक्र दृष्टि पकाई ए मंदिर लुंठन करबा लक्ष्य नहीं माड़ी आसुची।
2: ଏ ମନ୍ଦିରର ସମୃଦ୍ଧି ଓ ଆଭିଜାତ୍ୟ ତା ଲୋଭ ଓ ଲୋଲୁପ ଦୃଷ୍ଟିକୁ ଟାଣି ଆଣିଛି। ସୂଚନା ମିଳିଛି ମୋତେ ସଜ୍ଜନ, ସୂଚନା ମିଳିଛି
1: ମୋତେ। ପିତା ମହାରାଜ ଘୋଘାରଣା ଆପଣଙ୍କ ପାଖକୁ ସେହି ଅର୍ଥରେ ପ୍ରେରଣ କରିଛନ୍ତି ଗୁରୁଜୀ।
2: ତାଙ୍କର ଚିନ୍ତା ଅନର୍ଥକ ନୁହେଁ ପୁତ୍ର। ଦେଶର ବାତାବରଣ ଠିକ୍ ନାହିଁ। ଭାରତର ଅଧିକାଂଶ ରାଜ୍ୟ ନିଜର ଅହଙ୍କାର ଓ ଈର୍ଷା ଭାବ ନେଇ ପରସ୍ପର ବିରୁଦ୍ଧରେ ସଂଗ୍ରାମରେ ବ୍ୟସ୍ତ। ବୀରତା ଓ ଅହଙ୍କାର ଶବ୍ଦର ବାସ୍ତବିକ ଅର୍ଥ ବିସ୍ମୃତ ହେଲାଣି। ଧମନୀରେ ବହୁଥିବା ରକ୍ତ ତାର ପରମ୍ପରା, ଶୌର୍ଯ୍ୟ ଓ ସାମର୍ଥ୍ୟକୁ ଭୁଲିଲାଣି। ଏଭଳି ବିକଟ ପରିସ୍ଥିତିରେ ମହାରାଜା ଘୋଗାରଣାଙ୍କ ଚିନ୍ତା ଓ ଆଶଙ୍କା ଅମୂଳକ ନୁହେଁ ବତ୍ସ।
1: ଗୁରୁଜୀ, ମାମୁଦ୍ର ରାସ୍ତାରେ ପଡ଼ିଥିବା ଅଧିକାଂଶ ରାଜ୍ୟର ରାଜା ଭୟରେ ତା ସହ ସନ୍ଧି କରିଛନ୍ତି। କୌଣସି ରାଜା ନିଜର ମୁଷ୍ଟିମେୟ ସେନାଙ୍କ ସହ ଯଦି ମାମୁଦ୍ର ସାମ୍ନା କରୁଛନ୍ତି, ତେବେ ସେମାନଙ୍କୁ ସେ ଏତେ ନିର୍ଦ୍ଦୟ ଭାବରେ ଦମନ କରୁଛି ଯେ ତାର ବର୍ଣ୍ଣନା କରିବା କଷ୍ଟକର। ସେ ରାଜାମାନଙ୍କର ଦୁର୍ଦ୍ଦଶା କଥା ଶୁଣି ଭୟରେ ଅନ୍ୟ ରାଜାମାନେ ଆତ୍ମସମର୍ପଣ କରିବା ଶ୍ରେୟ ମଣୁଛନ୍ତି।
3: ବାବା, ପରାଜୟ ସ୍ୱୀକାର କରି ସମର୍ପଣ କରୁଥିବା ରାଜାମାନଙ୍କୁ ତାଙ୍କରି ପ୍ରଜାଙ୍କ ସମ୍ମୁଖରେ ହତ୍ୟା କରୁଛି ମାମୁଦ। ତାର ସୈନ୍ୟ ମଧ୍ୟ ତାହାରି ପରି ହୀନ, ବର୍ବର, ଅତ୍ୟାଚାରୀ। ଜିତିବା ରାଜ୍ୟରେ ବୟସ ନିର୍ବିଶେଷରେ ମହିଳାଙ୍କୁ ପାଶବିକ ଅତ୍ୟାଚାରର ଶିକାର ହେବାକୁ ପଡ଼ୁଛି, ନଚେତ ସେମାନଙ୍କୁ ହତ୍ୟା କରାଯାଉଛି।
2: ପୁତ୍ର ସାମନ୍ତ, ଶାନ୍ତ ହୁଅ। ମାମୁଦ ଜଣେ ଲୁଣ୍ଠନକାରୀ ଆତତାୟୀ। ଏପରି ଆଚରଣ ତାର ରଣନୀତିର ଏକ ଅଂଶବିଶେଷ। ଏପରି ରାଜ୍ୟ, ଧନ ସମ୍ପଦ ଓ ମାନବ ସମ୍ବଳକୁ ଲୁଟ୍ ତରାଜ କରିଦେଲେ ତାକୁ ବିରୋଧ କରିବାକୁ କେହି ରହିବେ ନାହିଁ, ଏବଂ ସେ ତାର ଲୁଣ୍ଠନ କରିଥିବା ସମ୍ପତ୍ତି ସବୁ ବିନା ପ୍ରତିରୋଧରେ ଧରି ନିଜ ସ୍ଥାନକୁ ଫେରିଯିବ। ଏହା ହିଁ ତାର ଲକ୍ଷ୍ୟ। 15 ଥର ଧରି ଏହିପରି ଭାବେ ସେ ଭାରତକୁ ଲୁଣ୍ଠନ କରିଛି। ସେ ଏଥର ଆସିଛି, ବାରବାର ଆସିବ, ଏଇ ଲକ୍ଷ୍ୟ ରଖି।
1: ସେତିକି ନୁହେଁ ଗୁରୁଦେବ, ଶୁଣିଛି ସେ ଭାରତୀୟ ସୈନ୍ୟମାନଙ୍କୁ ତା ସହିତ ନେଇଯାଉଛି। ସେମାନଙ୍କୁ ମଧ୍ୟ ଅତ୍ୟନ୍ତ କ୍ରୂର ଆଚରଣ ପ୍ରଦର୍ଶନ କରୁଛି। ଖାଦ୍ୟ ରାନ୍ଧିବା, ପଶୁଙ୍କ ଯତ୍ନ ଇତ୍ୟାଦି କାମରେ ଲଗାଇ ସେମାନଙ୍କୁ ମାନସିକ ଓ ଶାରୀରିକ ଯାତନା ଦେଉଛି।
2: ବିକଟ ପରିସ୍ଥିତି ପୁତ୍ର, ଅତି ବିକଟ ପରିସ୍ଥିତି।
1: ଗୁରୁଦେବ, ଆପଣ ଏ ପରିସ୍ଥିତିରେ କ'ଣ ଆଦେଶ ଦେବେ? ସୋମନାଥଙ୍କୁ ତ ବଞ୍ଚାଇବାକୁ ହେବ।
2: ପାଟଣାର ମହାରାଜ ଭୀମଦେବ ଶପଥ ନେଇଛନ୍ତି, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ମାମୁଦ୍ର ପ୍ରତିରୋଧ କରିବେ। ତେଣିକି ଜୟ ହେଉ ଅବା ପରାଜୟ, କିନ୍ତୁ ସଜ୍ଜନ ସିଂ।
1: ଆଜ୍ଞା ଗୁରୁଦେବ।
2: ତୁମେ ଯଥାଶୀଘ୍ର ଏଠାରୁ ପ୍ରସ୍ଥାନ କର, ହାତରେ ସମୟ ବହୁତ କମ୍। ତୁମେ ଚେଷ୍ଟା କର ଯେପରି ମାମୁଦ୍ର ଯାତ୍ରା ପଥରେ ଆସୁଥିବା ରାଜ୍ୟର ରାଜାମାନେ ସାହସର ସହ ତାର ଗତିରୋଧ କରନ୍ତୁ। ସେମାନଙ୍କୁ ଏଥିପାଇଁ ପ୍ରସ୍ତୁତ କରିବା ଦାୟିତ୍ୱ ତୁମର। ସୋମନାଥର ପବିତ୍ର ପୀଠକୁ ଜବରମାନଙ୍କ ଲୁଣ୍ଠନରୁ ରକ୍ଷା କରିବା ଦାୟିତ୍ୱ ବର୍ତ୍ତମାନ ତମ ହାତରେ ପୁତ୍ର। ମୁଲତାନକୁ ଧୂଳିସାତ କରି ମାମୁଦ ମାଡ଼ି ଚାଲିଛି। ଘୋଗାଗଡ଼ିର ମରୁଭୂମି ଦେଇ ସେ ଯାତ୍ରା କରିବ। ଘୋଗାଗଡ଼ି କ'ଣ
1: ବାବା? ଘୋଗାଗଡ଼ିର ରାଜା, ପ୍ରଜା ଓ ସୈନିକ ତାଙ୍କର ଶେଷ ରକ୍ତବିନ୍ଦୁ ଥିବା ଯାଏଁ ମାମୁଦ୍ର ପ୍ରତିରୋଧ କରିବେ। ମୋର ପିତା ମହାରାଜ ଘୋଗାରଣାଙ୍କ 90 ବର୍ଷର ଶରୀରରେ ଏବେ ବି ସେ ଶକ୍ତି ଅଛି ଯେ ସେ ମାମୁଦ୍ର ପଥରୋଧ କରିପାରିବେ। ଘୋଗାଗଡ଼ି ସମ୍ପର୍କରେ ଆପଣ ନିଶ୍ଚିନ୍ତ ରୁହନ୍ତୁ ଗୁରୁଦେବ।
3: ବାବା ଗୋରଖନାଥଙ୍କ ଆଶୀର୍ବାଦ ନେଇ ଜନ୍ମ ହୋଇଛନ୍ତି ମୋର ଜେଜେ ମହାରାଜ ଘୋଗାରଣା। ସେ କଦାପି ତାଙ୍କ ଇଷ୍ଟଦେବ ସୋମନାଥଙ୍କ ପବିତ୍ର ସ୍ଥାନକୁ କଳଙ୍କିତ ହେବାକୁ ଦେବେ ନାହିଁ ଗୁରୁଜୀ।

0: କଦାପି ନୁହେଁ।
1: ଆମେ ତେବେ ବିଦାୟ ନେଉଛୁ। ରାସ୍ତାରେ ପଡ଼ୁଥିବା ରାଜ୍ୟମାନଙ୍କୁ ସମ୍ଭାବ୍ୟ ବିପତ୍ତି ସମ୍ପର୍କରେ ଖବର ଦେଇ ସେମାନଙ୍କୁ ପ୍ରସ୍ତୁତ କରାଇ ଆମକୁ ଯଥାଶୀଘ୍ର ପିତାଙ୍କୁ ସାହାଯ୍ୟ କରିବା ପାଇଁ ଘୋଗାଗଡ଼ିରେ ପହଞ୍ଚିବାକୁ ହେବ।
2: ବତ୍ସ, ମୁଁ ଦେଖିପାରୁଛି ଏ ଯୁଦ୍ଧର ପରିଣତି ଯାହା ବି ହେଉନା କାହିଁକି ଘୋଗାଗଡ଼ିର ଯଶଗାଥା ଇତିହାସରେ ଲିପିବଦ୍ଧ ହେବ, ଏକଥା ନିଶ୍ଚିତ।
3: ଜୟ ସୋମନାଥ।
2: ଯାଅ, ବାବା ସୋମନାଥ ତୁମର ରକ୍ଷା କରନ୍ତୁ।
1: ପୁତ୍ର ସାମନ୍ତ, ଘୋଗାଗଡ଼ିକୁ ଯିବା ପାଇଁ ଦୁଇଟି ରାସ୍ତା ଅଛି। ସୌରାଷ୍ଟ୍ର ରାଜ୍ୟ ମଧ୍ୟ ଦେଇ ଗୋଟିଏ, ଏପଟେ ମରୁଭୂମି ଅଞ୍ଚଳ ନାହିଁ, କିନ୍ତୁ ଏପଟେ ଗଲେ ରାସ୍ତା ଦୀର୍ଘ ହେବ। ଅନ୍ୟଟି ମରୁଭୂମି ଦେଇ ଯାଉଛି, ବହୁତ ଛୋଟ ରାସ୍ତା, ଶୀଘ୍ର ପହଞ୍ଚି ହେବ ଘୋଗାଗଡ଼ିରେ। କିନ୍ତୁ ପ୍ରଚଣ୍ଡ ଗରମ ପବନ ଲହର ସହ ଭୀଷଣ ବାଲିଝଡ଼ ଦେଇ ଯାତ୍ରା କରିବାକୁ ହେବ। ପୁତ୍ର ସାମନ୍ତ, ଏପଟେ ମୁଁ ଯାଉଛି, ତୁମେ ସୌରାଷ୍ଟ୍ର ଦେଇ ଯାଅ।
0: କାହିଁକି ପିତା, ଆପଣ କଠିନ ପଥ ନିଜ ପାଇଁ ବାଛି ମୋ ପାଇଁ ସହଜ ବାଟ?
1: ନା ପୁତ୍ର, କେବଳ ଦୁଃସାହସ ଓ ଶକ୍ତି ଦ୍ୱାରା ମରୁଭୂମିର ଏହି ବିରାଟ ପଥକୁ ଲଙ୍ଘି ହେବ ନାହିଁ, ଏଥିପାଇଁ ଅନୁଭବ ଦରକାର। ମୁଁ ଜାଣେ ମହାରାଜ ଘୋଗାରାଣାଙ୍କ ବଂଶଜ ଯମକୁ ବି ଡରନ୍ତି ନାହିଁ, ଏ ମରୁଭୂମି କ'ଣ। ତୁମେ ସୌରାଷ୍ଟ୍ର ଦେଇ ଯାଅ, ପଥରେ ଆସୁଥିବା ସମସ୍ତ ରାଜ୍ୟର ରାଜାମାନଙ୍କୁ ମାମୁଦ ସହ ଯୁଦ୍ଧରେ ଯୋଗ ଦେବାକୁ ଆହ୍ୱାନ ଦିଅ।
0: ଏ କ'ଣ ପିତା, ମୋର ବୀର ସାହସୀ ପିତାଙ୍କ ଆଖିରେ ଲୁହ
1: ଲୁହ କାଇଁ ନାହିଁ ତ? ଏହି ମରୁଭୂମିର ଗରମ ପବନର ପ୍ରଭାବରେ ଆଖିରେ ପାଣି ଆସିଯାଇଛି ପୁତ୍ର। ଚାଲ ନିଜ ନିଜ ରାସ୍ତାରେ ବାହାରିବା।
0: ପ୍ରଣାମ ପିତା, ମୁଁ ବାହାରୁଛି।
1: ଯାଅ ପୁତ୍ର, ବିଜୟୀ ହୁଅ, ଦୀର୍ଘଜୀବୀ ହୁଅ। ଭଗବାନ ସୋମନାଥ ତୁମର ରକ୍ଷା କରନ୍ତୁ ପୁତ୍ର। ଚାଲ ଉଠ, ଉଠ ମୋର ପ୍ରିୟ ଓଟ ପଦମଡ଼ି ବୋହୁ, ଚାଲ ଚାଲ ଯିବା, ଏ ମାଟିର କରଜସି ଯିବାର ସମୟ ଆସିଗଲା। ରହିଯା ପଦମଡ଼ି, ଦଶ ଦିନ ହେଲା ଅନବରତ ଦୌଡ଼ୁଛୁ, ଟିକେ ରହିଯା। ଓହ, ଏ କି ଦୁର୍ଗନ୍ଧ, ନଷ୍ଟ ବିନଷ୍ଟ ଗ୍ରାମ, ଦେଖୁଛୁ ତ ପଦମଡ଼ି, ଏଇ ଦୁଷ୍କର୍ମ ନିଶ୍ଚିତ ଭାବରେ ସେ ବର୍ବରମାନଙ୍କର। ବର୍ତ୍ତମାନ ଆଉ ଘୋଗାଗଡ଼ି ଯିବାରେ କିଛି ଲାଭ ନାହିଁ, ହୁଏତ ମାମୁଦ ଘୋଗାଗଡ଼ି ଜିତି ମରୁଭୂମି ଦେଇ ଆଗକୁ ବଢ଼ିଯାଇଛି, ନଚେତ୍ ଗଡ଼ ବୁଲି ପଛପଟ ଦେଇ ଯାଇଛି। ମୋର ଲକ୍ଷ୍ୟ ମାମୁଦର ପଥରୋଧ କରିବା, ଏବେ ଘୋଗାଗଡ଼ି ଯାଇ ସୈନ୍ୟ ସାହାଯ୍ୟ ନେଇ ଏଠାକୁ ଫେରିବା ଭିତରେ ମାମୁଦ ତାର ସୈନ୍ୟ ସହ ସୋମନାଥରେ ପହଞ୍ଚିଯିବ। ପୁଣି ଘୋଗାଗଡ଼ିରେ କିଏ ଜୀବିତ ଅଛନ୍ତି କି ନା ସେ କଥା କେମିତି ଜାଣିବି? ବରଂ ମାମୁଦ ଯାଉଥିବା ରାସ୍ତାରେ ଆଗେଇ କିଛି କରିବାକୁ ହେବ। ଠିକ୍, ଚାଲ ପଦମଡ଼ି ବୋହୁ, ଚାଲ। ଏମାନେ କିଏ? ସୁଲତାନର ସିପାହୀ ପରି ଲାଗୁଛନ୍ତି, ତାଙ୍କ ସାଥିରେ ଜଣେ ହିନ୍ଦୁସ୍ତାନୀ ବି ଅଛି। କିଛି ମୁଦ୍ରା ବଦଳରେ ମୋ ଦେଶର ଲୋକ ଶତ୍ରୁକୁ ପଥ ଦେଖାଇବାକୁ ପଛଉ ନାହାନ୍ତି, ଦେଶଦ୍ରୋହୀ। ହଁ, ମୋତେ ଏଠି ମୋ ପରିଚୟ ଗୋପନ ରଖି କାମ କରିବାକୁ ପଡ଼ିବ। କୁହ।
4: ଆରେ, ତୁମ ଏ ମରୁଭୂମିର ରାସ୍ତା ବିଷୟରେ କିଛି ଜାଣିଛି?
1: ହଁ ହଁ ହଁ, କୁଆଡ଼େ ଯିବ?
4: ଗୁଜରାତର ସୋମନାଥ ମନ୍ଦିର ତରଫ ଯିବା ପାଇଁ କୌନ ସା ରାସ୍ତା?
1: ମୋର ଅନୁମାନ ସତ ହେଲା। ହେ ବାବା ସୋମନାଥ, ଆପଣ ପରୋକ୍ଷରେ ମୋତେ ଏ ରାସ୍ତାରେ ପ୍ରେରଣ କରାଇଲେ।

0: ଆଜି ଇମ୍ଲେଚ୍ଛମାନଙ୍କୁ ମରୁଭୂମିର ରାଶି ରାଶି ରେଣୁ ଭିତରେ ଜୀବନ୍ତ ପୋତିଦେଲେ ମୋ ଜୀବନ ସଫଳ ହେବ ପ୍ରଭୁ।
1: ଆରେ ଶୁଣୁଛୁ କି ନାହିଁ, ସୋମନାଥ ତରଫ ଯିବା ପାଇଁ ରାସ୍ତା କୌନସା?
0: ହଁ ହଁ, ଗୁଜରାଟ। ହଁ ଚାଲ ମୁଁ ନେଇଯିବି। କେତେ ମୁଦ୍ରା ଦେବ?
1: ଆରେ ତୁ ସଠିକ୍ ଜାଣିଛୁ କି ନାହିଁ, କେତେ ଦିନ ଲାଗିବ?
0: ମୁଁ ସେପଟରୁ ହିଁ ତ ଆସୁଛି, ଆଖି ବନ୍ଦ କରି ମୁଁ ରାସ୍ତା ଦେଖେଇ ପାରିବି। ଏଇ 10-12 ଦିନ ସମୟ ଲାଗିବ। ତୁମେ ସବୁ ମହାନ ବିଶ୍ୱ ବିଜୟୀ ବୀର ମାମୁଦଙ୍କ ସିପାହୀ ବୋଧ ହୁଏ।
1: ଚାଲ ଆମର ସାଥ, ଚାଲ ଆମର ବାଦଶାହଙ୍କ ପାଖକୁ
0: ଚାଲ। ଆଚ୍ଛା ଶୁଣ, ମତେ ଭଲ ପୁରସ୍କାର ମିଳିବ ତ?
1: ଆରେ ମୁଁ ବନ୍ଦ ରଖ, ଚୁପଚାପ ଚାଲ।
0: ଏ ତ ବିଶାଳ ସୈନ୍ୟବାହିନୀ। ଏବେ ମୁଁ ବୁଝୁଛି କିପରି ମାମୁଦ ଯୁଦ୍ଧ ପରେ ଯୁଦ୍ଧ ଜିତି ଚାଲିଛି। ମୁଲତାନ ନାନ୍ଦୋଡ଼ ପରି ଶକ୍ତିଶାଳୀ ରାଜ୍ୟକୁ ଭୁଲୁଣ୍ଠିତ କରିପାରିଛି। ତେବେ ମୋ ରାଜ୍ୟ ଘୋଗାଗଡ଼ି, ଏମାନେ କ'ଣ ଘୋଗାଗଡ଼ି ଦେଇ ଆସିଛନ୍ତି? ବର୍ତ୍ତମାନ ଘୋଗାଗଡ଼ିର ସ୍ଥିତି କ'ଣ କେମିତି ଜାଣିହେବ? ହଉ, ଯାହା ବାବା ସୋମନାଥଙ୍କ ଇଚ୍ଛା।
1: ଆରେ ଇଧେର ଆ, ଇଧେର ଆମର ସୁଲତାନଙ୍କ ମୁଣ୍ଡ ନୁହାଇ ସଲାମ କରିବୁ, ଚୁପଚାପ ଠିଆ ରହିବୁ, ସେ ଯାହା ଫୈସଲା କରିବେ ସେମିତି ହିଁ ହେବ। ସଲାମ ସୁଲତାନ।
0: ତାହେଲେ ଏ ହେଉଛି ଗଜନୀର ସୁଲତାନ ମାମୁଦ। ଆରେ ବାପରେ, ଲମ୍ବା ଚଉଡ଼ା ଭୟାନକ ଚେହେରା, ବିଚିତ୍ର ପ୍ରକାର ବସ୍ତ୍ର ଆଭୂଷଣ, ନାଲି ନାଲି ନିଷ୍ଠୁର ଆଖିରେ ସୁରମା ଲଗେଇ ଭୟଙ୍କର ଦେଖାଯାଉଛି। ଆଉ ତା ଚାରିପାଖରେ ଉନ୍ମୁକ୍ତ ଖଡ଼ଗ ଧରି ତାର ସୈନ୍ୟମାନେ ତାଠାରୁ ବି ଅଧିକ ଭୟ ସୃଷ୍ଟି କରୁଛନ୍ତି।
2: ଆଚ୍ଛା, ତୋ ଚେହେରା ମୋତେ କାହିଁକି ଚିହ୍ନିଲା ଚିହ୍ନିଲା ପରି ଲାଗୁଛି, କିଏ ତୁ?
0: ମୁଁ ଗୋଟେ ସାଧାରଣ ପଶୁପାଳକ ହଜୁର। ମୁଁ କିନ୍ତୁ ତୋତେ ଭଲ ଭାବରେ ଚିହ୍ନିଛି ସମ୍ବେଦ ରାୟ, ଯବନର ପଦଲହନକାରୀ ଦେଶଦ୍ରୋହୀ। ତୋ ମୃତ୍ୟୁ ମୋ ହାତରେ ହିଁ ଲେଖା ଅଛି, ତୁ ସେତେବେଳେ ମୋତେ ଠିକ୍ ଚିହ୍ନିବୁ।
2: ପଶୁପାଳକ, କିନ୍ତୁ ମୋତେ ଲାଗୁଛି
1: କାଲି ହିଁ ବାହାରିବାର ଅଛି, କୌଣସ ରାସ୍ତା ଠିକ୍ ରହିବ ବତା?
0: ମରୁଭୂମିରେ ମଧ୍ୟ ଦେଇ ଯାଇଥିବା ରାସ୍ତା ଛୋଟ ଆଉ ସୁରକ୍ଷିତ, ଅନ୍ୟ ରାସ୍ତାରେ ଗଲେ ବହୁତ ନଗର ଆଉ ରାଜ୍ୟ ପଡ଼ିବ, ତମକୁ ଅଧିକ ଯୁଦ୍ଧ କରିବାକୁ ପଡ଼ିବ, ଆଉ ରାସ୍ତା ବି ଦୀର୍ଘ, 2 ମାସ ଲାଗିବ ସୋମନାଥରେ ପହଞ୍ଚିବାକୁ। ଏତିକି ଭିତରେ ରାଜାମାନେ ପ୍ରସ୍ତୁତ ହେବାକୁ ସମୟ ପାଇଯିବେ ତୁମ ସହ ଲଢ଼େଇ କରିବାକୁ, ତେଣୁ ସୁଲତାନଙ୍କୁ ଅଧିକ ଯୁଦ୍ଧ କରିବାକୁ ପଡ଼ିବ। ଦେଖ ତୁମର ଇଚ୍ଛା, ତୁମେ ଯେଉଁପଟେ କହିବ ସେପଟେ ନେଇଯିବି।
1: ଠିକ୍ ଅଛି, ଠିକ୍ ଅଛି, କାଲି ହିଁ କାଫିଲା ବାହାରିବ।
0: ଯଥା ଆଜ୍ଞା ହୁକୁମ। ବୁଝିଲୁ ପଦମଣି ବହୁ, ସମୟ ଆସିଗଲା। ଏଇ ମରୁଭୂମିରେ ଲୁଣ୍ଠନକାରୀ ଆତତାୟୀ ମାମୁଦର ସୈନ୍ୟମାନଙ୍କୁ ସମାପ୍ତ କରିବା। ବାସ୍, ତୁ ଏତିକି କରିବୁ, ଯେତେ ବାଲିଝଡ଼ ଆସୁ ତୁ ଅଟକି ନ ଯାଇ ଚାଲିବୁ। ଚାଲ ଦେଶ ମାଟି ପାଇଁ ଆମ ବଳିଦାନର ଶେଷ ଯାତ୍ରା ଆରମ୍ଭ କରିବା।
1: ଏଇ ସୁଲତାନକୁ ସର ଝୁକାଇ ସଲାମ କର।
0: ସଲାମ ହଜୁର।
3: 6 ଦିନ ହେଇଗଲାଣି, ତାତିଲା ପବନ, ଅନବରତ ଉଡ଼ୁଥିବା ଗରମ ବାଲି ମାଡ଼ରେ ଆମ ସୈନିକମାନେ ବହୁତ କଷ୍ଟ ପାଇଲେଣି। ତୁ ଆମକୁ ଠିକ୍ ରାସ୍ତାରେ ନଉଛୁ ତ
0: ହଜୁର? ଏଇ ରାସ୍ତା ହିଁ ଠିକ୍।
3: ବାହ, କେତେ ଗରମ, ଅସହ୍ୟ ଗରମ।
0: ଶୁଣିଛି ତମ ସୈନିକମାନେ ବଡ଼ ସାହସୀ ଆଉ ଶକ୍ତିଶାଳୀ, ଏଇ ସାହସ ନେଇ ମରୁଭୂମିକୁ ଆସିଥିଲ? ମରୁଭୂମି କେମିତି ଥାଏ ତା ବିଷୟରେ କ'ଣ କିଛି ଜ୍ଞାନ ନଥିଲା?

0: ସେନାକୁ ତିନି ଭାଗ କର। ସବୁଠୁ ଆଗରେ ରହିବା ପାଇଁ ସେନାର ଗୋଟିଏ ଭାଗ ଗୋଟିଏ ଦିନ ଆଗରୁ ଯାତ୍ରା କରିବେ। ସେନାପତି ମସୁଦ ସେ ଭାଗର ନେତୃତ୍ୱ ନେବେ। ଦ୍ୱିତୀୟ ଭାଗ ସେନାଙ୍କ ସହ ମୁଁ ନିଜେ ରହିବି, ଆଉ ତୃତୀୟ ଭାଗ ସେନା ଶେଷରେ ଯାତ୍ରା ଆରମ୍ଭ କରିବେ। ସେଥିରେ ମରୁଭୂମିର ଗରମ ପବନ, ବାଲିଝଡ଼ରେ ଥକି ପଡ଼ିଥିବା ଏବଂ ଆହତ ହୋଇଥିବା ଘୋଡ଼ା, ହାତୀ ଏବଂ ସୈନିକ ରହିବେ। ଚାଲ ଯାତ୍ରା ଆରମ୍ଭ କର।
1: ହୁକୁମ ସୁଲତାନ।
2: ଏତେ ପ୍ରବଳ ବାଲିଝଡ଼ରେ ଆମେ ଆଗକୁ ବଢ଼ିବା କ'ଣ ଠିକ୍ ହେବ?
3: ଏହି ପବନକୁ ଝଡ଼ ତୋଫାନ କହୁଛ? ଝଡ଼ ହେଇଥାନ୍ତା ଯଦି ମୋ ଅଟୋ ନିଜେ ଅଟକି ଯାଇଥାନ୍ତା, କିନ୍ତୁ ସେ ତ ଆରାମରେ ଚାଲିଛି। ତୁମ ଅଟୋ ସବୁ କ'ଣ ଗଜନୀରୁ ଆସିଛନ୍ତି? ଅଟୋମାନଙ୍କର ଅସୁବିଧା ନାହିଁ, ତୁମ ସୈନିକମାନେ ହିଁ ଠକି ପଡ଼ୁଛନ୍ତି, ସେଇମାନେ ହିଁ ଡରି ଯାଉଛନ୍ତି। ମସୁଦ ଏବେ ଉଠିଲା ବାଲିର ତୁଫାନ, ଏବେ ଶୁଣାଯିବ ଚିତ୍କାର। ମସୁଦ, ତୁମ ସୈନିକ ତୁଳାଠୁ ବି ନରମ। ଦେଖ, ଝଡ଼ ତ ଇଏ ଆସିଲା ଚାଲିଯିବ, କିନ୍ତୁ ଏମାନେ ଏମିତି ଚିତ୍କାର କରୁଛନ୍ତି ଯେମିତି ସାଙ୍ଗେ ସାଙ୍ଗେ ମରିଯିବେ।
2: ମୋ ସୈନିକ ସତରେ ପ୍ରାଣ ହରାଉଛନ୍ତି। ଦେଖ ସେପଟେ କେମିତି ଠିଆ ଠିଆ ତଳେ ପଡ଼ୁଛନ୍ତି, ବାଲୁକା ଝଡ଼ର ପ୍ରଭାବରେ ଏମିତି ଉଭାନ ହେଉଛନ୍ତି ଯେପରି ଗରମ ତାୱାରେ ଛିଟା ଯାଉଥିବା ଜଳବିନ୍ଦୁ। ଆଉ ତୁ ତୁ ଆରାମରେ ଯାଉଛୁ, ଆଉ ଆମ ଉପରେ ହସୁଛୁ। ତୁ କିଏ ସତ କହ, ତୁ କିଏ?
3: ମୁଁ କିଏ ଜାଣିବାକୁ ଚାହୁଁଛୁ? ରହ, ମୁଁ ମୋର ଚାଦର ହଟେଇ ଦେଉଛି।
2: ଏ ତୋର ପୋଷାକରୁ ଜଣାପଡ଼ୁଛି ତୁ ତ କୌଣସି ରାଜା କିମ୍ବା ରାଜ ପରିବାରର, କିଏ ତୁ?
3: ମନ ଦେଇ ଶୁଣ ବର୍ବର, ମୁଁ ହେଉଛି ଏଇ ମରୁଭୂମିର ରକ୍ଷକ, ସ୍ୱାମୀ ମହାରାଜ ଘୋଘାରାଣାଙ୍କ ପୁତ୍ର ସଜ୍ଜନ ସିଂ। ଆଉ ଏବେ ଖୋଲିବ ବାବା ସୋମନାଥଙ୍କ ତୃତୀୟ ନେତ୍ର। ହର ହର ମହାଦେବ, ହର ହର ମହାଦେବ। ମୋର ଦାୟିତ୍ୱ ମୁଁ ଯଥାସମ୍ଭବ ତୁଲାଇବାକୁ ଚେଷ୍ଟା କଲି ପିତା। ବାବା, ମୁଁ ପ୍ରତିଜ୍ଞା କରିଥିଲି ମୋ ଶରୀରର ଶେଷ ରକ୍ତବିନ୍ଦୁ ଥିବା ଯାଏ ମହାଦେବ ସୋମନାଥଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିବା ଲୁଣ୍ଠନକାରୀଙ୍କୁ ଜୀବିତ ଛାଡ଼ିବି ନାହିଁ। ତଥାପି ଦୁଃଖ ରହିଗଲା ପିତା, ମାମୁଦ୍ର ଗୋଟିଏ ଭାଗ ସେନାଙ୍କୁ ହିଁ ମୁଁ ସମାପ୍ତ କରିପାରିଲି। ଜୟ ସୋମନାଥ, ଜୟ ସୋମନାଥ, ଜୟ ସୋମନାଥ।
2: ସୁଲତାନ, ସଜ୍ଜନ ସିଂ ମଧ୍ୟ ତା ବାପା ପରି ବୀର ସାହସୀ ଥିଲା, କେମିତି କେଜାଣି ଅଳ୍ପକେ ମୁଁ ବଞ୍ଚିଗଲି। ସେ ଦୁଇଟା ହାତରେ ଏକା ସାଙ୍ଗେ ଦୁଇଟା ତଲୱାର ଚଲେଇ ଆମ ସୈନିକମାନଙ୍କୁ କାଟି ପକାଇଲା। ସୁଲତାନ, ଗୋଟାଏ ସୈନିକର ବେକ କାଟି ମାଟିରେ ପଡ଼ିଛି କି ନାହିଁ, ଆଉ ଦଶଟା ମୁଣ୍ଡ କଟି ଯାଉଥିଲା। ତା ଶରୀରରେ ଏତିକି ଶକ୍ତି, ଏତିକି ଫୁର୍ତ୍ତି, ଚାରିଆଡ଼େ ଏମିତି ଧ୍ୱଂସଲୀଳା ସୃଷ୍ଟି କରିଦେଲା ଯେ ଆମ ସୈନ୍ୟ ଦଳ ଧରାଶାୟୀ ହେଲେ।
0: ୟା ଆଲ୍ଲାହ, ତୁ ବଡ଼ ଦୟାଳୁ, ମୋର ଦୁଇ ତୃତୀୟାଂଶ ସୈନ୍ୟକୁ ତଥାପି ବଞ୍ଚେଇ।

0: ଏତିକି ପ୍ରାର୍ଥନା କରୁଛି, ଆଗକୁ ରାସ୍ତାରେ ଆଉ କୋଉ ଘୋଗାରାଣକୁ ଠିଆ କରିଦେଲା।
1: ରାଜଗୁରୁ।
2: ହଁ ପୁତ୍ର, ବର୍ତ୍ତମାନ ଏଇ ଘୋଗା ଗଡ଼ିରେ କେବଳ ମୁଁ ଆଉ ତମେ, ଆମେ ଦୁଇ ଜଣ ହିଁ ଜୀବିତା ପୁତ୍ର। ଦେଶକୁ ଆକ୍ରମଣ କରୁଥିବା ଶତ୍ରୁକୁ ପରାଜିତ କରିବା ପାଇଁ ହୁଏତ ସମସ୍ତ ରାଜା ଏକତ୍ର ହେଇଥିଲେ ଜିତିବା ବି ସମ୍ଭବ ହୁଅନ୍ତା। ଏକଥାର ଅଭାବ ଏ ଦେଶର ଇତିହାସକୁ କଳଙ୍କିତ କରିଛି ପୁତ୍ର। ଆପୋଷ ବୁଝାମଣାର ଅଭାବ, ଛୋଟ ଛୋଟ ମନାନ୍ତର ମତାନ୍ତର ଶତ୍ରୁ ସାମ୍ନାରେ ଆମର ପରାଜୟର କାରଣ ସାଜୁଛି। ସମୟ ଆସିପାରେ ଏ ଦେଶ ଘୋଗା ରାଣାର ବୀରତ୍ୱ ତ୍ୟାଗ ଆଉ ବଳିଦାନର କାହାଣୀକୁ ଭୁଲି ଯାଇପାରେ, କିନ୍ତୁ ଏ ମରୁ ପ୍ରାନ୍ତର ଏ ବାଲୁକା ସ୍ତୂପ, ଏ ମରୁଭୂମିର ରେଣୁ ତାହା ରକ୍ଷକକୁ ଭୁଲିବ ନାହିଁ। ତାକୁ ଅନନ୍ତ କାଳ ଯାଇ ମନେ ରଖିବ। ଜୟ ସୋମନାଥ, ଜୟ ଘୋଗାରାଣା, ଜୟ ଘୋଗାଗଢ଼ି।

ଶୁଣିଲେ ନାଟକ ମରୁଭୂମିର ପ୍ରହରୀ। ପ୍ରଯୋଜନା କରିଥିଲେ ଗୌରଚନ୍ଦ୍ର ତ୍ରିପାଠୀ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ। ପ୍ରଥମ ଗୀତଟି ନେଇଛୁ ପ୍ୟାର୍ ଝୁକ୍ତା ନେହିଁ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ସବୀର କୁମାର। ଗୀତିକାର ଏସ୍ଏଚ୍ ବିହାରୀ। ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ହିରୋ ଏହି ଚଳଚ୍ଚିତ୍ର ପାଇଁ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ମନୋହର ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ପରବର୍ତ୍ତୀ ଗୀତ ନେଇଛୁ କର୍ଜ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 2:15। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା।

ଶୁଣିଲେ ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ବନବିହାରୀ ଜେନା, ଗୀତିକାର ରଘୁନାଥ ରାଉତ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏଥର ଶିଳ୍ପୀମାନେ ହେଲେ ଶାନ୍ତିଲତା ଛୋଟରାୟ ଏବଂ ଦୀପ୍ତିମୟ ମହାନ୍ତି। ଗୀତ ରଚନା କୁନ୍ତଳା କୁମାରୀ ସାବତ।

0: ଏଇଠି ଶେଷ ହେଲା ହିନ୍ଦୀ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ମଧ୍ୟାହ୍ନର ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଜାଣିବା ପୋଟଳ ଚାଷ ସମ୍ପର୍କରେ। ପୋଟଳ ଓଡ଼ିଶାର ଏକ ପ୍ରମୁଖ ଏବଂ ଲାଭଜନକ ପରିବା ଚାଷ। ଏହା ବର୍ଷର ପ୍ରାୟ 8-9 ମାସ ପର୍ଯ୍ୟନ୍ତ ଅମଳ ଦେଇଥାଏ। ସଠିକ୍ ପଦ୍ଧତିରେ ପୋଟଳ ଚାଷ କଲେ ଚାଷୀ ଭାଇମାନେ ଏଥିରୁ ଭଲ 2 ପଇସା ରୋଜଗାର ମଧ୍ୟ କରିପାରିବେ। ପୋଟଳ ଚାଷ ପାଇଁ ଗରମ ଏବଂ ଆର୍ଦ୍ର ଜଳବାୟୁ ସବୁଠାରୁ ଉତ୍ତମ ହୋଇଥାଏ। ଅତ୍ୟଧିକ ଶୀତ ଏହି ଚାଷ ପାଇଁ ଅନୁକୂଳ ନୁହେଁ। ଉର୍ବର ବାଲିଆ ଦୋରସା ବା ମଟାଳ ମାଟି ଏହି ଚାଷ ପାଇଁ ସବୁଠାରୁ ଭଲ ହୋଇଥାଏ। ଯେଉଁଥିରେ ଜଳ ନିଷ୍କାସନର ସୁବିଧା ଥିବ ସେହି ଜମି ପୋଟଳ ଚାଷ ପାଇଁ ଅଧିକ ଉପଯୋଗୀ ହୋଇଥାଏ। ନଦୀକୁଳିଆ ପଟୁମାଟିରେ ମଧ୍ୟ ପୋଟଳ ଚାଷ ବହୁତ ଭଲ ଭାବରେ କରାଯାଇପାରିବ। ଓଡ଼ିଶାରେ ପୋଟଳର ଅନେକ କିସମ ଦେଖିବାକୁ ମିଳେ। ସେ ଭିତରେ ରହିଛି ସ୍ୱର୍ଣ୍ଣ ଅଲୌକିକ, ସ୍ୱର୍ଣ୍ଣ ରେଖା। ଏହା ବ୍ୟତୀତ ସ୍ଥାନୀୟ ଉନ୍ନତ କିସମ ଯେମିତିକି ନିମାପଡ଼ା ଲମ୍ବା, କଟକୀ ଏବଂ ବିଭିନ୍ନ ହାଇବ୍ରିଡ୍ କିସମ ମଧ୍ୟ ବଜାରରେ ଉପଲବ୍ଧ ହେଉଥିବାର ଦେଖିବାକୁ ମିଳେ। ପୋଟଳ ଗଛର ମଞ୍ଜିରୁ ଚାଷ କଲେ ଭଲ ଫଳ ହୁଏ ନାହିଁ, ତେଣୁ ଏହାର ଲତା ବା କନ୍ଦ ମାଧ୍ୟମରେ ବଂଶ ବିସ୍ତାର କରାଯାଇଥାଏ। ଓଡ଼ିଶାରେ ବିଶେଷ କରି ଅକ୍ଟୋବର ନଭେମ୍ବର ମାସ, ଶରତ ଋତୁ କିମ୍ବା ଫେବୃଆରୀ ମାର୍ଚ୍ଚ ମାସ ବସନ୍ତ ଋତୁ ସମୟରେ ଏହି ଚାଷ କରାଯାଇଥାଏ। ପୋଟଳ ଏକଲିଙ୍ଗି ଗଛ, ତେଣୁ ଭଲ ପରାଗ ସଙ୍ଗମ ପାଇଁ 10ଟି ମାଇ ଗଛ ପିଛା ଗୋଟିଏ ଅଣ୍ଡିରା ଗଛ ଲଗାଇବା ଜରୁରୀ। ପୋଟଳ ଚାଷ ପାଇଁ ପ୍ରଥମେ ଜମିକୁ 3-4 ଥର ଭଲଭାବେ ଚଷି ମାଟିକୁ ଗୁଣ୍ଡ କରିଦେବା। ଏହାପରେ 2 ମିଟର ବ୍ୟବଧାନରେ ଧାଡ଼ି ପ୍ରସ୍ତୁତ କରିବା ଏବଂ ଧାଡ଼ି ଭିତରେ ଗଛକୁ ଗଛ ପ୍ରାୟ 1-1.5 ମିଟର ଦୂରତା ରଖିବା। ପ୍ରତି ଗାତରେ ପ୍ରଚୁର ପରିମାଣର ସଢ଼ା ଗୋବର ଖତ ବା କମ୍ପୋଷ୍ଟ ମିଶାଇ ଲତାକୁ ଲଗାଇବା। ଲତାକୁ ଲଗାଇବା ସମୟରେ ତାହାର 2ଟି ଅଗ୍ରଭାଗ ମାଟି ଉପରକୁ ରହିବା ଉଚିତ। ମନେ ରଖିବା ଉଚିତ ଜମି ପ୍ରସ୍ତୁତି ସମୟରେ ହେକ୍ଟର ପିଛା 15-20 ଟନ୍ ଗୋବର ଖତ ମାଟିରେ ମିଶାଇଦେବା। ଏହା ସହିତ ମାଟି ପରୀକ୍ଷା ଅନୁସାରେ ନାଇଟ୍ରୋଜେନ୍, ଫସ୍ଫରସ୍ ଏବଂ ପଟାସ୍ ସାରର ପ୍ରୟୋଗ କରିବା। ଫସ୍ଫରସ୍ ଓ ପଟାସ୍ ସାରର ପୂର୍ଣ୍ଣ ମାତ୍ରା ଲଗାଇବା ସମୟରେ ଏବଂ ଯବକ୍ଷାର୍ଜାନ ସାରକୁ 2 କିମ୍ବା 3ଟି କିସ୍ତିରେ ଗଛ ବଢ଼ିବା ସମୟରେ ପ୍ରୟୋଗ କରିବା। ଏହା ସହିତ ମାଟିର ଆର୍ଦ୍ରତା ଦେଖି ଖରାଦିନେ 7-10 ଦିନ ବ୍ୟବଧାନରେ ଜଳସେଚନ କରିବା। ବର୍ଷାଦିନେ ଯେପରି ମୂଳରେ ପାଣି ଜମି ନ ରହେ ସେଥିପ୍ରତି ଧ୍ୟାନ ଦେବା। ପୋଟଳ ଚାଷ ମାଡ଼ା ବା ଟ୍ରେଲିସ୍ ପଦ୍ଧତି ମାଧ୍ୟମରେ ଆମେ କରିପାରିବା। ଏଥିରେ ପୋଟଳ ଲତାକୁ ଭୂମିରେ ନ ମାଡ଼ି ଜାଲି ବା ବାଉଁଶର ମାଡ଼ା ଉପରେ ମାଡ଼ିବାକୁ ଦେଲେ ଫଳ ସଢ଼େ ନାହିଁ ଏବଂ ଅମଳ ପ୍ରାୟ 2 ଗୁଣା ହୋଇଥାଏ। ତେବେ ଚାଲନ୍ତୁ ବର୍ତ୍ତମାନ ଜାଣିବା ପୋଟଳ ଚାଷରେ ଦେଖାଯାଉଥିବା ରୋଗପୋକ ଏବଂ ଏହାର ନିରାକରଣ ସମ୍ପର୍କରେ। ପୋଟଳ ଚାଷରେ ଦେଖାଯାଉଥିବା ରୋଗଗୁଡ଼ିକ ମଧ୍ୟରେ ରହିଛି ଫଳ ସଢ଼ା ରୋଗ। ଏହି ରୋଗ ଅତ୍ୟଧିକ ଓଦା ଜମିରେ ହୋଇଥାଏ। ଏଥିପାଇଁ ଜଳ ନିଷ୍କାସନ ବ୍ୟବସ୍ଥା କରିବା ଏବଂ କପର ଅକ୍ସାଇଡ୍ ସ୍ପ୍ରେ କରିବା। ଅନ୍ୟ ଏକ ରୋଗ ହେଉଛି ଧଳାଗୁଣ୍ଡି ରୋଗ। ଏହି ରୋଗ ହେଲେ ପତ୍ର ଉପରେ ଧଳା ପାଉଡର ପରି ଦାଗ ଦେଖାଯାଏ। ଏହାର ନିରାକରଣ ପାଇଁ ସଲଫର ଜାତୀୟ କୀଟନାଶକକୁ ଆମେ ବ୍ୟବହାର କରିପାରିବା। ଏହା ବ୍ୟତୀତ ପୋଟଳ ଗଛରେ ଲାଲ ପୋକ ଦେଖିବାକୁ ମିଳନ୍ତି। ଏମାନେ ଗଛର ପତ୍ରକୁ ଖାଇ ନଷ୍ଟ କରିଦିଅନ୍ତି। ଏହାର ନିରାକରଣ ପାଇଁ ନିମ୍ବ ଆଧାରିତ କୀଟନାଶକ ବା ନିମୋବିସିଡିନ୍ ସ୍ପ୍ରେ କରି ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ମନେ ରଖିବା ଉଚିତ ଲତା ଲଗାଇବାର ପ୍ରାୟ 3-4 ମାସ ପରେ ପୋଟଳ ଫଳିବା ଆରମ୍ଭ ହୁଏ। ଫଳଗୁଡ଼ିକ ଅତି ଟାଣ ହେବା ପୂର୍ବରୁ ଅର୍ଥାତ୍ କଅଁଳ ଥିବା ଅବସ୍ଥାରେ ସକାଳ ସମୟରେ ତୋଳିବା ଉଚିତ। ପ୍ରତି 3-4 ଦିନ ବ୍ୟବଧାନରେ ଅମଳ କଲେ ଗଛରେ ନୂଆ ଫଳ ଭଲ ଭାବରେ ଆସେ।
0: ଶୁଣିଲେ ଚାଷବାସ କଥା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ମହିଳାମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ଘର ଓ ଘରଣୀ। ପ୍ରଯୋଜନା ମନୋଜ କୁମାର ପୂଜାରୀ। ଉପସ୍ଥାପନାରେ ଅଛନ୍ତି ମୈତ୍ରୀ ପ୍ରହରାଜ ଏବଂ ପ୍ରିୟଦର୍ଶିନୀ ହୋତା।

0: ବେଳେବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା, କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ।
1: କୁହାଯାଏ ଦୁନିଆରେ କୌଣସି ବି ଜିନିଷ ଚିରସ୍ଥାୟୀ ନୁହେଁ, ସେଇଥିପାଇଁ ନିଜକୁ ଅଧିକ ଚାପରେ ରଖନ୍ତୁ ନାହିଁ, କାରଣ ପରିସ୍ଥିତି ଯାହା ହେଲେ ବି ଦିନେ ତାହା ବଦଳିବ। ତେବେ ଏହି ସୁନ୍ଦର ବିଚାର ସହିତ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ମୈତ୍ରୀ ପ୍ରହରାସ
0: ଆଉ ମୁଁ ପ୍ରିୟଦର୍ଶିନୀ ହତା। ନମସ୍କାର।
1: ପ୍ରିୟଦର୍ଶିନୀ,
0: ହଁ ଅପା,
1: ତୁମେ ଜାଣିଛ କିଶୋରୀ ଶକ୍ତି ଯୋଜନା କ'ଣ?
0: କ'ଣ ଯେ ଅପା?
1: ଏହି କିଶୋରୀ ଶକ୍ତି ଯୋଜନା ଉପରେ ତୁମେ ଯେମିତି ପଚାରିଲ, ଠିକ୍ ସେମିତି ଆମର ଅନ୍ୟ ଶ୍ରୋତା ଭଉଣୀମାନେ ମଧ୍ୟ ଜାଣିବାକୁ ଚେଷ୍ଟା କରୁଥିବେ, ତେଣୁ ଆଜି ସେମାନଙ୍କୁ ଜଣାଇଦେବା କିଶୋରୀ ଶକ୍ତି ଯୋଜନା କ'ଣ। କିଶୋରୀ ଶକ୍ତି ଯୋଜନା ହେଉଛି ଭାରତ ସରକାରଙ୍କର ଏପରି ଏକ ପଦକ୍ଷେପ ଯାହା ସମନ୍ୱିତ ଶିଶୁ ବିକାଶ ସେବା ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି, ଏବଂ ଏହା କିଶୋରୀ ଝିଅମାନଙ୍କୁ ସଶକ୍ତ କରିବା ପାଇଁ ଏକ ଉତ୍ତମ ଯୋଜନା। ଏହା କିଶୋରୀ ଝିଅମାନଙ୍କୁ ପୁଷ୍ଟିକର ଶିକ୍ଷାଗତ ଏବଂ ବୃତ୍ତିଗତ ସହାୟତା ପ୍ରଦାନ କରିଥାଏ, ଯାହାଫଳରେ କୁପୋଷଣ ଏବଂ ଲିଙ୍ଗଗତ ଅସମାନତାର ପ୍ରଭେଦ ଦେଖିବାକୁ ମିଳିନଥାଏ।
0: ଏହି ଯୋଜନାର ପ୍ରମୁଖ ଲାଭ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ପ୍ରଦାନ କରାଯାଏ। ଯୁବତୀମାନଙ୍କ ମଧ୍ୟରେ କୁପୋଷଣ ଏବଂ ରକ୍ତହୀନତାକୁ ରୋକିବା ସହ ଚିକିତ୍ସା କରିବା ପାଇଁ ଖାଦ୍ୟ ଏବଂ ଭିଟାମିନ୍ ପ୍ରଦାନ କରାଯାଇଥାଏ। ସୁସ୍ଥତା ନିରୀକ୍ଷଣ କରିବା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ରରେ ସମୟକାଳୀନ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରତି 6 ମାସରେ ପ୍ରଦାନ କରାଯାଇଥାଏ।
1: ଏହି ଯୋଜନା କନ୍ୟାମାନଙ୍କର ବ୍ୟବହାରିକ ବୃତ୍ତିଗତ ଦକ୍ଷତାକୁ ଉନ୍ନତ କରେ ଏବଂ ଭବିଷ୍ୟତରେ କିପରି ଆର୍ଥିକ ସ୍ୱାଧୀନତା ପାଇଁ ସ୍ୱାଧୀନତା ପାଇପାରିବେ ସେ ଦିଗରେ ସାହାଯ୍ୟ କରିଥାଏ। ମାସିକ ପରିଷ୍କାର ପରିଚ୍ଛନ୍ନତା, ସନ୍ତୁଳିତ ଖାଦ୍ୟ ଏବଂ ପ୍ରାଥମିକ ଚିକିତ୍ସା ଉପରେ ସଚେତନତା ବୃଦ୍ଧି କରିଥାଏ। ସରକାରଙ୍କର ଏହି ଯୋଜନା କିଶୋରୀମାନଙ୍କର ସମଗ୍ର ବିକାଶ ନିମନ୍ତେ ଆଜି ଫଳପ୍ରଦ ହୋଇପାରିଛି।
0: ଏଇଟା ଥିଲା ଶ୍ରୋତା ଭଉଣୀ କିଶୋରୀ ଶକ୍ତି ଯୋଜନା ସମ୍ପର୍କରେ। ଆଜିର ମୁଖ୍ୟ ଆକର୍ଷଣ ହେଉଛି ହେଲୋ ଘର ଓ ଘରଣୀ।
1: ଶ୍ରୋତା ଭଉଣୀ, ହେଲୋ ଘର ଓ ଘରଣୀର କାର୍ଯ୍ୟକ୍ରମ ପାଇଁ ଆପଣଙ୍କୁ ପୁଣି ଥରେ କହି ରଖୁଛୁ, ଆପଣ ପ୍ରତି ମାସର ମଙ୍ଗଳବାର ଦିନ ଅପରାହ୍ନ 3:00 to 3:30 ମଧ୍ୟରେ 06854230690 ଏହି ନମ୍ବରରେ କଲ୍ କରି ଆପଣ ଆପଣଙ୍କ ଅନୁରୋଧର ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ। ତେଣୁକରି ଆମେ ଅନୁରୋଧ କରିବୁ ସମସ୍ତ ଶ୍ରୋତା ଭଉଣୀମାନଙ୍କୁ, ସେମାନେ ପ୍ରତି ମାସର ମଙ୍ଗଳବାର ଦିନ ଏହି ନମ୍ବରକୁ ଡାଏଲ୍ କରି ଆପଣ ଆପଣଙ୍କ ପସନ୍ଦର ଗୀତ ଶୁଣିବା ପାଇଁ ଚେଷ୍ଟା କରିବେ।
0: ତେବେ ଚାଲ ଅପା, ଆଉ ଡେରି ନ କରି ଆମ ପ୍ରଥମ କଲ୍ଟି କିଏ ଏବଂ କେଉଁଠୁ କରିଛନ୍ତି ଜାଣିବା।
2: ହ୍ୟାଲୋ
1: ହ୍ୟାଲୋ ଭଉଣୀ, ଆପଣ କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଭଉଣୀ, ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆପଣ ହେଉଛନ୍ତି ଆମ ଆଜିର କାର୍ଯ୍ୟକ୍ରମର ପ୍ରଥମ କଲର, ତ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ଫୋନ କରି କେମିତି ଲାଗୁଛି?
2: ମୁଁ ତ ଆଗରୁ ବହୁତ ଟ୍ରାଏ କରିଛି, କେବେ ବି ଲାଗିନି, ଆଜି ଲାଗିଲା।
1: ତ ଆଜି ଆପଣ ବହୁତ ଖୁସି ଅଛନ୍ତି?
2: ବହୁତ ଖୁସି, ହଁ।
1: ତେ ଗରମ ହଉଛି, ଆପଣ ଆପଣ ପରିବାର ସଦସ୍ୟମାନଙ୍କର କେମିତି ଯତ୍ନ ନେଉଛନ୍ତି?
2: ଏଇ ଜୟପୁରରେ ଆମର ଏତେ କେବେ ମାନେ ଗରମ ହୁଏନି, ଏ ବର୍ଷ ତ ଏତେ ଗରମ ହଉଛି କହି ହବନି, ପଖାଳ ଆମ ଜୀବନଟା ରହିଛି। ମୁଁ ତ ଘରେ ଆମର ଏବେ ଯୋଉ ଲଞ୍ଚ ଟାଇମରେ ସମସ୍ତେ ଆମେ ପଖାଳ ଖାଉଛୁ।
1: ଗ୍ରୀଷ୍ମ ଋତୁର ପ୍ରଭାବ ଏତେ ବଢୁଛି, ତାର କାରଣ କଣ କହିପାରିବେ ଭଉଣୀ?
2: କାରଣ ହଉଛି ଗଛ ପତ୍ର ନାହିଁ, ଜଙ୍ଗଲ ନଷ୍ଟ ହଉଛି। ଏଇ ପାଖରେ ଆମର ବହୁତ ଗଛ ଥିଲା, ଗୋଟେ ବି ଗଛ ନାହିଁ। ଜଙ୍ଗଲ ଯଦି ନଷ୍ଟ ହବ, ଗଛ ରହିବନି, ନିଶ୍ଚୟ ଗରମ ହବ। ମୁଁ ତ ସମସ୍ତଙ୍କୁ କହିବି, ମୁଁ ଯେ ଶୁଣୁଛନ୍ତି ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ କହିବି ଯେ ସମସ୍ତେ ନିଜ ନିଜ ଜାଗାରେ ଗୋଟେ ଗୋଟେ ଗଛ ରଖନ୍ତୁ, ମାନେ ଛୋଟ ଗଛ ଲଗାନ୍ତୁ, ବଡ ଗଛ ଲଗାନ୍ତୁ, କିନ୍ତୁ ଗଛ ଲଗାନ୍ତୁ।
1: ତ ଆଗାମୀ ପିଢି ପାଇଁ ଚିନ୍ତା କଲେ ଆମେ ନିଶ୍ଚିତ ଭାବେ ବୃକ୍ଷରୋପଣ କରିବା। ଭଉଣୀ, ଆପଣଙ୍କ ପସନ୍ଦର କୋଉ ଗୀତ ଆପଣ ଶୁଣିବାକୁ ଚାହିଁବେ କୁହନ୍ତୁ?
2: କିଶୋର କୁମାରର ଯୋଉ ଗୀତ ହେଲେ ଶୁଣିବି।
1: ତାହେଲେ ଆପଣଙ୍କ ପସନ୍ଦର ଆମେ କିଶୋର କୁମାରର ଗୀତ ଗୋଟେ ଶୁଣଉଛୁ, ଆପଣ ଶୁଣନ୍ତୁ। ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କ ଫୋନ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
3: ଜିନ୍ଦଗୀ

0: ହ୍ୟାଲୋ
1: ହ୍ୟାଲୋ
0: ଆଜିର ହେଲୋ ଘର ଓ ଘରଣୀକୁ ସ୍ୱାଗତ ମ୍ୟାଡାମ୍, କିଏ ଏବଂ କୋଉଠୁ କହୁଥିଲେ? ଆଚ୍ଛା, କେମିତି ଅଛନ୍ତି ମ୍ୟାଡାମ୍?
1: ହଁ, ଭଲ ଅଛି।
0: କଣ କରୁଥିଲେ ବର୍ତ୍ତମାନ?
1: ବର୍ତ୍ତମାନ କିଛି ନାହିଁ, ବସିଥିଲି ଆଉ।
0: ଆଚ୍ଛା, ଲଞ୍ଚ ସରିଲାଣି?
1: ହଁ ହଁ, ସରିଲାଣି।
0: ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
1: ଘରେ ଶାଶୁ ଶ୍ୱଶୁର ସ୍ୱାମୀ ଆଉ ମୁଁ।
0: ଆଚ୍ଛା, ଫ୍ରି ଟାଇମ୍ରେ କଣ କରିବାକୁ ଭଲ ଲାଗେ? ଆପଣଙ୍କ ହବି କଣ? ଘର କାମ ଛଡା ଆଉ କୋଉ କୋଉ ଜିନିଷ ପ୍ରତି ଆପଣଙ୍କ ରୁଚି ରହିଛି?
1: ଘର କାମ ଛଡା ସିଲେଇ କରିବାକୁ ବି ମୁଁ ପସନ୍ଦ କରେ।
0: ଗୀତ ଶୁଣନ୍ତି?
1: ହଁ।
0: ତେବେ ଆମ ଘର ଘରଣୀର କାର୍ଯ୍ୟକ୍ରମ ଶୁଣୁଛନ୍ତି କି ଆପଣ?
1: ହଁ ଶୁଣୁଛି।
0: ତେବେ ଆଜି କୋଉ ଗୀତ ଶୁଣିବେ କୁହନ୍ତୁ?
1: ଆଜି ଆପଣଙ୍କ ଚଏସ୍ରେ ଗୋଟେ ଓଡିଆ ଗୀତ ଗୋଟେ।
2: ଠିକ୍ ଅଛି, ନୂଆ ନା ପୁରୁଣା ଶୁଣିବାକୁ ପସନ୍ଦ କରିବେ ଭଉଣୀ?
1: ନୂଆ ଗୀତ।
2: ଠିକ୍ ଅଛି ଭଉଣୀ, ଆମେ ଆପଣଙ୍କ ପସନ୍ଦର ନୂଆ ଗୀତ ଗୋଟେ ଦବୁ। ଧନ୍ୟବାଦ ଭଉଣୀ।

0: ହ୍ୟାଲୋ। ହଁ ଭଉଣୀ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଶହୀଦନଗର, ଭୁବନେଶ୍ୱର ଶହୀଦନଗର, ବାସନ୍ତୀ ପଟୁଆ।
0: ହଁ ବାସନ୍ତୀ ଭଉଣୀ, ଭଲ ଅଛନ୍ତି?
1: ଆଜ୍ଞା।
0: ହଁ, ତ କଣ କରୁଥିଲେ ଆପଣ ଏବେ?
1: ବସିକି ରେଡିଓ ଶୁଣୁଛି ଖାଇସାରିକି ଆଉ।
0: ତ କହିଲେ ଭଉଣୀ, ଭୁବନେଶ୍ୱରରେ ଗରମ କିପରି ଅଛି?
1: ଗରମ ତ ପ୍ରବଳ ହଉଥିଲା, କିନ୍ତୁ 3 ଦିନ ହେଲା ଟିକେ ମାନେ 3-4 ଆସିକି ବର୍ଷା ହଉଥିଲା। ଆଜି ଟିକେ ପାଗ ଟିକେ ଚେଞ୍ଜ ହେଇଛି, କଣ ଟିକେ ମେଘ ପାଗ ହେଇକି ଅଛି, ତଥାପି ଟିକେ ଅଳପ ଗୁଳୁ ଗୁଳୁ ଲାଗୁଛି ଆଉ।
0: ତାହେଲେ ମାନେ ଟିକେ ଗରମ କମିବାକୁ ଆସିଲାଣି?
1: ଆଜ୍ଞା।
0: ଏତେ ଗରମରେ ରୋଷେଇ ଘରେ ତ ରହିବା ବହୁତ କଷ୍ଟକର ଆମ ଗୃହିଣୀ ମାନଙ୍କ ପାଇଁ, ତ କେମିତି ଆପଣ ରୋଷେଇବାସ କରୁଛନ୍ତି ସବୁ?
1: ବାପା, ମୁଁ ଦିନ 9 ଭିତରେ ନହେଲେ 9:30 ଭିତରେ ମୁଁ ରୋଷେଇ ସାରିଦିଏ, ସକାଳୁ ରୋଷେଇ କରିଦିଏ, କାହିଁକି ନା ତା ଘର ତ ପଶି ହଉନି ନା, ରୋଷେଇ ସାରି ଦେଇକି ପୁଣି ଗାଧେଇ ପଡେ, ଗାଧେଇକି ଖାଇ ଦେଇକି ଆସିକି ଫ୍ୟାନ୍ ତଳେ ହିଁ ବସେ।
0: ତାହେଲେ ଯେତେବେଳେ ଆପଣଙ୍କ ଘରର ଅନ୍ୟ ସଦସ୍ୟ ମାନେ ବାହାରକୁ ଯାଆନ୍ତି, ତ ଆପଣ ସେମାନଙ୍କୁ ପାଣି ବୋତଲ ଛତା ଦିଅନ୍ତି କି ନାହିଁ?
1: ସେମାନେ ଉଠିବା ପୂର୍ବରୁ ତାଙ୍କର ମୁଁ ରେଡି କରିକି ସବୁ ରଖିଥାଏ, ମାନେ ଜଳଖିଆ ଟିଫିନ ସବୁ ଦେଇକି ଛତା ପାଣି ବୋତଲ ସବୁ ରେଡି କରିକି ରଖିଥାଏ। ଆମ ବାବୁ ତ ସେ ତ ସକାଳ 6:00 ପଳାନ୍ତି, ଏ ପୁଅର ଝିଅର ଝିଅ ଯାଏ 11:00, ପୁଅ ଯାଏ 9:00, ତାଙ୍କ ଦାୟିତ୍ୱ ଟିକେ ବେଶୀ ନବା କଥା ଆଉ।
0: ତାହେଲେ ଟିକେ ଅଧିକ ପରିମାଣରେ ପାଣି ପିଉଛନ୍ତି କି ନାହିଁ? ଭଉଣୀ, ଆମ ଶରୀରର ଯତ୍ନ ଆମେ ନିଜକୁ ହିଁ ନବାକୁ ହବ, ପରିବାର ସମସ୍ତ ସଦସ୍ୟ ଆମ ଉପରେ ଡିପେଣ୍ଡ କରନ୍ତି, ତ ଆମେ ସୁସ୍ଥ ରହିଲେ ହିଁ ଅନ୍ୟମାନଙ୍କ କଥା ଚିନ୍ତା କରିପାରିବା, ତ ସେଥିପାଇଁ ଆମ ଗୃହିଣୀ ମାନେ, ଆମ ସ୍ତ୍ରୀ ଲୋକମାନେ ନିଜ ଶରୀର ପ୍ରତି ବହୁତ ଅବହେଳା କରନ୍ତି, କିନ୍ତୁ କେମିତି କରନ୍ତୁ ନାହିଁ।
1: ମୋର ତ ସେମିତି କଳା ପାଣି ଯେତିକି ନ ପିଏ, କିନ୍ତୁ ମୋର ପାଣି ଟା ରସ ରହିଲ, କିନ୍ତୁ ମୁଁ 2 ଦିନ ନ ଖାଇଲେ ସରିବ, କିନ୍ତୁ ପାଣି ନ ପିଲେ ମୋ ବାପା ମୁଁ ରହିପାରିବିନି, କାହିଁକି ନା ମୁଁ ଯେତେ ରାତିରେ ବି ଉଠିଲେ ପାଣି ପିଇବି, ସକାଳୁ ଭୋର ଉଠିଲା ମାନେ ଗୋଟେ ବୋତଲ ପାଣି ପିଇବି।
0: ତ ସେମିତି ହିଁ କରିବା ଦରକାର ଭଉଣୀ। କୋଉ ଗୀତ ଶୁଣିବାକୁ ପସନ୍ଦ କରିବେ ଭଉଣୀ?
1: କହନା କହନା ଫୁଲ କହନା, ସେଇ ଗୀତରେ।

0: ଟିକେ ଶୁଣୁ ନାହାନ୍ତି?
1: ଗହନା ଏ ଫୁଲ ଗହନା କହିବେ ନା କରି ବାହନା, ଏଇ ଗୀତଟା ଦିଅନ୍ତୁ।
0: ନିଶ୍ଚିତ ଭାବେ ଆପଣଙ୍କ ମନ ପସନ୍ଦର ଗୀତ ଆପଣ ଶୁଣନ୍ତୁ ଭଉଣୀ। ରହିଲୁ, ଧନ୍ୟବାଦ।
1: ନମସ୍କାର
0: ନମସ୍କାର।

0: ହ୍ୟାଲୋ
1: ମ୍ୟାଡାମ ନମସ୍କାର।
0: ଆଜିର ହେଲୋ ଘର ଘରଣୀକୁ ନମସ୍କାର ଆପଣଙ୍କୁ।
1: ଧନ୍ୟବାଦ ମ୍ୟାଡାମ।
0: କିଏ କୋଉଠୁ କହୁଥିଲେ ମ୍ୟାଡାମ?
1: ମୁଁ ସବ୍ଜେକ୍ଟ କହୁଥିଲି ଜଗତସିଂହପୁର।
0: ଜଗତସିଂହପୁର କେମିତି ଗରମ ହଉଛି ମ୍ୟାଡାମ?
1: ପ୍ରବଳ ଗରମ।
0: ଆଚ୍ଛା, ତ କିପରି ଖରା ଦିନରେ ଆପଣ ନିଜର ନିଜର ପରିବାରର କିପରି ଯତ୍ନ ନେଉଛନ୍ତି?
1: ଆଉ ଯେମିତି ଖରାଦିନେ ଟିକେ ଖାଇବା କଥା, ପାଣି ପ୍ରବଳ ପିଉଛି, ଆଉ ସକାଳ ପଖାଳ ଦହି ପଖାଳ କରିକି ବେଳେବେଳେ ଖାଉଛୁ। ସବୁ ତ ଖାଇଲେ ଦିଏ ଯିବନି, ନିଜ ଶରୀରକୁ ମାନେ ଜଗିକି ରହିଛୁ।
0: ଏତେ ଗରମ ହବାର କାରଣ କଣ ମ୍ୟାଡାମ?
1: ତାପମାତ୍ରା ବଢିବାରେ କାରଣ ହେଉଛି ମାନେ ଆମର ଖରାପ ହେଇଗଲାଣି ବାୟୁମଣ୍ଡଳ, ସବୁଆଡେ ବର୍ଷା ନାହିଁ କାହିଁକିନା ଆମର ସବୁଆଡେ କଂକ୍ରିଟ ଜଙ୍ଗଲ ହେଇଗଲାଣି।
0: ହଁ, ଜଙ୍ଗଲ କ୍ଷୟ ଯୋଗୁଁ ବି ଏସବୁ
1: ଜଙ୍ଗଲ କ୍ଷୟ ହେଇଯାଉଛି। ସବୁଆଡେ ଦେଖିବେ ଆପଣ ଘର ଦ୍ଵାର ଏସବୁ ପକ୍କା, ଆଉ ଗାଡି ମଟର ବେଶୀ ଚଳପ୍ରଚଳ ହଉଛି। ଯିଏ 5 ମିଟର ଯାଉଛି ସେ ଗୋଟେ ଗାଡିଟେ ଚଲେଇକି ଯାଉଛି, ସେଇ ସାଇକେଲ ତ ଆଦୌ ନାହାନ୍ତି, ଚାଲିବାକୁ ବି ସେଇ ପସନ୍ଦ କରୁନାହାନ୍ତି। ସବୁଆଡୁ ନେଇକିରି ଆମର ସବୁ ବଦଳି ଗଲାଣି ପରିବେଶ।
0: ଘରେ ଆପଣଙ୍କର ଆଉ କିଏ କିଏ ସମସ୍ତେ ଅଛନ୍ତି?
1: ଭାଇ ଅଛନ୍ତି, ଭଉଣୀ ଅଛନ୍ତି, ଭାଉଜ ଅଛନ୍ତି, ସମସ୍ତେ ଅଛନ୍ତି।
0: କଣ କରିବାକୁ ଭଲ ଲାଗେ ମ୍ୟାଡାମ ଆପଣଙ୍କୁ?
1: ମତେ ବେଶୀ ଭଲ ଲାଗେ ପଢିବାକୁ, ବିଭିନ୍ନ ପତ୍ର ପତ୍ରିକା, ମ୍ୟାଗାଜିନ ହେରିକା, ମହାପୁରୁଷଙ୍କ ଜୀବନୀ, ରେଡିଓଟା ଶୁଣିବାକୁ ଭଲ ଲାଗେ।
0: ଆମ ଘର ଘରଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି?
1: ହଁ ଶୁଣେ, ଭଲ ଲାଗେ ସେତେବେଳେ ପୁରା ଲଗେଇକି।
0: ତେବେ ଆଜି କୋଉ ଗୀତ ଶୁଣିବେ କୁହନ୍ତୁ?
1: ଆଜି ଗୋଟେ ଶୁଣିବି ଟପ୍ ୱେର ବଉଳ ବୋଉଟା ଖେଳ ଖେଳିବ।
0: ବହୁତ ସୁନ୍ଦର ଗୀତ ମ୍ୟାଡାମ, ଆପଣ ଆମକୁ କଲ୍ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ।
1: ନମସ୍କାର।
0: ନମସ୍କାର।

0: ଝିଅ ବାହା କଲେ ପୁଅ ବାହା କଲେ ଜାଣିବା ଅଧିକ ଦେବା
1: ହ୍ୟାଲୋ
2: ମ୍ୟାଡାମ ନମସ୍କାର
1: ନମସ୍କାର ମ୍ୟାଡାମ କୋଉଠୁ କହୁଛନ୍ତି କିଏ କହୁଛନ୍ତି
2: ମୁଁ ଜଗତସିଂହପୁର ଡଲି କହୁଛି
1: ଓ ଡଲି ଭଉଣୀ କେମିତି ଅଛନ୍ତି
2: ମୁଁ ଫାଷ୍ଟ କ୍ଲାସ ଅଛି ଆପଣ କେମିତି ଅଛନ୍ତି
1: ଆମେ ବି ଭଲ ଅଛୁ ଆପଣ କଣ କରୁଥିଲେ
2: ଘରେ ତ ପଶି ହଉନି ଏ ଯୋଉ ଗୁଳୁଗୁଳି ଏଇ ଟିକେ ଆମ୍ବ ଗଛ ମୂଳେ ବସିଛି
1: ବଢିଆ ଜାଗାରେ ଆପଣ ବସିଛନ୍ତି

0: ଆମ୍ବ ଗଛର ସୁଲସୁଲିଆ ପବନ ଭିତରେ ଆପଣ ବସିଛନ୍ତି ଆଉ
1: ସୁଲସୁଲିଆ ପବନ କାଟିଲା ଆମ୍ବ,
0: ଖାଲି ଆମ୍ବ ଖାଇଲେ ତ ହବନି, ତା ସହିତ ତରଭୁଜ କାକୁଡି ମଧ୍ୟ ଖାଇବାକୁ ପଡିବ।
1: ତରଭୁଜ ଚାରିଟା ବେଳେ ଆମେ ଖାଉ, କାକୁଡି ଲଞ୍ଚ ସାଙ୍ଗରେ ଖାଉ।
0: ତରଭୁଜକୁ ଯେତେବେଳେ ବି କାଟିବେ ତାକୁ ତୁରନ୍ତ ଖାଇବା ଦରକାର, ଫ୍ରିଜରେ ରଖିବା ଉଚିତ ନୁହେଁ।
1: ଆଜ୍ଞା ଆଜ୍ଞା ମ୍ୟାଡାମ, ଖାଲି ତରଭୁଜ ନୁହେଁ, ସବୁ ପ୍ରକାରିଆ ଫଳ କାଟିବେ ତ ତାକୁ ଖାଇବେ। ଆମ୍ବ ହଉ, କାକୁଡି ହଉ, ତରଭୁଜ ହଉ, ସେଉ ହଉ, କମଳା ହଉ, ତାକୁ ରଖିଲା ମାନେ ସେ ଯେକୌଣସି ଫଳ, ମୋ ବଡ ଭାଇନା କହେ ମତେ, ଯେକୌଣସି ଫଳ ତୁମେ ଖାଅ, ପଣସ, ଆମ୍ବ, କାକୁଡି, ପିଜୁଳି, ଏଗୁଡା ତାକୁ କଟିବ ମାନେ ତାକୁ ଖାଇବ ସାଙ୍ଗେ ସାଙ୍ଗେ, ତାକୁ ରଖିଲେ ତାର ଭିଟାମିନ ଚାଲିବ ଆଉ ବେମାରୀ ବି ହବ।
0: ସେଟା ସମସ୍ତେ ଆମେ ଜାଣି ରଖିବା ଦରକାର ଯେ ଫଳକୁ କାଟିବା ପରେ ତୁରନ୍ତ ତାକୁ ନ ଖାଇଲେ ସେଥିରେ ବିଷାକ୍ତ ପଦାର୍ଥର ସୃଷ୍ଟି ହୋଇଥାଏ, ତାପରେ ଫ୍ରିଜରେ ରଖିକି ଫଳକୁ ଖାଇବା ଉଚିତ ନୁହେଁ।
1: କିନ୍ତୁ ଆଜିକାଲି ଲୋକମାନେ ଖୁଳାଇ ଲେଖାଏ ଘିନି ଆସୁଛନ୍ତି, ପଇସା ତ କାଟିବା ଅଭାବ ନାହିଁ, ସେ କଣ କରୁଛନ୍ତି, ତେଣୁ ଟାଇମ ନାହିଁ, ଫ୍ରିଜରେ ରଖିଦେଲେ ସକାଳୁ ନିଜ କର୍ମ ଖାଇଲେ ଫଳଟି ଖାଇଦେଲେ କୋଉଠି କାମରେ ବାହାରିଗଲେ, କିନ୍ତୁ ସେମିତି କରିବା କିଛି ଜମା ଉଚିତ ନୁହେଁ।
0: ଖରାଦିନେ ତ ଫଳ ଖାଇବା ନିହାତି ଦରକାର, ଯେହେତୁ ଆମ ଶରୀରର ଜଳୀୟ ଅଂଶ କମି ଯାଉଛି। ଆପଣ ଫଳ ଖାଇବା ସହିତ ଆଉ କଣ କଣ ସବୁ ଖରାଦିନେ ବ୍ୟବହାର କରନ୍ତି କୁହନ୍ତୁ?
1: ଆମର ଗୋଟେ ମାଠିଆ ଅଛି, ସାତ ଆଠ ବର୍ଷ ହେଲା, ତାକୁ ଖରାଦିନଟା ରଖିଦେଉ, ଆଉ ଶୀତ ଦିନେ ତାକୁ ରଖିଦେଉ, ଯେମିତି ଖରାଦିନ ହୁଏ
0: ତାହେଲେ। ଦେଖିବାକୁ ଗଲେ ଡଲି ଭଉଣୀ ଆପଣ ହିଁ ଖରାଦିନର ବହୁତ ବଢିଆ ମଜା ନଉଛନ୍ତି। ତ ଭଉଣୀ ଆପଣ କହିଲେ ଫଳ ଖାଇବା ବୋଲି, ତ ଯଦି ଆମେ ଗଛ ନ ଲଗେଇବା ତାହେଲେ ଫଳ ଖାଇବା କୋଉଠୁ?
1: ହଁ ପ୍ରକୃତରେ ଆମେ ତ ଆମ୍ବ ଗଛ ଲଗେଇଛୁ, ତରଭୁଜ ଗଛ ଲଗେଇଛୁ, 99 ମସିହା ବାତ୍ୟାରେ ଆମେ ସବୁ ଛୋଟ ଛୋଟ ହେଇଥିଲୁ, ସେତେବେଳେ ସବୁ ଆମ୍ବ ଗଛ, ପଣସ ଗଛ, ନଡ଼ିଆ ଗଛ ସବୁ ପଳେଇଲା, ଭାଙ୍ଗି ଭୁଙ୍ଗି ଚେଷ୍ଟା ପାଇଗଲେ ସବୁ ଗୋଟିଏ ଗୋଟିଏ ରହିଲା। ତାପରେ ପରେ ଆମେ ଆମ୍ବ ଗଛ, ପଣସ ଗଛ ସବୁ କରିଦେଇଛୁ, ଆମର ଏଇଲେ ଫଳ ଫଳିଲାଣି, ପିଜୁଳି ଗଛ
0: ଏବେ ଆଉ ଗଛ ଲଗେଇଲେ କି ନାହିଁ,
1: ଯୋଉ ଆମ୍ବ ଖାଉଛି ତାକୁ ପକେଇ ଦଉଛି।
0: ଖାଲି ଆପଣ ଲଗେଇଲେ ହବନି, ଆପଣ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବେ ଯେ ସମସ୍ତେ ଗଛ ଲଗେଇବା, ଯେହେତୁ ଗଛ କମିବା ଦ୍ୱାରା ହିଁ ଆମର ଏଇ ଯୋଉ ଗରମର ପ୍ରଭାବଟା ବହୁତ ବଢିଯାଉଛି।
1: ମ୍ୟାଡାମ ଦେଖନ୍ତୁ, ସହରରେ ତ ଜଣେ ଜଣେ ଲଗେଇଲେଣି, ଆମେ ବି ଫେସବୁକରେ ସବୁ ଦେଖୁଛୁ, ସେମାନେ ସବୁ ଦେଖଉଛନ୍ତି ଆମ୍ବ ଗଛ, ପିଜୁଳି ଗଛ, ପଣସ ଗଛ, ସଜନା ଗଛ ସବୁ ଲଗେଇଥିଲ, କିନ୍ତୁ ସହରରେ ତ ଏତେ ଜାଗା ନାହିଁ, ଗାଁରେ ଗାଁ ଗାଁ ତ ବହୁତ ଜାଗା ପଡିଛି, ତାହେଲେ
0: ନିଶ୍ଚିତ ଭାବେ। ସହରରେ ଆପଣ ଜାଗା ନାହିଁ କହୁଛନ୍ତି, ବର୍ତ୍ତମାନ ସହରରେ ମଧ୍ୟ ଲୋକ ଛାତ ଉପରେ ମଧ୍ୟ ବହୁତ ବଢିଆ ବଢିଆ ଗାର୍ଡେନ ତିଆରି କଲେଣି,
1: ସହରରେ ସବୁ ଲଗେଇକି ସବୁ ଦେଖାଉଛନ୍ତି, ପିଜୁଳି ଗଛ, ଆମ୍ବ ଗଛ, ପଣସ ଗଛ, ସଜନା ଗଛ, ପ୍ରତ୍ୟେକ ପ୍ରକାର ଗାର୍ଡେନ କରିଦଉଛନ୍ତି ପନିପରିବା।
0: ତ ସମସ୍ତେ ଆମେ ଶପଥ କରିବା ଯେ ନିଶ୍ଚିତ ଭାବେ ଆମେ ବୃକ୍ଷ ଲଗେଇବା ଆଉ ତାର ଯତ୍ନ ନବା।
1: ଆଜ୍ଞା, ବୃକ୍ଷର ଯତ୍ନ ନବା ଆମର କର୍ତ୍ତବ୍ୟ, ବୃକ୍ଷ ହଉଛି ଆମର ବାପା ମା ଭାଇ ଭଉଣୀ ସବୁ।
0: ହଁ ଠିକ କହିଲେ ଭଉଣୀ। ତାହେଲେ ଭଉଣୀ, ମୋ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ କୋଉ ଗୀତ ଶୁଣିବାକୁ ଚାହିଁବେ?
1: ଗୋଟେ ଘର ସଂସାର ଛୋଟ ମୋର ଘର ଛୋଟ ମୋ ସଂସାର,
0: ଆପଣ ଆପଣଙ୍କ ପସନ୍ଦର ଗୀତ ଶୁଣନ୍ତୁ, ଏମିତି ହିଁ ଆମ କାର୍ଯ୍ୟକ୍ରମକୁ ଭଲ ପାଉଥାନ୍ତୁ ଆଉ ଫୋନ କରନ୍ତୁ। ନମସ୍କାର।

0: ହ୍ୟାଲୋ
1: ନମସ୍କାର ମ୍ୟାଡାମ୍
0: ନମସ୍କାର ମ୍ୟାଡାମ୍ ଆଜିର ହେଲୋ ଘର ଘରଣୀକୁ ଆପଣଙ୍କୁ ସ୍ୱାଗତ
1: ଆଜ୍ଞା
0: କିଏ କହୁଥିଲେ ଏବଂ କୋଉଠୁ କହୁଥିଲେ ମ୍ୟାଡାମ୍
1: ମୁଁ ଗୀତା କହୁଥିଲି ଜଗତସିଂହପୁର
0: କେମିତି ଅଛନ୍ତି ମ୍ୟାଡାମ୍
1: ମୁଁ ବଢିଆ ଅଛି ଆପଣ କେମିତି ଅଛନ୍ତି
0: ଆମେ ସବୁ ବି ବହୁତ ଭଲରେ ଅଛୁ ଖରା ଛୁଟିରେ କୁଆଡେ ଯାଇଛନ୍ତି ନା ନାଇଁ
1: ନାଇଁ ଯୋଉ ଖରା ହଉଛି କୁଆଡେ ଯିବାକୁ ଇଚ୍ଛା ହଉନି
0: ଆଚ୍ଛା ଘରେ ରହି କଣ କରୁଛନ୍ତି ମ୍ୟାଡାମ୍
1: ଘରେ ରହିକି ଏମିତି ଟିକେ ରେଡିଓ ଫେଡିଓ ଶୁଣୁଛୁ ବଗିଚା ଫୁଟ ବଗିଚା ଦେଖୁଛୁ
0: ଆଉ ଘରେ କିଏ କିଏ ସମସ୍ତେ ଅଛନ୍ତି

0: ହବି କଣ ମ୍ୟାଡାମ ଆପଣଙ୍କର?
1: ମୋର ହବି ବୁଣାବୁଣି କରିବା, ବଗିଚାରେ ଟିକେ ଫୁଲ ଗଛ ଫୁଟ ଲଗେଇବା, ଏଇସବୁ ହବି ମୋର।
0: ଗଛ ଲଗେଇବାକୁ ଭଲ ପାଆନ୍ତି, ବହୁତ ସୁନ୍ଦର କଥା ମ୍ୟାଡାମ। ତେବେ ତାପମାତ୍ରା ବୃଦ୍ଧିର କାରଣ କଣ ବୋଲି ଭାବନ୍ତି ମ୍ୟାଡାମ?
1: ତାପମାତ୍ରା ବୃଦ୍ଧିର କାରଣ ଏଇ ଗଛ ଅତ୍ୟଧିକ ଗାଡି ମଟର ବ୍ୟବହାର, ଜଙ୍ଗଲ ନାହିଁ, ଗଛ କଟା ଚାଲିଛି, ଯୋଉ ପରିମାଣରେ କଟା ହଉଛି ସେଇ ପରିମାଣରେ ଗଛ ଲଗା ଯାଉନାହିଁ। ଯଦି ବି ଯୋଉ ଗଛ ସରକାରଙ୍କ ଇଏରେ ଲଗା ହଉଛି ସେଗୁଡାକ ରକ୍ଷଣାବେକ୍ଷଣ ହଉନାହିଁ, ସହର ସେଗୁଡା ସବୁ ମରିଯାଉଛି।
0: ଠିକ କଥା କହିଲେ ଭଉଣୀ। ତେବେ ଆଜି କୋଉ ଗୀତ ଶୁଣିବେ କୁହନ୍ତୁ? ଠିକ ଅଛି ଭଉଣୀ, ଆପଣ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଗୀତ ଶୁଣନ୍ତୁ। ଆମ କାର୍ଯ୍ୟକ୍ରମକୁ ଫୋନ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
1: ଧନ୍ୟବାଦ, ନମସ୍କାର।
0: ନମସ୍କାର।

0: ହ୍ୟାଲୋ
1: ଭଉଣୀ, କୋଉଠୁ କହୁଛନ୍ତି, କିଏ କହୁଛନ୍ତି?
0: ନମସ୍କାର
1: ନମସ୍କାର,
0: ମୁଁ ବରଗଡ଼ର
1: ସ୍ୱର୍ଣ୍ଣପ୍ରଭା ଭଉଣୀ। ମୁଁ ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆପଣ ଯେତେବେଳେ ଅପା କହିଲେ ସେତେବେଳେ ମୁଁ ବୁଝିଗଲି।
0: ଧନ୍ୟବାଦ ଅପା, ବହୁତ ଦିନରୁ ବୋଧହୁଏ ବହୁତ ସପ୍ତାହ ହେଲା ମୁଁ ଲଗେଇ ପାରୁନଥିଲି।
1: କୋଉ ଗୀତ ଶୁଣିବେ?
0: ଶୁଣିବା ଅପା, ଆମର ହିନ୍ଦୀ ଫିଲ୍ମର ଗୀତଟି ଶୁଣିବା, ରିଫ୍ୟୁଜିର ଗୋଟେ ଭଲ ଗୀତ।
1: ଗୀତ ଶୁଣନ୍ତୁ। ତ ପ୍ରଥମେ ତ ଆମେ କହିବୁ ଆପଣ ଆପଣଙ୍କର ଶରୀରର ଯତ୍ନ ନିଅନ୍ତୁ, ଯେହେତୁ ଖରାର ପ୍ରକୋପ ବହୁତ ଅଛି, କେମିତି ଯତ୍ନ ନଉଛନ୍ତି କହିଲେ?
0: ଶୀତ ଯାହା ଗରମ ହଉଛି ତ ପ୍ରବଳ ଗରମ, ତାପରେ ନିଶ୍ଚିତ ଶରୀର ଯତ୍ନ ନେବା କି ତ ମୁଁ ତ ବାହାର ମୋ କଥା କହୁଛି ତ ଯିଏ ବି ହଉ ଖରାରେ ଆମେ ଜରୁରୀ ନଥିଲେ ଯିବା ନାହିଁ। ସମସ୍ତଙ୍କୁ ତ କାମ ପାଇଁ ବି ବନ୍ଦ କରାହେଇଛି, ଶ୍ରମିକ ମାନଙ୍କୁ ବି, ତ ଯାହା ବି ଜରୁରୀ କାମ ଯଦି ଅଛି ଶୀଘ୍ର କାମ ସାରିକି ପଳେଇ ଆସିବା କଥା। ଜୋତା ଛୋତା କଳା ଚଷମା ପାଣି ବୋତଲ ଇତ୍ୟାଦି ତ ଆମେ ଘରେ ଥାଇକି ଆମେ ଘରର ଦେହର ଯତ୍ନ ନଉଛି। ଆମର ପଖାଳ ଦହି ଥାଳ, ତାପରେ ଆମର କାକୁଡ଼ି ତରଭୁଜ ଯାହାରେ ଜଳୀୟ ଅଂଶ ପ୍ରଚୁର ପରିମାଣ ଅଛି, ଘୋଳ ଦହି ସର୍ବତ ଲେମ୍ବୁ ଏମିତି ସବୁ ଆମେ ପାନୀୟ ବି ବ୍ୟବହାର କରୁଛୁ ଅପା।
1: ଗ୍ରୀଷ୍ମ ଋତୁରେ ଖରା ହବାଟା ତ ସ୍ୱାଭାବିକ ଭଉଣୀ, କିନ୍ତୁ ଆମେ ଅନ୍ୟ ଭଉଣୀମାନଙ୍କ ସହିତ ଯାହା ଆଲୋଚନା କରିଲୁ ଯେ ପ୍ରଥମ କଥା ହେଲା ଆମର ବୃକ୍ଷର ପରିମାଣ ତ କମୁଛି, ତା ସହିତ ସମସ୍ତଙ୍କ ଘରେ ଯେତିକି ସଦସ୍ୟ ସେତିକି ଗାଡି, ତା ସହିତ ଶିଳ୍ପ କାରଖାନା ମଧ୍ୟ ବଢିଛି, କିନ୍ତୁ ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷଣ କରୁନାହିଁ ଯୋଉଟା କି ହଉଛି ପ୍ରତି ଘରେ 3-4 ସଂଖ୍ୟା ଲେଖାଏଁ ଏସି ଲାଗୁଛି, ଯାହାଦ୍ୱାରା କି ଆମର ଗରମର ପ୍ରଭାବ ବହୁତ ବଢୁଛି। ତ ଆମେ ଶ୍ରୋତା ଭଉଣୀମାନଙ୍କୁ ଅନୁରୋଧ କରିବା ଯେ ଯେତେ ସମ୍ଭବ ସେତେ ଏସିକୁ କମ୍ ବ୍ୟବହାର କରିବା।
0: ହଁ, ସେଇଟା ସତ କଥା ହବା, ଯେତେ ଆମେ ଯେତେ ପାରିବା ସେତେ ଏସିରୁ ଟିକେ ଦୂରେଇ ରହିବା, କାରଣ ଗରମ ତ ହଉଛି ତ ସବୁବେଳେ ଯଦି ଏସିରେ ରହିବା ସେଇଟା ବି ଭଲ ନୁହଁ। ତାପରେ ଘର ରହିଲେ ବି ସବୁ ଲୋଡ୍ ହଉଛି, ସବୁ ପ୍ରକାର ସେ ଏସିରେ ବି ଗୋଟେ ଯାହା ଅଛି ଆମର
1: ପ୍ରତିକାରକ। ଠିକ କଥା ଭଉଣୀ, ଏସିର ବ୍ୟବହାର ମଧ୍ୟ ଆମ ବାୟୁମଣ୍ଡଳକୁ ବହୁତ ଖରାପ କରୁଛି।
0: ସବୁ ପ୍ରକାର ଆମ ଗରମ ଯୋଉ ବଢୁଛି ସେଇଟା ଆମେ ପରୋକ୍ଷରେ ଆମେ ପ୍ରତ୍ୟକ୍ଷରେ ଆମେ ବି ଦାୟୀ, ଆମେ ମଣିଷ ମାନେ କରୁଛୁ ସେଇଟା ବି ଭୋଗୁ। ତ ସମସ୍ତେ ସଚେତନ ହେବା, ଆଗାମୀ ବର୍ଷା ଋତୁରେ ସମସ୍ତେ ବୃକ୍ଷରୋପଣ ପ୍ରତି ଟିକେ

0: ପ୍ରିୟଦର୍ଶିନୀ
1: ହଁ ପାକୁ ହଁ
0: ଏବେ ତ ଆମେ ବହୁତ ଶ୍ରୋତା ଭଉଣୀମାନଙ୍କ ସହିତ କଥା ହେଲେ ଆଉ ସେମାନଙ୍କ ମନପସନ୍ଦର ଗୀତ ମଧ୍ୟ ଶୁଣିଲେ ତେବେ ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଆମ ଶ୍ରୋତା ଭଉଣୀମାନେ କ'ଣ ଶୁଣିପାରିବେ ସେ ସମ୍ପର୍କରେ ସୂଚନା ଦେବା
1: ହଁ ଚାଲ ଆଗାମୀକାଲିର କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ପ୍ରଥମେ ରହିଛି ଏକ ସାକ୍ଷାତକାର ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଏବଂ ତା ସହିତ ରହିଛି ଆଉ ଏକ ସାକ୍ଷାତକାର ଚାକିରି କରୁଥିବା ମହିଳାଙ୍କ ସମସ୍ୟା
0: ତାହେଲେ ଶ୍ରୋତା ଭଉଣୀ ଏତେ ଥିଲା ଆମର ଆଗାମୀକାଲିର ଆକର୍ଷଣ ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଛି ମତାମତ ନିଶ୍ଚୟ ଦେବେ ଆମକୁ ମତାମତ ଆପଣ ସମ୍ପର୍କ ସେତୁରେ ଦେଇପାରିବେ ଆମକୁ ମତାମତ ଦେବାର ମୋବାଇଲ ନମ୍ବରଟି ହେଲା
1: 9438268568
0: ପୁଣି ଥରେ କହି ରଖୁଛୁ 9438268568 ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ
1: ନମସ୍କାର।

0: ଶୁଣୁଥିଲେ ଘର ଘରଣୀ କାର୍ଯ୍ୟକ୍ରମ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଲୋକସଭା ବାଚସ୍କତି ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦେଶରେ ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି 1,25,000 କୋଟିରୁ ଅଧିକ ଟଙ୍କାର ପ୍ରୋହାହନ ରାଶି। ଦେଶରେ ସିଏନ୍ଜିର ଅଭାବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍-3 ପାଇଁ 4 ମହାକାଶଚାରୀଙ୍କ ନାମ ଘୋଷଣା କଲା ନାସା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ 26 ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି।

0: ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ନେତାମାନେ ଶୁଭେଚ୍ଛା ଜଣାଉଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ଯେ ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ତାଙ୍କ 12 ବର୍ଷର ଶାସନକାଳ ଭାରତ ପାଇଁ ଗର୍ବ, ସାଂସ୍କୃତିକ ନବଜାଗରଣ ଏବଂ ଦେଶକୁ ଦାସତ୍ୱ ମାନସିକତାରୁ ମୁକୁଳାଇବାରେ ବିଶେଷ ସହାୟକ ହୋଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ତାଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ 4399 ଦିନର ଅବଧି ମଧ୍ୟରେ ସୁସ୍ଥ ସଂସଦୀୟ ପ୍ରକ୍ରିୟା ଏବଂ ପରମ୍ପରା ମାଧ୍ୟମରେ ସାମ୍ବିଧାନିକ ମୂଲ୍ୟବୋଧ, ସଂସଦୀୟ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଅଧିକ ମଜବୁତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏକ ଇଂରାଜୀ ଦୈନିକରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘଦିନର କାର୍ଯ୍ୟକାଳ ଉପରେ ଏକ ଲେଖା ପ୍ରକାଶ କରି କହିଛନ୍ତି ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ଭାରତ ତା'ର ଇତିହାସରେ ସବୁଠାରୁ ଦୀର୍ଘତମ ସମୟ ଦେଖିଛି ଯେଉଁ ସମୟରେ ଗରିବ ଓ ସାଧାରଣ ଜନତାଙ୍କ କଲ୍ୟାଣ ସରକାରଙ୍କ ପ୍ରତ୍ୟେକ ନୀତିଗତ ନିଷ୍ପଭିର କେନ୍ଦ୍ରବିନ୍ଦୁ ହୋଇ ରହିଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କ ପାଇଁ କଲ୍ୟାଣ, ସୁଯୋଗ, ଅତ୍ୟାବଶ୍ୟକ ସେବାର ସୁବିଧାକୁ ପ୍ରସାରିତ କରିବା ପାଇଁ ଏକ ମିଶନରେ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଅତ୍ୟନ୍ତ ଦକ୍ଷତା, ସଂଯମ ଏବଂ ଦୃଢ଼ ସଂକଳ୍ପ ସହିତ ଦେଶକୁ ମାର୍ଗଦର୍ଶନ କରୁଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ଦେଶର ଭବିଷ୍ୟତକୁ ଗଢ଼ିବା ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେଇଛନ୍ତି।
1: भारत में डेमोक्रेटिकली इलेक्टेड लॉन्गेस्ट सर्विंग प्राइम मिनिस्टर श्री नरेंद्र मोदी जी आज हुए हैं और विकसित भारत बनाने का संकल्प जो उन्होंने लिया है हम सभी 140 करोड़ देशवासी उस तो संकल्प में जुड़े ऐसी प्रार्थना प्रभु के पास की।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏକ ଦୈନିକ ସମ୍ଭାଦପତ୍ର ଆଲେଖ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମବିଶ୍ୱାସ, ସୁଶାସନ ଏବଂ ବିକାଶ ଉପରେ ଆଧାରିତ ଏକ ନୂତନ ପରିଚୟ ଦେଇଛନ୍ତି ବୋଲି ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି 2014 ମସିହାରେ ଶ୍ରୀ ମୋଦି ପ୍ରଥମେ ଦେଶକୁ ଏକ ସାମୂହିକ ଭାବନା ଦେଇଥିଲେ ଏହାପରେ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇ ସେହି ଚିନ୍ତାଧାରାକୁ ଏକ ସାମୂହିକ ସଂକଳ୍ପରେ ପରିଣତ କରିଛନ୍ତି। ଆଜି ସେହି ସଂକଳ୍ପ ଏକ ବିକଶିତ ଭାରତର ଆଗରେ ଏକ ବ୍ୟାପକ ସାମୂହିକ ସ୍ୱପ୍ନର ରୂପ ନେଇଛି। ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଦେଶର ଗ୍ରାମୀଣ ବିକାଶ ପାଇଁ ସରକାର 1,25,000 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିଛନ୍ତି ବୋଲି ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ବିଭିନ୍ନ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଚୌହାନ କହିଛନ୍ତି ପୂର୍ବରୁ ମନରେଗା ଯୋଜନା ଅଧୀନରେ ସରକାର 30,000 କୋଟି ଟଙ୍କା ଆବଶ୍ଚନ କରିସାରିଛନ୍ତି। ଏହାବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କା ମଧ୍ୟବର୍ତ୍ତୀକାଳୀନ ଆବଶ୍ଚନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ବିକଶିତ ଭାରତ ରାମଜୀ ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ଆଇନର ଠିକ୍ କାର୍ଯ୍ୟାନ୍ୱୟନ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। 26 ରାଜ୍ୟ ସେମାନଙ୍କ ବଜେଟ୍ରେ ଏହି ଆଇନର କାର୍ଯ୍ୟାନ୍ୱୟନ ନେଇ ପାଣ୍ଠି ବ୍ୟବସ୍ଥା କରିଥିବା ନେଇ ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ମିଜୋରାମ ଏଥିପାଇଁ ପ୍ରତିଶ୍ରତି ପ୍ରଦାନ କରିଥିବା ଶ୍ରୀ ଚୌହାନ କହିଛନ୍ତି।

0: ବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ୍ରେ ଏଥିପାଇଁ 40% ପାଣ୍ଠି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
1: इस साल बजट में 30,000 करोड़ रुपए का प्रावधान किया था नरेगा चलाने के लिए। नियमों को अंतिम रूप देने में कुछ समय लग सकता है, इसलिए कोई दिक्कत मजदूरों को ना आए और विकास का जो महायज्ञ ग्रामीण भारत के गांव का वो भी चलता रहे, इसलिए राज्यों और केंद्र शासित प्रदेशों को इंटरिम एलोकेशन कुल मिला के है 95,692 करोड़ का।
0: ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଦେଶରେ ପ୍ରାକୃତିକ ଗ୍ୟାସ୍ ସିଏନ୍ଜିର କୌଣସି ଅଭାବ ନାହିଁ। ସରକାର ପାଇପ୍ ଯୋଗେ ଗ୍ୟାସ୍ ଯୋଗାଣକୁ ଅଧିକ ବ୍ୟାପକ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏଲ୍ପିଜି ସଂଯୋଗକୁ ପିଏନ୍ଜିକୁ ପରିବର୍ତ୍ତନ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି। କୃତ୍ରିମ ଅଭାବ ସୃଷ୍ଟି ମାଧ୍ୟମରେ ଭୁଲ୍ ସୂଚନା ପ୍ରଦାନ କରି କେତେକ ଲୋକ ସାମ୍ପ୍ରତିକ ବିଶ୍ୱ ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପୁରୀ ଅଭିଯୋଗ କରିଛନ୍ତି। ସରକାର ଏଭଳି କାର୍ଯ୍ୟକଳାପ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ପୁରୀ ସୂଚନା ଦେଇଛନ୍ତି।
2: ଗ୍ଲୋବାଲ ସିଚୁଏସନ କା ଫାଇଦା ଉଠା କେ କୁଛ ଲୋକମାନେ ଆର୍ଟିଫିସିଆଲ ସର୍ଟେଜେସ୍ କରନେ କି କୋଶିଶ କି ହେ ଏକଦମ ହମନେ ଉସପେ କ୍ରାକଡାଉନ କର ଦିଆ। କୋଇ କମି ନହିଁ ହେ, ନା ସିଏନଜି କି କମି ହେ, ନା ପାଇପ ଗ୍ୟାସ ଲୋକୋଁ କେ ଘରୋଁ ମେ ଜା ରହେ, ଇନଫ୍ୟାକ୍ଟ ଏଲପିଜି କେ ହମ କନଭର୍ଟ କର ରହେ ଇନଟୁ ପିଏନଜି କନେକ୍ସନ।
0: ତୃଣମୂଳ କଂଗ୍ରେସ ସାଂସଦ ସୁସ୍ମିତା ଦେବୀ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣଙ୍କ ପାଖକୁ ପଠାଇ ଦେଇଛନ୍ତି। ଇସ୍ତଫାପତ୍ର ପ୍ରଦାନ କରିବା ପରେ ନୂଆଦିଲ୍ଲୀରେ ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ସାକ୍ଷାତ କରିଥିଲେ। ସେହିଭଳି ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ତଥା ରାଜ୍ୟସଭା ସଦସ୍ୟ ସୁଖେନ୍ଦୁ ଶେଖର ରାୟ ଗତ ସୋମବାର ଦିନ ରାଜ୍ୟସଭା ସଦସ୍ୟ ଏବଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିବା ସୂଚନା ମିଳିଛି। ଦକ୍ଷିଣ ଫିଲିପାଇନ୍ସରେ ଘଟିଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 37 ପହଞ୍ଚିଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଥିବା ଜଣାପଡ଼ିଛି। ଏହି ଘଟଣାରେ 500ରୁ ଅଧିକ ଲୋକ ଆହତ ହେବା ସହିତ 32,000ରୁ ଅଧିକ ବାସଚ୍ୟୁତ ହୋଇଛନ୍ତି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା 7.8 ରହିଥିଲା। ନାସା ଏହାର ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍-3 ପାଇଁ 4 ମହାକାଶଚାରୀଙ୍କ ନାମ ଘୋଷଣା କରିଛି। ସେଥିମଧ୍ୟରେ 3 ଆମେରିକୀୟ ଓ ଜଣେ ଇଟାଲୀୟ ମହାକାଶଚାରୀ ଅନ୍ତର୍ଭୁକ୍ତ। ଆସନ୍ତା ବର୍ଷ ଶେଷ ଭାଗରେ ମହାକାଶ ଡକିଂ ପ୍ରଦର୍ଶନ ମିଶନ ଅଧୀନରେ ନାସା ପକ୍ଷରୁ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯିବ। ପ୍ରଥମଥର ପାଇଁ କକ୍ଷପଥରେ ସ୍ୱେସ୍ ଏକ୍ସ ଏବଂ ବ୍ଲୁ ଅରିଜିନ୍ରୁ ଚନ୍ଦ୍ର ଲ୍ୟାଣ୍ଡରଗୁଡ଼ିକୁ ଏହି ଅଭିଯାନ ଅଧୀନରେ ପରୀକ୍ଷା କରିବା ପାଇଁ ନାସା ଲକ୍ଷ୍ୟ ରଖିଛି। ନାସାର ପ୍ରଶାସକ ଜାରେଡ୍ ଆଇଜାକ୍ମ୍ୟାନ୍ ଏ ସମ୍ପର୍କରେ ସୂଚନା ଦେଇ 4 ମହାକାଶଚାରୀଙ୍କ ନାମ ଘୋଷଣା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଲୋକସଭା ବାଚସ୍କତି ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦେଶରେ ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି 1,25,000 କୋଟିରୁ ଅଧିକ ଟଙ୍କାର ପ୍ରୋହାହନ ରାଶି। ଦେଶରେ ସିଏନ୍ଜିର ଅଭାବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍-3 ପାଇଁ 4 ମହାକାଶଚାରୀଙ୍କ ନାମ ଘୋଷଣା କଲା ନାସା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ଲଗ୍ଇନ୍ କରିପାରିବେ।
3: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। I am Anuja Kumar with the Midday News. The headlines. Prime Minister Narendra Modi sets record as India's longest serving elected Prime Minister. Cabinet passes a resolution applauding the historical achievement. Union Cabinet clears development projects worth more than 4,700 crore rupees, including extension of Ahmedabad Metro and government office and residential complexes in Amravati. NDA to meet in New Delhi to celebrate Prime Minister's achievements and completion of 12 years of government. Iran carries out attacks against US bases in Jordan and other targets in Gulf. US responds with strikes on Iranian targets. At least 13 people, including 11 children, killed in Pakistani airstrikes in Afghanistan. And Met Department predicts significant weather changes in Delhi NCR region in next 3 days, likely to bring relief from scorching heat. And now the news in detail. Prime Minister Narendra Modi has become the longest continuous

ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପରବର୍ତ୍ତୀ ଗୀତ ନେଇଛୁ ବେଟା ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅନୁରାଧା ପଡ଼ୱାର ଏବଂ ଉଦିତ ନାରାୟଣ। ଗୀତ ରଚନା ସମୀର। ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ମିଲିନ୍ଦ।

0: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ବିଜ୍ଞାପନ ବିରତି ପରେ।
1: ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଏବଂ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଶୁଣନ୍ତୁ କିଛି ସୂଚନା। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଗୀତ ସୁରେ ମଧୁ ଝରେ, ପରେ ୱାର୍କ ଫ୍ରମ୍ ହୋମ୍ କେତେ ଭଲ ସମ୍ପର୍କରେ ସାକ୍ଷାତକାର ଶୁଣିବେ। ହ୍ୟାଲୋ ସାରଦା ଲାଗିବା ଗୀତ ଶୁଣିବେ ଅପରାହ୍ନ 5:30। ଉଜ୍ଜଳ ଆମ ଦେଶ 6:30। ଆଜିର ପ୍ରସଙ୍ଗ 6:55। ଜିଲ୍ଲା ହାଲଚାଲରେ 7:25 ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:30। ଏଥିରେ ରହିଛି ଚାଷୀ ଭାଇଙ୍କୁ ବିପଦ କଥାରେ ଚାଷ କରିବା ପୂର୍ବରୁ କେତୋଟି କଥା ଉପରେ ଗୁରୁତ୍ୱ ଦେବା ସମ୍ପର୍କରେ ସାକ୍ଷାତକାର, ଏବଂ ପରେ ରହିଛି ଆଜିର ଚାଷୀଙ୍କ ସହ ସାକ୍ଷାତକାର। 8:15 ଶୁଣିବେ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ବୀରେନ ନାୟକ ଏବଂ ପ୍ରୀତି ପଣ୍ଡା, ଗୀତ ରଚନା ଗୌର ପଟ୍ଟନାୟକ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। 9:30 ଶୁଣିବେ ମାସିକ ହିନ୍ଦୀ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ। ଏଥିରେ ଶୁଣିବେ ପ୍ରତିମା ତିୱାରୀଙ୍କ ସହ ସାକ୍ଷାତକାର। 10:00 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ସମ୍ପର୍କରେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 10:30 ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମରେ ଶୁଣିବେ ସଙ୍ଗୀତ ନିର୍ଦ୍ଦେଶକ ଆନନ୍ଦ ରାଜ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ଆଜି ସନ୍ଧ୍ୟାରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:47:24। ଏଇଠି ଶେଷ କରୁଛୁ ଆମର ପ୍ରାତଃ ଅଧିବେଶନ। ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5ଟାରେ। ସେତେବେଳେ ଯାଏ ଆପଣମାନେ ଆମର ଏଫ୍ଏମ୍ର 103.6 MHz ଯୋଗେ ଶୁଣନ୍ତୁ ମୁମ୍ବାଇ ବିବିଧ ଭାରତୀର ପ୍ରସାରଣ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

0: ଜୀବନଟି ଗୋଟିଏ ଛୋଟିଆ ଗପ, କେବେ ହସଖୁସି କେବେ ଯେ ଦୁଃଖ, କେବେ ଅଭିମାନ କେବେ ଯେ ଆଶା, କେବେ ଯେ ପ୍ରେମର ଜୁଆର ବର୍ଷା।
1: ସେଇ ଜୀବନର ଛକାପଞ୍ଛାରେ ହସ ଦୁଃଖର ଚକାଟି ଗଡ଼େ, ଛାଡ଼ି ଦେଇ ଅଭିମାନ ରାଗ ଚାଲ ରଙ୍ଗାଇବା ଜୀବନର ରଙ୍ଗ।
0: ସ୍ୱାଗତ ସାଥୀ ଆଜିର ସୁନିଲି ସନ୍ଧ୍ୟାର ସମ୍ଭାର ଅଗଣାକୁ। ଆଜିର ସନ୍ଧ୍ୟାକୁ ଆପଣଙ୍କ ସହ ବିତାଇବାକୁ ଆସିଯାଇଛୁ ଆପଣଙ୍କ ପ୍ରିୟ ଆମେ ଦୁହେଁ, ମୁଁ ଶ୍ରୀପଦ୍ମ ସାହୁ
1: ଆଉ ମୁଁ ପ୍ରତୀକ ଶର୍ମା।

ସାଥୀ, ଯେପରି ମଞ୍ଜିଟିଏ ପୋତିଲେ ତାହା ଏକ ବିଶାଳ ବୃକ୍ଷ ହୋଇ ଫଳ ଦେବାକୁ ସମୟ ଲାଗେ, ସେହିପରି ପରିଶ୍ରମର ଫଳ କେବେ ବ୍ୟର୍ଥ ଯାଏ ନାହିଁ। ଠିକ୍ ସମୟ ଆସିଲେ ଦିନେ ନା ଦିନେ ସଫଳତାର ଫୁଲ ଫୁଟିଥାଏ।

0: ୱାଓ ପ୍ରତୀକ, ତମେ ତ ଆଶିକ ବାହାରିଲ।
1: ଆରେ ତମେ ପୁଣି ଚିଡ଼େଇଲଣି।
0: ଆରେ ଛାଡ଼, କୁହ ତାପରେ କଣ ହେଲା? ରେଳ ଗଡ଼ିଲା?
1: ରେଳ ଗଡ଼ିଲା, ଚାହୁଁ ଚାହୁଁ ସମୟ ମଧ୍ୟ ଗଡ଼ିଲା। ଯେହେତୁ ଆମେ ଡିଫରେଣ୍ଟ କ୍ଲାସ୍ର, ତ ଆମ କଲେଜ ଟାଇମିଂଟା ମଧ୍ୟ ଅଲଗା ଥିଲା, ତ ସେତେ ଭେଟଘାଟ ହେଇପାରୁନଥିଲା। ମଝିରେ ଥରେ ଅଧେ କେମିତି କ'ଣ ତାର ଟିକେ ଝଲକଟେ ପାଉଥିଲି, କିନ୍ତୁ କଥା ହେବା ପାଇଁ ସାହସ ବି ଜୁଟୁନଥିଲା।
0: କିଛି ନାହିଁ, କୁହ କୁହ କୁହ।
1: ତାପରେ ସରସ୍ୱତୀ ପୂଜା ଦିନ ତାକୁ ଦେଖିଲି। ଧଳା ଚୁଡ଼ିଦାରକୁ ସେ ଟିକିଲିଟେ ଲଗେଇଥିଲା।

0: ତାଙ୍କ ହାବଭାବରୁ ମୁଁ ଜାଣିଦେଲି ମୋ ପୂର୍ବରୁ ସେ ପୁଅଟା ଜିତି ଯାଇଛି।
1: ଏହେ ତାହେଲେ ତ ମନଟା ପୁରା ଖଟା ହେଇଯାଇଥିବ ତମର।
0: ହଟ୍ ତ ଅଧିକ ଲାଗିଲା ଯେତେବେଳେ ସେ ପାଖକୁ ଆସି ମୋତେ ଭାଇ ବୋଲି ଡାକିଲା। ମନଟା ଛି ହେଇଗଲା।

0: ସରି, ହସିବା କଥା ତ ନୁହଁ, ବଟ୍
1: ହଁ ହଁ ହସିବ, ବିଚରା ଉପରେ ତ ହସିବ ଆଉ।
0: ଛାଡ଼ ଛାଡ଼, ତ ତମେ କଣ ଏବେ ବି ତମର ୱାନ୍ ସାଇଡ୍ ଲଭ୍ରେ ହିଁ ଫସିଛ?
1: ଆରେ ଜୀବନରେ ରହିବାର ଅଛି ଯଦି ସବୁ କିଛି ସହିବାକୁ ପଡିବ, ଆଉ ହସ ଲୁହ ସବୁ ପିଇବାକୁ ପଡିବ।

0: ଆଚ୍ଛା ଶ୍ରୀ, ତମକୁ ମନେ ଅଛି କରୋନା ଟାଇମରେ କେମିତି ସବୁକିଛି ଠପ୍ ହେଇଯାଇଥିଲା?
1: ହଁ ହଁ, କିଏ କୁଆଡ଼େ ବାହାରି ପାରୁନଥିଲେ, ସମସ୍ତେ ଲକଡାଉନରେ ଘରେ ବସିଥିଲେ। ସ୍କୁଲ କଲେଜର ପାଠପଢା ହଉ କି ଅଫିସ ୱାର୍କ, ସବୁ ଘରୁ କରୁଥିଲେ। ତ ସେତେବେଳେ ୱାର୍କ ଫ୍ରମ୍ ହୋମ୍ ବେଶୀ ଆଦୃତ ହେଲା।
0: ହଁ, ସେଇ ୱାର୍କ ଫ୍ରମ୍ ହୋମ୍ କେତେ ଭଲ, ଏହି ବିଷୟରେ ଜାଣିବା ପାଇଁ ମୁଁ ଜଣେ ଅତିଥିଙ୍କୁ ଇନଭାଇଟ୍ କରିଛି।
1: ଆଚ୍ଛା, ତାହେଲେ ଚାଲ ତାଙ୍କୁ ସ୍ୱାଗତ କରିବା।
0: ଚାଲ। ତେବେ ଶ୍ରୋତା ବନ୍ଧୁ, ଆଜି ଆମ ଗହଣରେ ଆସି ପହଞ୍ଚି ଯାଇଛନ୍ତି ଗୌରୀ ଶଙ୍କର ପଣ୍ଡା। ଆଜିର ଆମର ବିଷୟ ରହିଛି ୱାର୍କ ଫ୍ରମ୍ ହୋମ୍ କେତେ ଭଲ। ଚାଲନ୍ତୁ ତାଙ୍କ ମୁଖରୁ ଶୁଣିବା ୱାର୍କ ଫ୍ରମ୍ ହୋମ୍ କେତେ ଭଲ।
2: ସମସ୍ତଙ୍କୁ ନମସ୍କାର ଆଉ ଶୁଭକାମନା। ବେସିକାଲି ମୋର ବିଷୟରେ କହିବାକୁ ଗଲେ, ମୁଁ ପାଷ୍ଟ 4-5 ବର୍ଷ ହେଲାଣି ରିକ୍ରୁଟମେଣ୍ଟ ଇଣ୍ଡଷ୍ଟ୍ରିରେ ଅଛି। କଣ୍ଟିନ୍ୟୁଅସ୍ଲି ଅଦର କମ୍ପାନୀ ପାଇଁ ମୁଁ ହାୟର କରୁଛି, ଆଉ ଆମର ଏଠି ଅଫିସ ଅଛି ଜୟପୁରରେ। ମୋଷ୍ଟଲି ଗୋଟେ ଛୋଟ ଟିମ୍ ହେଇକିନା ଆମେ ସବୁ କାମ କରୁଛୁ, ଆଉ ବହୁତ ସାରା ଭେକେନ୍ସିକୁ ଫୁଲଫିଲ୍ କରୁଛୁ। ମୋଷ୍ଟଲି ଆପଣ କହିପାରିବେ ଏଜ୍ ଏ କନ୍ସଲ୍ଟାଣ୍ଟ ଆମେ କାମ କରୁ। ପର୍ଟିକୁଲାରଲି ମୋର ପାଇଁ କହିବାକୁ ଗଲେ, ପାଖାପାଖି ମୋର କ୍ୟାରିୟର ଷ୍ଟାର୍ଟ ହେଇଥିଲା ଏଇ ରିକ୍ରୁଟମେଣ୍ଟ ଇଣ୍ଡଷ୍ଟ୍ରିରେ ୟୁଏସ୍ ଷ୍ଟାଫିଂ। ଦେନ୍ ୟୁଏସ୍ ଷ୍ଟାଫିଂ ପରେ କଣ୍ଟିନ୍ୟୁ ସରିଲା ପରେ ନିଜର ଅର୍ଗାନାଇଜେସନ ଷ୍ଟାର୍ଟ କଲୁ ଏଇଠି ଜୟପୁରରେ ହିଁ, ଡୋମେଷ୍ଟିକ୍ ଷ୍ଟାଫିଂ ସାଇଡ୍। ମୋଷ୍ଟଲି ଆମେ ଫୋକସ୍ କରୁଛୁ କି କେମିତି ପିଲା ଜବ୍ ପାଇବେ, ଆଉ ଜବ୍ ଅଲଗା କମ୍ପାନୀ ମାନଙ୍କର ସବୁ ଜବ୍ ଭେକେନ୍ସି କେମିତି ଫୁଲଫିଲ୍ ହବ।
0: ତେବେ ଆଜିକାଲିର ସମୟରେ ୱାର୍କ ଫ୍ରମ୍ ହୋମ୍ ଶବ୍ଦଟି ବହୁତ ଚର୍ଚ୍ଚାରେ ଆସିଛି, ଆଉ ଦେଖାଯାଉଛି ଯୁବବର୍ଗମାନେ ୱାର୍କ ଫ୍ରମ୍ ହୋମ୍ ବିଷୟରେ କିଛି କିଛି ଜାଣିଛନ୍ତି, ତଥାପି ବହୁତ ଜଣ ଅଛନ୍ତି ୱାର୍କ ଫ୍ରମ୍ ହୋମ୍ କ'ଣ ଜାଣିନାହାନ୍ତି, ସେ ବିଷୟରେ କିଛି କୁହନ୍ତୁ।

0: ଏଇ ୱାର୍କ ଫ୍ରମ୍ ହୋମ୍ ଆସିଲା ୟୁଏସ୍ ସାଇଡ୍ରୁ ଯେତେବେଳେ ଇନହେରିଟ୍ ହେଲା ମୋଷ୍ଟଲି କୋଭିଡ୍ ପରେ, ଯେତେବେଳେ କୋଭିଡ୍ର ପେଣ୍ଡାମିକ୍ ଚାଲିଲା, ଯେତେବେଳେ ଯାହା ବି ସଫ୍ଟୱେୟାର ଡେଭଲପମେଣ୍ଟ କମ୍ପାନୀଜ୍ କି ରିକ୍ରୁଟମେଣ୍ଟ କମ୍ପାନୀଜ୍, ଯୋଉ କାମରେ କି ଲୋକ ମାନେ ନିଜେ ଇନଭଲ୍ଭ ନ ହେଇକି, ଏବେ ଫର ଏକ୍ସାମ୍ପଲ୍ ଯେମିତି ଗୋଟେ ମେସିନ୍ ଅପରେଟର କି ଗୋଟେ ନର୍ସ କି ଗୋଟେ ଡକ୍ଟର ହଉ କିମ୍ବା ଗୋଟେ ଟେକ୍ନିସିଆନ ହଉ, ସେ ନିଜର ଇନ୍ଷ୍ଟ୍ରୁମେଣ୍ଟକୁ ଛାଡିକି କିମ୍ବା ଗୋଟେ ଡକ୍ଟର ପେସେଣ୍ଟକୁ ନ ଦେଖିକି କାମ କରିବାଟା ଇମ୍ପସିବଲ୍। ତ ଯେତେବେଳେ ସେଇ ସେକ୍ଟରକୁ ଛାଡିକି ନା ଅଲଗା ସେକ୍ଟର ଯେମିତିକି କ୍ଲାଇଣ୍ଟ କୋଡିନେସନ କି ଆମର ଟେଲିକମ୍ୟୁନିକେସନ ରହିଗଲା କି ସଫ୍ଟୱେୟାର ଡେଭଲପମେଣ୍ଟ ରହିଲା କି କମ୍ୟୁନିକେସନ ରିଲେଟେଡ୍ କିଛି ଜିନିଷ ରହିଗଲା, ତ ସେଇ ଜିନିଷକୁ ଫିଜିକାଲି ନ ଆଟେଣ୍ଡ ହେଇକି ବି ଏମ୍ପ୍ଲୟ ମାନେ ଯେତେବେଳେ ପ୍ରଡକ୍ଟିଭିଟି ଦବାର ଷ୍ଟାର୍ଟ କଲେ ଆଉ ଏମ୍ପ୍ଲୟ ମାନେ କାମ କରିବା ଷ୍ଟାର୍ଟ କରିପାରିଲେ, ତ ସେଇଠୁ ଆମ ଷ୍ଟାର୍ଟ ହେଲା ୱାର୍କ ଫ୍ରମ୍ ହୋମ୍ ଆକ୍ଚୁଆଲି ଟର୍ମଟା। ତାକୁ ମୋଡିଫାଇ ହେଇକି ଏବେ ଏବେ ଆମେ ଯେତେବେଳେ ହାୟର କରୁଛୁ, ତ ମୋଷ୍ଟଲି କମ୍ପାନୀଜ୍ ମାନେ ବି ପ୍ରିଫର କରନ୍ତି ଅନସାଇଟ୍ ୱାର୍କ, ଯେମିତିକି ଟେକ୍ନିସିଆନ ରହିଲା କିମ୍ବା ସଫ୍ଟୱେୟାର ସାଇଡ୍ରେ ବି ମାନେ ଅନସାଇଟ୍ ୱାର୍କ ରହିଲା, ରିମୋଟ୍ ଅପରଚ୍ୟୁନିଟି ରହିଲା ଯୋଉଟାକି ୱାର୍କ ଫ୍ରମ୍ ହୋମ୍ ବୋଲି କହୁଛନ୍ତି, ଆଉ ଗୋଟେ ରହିଲା ହାଇବ୍ରିଡ୍ ଅପରଚ୍ୟୁନିଟି ଯୋଉଥିରେ କି କିଛି ଦିନ ମାନେ ଏମ୍ପ୍ଲୟକୁ ଯିବାକୁ ପଡିବ ଅଫିସ ଆଉ କିଛି ଦିନ ଅନ୍ ରିମୋଟ୍ ସେ କାମ କରିପାରିବ। ତ ସେଇ ବେସିସ୍ରେ ରିମୋଟ୍ ହାଇବ୍ରିଡ୍ ଆଉ ଯାହା ଆମର ରହିଲା ଅନସାଇଟ୍ ୱାର୍କ ସେଇଟାକୁ ସେଗ୍ରିଗେଟ୍ କରିପାରିଲୁ ଆମେ ଡିଷ୍ଟିଙ୍ଗୁଇସ୍ କରିକି ଆଫ୍ଟର କୋଭିଡ୍ ପାଣ୍ଡାମିକ।
1: କଥା ବେସରକାରୀ ଅନୁଷ୍ଠାନ, ସରକାରୀ ଅନୁଷ୍ଠାନ ଏବଂ ଶିକ୍ଷା ଅନୁଷ୍ଠାନ ମଧ୍ୟ କରୋନା ସମୟ ପରଠୁ ୱାର୍କ ଫ୍ରମ୍ ହୋମ୍କୁ ନିଜର କରିପାରିଥିଲେ ଆଉ ବହୁତ ଜଣ ଷ୍ଟାଫ୍ ଆଉ ବହୁତ କ୍ଲାଏଣ୍ଟ ମଧ୍ୟ ଏହା ଯୋଗୁଁ ଲାଭବାନ ହୋଇଛନ୍ତି, ବହୁତ ସୁନ୍ଦର ଭାବେ କହିଲେ। ତେବେ ମୋର ପ୍ରଶ୍ନ ରହିବ, ଆଜିକାଲିର ସମୟରେ ସ୍ପେଶିଆଲି ଯୁବବର୍ଗମାନଙ୍କୁ ୱାର୍କ ଫ୍ରମ୍ ହୋମ୍ର କେତେ ଆବଶ୍ୟକତା ରହିଛି?
0: ଦେଖିବାକୁ ଗଲେ ଆଜିକାଲିର ଯୋଉ ଜେନେରେସନ ରହିଛି ମାନେ ପାଷ୍ଟ 10 ଇୟର କୁ ଆପଣ ଯଦି କନସିଡର କରିବେ, ଯେତେବେଳେଠୁ ହାଇବ୍ରିଡ୍ କିମ୍ବା ରିମୋଟ୍ ଅପରଚ୍ୟୁନିଟି ଲୋକମାନଙ୍କୁ ପ୍ରୋଭାଇଡ୍ ଷ୍ଟାର୍ଟ କଲା, ତ ମୋଷ୍ଟଲି ପିଲାମାନେ ଭାବନ୍ତି କେମିତି ଗୋଟେ ମାଇଣ୍ଡସେଟ୍ ରହିଯାଇଛି କି ଘରେ ବସି କାମ କରିବା ଭଲ ହବ, ଅଧିକ କାମ ବି କରିପାରିବ, ମନି ସେଭିଂର ବି ଗୋଟେ ସୋର୍ସ କ୍ରିଏଟ୍ ହେଇପାରୁଛି, ଯେହେତୁ ଟ୍ରାଭେଲିଂ କରିବା ପଡୁନାହିଁ, ରିଲୋକେସନର ଚ୍ୟାଲେଞ୍ଜେସ୍ ରହୁନାହିଁ, ତ ପିଲାମାନେ ଭାବୁଛନ୍ତି କି ହଁ ଘରେ ବସି କାମ କରିବାଟା ବେଟର ହବ। କିନ୍ତୁ ପ୍ରାକ୍ଟିକାଲି ଦେଖିବାକୁ ଗଲେ ବୋଥ ଏମ୍ପ୍ଲୟର ଅର୍ ଏମ୍ପ୍ଲୟ ସାଇଡ୍ରୁ ରିମୋଟ୍ ଅପରଚ୍ୟୁନିଟି ମାନେ ମେ ବି ଭଲ ପ୍ରଡକ୍ଟିଭିଟି ଦେଇପାରେ, ମେ ନଟ୍ ବି ଭଲ ପ୍ରଡକ୍ଟିଭିଟି ଦେଇପାରେ। କାହିଁକି ନା ଯଦି ଆପଣ ଗୋଟେ ଇନିସିଆଲ ଫ୍ରେସର କ୍ୟାଣ୍ଡିଡେଟ୍କୁ ଆପଣ ରିମୋଟ୍ ଅପରଚ୍ୟୁନିଟି ଦେଉଛନ୍ତି, ତ ବହୁତ ସାରା ଜିନିଷ ରହୁଛି, ଯେମିତିକି ମୁଁ ଏବେ କହୁଥିଲି କି ଲ୍ୟାକ୍ ଅଫ୍ କମ୍ୟୁନିକେସନର ପ୍ରୋବ୍ଲେମ୍ ରହିବନି କି ରିଲୋକେସନର ପ୍ରୋବ୍ଲେମ୍ ରହିବନି। ଆଉ ଗୋଟେ ଫ୍ରେସର କ୍ୟାଣ୍ଡିଡେଟ୍କୁ ଯଦି ବଜେଟ୍ କମ୍ ଥିବ, କମ୍ ସାଲାରୀରେ ଯଦି ଆସିଥିବ ସେ, ତ କଷ୍ଟ ସେଭିଂ ରୁହେ, କିନ୍ତୁ ତାର ଡିମେରିଟ୍ ଲଙ୍ଗ୍ ଟର୍ମରେ ଦେଖାଯାଏ, ଯେମିତିକି ଆପଣ ଦେଖିପାରିବେ କମ୍ୟୁନିକେସନର ଏରର ରହିବ, ଯୋଉ ହେଲେ ବି ନୂଆ ଅର୍ଗାନାଇଜେସନ ଜବ୍ ସ୍ୱିଚ୍ କରିବା ଟାଇମ୍ରେ କିମ୍ବା କିଛି ବେଟର ଅପରଚ୍ୟୁନିଟିକୁ ଅଲଗା ସେକ୍ଟରରେ ଚେଞ୍ଜ କରିବାକୁ ନିଜେ ଯଦି ଚାହିଁବ ସିଏ, ତ ଫେସ୍ ଟୁ ଫେସ୍ ଯେତେବେଳେ ଇଣ୍ଟରାକ୍ସନ ହୁଏ ସେଇଟାରେ ଲ୍ୟାକ୍ ଅଫ୍ କମ୍ୟୁନିକେସନ ଏରର, ଲ୍ୟାକ୍ ଅଫ୍ ଆପଣ କହିପାରିବେ କି ପିପୁଲ ଇଣ୍ଟରାକ୍ସନ ଥିଙ୍ଗସ୍ ସବୁ ବହୁତ ସାରା, ଆଉ ପ୍ଲସ୍ ତାର ଉପରେ ରହିଲା ବିହେଭିଅର ଉପରେ ବି ଏମ୍ପ୍ଲୟର ଇମ୍ପାକ୍ଟ କରେ, ଯୋଉଠିକି ଅଲଗା ହାୟର ମ୍ୟାନେଜମେଣ୍ଟ ହାୟର କରିବାକୁ ଇଣ୍ଟରେଷ୍ଟେଡ୍ ହୁଅନ୍ତିନି। ଆପଣ ଗୋଟେ ବାହାର କରିବେ ଯିଏକି ଟିକେ ଭଲ ୱେଲ୍ ଏଜୁକେଟେଡ୍ ଟିକେ ଡିସେଣ୍ଟ ପଞ୍ଚୁଆଲ ମ୍ୟାନେଜର ଥିବେ ସେ ଜାଗାରେ, କି ହାଇରିଂ ପର୍ସନ ଗୋଟେ ପଞ୍ଚୁଆଲ ଫଲୋ କରୁଥିବେ, ସେ କେବେ ବି ଏମିତି କ୍ୟାଣ୍ଡିଡେଟ୍କୁ ହୁଏତ ସେ ଟେକ୍ନିକାଲି ସାଉଣ୍ଡ ଥାଉ କି କମ୍ୟୁନିକେସନରେ ବି ଗୁଡ୍ ଥାଉ, ତାକୁ ହାୟର କରିବାର ଯେହେତୁ ତାଠି ପଞ୍ଚୁଆଲିଟି ଏସବୁ ମାନେ ଆପଣ କହିପାରିବେ ଆଟିଟ୍ୟୁଡ୍ ପ୍ରୋବ୍ଲେମ ଥିବ, ତ ହାଇରିଂ ଫ୍ୟାକ୍ଟର ହାଇରିଂ ଉପରେ ବହୁତ ବଡ଼ ମେଜର ଫ୍ୟାକ୍ଟର କ୍ରିଏଟ୍ କରେ ଏସବୁ। ଯେହେତୁ ଜଣେ ଗୋଟେ ଲୋକ ଅର୍ଗାନାଇଜେସନ ସହିତ ଯଦି ଜଡିତ ହେଇକି ରହୁଛି, ସେ କେବେ ହେଲେ ବି ଚାହିବନି କି 80-90% ମାଇଣ୍ଡସେଟ ଏମିତି ରୁହେ କି ଲୋକଙ୍କର ମୋଷ୍ଟଲି ଗ୍ରୋଇଂ ଷ୍ଟେଜରେ ଯିଏ ବି ଥାନ୍ତି କିମ୍ବା ଅଧିକ ନିଜର ଡେଜିଗ୍ନେସନ କୁ ହାୟର ଲେଭେଲରେ ରିପ୍ କରିବାକୁ ଯିଏ ବି ଚାହିଁବେ, ସେ କେବେ ବି ମୋଷ୍ଟଲି କେବେ ବି ପ୍ରିଫର କରନ୍ତିନି କି ରିମୋଟଲି ତାଙ୍କେ କାମ କରିବେ, ସେ ସବୁବେଳେ ଲୋକଙ୍କ ସହିତ ଫେସ୍ ଟୁ ଫେସ୍ ରହିବାକୁ ଆଉ ଅନସାଇଟ୍ ଅଫିସରେ ଆସି କାମ କରିବାକୁ ମୋଷ୍ଟଲି ପ୍ରିଫର କରନ୍ତି। କାହିଁକି ନା ଆମେ ପାଞ୍ଚ ଛଅ ବର୍ଷ ହେଲା ଇଣ୍ଡଷ୍ଟ୍ରିରେ ଅଛୁ, ଆମେ ଏଇ ଜିନିଷକୁ ଫିଲ୍ କରିପାରୁଛୁ।
1: ତେବେ ୱାର୍କ ଫ୍ରମ୍ ହୋମ୍ ବଦଳରେ ଅଫିସରେ ଯାଇକି ଅଫିସର କାମ ଜିନିଷ ଗୁଡାକ ଯଦି ଯୁବବର୍ଗ ଶିଖନ୍ତି, ତେବେ ତାଙ୍କ ପାଖରେ ପ୍ରଫେସନାଲିଜମର ଗୋଟେ ଧାରାଟା ବରକରାର ରହିବ, ଯୋଉଟାକି ତାଙ୍କୁ ଭବିଷ୍ୟତରେ କାମ ଦେବ।
0: ଏକ୍ଜାକ୍ଟଲି ଠିକ କହିଲେ, ଆଉ ଶିଖିବା ପାଇଁ ବି ବହୁତ ଜିନିଷ ରହିବ, ଆଉ ନିଜେ ସେ କଲଚରରେ ଡେଭଲପ କରିବାକୁ ବି ମାନେ ପ୍ରୋତ୍ସାହନ ରହିବ। ତାପରେ କିଛି ଯଦି ମ୍ୟାନେଜମେଣ୍ଟରୁ କିଛି ଗାଇଡେନ୍ସ ଦରକାର ପଡିବ, ତ ସେଇ ଗାଇଡେନ୍ସ ହିସାବରେ ବି ତାଙ୍କୁ ଭଲ ଗାଇଡ୍ ମିଳିବ।

0: ପାରିବ, ତାପରେ ଆଇସୋଲେସନ କି ଲୋନଲିନେସ ଜିନିଷଟା ଦୂର ହେଇପାରିବ, ସେସବୁ ଜିନିଷଟା ବହୁତ ଭଲ ରହିବ। ଆଉ ଗୋଟେ ମେଜର ଜିନିଷ ରହିବ କି କିଛି ଯଦି ଆପଣ ଯଦି ଭଲ ୱେଲ ଏଷ୍ଟାବ୍ଲିଶ କି ରିନାଉଣ୍ଡ କମ୍ପାନୀରେ କାମ କରୁଛନ୍ତି, ତ ମୋଷ୍ଟଲି ସିକ୍ୟୁରିଟି ପ୍ରୋବ୍ଲେମ ବି ରୁହେ, ତ ଏଇ ସିକ୍ୟୁରିଟି ପ୍ରୋବ୍ଲେମଟା ବି କିଛି ମାତ୍ରାରେ ସମ୍ପୂର୍ଣ୍ଣ ମାତ୍ରାରେ ଦୂର ହେଇପାରିବ।
1: ଠିକ କଥା। ତେବେ ଆପଣ ଗୋଟେ କମ୍ପାନୀର ମ୍ୟାନେଜମେଣ୍ଟ ସିଷ୍ଟମରେ ଅଛନ୍ତି, ତେବେ ଆପଣ ମଧ୍ୟ ଲକ୍ଷ୍ୟ କରିଥିବେ ଯେ ୱାର୍କ ଫ୍ରମ୍ ହୋମ୍ ବାହାନା ଦେଇକି ବହୁତ ଜଣ କିଛି ମାତ୍ରାରେ କାମକୁ ଠକନ୍ତି ମଧ୍ୟ। ଯେମିତିକି ସ୍କୁଲ ଆଉ ଏକାଡେମିକ କ୍ୟାରିୟରରେ ଆମେ ଦେଖିଥିଲୁ, ଛୁଆମାନେ ମୋବାଇଲରେ ଭିଡିଓ ଲଗେଇକି କ୍ୟାମେରା ସାମ୍ନାରେ ରଖିଦେଉଥିଲେ ଆଉ ସେମାନେ ନିଜର ପ୍ରେଜେନ୍ସକୁ ଶୋ କରୁଥିଲେ, ବଟ୍ ସେମାନେ ଫିଜିକାଲି ସେଠି ପ୍ରେଜେଣ୍ଟ ରହୁ ନଥିଲେ। ତ କର୍ମକ୍ଷେତ୍ରରେ ଏଇଭଳିଆ ହେବାର କିଛି ଆଶଙ୍କା ଅଛି କି?
0: ଅବିୟସଲି ଏଇ ଜିନିଷଟା ତ ହବ ହିଁ ହବ, କାହିଁକି ନା ଯେହେତୁ ରିମୋଟ ଅପରଚୁନିଟିରେ ସବୁବେଳେ ଫ୍ଲେକ୍ସିବିଲିଟି ରୁହେ କାମର, ଯଦି କିଛି ମାନେ ଟାର୍ଗେଟ ବେସ୍ ରହୁଛି ତ ପିଲାମାନେ କଣ କରନ୍ତି, ଯଦି ସେ ଟାର୍ଗେଟ ଏଚିଭ୍ କରିଦେଇଛି ତ ପରେ ଆଉ କାମ କରନ୍ତିନି, ଆଉ କିଛି ଏକ୍ସଟ୍ରା ଏଫର୍ଟ ପୁଟ୍ କରନ୍ତିନି, ନିଜର ଇନୋଭେସନ ବି ପ୍ରୋବ୍ଲେମ ରୁହେ। ତାପରେ ବହୁତ ବଡ ମେଜର ଜିନିଷ ଏଇଟା ରହିଲା କି ଏମ୍ପ୍ଲୟର ସାଇଡ୍ରୁ ଆପଣ ଯଦି ଭାବିବେ ପ୍ରଡକ୍ଟିଭିଟି ଉପରେ ଆଉ ଗାଇଡେନ୍ସ ଉପରେ ବହୁତ ବଡ ଇମ୍ପାକ୍ଟ କ୍ରିଏଟ କରେ। ଯଦି ସେଟା ଲାର୍ଜ ସ୍କେଲରେ ମାନେ ଅର୍ଗାନାଇଜେସନ ଷ୍ଟେବଲ ହେଇକି ଅଛି ତ ଏଇଟା ଏତେ ବି ଜଣା ପଡ଼େନି ଇନ୍ ଟର୍ମ ଅଫ ଲାଇକ ଆପଣ କହିପାରିବେ କି ରେଭିନ୍ୟୁ ସେକ୍ଟରରେ, କିନ୍ତୁ ଯଦି ଗୋଟେ ଛୋଟ ଅର୍ଗାନାଇଜେସନ ଷ୍ଟାର୍ଟଅପକୁ ଆପଣ ଯଦି କନସିଡର କରିବେ ପ୍ରଡକ୍ଟିଭ ଉପରେ ବହୁତ ମେଜର ଇମ୍ପାକ୍ଟ କରିବ, ଯୋଉଟାକି ନେକ୍ସଟ ସେଇ ଅର୍ଗାନାଇଜେସନରେ ଯଦି ପିଲା କଣ୍ଟିନ୍ୟୁ କରିବାକୁ ଚାହିଁବେ ହାଇକ୍ ପ୍ରୋବ୍ଲେମ ରୁହେ, ସାଲାରୀ ପ୍ରୋବ୍ଲେମ ରୁହେ, କାହିଁକି ନା ଏମ୍ପ୍ଲୟର ହିଁ କେପାବିଲ ନଥାଏ କି ପିଲାଙ୍କୁ ପେ ବ୍ୟାକ୍ କରିବା ପାଇଁ, ତ ବହୁତ ବଡ ଚ୍ୟାଲେଞ୍ଜେସ କ୍ରିଏଟ ହୁଏ। କିନ୍ତୁ ପିଲାଙ୍କ ସାଇଡ୍ରୁ ଆପଣ ଯଦି ଭାବିବେ ପିଲାଙ୍କୁ ସବୁବେଳେ ଭଲ ହିଁ ଦରକାର, ଆଉ ପିଲାଙ୍କୁ ଯେତେ ଭଲ ଦେଲେ ବି ତାଙ୍କର କିଛି ନା କିଛି ଅବଜେକ୍ସନ ରହିବ ହିଁ ରହିବ, ଏଇଟା ପ୍ରଥମରୁ ହିଁ ଚାଲି ଆସିଛି ବାଇ ବର୍ଥ। ଆମ ସମସ୍ତଙ୍କୁ ଯଦି ଆମେ କୋଟିଏ ଟଙ୍କା ଅଛି ତ ଆମ ପାଖରେ ତ ସେ ପିଲା ଭାବିବ କି ହଁ ମତେ ହଜାର କୋଟି ମିଳିଯାଉ, ଟଙ୍କାରେ ଯଦି କମେଇଛି ମୁଁ କେମିତି 10 ଟଙ୍କା କମେଇବି, ଏଇଟା ସମସ୍ତଙ୍କର ମାଇଣ୍ଡସେଟ୍ ରୁହେ ଏଇ ଜିନିଷଟା।
1: ଏକଦମ ଠିକ କହିଲେ। ପ୍ରଫେସନାଲ କ୍ଷେତ୍ରରେ ଆପଣ ନିଜର ମତ ଦେଲେ, ତେବେ ଏଇ ଯୋଉ ଏକାଡେମିକ ସେକ୍ଟରରେ ଯୋଉ ଛୁଆମାନେ ପାଠ ପଢୁଛନ୍ତି ଆଉ ଆଜିକାଲିର ଯୋଉ ଶିକ୍ଷା ବ୍ୟବସ୍ଥା ରହିଛି, ସେଇ ଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ ଯଦି ଛୁଆମାନେ ପଢୁଛନ୍ତି ଅନଲାଇନ କ୍ଲାସେସ ବଗେରା ଯାହା କରିକି ପାଠପଢା କରୁଛନ୍ତି, ସେଇଟା କଣ ତାଙ୍କର ପ୍ରଫେସନାଲ କ୍ୟାରିୟର ଇମ୍ପାକ୍ଟ ପକେଇବ କି?
0: ଅବିୟସଲି ଆପଣ ଯଦି ପର୍ଟିକୁଲାରଲି ଯଦି ପଢାପଢି ସେକ୍ଟରକୁ ଯଦି ଆସିବେ ତ ଇନିସିଆଲି ଆପଣ ଦେଖିବେ ଯେତେବେଳେ ଆମ ବାପା ମା ବି ଥିଲେ ସେଇ ଜେନେରେସନ କଥା ଚିନ୍ତା କରିବେ, ସ୍କୁଲକୁ ଯାଉଥିଲେ ପଢୁଥିଲେ ଆସୁଥିଲେ ଦେନ୍ ନିଜେ ନିଜର ସେଲ୍ଫ ଷ୍ଟଡି କରୁଥିଲେ, ଦେନ୍ ଆଉ ଟିକେ ଆଗକୁ ଆସିବେ ତାପରେ ଦେଖିବେ କି ସ୍କୁଲକୁ ଗଲେ ତାପରେ ଟ୍ୟୁସନକୁ ଗଲେ ପିଲା, ତାପରେ ଆଉ ଟିକେ ଆଗକୁ ଯାଇକି ଦେଖିବେ ପିଲା ସ୍କୁଲକୁ ଗଲେ ତାର ବାଦେ ଘରେ ଆସିକି ଟ୍ୟୁଟର ଆସିକି ପଢେଇଲା ତାଙ୍କୁ, ତାପରେ ଆଉ ଟିକେ ଆଗକୁ ଯିବେ ଆପଣ ଦେଖିବେ ପିଲା ରିମୋଟଲି କ୍ଲାସେସ ନେବା ଷ୍ଟାର୍ଟ କଲା ଆଉ ରିମୋଟଲି ହିଁ ପଢିବା ଷ୍ଟାର୍ଟ କଲା। ଏଇଠି କଣ ରହିଗଲେ ଯୋଉଟାକି ମୁଁ ଆପଣଙ୍କୁ କହିଲି ଇଣ୍ଟରାକ୍ସନ ପ୍ରୋବ୍ଲେମ, ତାପରେ ଡାଉଟ କ୍ଲିୟରେନ୍ସ ର ପ୍ରୋବ୍ଲେମ, ଆଉ ପିଲା ଯଦି ନିଜେ ଇଣ୍ଟରେଷ୍ଟେଡ ନଥିବ ସେ କେବେ ବି କିଛି ନା କିଛି ତାର ଆଡ଼ରୁ ବାହାନା ବାହାର କରିବ, କିଛି ନା କିଛି ତାର ଆଡ଼ରୁ ପ୍ରୋବ୍ଲେମ ସଲ୍ଭ କରିକି ସେ ଜିନିଷଟାକୁ କ୍ୟୁରିୟସଲି ପଢିବା ଯୋଉ ଜିନିଷଟା ନେସେସରୀ ଜିନିଷ ସେ ନେସେସରୀ ଜିନିଷକୁ ସେ ମିସ୍ କରିଦବ।
1: ଏକଦମ ଠିକ କଥା କହିଲେ। ତେବେ ଷ୍ଟୁଡେଣ୍ଟ ଲାଇଫ ଏକ ଯୋଦ୍ଧା ସହିତ ସମାନ, ତେବେ ଯୋଦ୍ଧାକୁ ଯୁଦ୍ଧ କ୍ଷେତ୍ରରେ ଓହ୍ଲାଇବାକୁ ପଡେ ଆଉ ଯୁଦ୍ଧ ଲଢିବାକୁ ପଡେ, ବହୁତ ସୁନ୍ଦର ଭାବେ ବୁଝେଇଲେ। ତେବେ ଶେଷ ପ୍ରଶ୍ନଟି ରହିବ ମୋର, ଆପଣଙ୍କ ମତରେ ଆଗାମୀ ଯୋଉଭଳିଆ ଦୁନିଆ ଆସୁଛି ଆମେ କୋଉଭଳିଆ ନିଜକୁ ପ୍ରସ୍ତୁତ କରିବା ସେ ବିଷୟରେ କୁହନ୍ତୁ।
0: ଦେଖିବାକୁ ଗଲେ ଏମିତି କିଛିଟା ସେକ୍ଟର ଅଛି ଯୋଉଠିକି ଫିଜିକାଲି ପ୍ରେଜେନ୍ସ ରହିକି କାମ କରିବାକୁ ବାଉଣ୍ଡ, ଏବେ ଗୋଟେ ଡକ୍ଟର ଅପରେସନ ଯଦି କରିବ ସେ ମେସିନ ଦ୍ୱାରା କରିପାରିବାଟା କଷ୍ଟ, ଏମିତି ନାହିଁ କି ହେଇପାରୁନି, ହେଇପାରୁଛି, ବହୁତ ସାରା ଟେକ୍ନୋଲୋଜି ଡେଭଲପ ହେଲାଣି, ଡ୍ରାଇଭର ଗୋଟେ ବି ଡ୍ରାଇଭ କରିବା ପାଇଁ ଆର୍ଟିଫିସିଆଲି ହେଇପାରୁଛି ସେ ଜିନିଷଟା, ଆଜିକାଲି ବହୁତ ସାରା ଜିନିଷ ବାଇ ୱିଦାଉଟ ମ୍ୟାନ ପାୱାର ହେଇପାରୁଛି, କିନ୍ତୁ ଯେହେତୁ ଟେକ୍ନୋଲୋଜି ବି ଡେଭଲପ କରୁଛି ସେଇ ହିସାବରେ ଆମେ ବି ନିଜକୁ ହଁ ମାଇଣ୍ଡସେଟ ବନେଇ ଦେବାର ଅଛି କି ହଁ ସେଇ ହିସାବରେ ହିଁ ଆମେ କରିବାକୁ ପଡିବ, ଏଜ୍ ଫର୍ ଦ ରିକ୍ୱାୟାରମେଣ୍ଟ ନିଜକୁ ସେଇ ଇଣ୍ଡଷ୍ଟ୍ରିରେ ଖାପ ଖୁଆଇକି ଚଳିବାଟା ବେଟର ରହିବ।
1: ବହୁତ ସୁନ୍ଦର ଭାବେ ବୁଝେଇଲେ। ତେବେ ଆଜିର ଏହି ଚର୍ଚ୍ଚାରେ ଆପଣ ନିଜର ବହୁମୂଲ୍ୟ ସମୟ ଦେଇ ଆମ ଯୁବବର୍ଗକୁ ଇନ୍ସପିରେସନ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମୋତେ ବି ଏଇ ଅପରଚୁନିଟି ଦେବାରୁ। ନମସ୍କାର।
2: ଆମ ଅତିଥିଙ୍କ ସହ କଥା ହୋଇ ଆମେ ତ ବହୁତ କଥା ଜାଣିଲେ, କିନ୍ତୁ ଦେଖୁନାହାନ୍ତି ସମୟଟା କେତେ ଶୀଘ୍ର ଗଡିଗଲା। ତ ବେଶୀ ଡେରି ହେବା ଆଗରୁ ଚାଲନ୍ତୁ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ।
1: ତେବେ ସାଥୀ, ଆଗାମୀକାଲି ଗୁରୁବାର

0: ସ୍ପନ୍ଦନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଏକ ପ୍ରତିକ୍ରିୟା, ଯାହାର ବିଷୟ ରହିଛି ଯୁବମାନଙ୍କ ମଧ୍ୟରେ ସହନଶୀଳତା କମୁଛି କି, ଆଉ ତା ସହିତ ଶୁଣିବେ ଜାଣିବା କଥା।
1: ତେବେ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଲା ଆମକୁ ତାହାର ମତାମତ ଦେବା ଯେପରି ନ ଭୁଲନ୍ତି। ଆମକୁ ମେସେଜ ଏବଂ ଭଏସମେଲ କରିବାର ନମ୍ବରଟି ହେଉଛି
0: 9438268568
1: ଏବଂ ଆମକୁ ଇମେଲ କରିବାର ଆଇଡିଟି ହେଉଛି
0: airjaipur@gmail.com।
1: ତେବେ ସାଥୀ, ଆଜି ପାଇଁ ଏତିକି। ମିଶିବା ଆଗାମୀ ଅଧ୍ୟାୟରେ, କିଛି ନୂଆ ନେଇ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଆପଣଙ୍କ ସହିତ ଥିଲୁ ଆପଣଙ୍କ ପ୍ରିୟ ଆମେ ଦୁହେଁ, ମୁଁ ଶ୍ରୀପଦ୍ମା ସାହୁ
0: ଆଉ ମୁଁ ପ୍ରତୀକ ଶର୍ମା।
1: ନମସ୍କାର।
2: ପ୍ରଚାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଦେଶିଆ ଭାଷାରେ ଚୈତି ଜହ୍ନ। ଆଜି ଏଥିରେ ରହିଛି ହ୍ୟାଲୋ ସର୍ଦ୍ଦାଲାଗବା ଗୀତ। ଉପସ୍ଥାପନାରେ ଅଛନ୍ତି ସୂର୍ଯ୍ୟନାରାୟଣ ସାହୁ ଏବଂ ସୁଜାତା ପଟ୍ଟନାୟକ।

0: ହ୍ୟାଲୋ ସାରଦାଲା ବାଗିତ
1: ଜୁହାର ଲାଗ ମାମା
0: ଜୁହାର ଲାଗ କିଏ କହିଲାସନି ବାବୁ କନ୍ତିନୁ କହିଲାସନି
1: ମୁଇଁ ପଙ୍କଜ ମିଶ୍ର କହିଲି ମାମା ଜୟପୁର ନେ
0: ପଙ୍କଜ ବାବୁ ଭଲ ଅଛସ୍ କି
2: ଆଜି ତ ଶାରଦା ଲାଗବା ଗୀତ ଅଛେ କାଇ ଗୀତ ଶୁନବାସ
0: କାର୍ଯ୍ୟକ୍ରମ ଶୁଣତେ ରହିଲୁନି ବାବୁ ଜୁହାର ଲାଗ
1: ଜୁହାର
3: ମାମା।

0: ହ୍ୟାଲୋ ଶାରଦା ଲାବା ଗୀତ।
1: ହ୍ୟାଲୋ ମାମା ଜୁହାର
0: ଜୁହାର ଜୁହାର କିଏ କହିଲାସନି ବାବୁ କଣ ତିନ କହିଲାସନି
1: ମୁଁ ଜୟପୁର ଦାସ ସାହେବ ନୁ କହିଲି ମାମା
0: ଦାସ ସାହେବ ନୁ କିଏ
1: ପ୍ରକାଶ ଦଳାଇ ପ୍ରକାଶ ଦଳାଇ
0: ଆଲେ ଆଲେ ପ୍ରକାଶ ବାବୁ କେନ୍ତା ରାଚାସ
1: ଭଲ ଲାଗା ମାମା
0: ଆଲେ ଆଜି ତ ଶାରଦା ଲାବା ଗୀତ ଅଛେ କାଇ ଗୀତ ଶୁଣିବାକୁ ମନ ଅଛେ କହିଦିଆ
1: ଆଜି ଆମର ଏଚ୍ ବଚନ ଖ୍ରୀଷ୍ଟିଆନ ପେଟା ସେ ଜୟନଗର କେ ସମ୍ବାଦ ତଟା
0: ଜୟନଗର କେ ସମ୍ବାଦ ତଟା
2: আরে তোমার গীত কে বাজাই দেলো নি শোনা তেবে রইলু নি তেবে জোয়ার লাগ
3: আরে মাতলা সাইকি পটান সাই ভাঙড়ি সাইকি দৌড় সাই বস।

0: ମୁଇଁ କମଲା ଆପା କହିଲି ନି
1: କମଲା ଆପା କହିଲେ ନା ବହୁତ ଦିନ ବହୁତ ପରେ କଥା ହବା ଚାନ୍ସ ମିଳିଲା ସେଥିପାଇଁ କନଫ୍ୟୁଜ ରେ ପଡିଗଲି ଦାଦା କୁଆଡେ ଗଲେ
2: ମୁଇଁ କିଏ କହିଲି ନି ହଲଫ କହି ଦିଅ
1: ଜୁଆର ଲାଗ ମାମା
2: ଜୁଆର ଜୁଆର
1: ଆପଣ ବୋଧେ ନାଇଁ ଆପଣ ଟିକେ କନଫ୍ୟୁଜ ରେ ପଡୁଛି
2: କନଫ୍ୟୁଜ ହେଇକରି ମିଶା ଗୋଟେ ନା କହି ଦିଅ କାଇ
1: ନୀଳାଞ୍ଚଳ
2: ବାବୁ ସବୁଦିନ ର ସର୍ତ୍ତା ତମେ ତମକେ କେନ୍ତା
1: ବହୁତ ଦିନ କଣ କୁହନ୍ତି ସେ କରେ କମଳା ବରେ ବୁଣକୁ ଆଜ୍ଞା ଏ କଥା ହେବା ଚାନ୍ସ ଟା ମିଳିଲା
0: ବଜାଇ ଦେବୁ ତେବେ ଶୁଣା
1: ଯେତେବେଳେ ଶ୍ରୋତା ଭାଇ ଭଉଣୀ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମର ଆପା ଆଉ ନାନୀଙ୍କୁ ବେଶାଲିକି ଡେଡିକେଟ୍

0: ଖଣ୍ଡେ ଚାଚୁଇ ମାଗି ଦେ ଜୁ ଉବଲି
1: ସେଟା କିନ୍ତୁ ତକେ ବୁତେକ ନା କହି ହୋ ବାବୁ ଆରେ ଜୁ ଜୁ ମାଗି ଦେବି ଜୁ
0: ଗାଲୁନି ଭାଇ ଭଇନି ମନ ଜୁହାର ଜୁହାର
1: ଜୁହାର ଜୁହାର ଭାଇ ଭଇନି ମନ।

ଆସନ୍ତୁ ଜାଣିବା ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସନ୍ଧ୍ୟା 6:20 ଶୁଣିବେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30 ଜିଲ୍ଲା ହାଲଚାଲରେ ରାତି 7:25 ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00। ଚିର ସବୁଜରେ ଶୁଣିବେ କେତୋଟି ପୁରାତନ ହିନ୍ଦୀ ଚଳଚ୍ଚିତ୍ରର ଗୀତ ରାତି 8:00। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଏଥିରେ ରହିଛି ଚାଷୀ ଭାଇଙ୍କ ଦ୍ୱିପଦ କଥାରେ ଚାଷ କରିବା ପୂର୍ବରୁ କେତୋଟି କଥା ଉପରେ ଗୁରୁତ୍ୱ ଦେବା ସମ୍ପର୍କରେ ସାକ୍ଷାତକାର ଏବଂ ପରେ ରହିଛି ଆଜିର ଚାଷୀଙ୍କ ସହିତ କଥାବାର୍ତ୍ତା। ରାତି 8:15 ଶୁଣିବେ ସୁଗମ ସଙ୍ଗୀତରେ ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ବୀରେନ ନାୟକ ଏବଂ ପ୍ରୀତି ପଣ୍ଡା। ଗୀତ ରଚନା ଗୌର ପଟ୍ଟନାୟକ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ରାତି 8:30 ରାଗ ସଙ୍ଗୀତର କାର୍ଯ୍ୟକ୍ରମରେ ସନ୍ତୁର ବାଦନ ପରିବେଷଣ କରିବେ ପଣ୍ଡିତ ଉଲ୍ଲାସ ବାପଟ। ରାତି 9:30 ଶୁଣିବେ ମାସିକ ହିନ୍ଦୀ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ। ଏଥିରେ ଶୁଣିବେ ପ୍ରତିମା ତିୱାରୀଙ୍କ ସହ ସାକ୍ଷାତକାର। ରାତି 10:00 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ସମ୍ପର୍କରେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:30 ହିନ୍ଦୀ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମରେ ଶୁଣିବେ ସଙ୍ଗୀତ ନିର୍ଦ୍ଦେଶକ ଆନନ୍ଦ ରାଜ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥିଲା ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ଏଥର ଆସନ୍ତୁ ଜାଣିବା ଆମର ଆଗାମୀକାଲି ଅର୍ଥାତ୍ ଗୁରୁବାର ଜୁନ୍ ମାସ 11 ତାରିଖ ଦିନ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ବନ୍ଦନା ଶୁଣିବେ ସକାଳ 6:05। ଶିଳ୍ପୀମାନେ ହେଲେ ବୈଭବ ବିଶେଟ୍ରେ, ସନ୍ନ୍ୟାସୀ ପରୀକ୍ଷା, ଲୋଭାବତୀ ପଢିହାରୀ, ରମେଶ ପଟ୍ଟନାୟକ ଏବଂ ଲୋପିତା ମିଶ୍ର। ରାମଚରିତ ମାନସ ଶୁଣିବେ ସକାଳ 6:25। ସକାଳ 6:45 ଶୁଣିବେ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି, ଏଥିରେ ଶୁଣିବେ ଅମନାଦ୍ୟ ସମ୍ପ୍ରଦାୟର ଗୀତ। ବର୍ଣ୍ଣାଳୀରେ ଗୋବାକ୍ଷ କାର୍ଯ୍ୟକ୍ରମ ରହିଛି ସକାଳ 7:25। ସୁରଲହରୀ ଶୁଣିବେ ସକାଳ 8:30। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ ନିହାରିକା ସାହୁ। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45। ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ ପ୍ରଚାର କରିବ ସକାଳ 9:00। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ମଧ୍ୟାହ୍ନ 12:00, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। ଦିନ 11:00 ଶୁଣିବେ ଲୋକନାଟ, ଏଥିରେ ଶୁଣିବେ ମହିରାବଣ ବଦ୍ଧ, ରଚନା କୃପାମୟ ଦେବ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ, ବେତାର ରୂପାନ୍ତର ଏବଂ ସଙ୍ଗୀତ ପରିଚାଳନା ରାମେଶ୍ୱର ପ୍ରଧାନ। ଦିନ 12:30 ପ୍ରଚାର କରିବୁ ସୌରା ଭାଷାର କାର୍ଯ୍ୟକ୍ରମ ତାର୍ବା। ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ, ଏଥିରେ

ହେବେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଏ ସମ୍ପର୍କରେ ଏବଂ ପରେ ଶୁଣିବେ ଚାକିରି କରୁଥିବା ମହିଳାଙ୍କ ସମସ୍ୟା ସମ୍ପର୍କରେ କଥାବାର୍ତ୍ତା। ଯୁବବାଣୀ ଅପରାହ୍ନ ପାଞ୍ଚଟାରେ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚଇତି ଜହ୍ନ ଅପରାହ୍ନ ପାଞ୍ଚଟା ବାଜି ତିରିଶ ମିନିଟ୍ରେ ଏଥିରେ ଭେଟଘାଟରେ ଶୁଣିବେ ଅଟୋ ଘାନବା କାଜେ ସରକାରୀ ସାଇଜ୍ ମିଲ୍ସି କି ଏ ସମ୍ପର୍କରେ ଏକ ସାକ୍ଷାତକାର ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ରାସନ କାର୍ଡର କାମ କାଇଟା କିଷାନବାଣୀ ଶୁଣିବେ ରାତି ସାତଟା ବାଜି ତିରିଶ ମିନିଟ୍ରେ ମାସିକ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନିକା ପ୍ରଚାର କରିବୁ ରାତି ଦଶଟାରେ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜ ମୌଜ ଶୁଣିବେ ଆଗାମୀକାଲି ରାତି ନଅଟା ବାଜି ତିରିଶ ମିନିଟ୍ରେ। ଏଥିଲା ଆମର ଚଳିତ ଅଧିବେଶନ ଏବଂ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କଟି ପତଙ୍ଗ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ କିଶୋର କୁମାର। ଆନନ୍ଦ ବକ୍ସିଙ୍କ ଗୀତ ସଙ୍ଗୀତ

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି
1: ତେବେ ଚିନ୍ତା କରନ୍ତୁ ନାହିଁ ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ
2: ମଧୁମତି ଏହି ଚଳଚ୍ଚିତ୍ରର ଗୀତଟି ଶୁଣନ୍ତୁ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଶୈଳେନ୍ଦ୍ରଙ୍କ ଗୀତ ସଙ୍ଗୀତ ସଲିଲ ଚୌଧୁରୀ

ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 110ତମ ଭାଗ।

ମୈତ୍ରେୟ କହିଲେ ଯେ ଅଙ୍ଗକ ବନଗମନ ପରେ ରାଜ୍ୟ ଅରାଜକ ହେବାରୁ ପାତ୍ରମନ୍ତ୍ରୀ ଓ ଋଷିମାନେ ବିଚାର କରି ବେଣଙ୍କୁ ସିଂହାସନରେ ବସାଇଲେ। ବେଣ ରାଜା ହେବାରୁ ପ୍ରଜାମାନେ ହାହାକାର କଲେ। ବେଣ ଋଷିମାନଙ୍କୁ କହିଲେ ଯେ ସେ ପରମ ବିଷ୍ଣୁ, ତେଣୁ ସମସ୍ତ ଦେବତାଙ୍କ ପୂଜା ଛାଡ଼ି ତାଙ୍କର ପୂଜା କରିବାକୁ ହେବ, ଯଜ୍ଞ ମଧ୍ୟ ବନ୍ଦ କରିବାକୁ ହେବ। ବେଣଙ୍କ ଆଦେଶ ସର୍ବତ୍ର ଘୋଷିତ ହେଲା। ଋଷିମାନେ ତାଙ୍କ ନିକଟକୁ ଆସି ବୁଝାଇଲେ, ମାତ୍ର ବେଣ କାହାରି କଥା ଶୁଣିଲେ ନାହିଁ।

ପ୍ରଚାରକଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଏକଶତ ଦଶତମ ଭାଗ ଆକାଶବାଣୀ ଜୟପୁର ସମୟ ସନ୍ଧ୍ୟା 6:30 ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: କରୁଛୁ ଆମେ ଦିନକୁ 10-20 ଘର ଭିଜିଟ୍ କରୁଛୁ ଯେ ଓଦା ଶୁଖିଲା ଅଲଗା ଦିଅନ୍ତୁ, ବାହାରେ ପକାନ୍ତୁନି, ନିଜେ ସୁସ୍ଥ ରୁହନ୍ତୁ, ସମସ୍ତଙ୍କୁ ସୁସ୍ଥ ରହିବା ପାଇଁ ଦିଅନ୍ତୁ।
1: ଆମର ମ୍ୟୁନିସିପାଲିଟି ତରଫରୁ ଯୋଉ ଅଳିଆ ସବୁ ଘରୁ ଘରୁ ଯାଉଛି ତା ପାଇଁ ବ୍ୟବସ୍ଥା ସବୁ କରାଯାଇଛି, ଆମର ଅଛନ୍ତି ସୁପରଭାଇଜର ମ୍ୟାଡମ, ସେଇ ବିଷୟରେ କହିବେ।
2: ନମସ୍କାର ମ୍ୟାଡମ, ମୋ ନାଁ ତମସା ଲାଏକ। ମ୍ୟାଡମ ଆମର ଟୋଟାଲ 16 ଗାଡି ଚାଲୁଛି ସ୍ୱଚ୍ଛ ସବାରି। ଆମର 2 ଏମସିସି ଏମଆରଏଫ, ୱେଲ୍ ସେଣ୍ଟର 1, ୱେଲ୍ ସେଣ୍ଟର 2, ଗୋଟେ ଅଛି ବ୍ରାହ୍ମଣୀ ଗାଁରେ ଆଉ ଗୋଟେ ଅଛି ଆମର ଓଲ୍ଡ ଟାଉନରେ। ସବୁ ଘର ଘର କାହାକୁ ହେଇଛି ଓଦା ଶୁଖିଲା ଅଲଗା ଅଲଗା କରି ଦିଅନ୍ତୁ, ତ ସେଇ ହିସାବରେ ଆମର 8 ଗାଡି ଏପଟେ ଯାଏ, 8 ଗାଡି ସେପଟେ ଯାଏ। ଆଉ ସେଠି ଆମର ଏସଏଚଜି ମା ମାନେ ସବୁ ଅଛନ୍ତି, ନିଜଗଡ଼ରେ ଆମର 2 ଏସଏଚଜି ଗ୍ରୁପ କାମ କରୁଛନ୍ତି ଆଉ ବ୍ରାହ୍ମଣୀ ଗାଁରେ 3। ତ ଏଠୁ ଗାଡି ଗଲା ପରେ ଏମଆରଏଫ ନେ ହେଲା ଆମର ଯୋଉଠି ଶୁଖିଲା ଜିନିଷ ଗୁଡା ଦିଆ ହୁଏ, ତ ଶୁଖିଲା ଜିନିଷକୁ ସେମାନେ ଫେର ଅଲଗା ଅଲଗା କରନ୍ତି, ପ୍ଲାଷ୍ଟିକ ବୋତଲ ଅଲଗା କରନ୍ତି, କାଚ କାଗଜ ଏଗୁଡା ସବୁ ବାଛିକି ଅଲଗା ଅଲଗା ଆମର ଘର କରାହେଇଛି, ସେ ଭିତରେ ସବୁ ରଖାହୁଏ, କବାଡ଼ିଆ ସବୁ ତାକୁ ନେଇକି ଯାଆନ୍ତି। ଓଦା ମାଲ ପାଇଁ ମ୍ୟାଡମ ଆମର ମେସିନ ଲାଗିଛି, ତାକୁ ଆମର ସବୁ କଟା ହୁଏ। ଆମର କୁଣ୍ଡ ଅଛି, ସେ କୁଣ୍ଡରେ ପ୍ରଥମେ ଗୋବର ଲିପା ହୁଏ, ଗୋଟେ ଲେୟାର ଆମର ସେ ଓଦା ମାଲ ପଡେ। ତାପରେ ଆମର ଗୋଟେ ସଲ୍ୟୁସନ ତିଆରି ହୁଏ ମ୍ୟାଡମ, ଯୋଉଟା କି ଆମେ ଇଏମ ସଲ୍ୟୁସନ କହୁଛୁ, ଆମର ଦହି ଆଉ ଗୁଡରେ ତାକୁ ଆମର ସେ କୁଣ୍ଡ ଭିତରେ ପକା ହୁଏ, ସେ 45 ପର୍ଯ୍ୟନ୍ତ ସେ କୁଣ୍ଡରେ ରୁହେ। ତାପରେ ସେ ତାକୁ ଆମ ଏସଏଚଜି ମା ମାନେ ବାହାର କରିକି ଶୁଖାନ୍ତି ଖରାରେ, ତାପରେ ତାକୁ ଆମର ଖତ ପ୍ରସ୍ତୁତ ହୁଏ, ସେଠି ବି ଆମର କିଛି ରେଭିନ୍ୟୁ ଜେନେରେଟ ହଉଛି କେଉଁଝର ମ୍ୟୁନିସିପାଲିଟି ପାଇଁ। ତା ସହିତ ଆମର ଯୋଉ ମା ମାନେ କାମ କରୁଛନ୍ତି ତାଙ୍କୁ ଦରମା ହିସାବରେ ଦିଆ ହଉଛି, ସେମାନେ ବି ଆର୍ଥିକ ସ୍ୱାବଲମ୍ବୀ ହେଇପାରିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନକୁ ବି ମଧ୍ୟ ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ, ଯୋଉଥିପାଇଁ କି ବହୁତ ସାରା ଲେଡିଜ ସେଠି ଏନଗେଜ ହେଇକି ଅଛନ୍ତି।
1: ପୁତୁଲି ଜେନା, ସ୍ୱଚ୍ଛତା ବିଷୟରେ ସମାଜ ଗୁଡ଼େ ବାର୍ତ୍ତା ରହିଛି ମୋର।
3: ପଶିଲି କାଢ଼ିଲି ଘର ଘର ବୁଲି ଯାଉ ଆମେ ଭାଇ,

ଶୁଣୁଥିଲେ ଆକାଶବାଣୀ କେନ୍ଦୁଝର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ କଳ୍ପନାରାଣୀ ସାହୁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
2: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
4: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
3: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
4: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
3: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
4: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବା ନେଇ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଛନ୍ତି। 2014 ମସିହା ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ ଆଜି ସୁଦ୍ଧା 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଶ୍ରୀ ମୋଦି ଅତିକ୍ରମ କରିଛନ୍ତି। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମସିହା ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ପଣ୍ଡିତ ନେହେରୁଙ୍କର କାର୍ଯ୍ୟକାଳ 4,398 ଦିନ ଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସେହି ଦେଶଗୁଡ଼ିକର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସରକାରଙ୍କର 23ଟି ବିଭାଗ ଓ 5ଟି ନିର୍ଦ୍ଦେଶାଳୟରେ 205 ଜଣ ସରକାରୀ ଅଧିକାରୀ ଯୋଗ ଦେଇଛନ୍ତି। ଶିବିରର ପ୍ରଥମ ଦିନରେ ଆଜି ଓଡ଼ିଆ ଶବ୍ଦଭଣ୍ଡାରର ବ୍ୟବହାରିକ ରୂପ, କମ୍ପ୍ୟୁଟରରେ ଓଡ଼ିଆ ଟାଇପ୍, ଉଚ୍ଛ୍ୱାସରେ ସରକାରୀ କାର୍ଯ୍ୟ ସମ୍ପାଦନ, ଇଂରାଜୀରୁ ଓଡ଼ିଆ ଅନୁବାଦ, ଓଡ଼ିଆରେ ଟିପ୍ପଣୀ, ଚିଠା ଏବଂ ଆଦେଶନାମା ପ୍ରସ୍ତୁତି ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆର୍ସିର ସଦସ୍ୟ ଭାବେ ସୁଧାଂଶୁ ଶେଖର ବଡ଼ପଣ୍ଡା ଆଜି ଶପଥ ନେଇଛନ୍ତି। ଓଇଆର୍ସି କାର୍ଯ୍ୟାଳୟ ପରିସରରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ ଦେବ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ସମାରୋହରେ ଶକ୍ତି ବିଭାଗ, ଓଏଚ୍ପିସି, ଗ୍ରିଡ୍କୋ, ଓପିଟିସିଏଲ୍, ଓଇଆର୍ସିର ବରିଷ୍ଠ ଅଧିକାରୀ ଏବଂ ବିଦ୍ୟୁତ୍ କ୍ଷେତ୍ରର ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶା ସ୍ୱାର୍ଥ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ସହରାଞ୍ଚଳରେ ବାସ କରୁଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ବଞ୍ଚିତ ବର୍ଗର ଲୋକମାନଙ୍କୁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସହଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ ମାଧ୍ୟମରେ ସହରାଞ୍ଚଳର ଆର୍ଥିକ ଦୁର୍ବଳ ବର୍ଗର ପରିବାର ବିଭିନ୍ନ ସରକାରୀ ସୁବିଧା ସହ ଯୋଡ଼ି ହୋଇପାରିଛନ୍ତି ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରଠାରେ ଓଡ଼ିଶା ଅର୍ବାନ୍ ଏକାଡେମୀରେ ସହଯୋଗ କାର୍ଯ୍ୟକ୍ରମର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀମାନଙ୍କ ପାଇଁ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା। ସହଯୋଗ ସର୍ଭେ ସମୟରେ ପଚରାଯାଉଥିବା ପ୍ରଶ୍ନ ଏବଂ ସେଗୁଡ଼ିକର ଉତ୍ତର ସମ୍ଭଳିତ ଏକ ପୁସ୍ତିକାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଉନ୍କୋଚନ କରିଥିଲେ। ସହଯୋଗ କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କର ଜୀବନଶୈଳୀରେ ଆସିଥିବା ପରିବର୍ତ୍ତନ ଓ କାର୍ଯ୍ୟକ୍ରମକୁ ଆହୁରି ପ୍ରଭାବଶାଳୀ କରିବା ନେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱଚ୍ଛ ସାଥୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର

ସଦସ୍ୟ ଏବଂ ବସ୍ତି ବାସିନ୍ଦା ସଂଘର ପ୍ରତିନିଧିମାନେ ମତ ରଖିଥିଲେ। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ସାଂସଦ ତଥା କମିଟିର ସଭାପତି ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତଟ ରେଳବାଇ ଅଧୀନରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜାତୀୟ ରାଜପଥ 326 ବିଏସ୍ଏନ୍ଏଲ୍ର 66 4G ଟାୱାର ସ୍ଥାପନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଇଟିଡିଏ ପକ୍ଷରୁ ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ 420 ଗ୍ରାମର ତାଲିକା ଏବଂ ପିଏମ୍ଜିଏସ୍ୱାଇର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ରାୟଗଡ଼ା ବିଧାୟକ ଆପଲାସ୍ୱାମୀ କାଟ୍ରାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲାରେ ପେଟ୍ରୋଲିୟମ୍ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ, ବଣ୍ଟନ ଏବଂ କଳାବଜାର ରୋକିବା ଲକ୍ଷ୍ୟରେ ଆଜି ଜିଲ୍ଲାପାଳ ବିଶାଳ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଙ୍କଟ ପରିଚାଳନା ଗୋଷ୍ଠୀର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ୍ ଭଳି ଜରୁରୀ ପେଟ୍ରୋଲିୟମ୍ ସାମଗ୍ରୀର ସ୍ଥିତି ଓ ଉପଲବ୍ଧତା ସମ୍ପର୍କରେ ଆଲୋକପାତ କରାଯାଇଥିଲା। ହରିଚନ୍ଦନପୁର, ବାଂଶପାଳ ଏବଂ ତେଲକୋଇ ବ୍ଲକରେ ପେଟ୍ରୋଲିୟମ୍ ସାମଗ୍ରୀର ସୁବିଧାଜନକ ବଣ୍ଟନ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଥିସହିତ ବିଭିନ୍ନ ତୈଳ କମ୍ପାନୀର ପ୍ରତିନିଧିମାନଙ୍କୁ ନିରବଚ୍ଛିନ୍ନ ଯୋଗାଣ ବଜାୟ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ପୁଲିସ୍ ପକ୍ଷରୁ ଏକ ଅପରାଧ ସମୀକ୍ଷା ବୈଠକ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ଓ ବରିଷ୍ଠ ପୁଲିସ୍ କର୍ମଚାରୀ ଯୋଗ ଦେଇଥିଲେ। ଜିଲ୍ଲାରେ ଆପରାଧିକ ଗତିବିଧି, ସ୍ଥିତି ଏବଂ ଥାନାଗୁଡ଼ିକରେ ବିଭିନ୍ନ ମାମଲାର ଅଗ୍ରଗତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ମହିଳା ଓ ଶିଶୁମାନଙ୍କ ବିରୋଧରେ ଘଟୁଥିବା ମାମଲା, ନିଖୋଜ ଶିଶୁ, ପୋକ୍ସୋ ଆଇନ, ମାଦକଦ୍ରବ୍ୟର ଚୋରାଚାଲାଣ, ଆଇନ ଶୃଙ୍ଖଳା ସ୍ଥିତି ଆଦି ବିଷୟଗୁଡ଼ିକ ଉପରେ ଆରକ୍ଷୀ ଅଧୀକ୍ଷକ ପୁଲିସ୍ ଅଧିକାରୀମାନଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ କରାଯାଇଛି। ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝି ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝି ଅନୁରୋଧ କରିଥିଲେ। ମାଲକାନଗିରି ଜିଲ୍ଲାରେ ନିର୍ମାଣାଧୀନ ବିମାନ ବନ୍ଦର କାର୍ଯ୍ୟର ଆଜି ସମୀକ୍ଷା କରାଯାଇଛି। ପୂର୍ତ୍ତ ବିଭାଗ ରାସ୍ତାର ସର୍ବୋଚ୍ଚ ଯନ୍ତ୍ରୀ ଶିବବ୍ରତ ତିରିଆ ବିମାନ ବନ୍ଦରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିବା ସହିତ ରନ୍ୱେ, ଟିକେଟ୍ କାଉଣ୍ଟର ନିର୍ମାଣ କାର୍ଯ୍ୟର ଯାଞ୍ଚ କରିଛନ୍ତି। ସୂଚନା ଅନୁସାରେ ଖୁବ୍ ଶୀଘ୍ର ବିମାନ ବନ୍ଦରର ଟ୍ରାଏଲ୍ ରନ୍ ହେବ ବୋଲି ଜଣାପଡ଼ିଛି। ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଧବୀ ମୁଦଗଲଙ୍କ ନିର୍ଦ୍ଦେଶନାରେ ଆଜିଠାରୁ ଓଡ଼ିଶୀ ନୃତ୍ୟ କର୍ମଶାଳା ଆରମ୍ଭ ହୋଇଛି। ଏହା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ୱାରା ସଂଯୋଜିତ ଖଚମ୍ପୁ ଆଧାରିତ ଅଭିନୟର ପଦ୍ମଶ୍ରୀ ମୁଦଗଲ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। କର୍ମଶାଳାରେ 50ରୁ ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ରବିଧାନ କିଣା ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା 50 ଧାନ କ୍ରୟ କେନ୍ଦ୍ର ମାଧ୍ୟମରେ 2,577 ଜଣ ଚାଷୀଙ୍କଠାରୁ 1,33,146 କ୍ୱିଣ୍ଟାଲ ଧାନ କିଣାଯାଇଛି ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଚାଷୀମାନଙ୍କୁ ସୁବିଧାଜନକ ପରିବେଶରେ ଧାନ ବିକ୍ରି କରିବା ପାଇଁ ସୁଯୋଗ ଦେବା ସହିତ ସ୍ୱଚ୍ଛ ଓ ଶୃଙ୍ଖଳିତ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ କେତେକ ସ୍ଥାନ, ପଶ୍ଚିମ କେନ୍ଦ୍ରୀୟ ଉତ୍ତର ପଶ୍ଚିମ ବଙ୍ଗୋପସାଗରର କେତେକ ଅଞ୍ଚଳରେ ଖୁବ୍ ଶୀଘ୍ର ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଚଳିତ ସପ୍ତାହର ଶେଷ ଆଡ଼କୁ ମୌସୁମୀ ବାୟୁ ଓଡ଼ିଶାକୁ ଆଗମନ କରିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ପାଗ ଅନୁକୂଳ ଥିବାରୁ ରାଜ୍ୟର କେତେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଲାଗି ରହିଛି। ଅନ୍ୟପକ୍ଷରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବ ଏବଂ ବଜ୍ରପାତ ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ଚଳିତ ସପ୍ତାହ

ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ 4398 ଦିନ ରହିଥିଲା। ଏପର୍ଯ୍ୟନ୍ତ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି, ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ନିରନ୍ତର ଶାସନର 12 ବର୍ଷ ସଫଳତାର ସହ ପୂରଣ ହୋଇଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ, ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିହାସରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। 12 ବର୍ଷର ଶାସନକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଏକ ବଡ଼ ସଫଳତା। ଆର୍ଥିକ ସମାବେଶୀ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ପ୍ରାୟ 50 କୋଟିରୁ ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସିଧାସଳଖ ସହାୟତା ପ୍ରଦାନ କରାଯାଇପାରୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଶର 4 କୋଟି ଲୋକଙ୍କୁ ଘର ପ୍ରଦାନ କରିଛି। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ 12 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ଏବଂ ଉଜ୍ଜଳା ଯୋଜନାରେ 10 କୋଟିରୁ ଅଧିକ ମହିଳା ସାମିଲ ହେବା ଦେଶରେ ମୌଳିକ ଆବଶ୍ୟକତା ପୂରଣ କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ଏକ ସର୍ବବୃହତ୍ ସ୍ୱାସ୍ଥ୍ୟବୀମା ଯୋଜନା ଭାବେ ମାନ୍ୟତା ପାଇଛି। କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ବୃହତ୍ ଯୋଜନାର ସୁଫଳ ଏପର୍ଯ୍ୟନ୍ତ ବିଭିନ୍ନ ହିତାଧିକାରୀଙ୍କ ପାଖରେ ପହଞ୍ଚସାରିଛି। ସମାଜର ସମସ୍ତ ବର୍ଗର 70 ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଆୟୁଷ୍ମାନ ବୟୋବନ୍ଦନା ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ। ଦେଶର ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ରେଳ ଓ ସଡ଼କ ଯୋଗାଯୋଗ ଅଧିକ ବ୍ୟାପକ ହୋଇଛି। କାଶ୍ମୀରକୁ କନ୍ୟାକୁମାରୀ ସହ ଯୋଡ଼ୁଥିବା ରେଳ ଯୋଗାଯୋଗ ମଧ୍ୟରେ ଉଚ୍ଚତମ ରେଳ ବ୍ରିଜ୍ ନିର୍ମାଣ ଏକ ବଡ଼ ସଫଳତା ଭାବେ ଗ୍ରହଣ କରାଯାଇଛି। ଦେଶରେ ଜାତୀୟ ରାଜପଥ ଓ ଏକ୍ସପ୍ରେସ୍ ୱେ ନିର୍ମାଣ ବୃଦ୍ଧି ପାଇବା ସହ ବନ୍ଦେ ଭାରତ ଓ ନମୋ ଭାରତ ଭଳି ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ରେଳବାଇ ଆଧୁନିକୀକରଣକୁ ପ୍ରତିପାଦନ କରୁଛି। ଡିଜିଟାଲ ଆର୍ଥିକ କାରବାର କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ସ୍ୱଳ୍ପ ମୂଲ୍ୟରେ ଇଣ୍ଟରନେଟ୍ ଏବଂ 5G ସେବା ପ୍ରଦାନ ଭାରତକୁ ଏକ ଡିଜିଟାଲ ଶକ୍ତି କ୍ଷେତ୍ରରେ ପରିଣତ କରିଛି। ସଂସ୍କାରମୂଳକ ଜିଏସ୍ଟି ପରିବର୍ତ୍ତନ ଦେଶକୁ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ କରିଛି। କର ବ୍ୟବସ୍ଥା ସରଳ ହେବା ସହ ଲୋକଙ୍କ ଜୀବନଧାରଣ ମାନରେ ବ୍ୟାପକ ଉନ୍ନତି ହୋଇଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିଛି। ବିଶ୍ୱସ୍ତରରେ ଭାରତ ମୋବାଇଲ୍, ପ୍ରତିରକ୍ଷା ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଉତ୍ପାଦର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଣତ ହୋଇଛି। ମହିଳା ସଶକ୍ତିକରଣ ଏବଂ କୃଷି କ୍ଷେତ୍ର ପାଇଁ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସେମାନଙ୍କୁ ଅଧିକ ସଶକ୍ତ କରିବା ସହ ଆୟ ବୃଦ୍ଧିରେ ସହାୟକ ହୋଇଛି। ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ

0: ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ଦେଶ ଦ୍ରୁତ ଗତିଶୀଳତା ଲାଭ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ। ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ରାତି 7। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ସ୍ମାଇଲ୍ ପ୍ଲିଜ୍ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ପଙ୍କଜ ଜାଲ ଏବଂ ପମେଲା ଜୈନ୍, ନିଜାମଙ୍କ ଗୀତ, ସଙ୍ଗୀତ ଅଭିଜିତ ମଜୁମଦାର।

ପ୍ରଚାର କଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

కాసవాడి. చందన్ ఘోష్ ముఖ్య సంవాద. ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଏହି ସଫଳତା ଲାଗି କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସାତସୂତ୍ରୀ ବିଶିଷ୍ଟ ଅଭିନନ୍ଦନ ସଂକଳ୍ପ. ଶ୍ରୀ ମୋଦିଙ୍କ ନିକଟକୁ ଛୁଟୁଛି ବିଶ୍ୱ ନେତୃବୃନ୍ଦଙ୍କ ଅଭିନନ୍ଦନର ସୁଅ. ଦେଶରେ ଏନ୍ଡିଏର 12 ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର

0: ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଆଜି ଏକ ସଂକଳ୍ପ ପାରିତ କରାଯାଇ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରାଯାଇଛି। କ୍ୟାବିନେଟ୍ ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ପୂର୍ବରୁ ଦେଶର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବା ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ 4,358 ଦିନକୁ ଅତିକ୍ରମ କରିଛନ୍ତି। ଦେଶ ପ୍ରତି ଶ୍ରୀ ମୋଦିଙ୍କର ନିରନ୍ତର ଉତ୍ସର୍ଗୀକୃତ ସେବା ତଥା ବିଭିନ୍ନ ସଫଳତା ହାସଲ କରିବା ଦିଗରେ ନିଜର ପ୍ରତିବଦ୍ଧତା ସ୍ୱରୂପ ଆଜି କ୍ୟାବିନେଟ୍ର ଏହି ସଂକଳ୍ପକୁ ଶ୍ରୀ ବୈଷ୍ଣବ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ବର୍ଣ୍ଣନା କରିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଏହି ଐତିହାସିକ ସଫଳତା ହାସଲ କରିବା ପରିପ୍ରେକ୍ଷୀରେ କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ଲାଗି ଏକ 7 ସୂତ୍ରୀ ବିଶିଷ୍ଟ ସଂକଳ୍ପକୁ ଅନୁମୋଦନ କରିଛି।
1: आज श्री नरेंद्र मोदी जी निर्वाचित प्रधानमंत्री के रूप में सर्वाधिक अवधि तक निरंतर देश की सेवा करने वाले प्रधानमंत्री बन गए हैं। उन्होंने निर्वाचित पीएम के तौर पर 4,399 दिन की निरंतर सेवा का कीर्तिमान स्थापित किया है, जो स्वतंत्र भारत के इतिहास में पहली बार हुआ है। इससे पूर्व श्री जवाहरलाल जी नेहरू ने 1952 से लेकर 1964 तक निरंतर 4,398 दिन तक इस पद को सुशोभित किया था। मुख्य बात यह है, यह अवसर भारत की लोकतांत्रिक चेतना, जन विश्वास और जन भागीदारी की शक्ति का प्रतीक है।
0: ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଗରିବ ବର୍ଗ ତଥା ଲୋକକୈନ୍ଦ୍ରିକ ଶାସନ ଉପରେ ପ୍ରାଧାନ୍ୟ ଦେବା ସହିତ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ଦିଗରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଶ୍ରୀ ବୈଷ୍ଣବ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଦେଶର ପ୍ରତ୍ୟେକ ପରିବାର ବର୍ଗଙ୍କୁ ପକ୍କା ଘର, ବିଦ୍ୟୁତ୍, ସ୍ୱଚ୍ଛ ପାନୀୟ ଜଳ ଭଳି ପ୍ରାଥମିକ ସୁବିଧା ଯୋଗାଇଦେବା ସହିତ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସୁଫଳ ପ୍ରଦାନ କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଦେଶରେ 80 କୋଟିରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଥିବା ବେଳେ ମୁକ୍ତ ମେଡିକାଲ ଚିକିତ୍ସାର ସୁଫଳ 60 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ନିକଟରେ ଉପଲବ୍ଧ ହେଉଛି। ଆଜିର ଏହି ସଂକଳ୍ପଗୁଡ଼ିକରେ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶର ଆତ୍ମବିଶ୍ୱାସକୁ ସଶକ୍ତ କରିବା ସହିତ 25 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିବାରେ ସଫଳ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଗତ 12 ବର୍ଷ ଧରି ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ସର୍ବଦା ଯୁବବର୍ଗଙ୍କ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିଆସିଛନ୍ତି। ଏହାଦ୍ୱାରା ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇପାରିଛି। ଏତଦ୍ବ୍ୟତୀତ ଚନ୍ଦ୍ରାୟନ ମିଶନ ସମେତ ବିଭିନ୍ନ ବୈଜ୍ଞାନିକ ସଫଳତା ଭାରତ ହାସଲ କରିପାରିଛି।
1: प्रधानमंत्री जी युवा शक्ति को भारत की सबसे बड़ी पूंजी मानते हैं और इसीलिए प्रधानमंत्री जी ने कौशल विकास, स्टार्टअप इंडिया, इनोवेशन, डिजिटल इकोनॉमी, स्पोर्ट्स, उद्यमियता और फिटनेस को बहुत एक एम्फेसिस के साथ कई तरह के प्रोग्राम्स बनाए, जिसमें भारत को एक बहुत बड़ी खेल शक्ति के रूप में उभरा है, वर्ल्ड के 3 लार्जेस्ट स्टार्टअप इकोसिस्टम्स के रूप में उभरा है। मिशन चंद्रयान और वैज्ञानिक क्षमता हमारी देश की इस कार्यकाल में बहुत बड़ी है।
0: ସେହିଭଳି ମହିଳା ନେତୃତ୍ୱାଧୀନ ବିକାଶ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି ଏ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶରେ ଲକ୍ଷ୍ୟପତି ଦିଦି ଅଭିଯାନ ସଫଳ ହୋଇଛି। ଏହାଛଡ଼ା ଧୂମବିହୀନ ରୋଷେଇ ଘର ସ୍ଥାପନ କରିବା ସହିତ ବିଭିନ୍ନ ବୈଧାନିକ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କ ଲାଗି 33% ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ବିଧେୟକ ସରକାର ପାରିତ କରିଛନ୍ତି। ଶ୍ରୀ ବୈଷ୍ଣବ ବିକଶିତ ଭାରତ ଗଠନ ଦିଗରେ କୃଷକମାନଙ୍କୁ ଏକ ମୁଖ୍ୟ ସ୍ତମ୍ଭ ଭାବେ ବର୍ଣ୍ଣନା କରିବା ସହିତ ପିଏମ୍ କିଷାନ ସମ୍ମାନନିଧି ଯୋଜନା ଏବଂ କୃଷି କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଏହାଦ୍ୱାରା କୃଷି ଦ୍ରବ୍ୟ ଉତ୍ପାଦନ ରପ୍ତାନୀ ପରିମାଣ 5,00,000 କୋଟି ଟଙ୍କା ଅତିକ୍ରମ କରିପାରିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ବିଭିନ୍ନ ପ୍ରକଳ୍ପ ଉପରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି
1: आज कैबिनेट में 3 फैसले लिए गए। एक फैसला अहमदाबाद में मेट्रो के विस्तार का है और 2 फैसले अमरावती, जो कि आंध्र प्रदेश का नया कैपिटल निर्मित हो रहा है, बन रहा है, डेवलप हो रहा है, उसके 2 फैसले लिए गए। अहमदाबाद मेट्रो का फेज 2A कोटेश्वर रोड से एयरपोर्ट का कॉरिडोर आज अप्रूव हुआ है कैबिनेट में।
0: आपण माने संवाद सुनुछंते आकाशवाणी रो। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଧରି ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଥିବାରୁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଏହି ଐତିହାସିକ ସଫଳତା କେବଳ

0: ସମାରୋହ ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଛି। ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର 650 ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରିଛନ୍ତି। ଜିଲ୍ଲା ଏହି ଅବସରରେ 149 କୋଟି ଟଙ୍କା ବ୍ୟୟରେ ନିର୍ମିତ 18 ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ 282 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା 21 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦାର କଲେଜ ପଡ଼ିଆଠାରେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି
1: ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିବା ଏ ମେଡିକାଲ କଲେଜ ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ବାରିପଦା ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫଳତାର ସହିତ ଶିକ୍ଷାଦାନ ହସ୍ପିଟାଲ ଭାବେ ଇଏ କାର୍ଯ୍ୟ କରି ଏହି ପ୍ରତିଷ୍ଠାନର ମଜବୁତ ଏ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ସମୟ ସହିତ ଏହି କଲେଜ ଭିତ୍ତିଭୂମି ଶିକ୍ଷାଗତ କ୍ଷମତା ଚିକିତ୍ସା ପ୍ରଦାନ କରିବା ଜନସାଧାରଣଙ୍କର ଆସ୍ଥା ଭାଜନ ହେବା କ୍ଷେତ୍ରରେ ନିରନ୍ତର ଭାବେ ଇଏ ଅଗ୍ରଗତି ଆମକୁ ଦେଇ ଆସିଛି। ଆଜି ଏହି ସ୍ୱତନ୍ତ୍ର ନୂତନ ଟିଚିଂ ହସ୍ପିଟାଲର ଉଦ୍ଘାଟନ ସହିତ ଏହି ପ୍ରତିଷ୍ଠାନ ବିକାଶ ଶ୍ରେଷ୍ଠ ତାର ଏକ ନୂତନ ସୋପାନରେ ପଦାର୍ପଣ କରିଛି। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଡାକ୍ତରଖାନା ଏବଂ ମେଡିକାଲ କଲେଜ 650 ଶଯ୍ୟା ବିଶିଷ୍ଟ ଏ ଟିଚିଂ ହସ୍ପିଟାଲ ସମଗ୍ର ଉତ୍ତର ଓଡ଼ିଶାର ସବୁଠାରୁ ବୃହତ ହସ୍ପିଟାଲ ହିସାବରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଭୂମି ଭିତ୍ତିଭୂମି ପ୍ରକଳ୍ପମାନଙ୍କ ଭିତରୁ ଇଏ ଅନ୍ୟତମ ଆଉ ସ୍ୱତନ୍ତ୍ରତା ଲାଭ କରିପାରିଛି। ଇଏ ଆଧୁନିକ ସୁବିଧା ଉନ୍ନତ ନିଦାନ ସେବା ବିଶେଷଜ୍ଞ ଚିକିତ୍ସା ବିଭାଗ ଗୁରୁତର ଚିକିତ୍ସା ସୁବିଧା ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ଏହା ନିଶ୍ଚିତ ଭାବରେ ଅନେକ ଗୁଣରେ ଆଜି ଶକ୍ତିଶାଳୀ କରାଇବାରେ ପ୍ରମୁଖ ଭୂମିକା ନେବା ପାଇଁ ଯାଉଛି। ମୁଁ ଆପଣମାନଙ୍କର ପାଖରେ ମୁଖ୍ୟ ସେବକ ହିସାବରେ ନିଶ୍ଚିତ ଭାବରେ ଆନନ୍ଦିତ ଯେ ଖୁବ୍ କମ୍ ସମୟ ଭିତରେ ଏ ପ୍ରତିଷ୍ଠାନ ଶିକ୍ଷାଦାନ କ୍ଷେତ୍ରରେ ଏବଂ ସେବା କ୍ଷେତ୍ରରେ ମଧ୍ୟ ବିଶେଷ କରିକି ଶିକ୍ଷାଦାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ବର୍ତ୍ତମାନ ଏହି କଲେଜରେ ପ୍ରତିବର୍ଷ ଆମର ପାଠ ପଢ଼ୁଥିବା ଡାକ୍ତରୀ ଛାତ୍ରଙ୍କର ଅର୍ଥାତ୍ MBBS ଛାତ୍ରଛାତ୍ରୀ ପାଠ ପଢ଼ିବାର ଯେଉଁ ବ୍ୟବସ୍ଥା ରହିଛି ସେଥିରେ 125 ଜଣଙ୍କର ବ୍ୟବସ୍ଥା ରହିଛି। ଡାକ୍ତରୀ ଛାତ୍ରଛାତ୍ରୀ ହିସାବରେ ପାଠ ପଢ଼ିବାର ତାଙ୍କୁ ଦାୟିତ୍ୱ ଦିଆଯାଇଛି। ପିଠି ଉପରେ କଳା ଦାଗ ରହିଥିବା ବାଘ ସାରା ବିଶ୍ୱରେ କୌଣସି ଦେଶରେ ଦେଖାଯାଆନ୍ତି ନାହିଁ, କେବଳ ଏହି ମୟୂରଭଞ୍ଜରେ ଆମର ଜୈବ ମଣ୍ଡଳ ଶିମିଳିପାଳରେ ଦେଖାଯାଆନ୍ତି।
0: ରାଜ୍ୟରେ ପ୍ରଥମଥର ପାଇଁ ସୈନିକ ବୋର୍ଡ ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି
2: ରାଜ୍ୟ ସୈନିକ ବୋର୍ଡ ସହିତ ଗୋଟେ MOU ଆମର 2 ଦିନ ତଳେ ହେଲା। ସେ MOU ର ଉଦ୍ଦେଶ୍ୟ ହେଉଛି ଆମର ଯେଉଁମାନେ ସୈନିକମାନେ ଦେଶ ସେବା କରିସାରିଲା ପରେ ରିଟାୟାର୍ଡ ପରେ ଘରେ ବସୁଛନ୍ତି ସେମାନଙ୍କୁ ଗୋଟିଏ ମାନେ ପାଠ ପଢ଼ିବା ପାଇଁ ସୁଯୋଗ ଦିଆହେବ ଏବଂ ସେଇ ସୁଯୋଗରେ ସେମାନେ ତାଙ୍କର ଡିଗ୍ରୀ ସାର୍ଟିଫିକେଟ୍ ପାଇବେ। ଡିଗ୍ରୀ ସାର୍ଟିଫିକେଟ୍ ପାଇସାରିଲା ପରେ ସେମାନେ ଅନ୍ୟ ଜବ୍ ପାଇଁ ବି ଏଲିଜିବୁଲ୍ ହେବେ। ଆଣ୍ଡ ସେଥିପାଇଁ ଆମର ଆମେ 2-3 ବେନିଫିଟ୍ ପାଇଲୁ। ଗୋଟେ ହେଉଛି ସେମାନଙ୍କର ଯେଉଁ ସିନ୍ସିୟରିଟି ପଙ୍କ୍ଚୁଆଲିଟି ଅଛି, ଆମ ଷ୍ଟୁଡେଣ୍ଟ ମାନେ ଦେଖିବେ ଯେ ସେମାନେ କେତେ ସିନ୍ସିୟର ପଙ୍କ୍ଚୁଆଲ, ତାଦ୍ୱାରା ଆମର ୟୁନିଭର୍ସିଟି ଗୋଟେ ମନି ଜେନେରେସନ୍ କରିବ। ଥାର୍ଡ ହେଉଛି ସେମାନଙ୍କୁ ଗୋଟେ ଦେଶ ସେବା ହିସାବରେ କାମ କଲେ।
0: ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଖୁସି ଖବର। 2024 ମସିହା ନଭେମ୍ବର 15 ତାରିଖ ଦିନ ମହାରାଷ୍ଟ୍ରର ତଡ଼ବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳକୁ ଅଣାଯାଇଥିବା ବାଘୁଣୀ ଜିନ୍ନତ 4 ଶାବକକୁ ଜନ୍ମ ଦେଇଛି। ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଆୟୋଗଙ୍କ ଅନୁମତି ପରେ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା। ପରୀକ୍ଷାମୂଳକ ଭାବେ ବାହାର ରାଜ୍ୟରୁ ଶିମିଳିପାଳକୁ ବାଘୁଣୀ ଆଣିବା କାର୍ଯ୍ୟକ୍ରମ ସଫଳ ହୋଇଛି। ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇପାରିବ ବୋଲି ଏଥିରୁ ପ୍ରମାଣିତ ହୋଇଛି। ବିଶ୍ୱରେ କେବଳ ଶିମିଳିପାଳରେ କଳାରଙ୍ଗର ମହାବଳ ବାଘ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ଆରମ୍ଭ ହୋଇଛି। ଚଳିତ ମାସ 28 ତାରିଖ ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ ଘରକୁ ଘର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ଜୁଲାଇ ମାସ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଅଗଷ୍ଟ ମାସ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ହୋଇପାରିବ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି। ସେପ୍ଟେମ୍ବର ମାସ 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାପାଳ ହେମକାନ୍ତ ସୟ ଜିଲ୍ଲାବାସୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
3: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣିପାରୁଛନ୍ତି ମିଡିୟମ ୱେଭ୍ରେ 204.5

ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗା ହର୍ଜ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ରାତି 7:31। ପ୍ରଚାର କରୁଛୁ କୃଷକ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନାରେ ଅଛନ୍ତି ନିବେଦିତା ପଣ୍ଡା ଏବଂ ଶିଳ୍ପାରଥ।

0: ହେଟି କି ସହିଲ ନାନୀ, ଖାଲି କାଶି କାଶି ଆସିଲ ଯେ।
1: କୁହନି ହ, ଜବର କାଶ ଥଣ୍ଡା।
0: ଓହୋ, ଏ ଖରା ଦିନକୁ ଆହୁରି ଥଣ୍ଡା ଧରେଇଛ କି?
1: ହେ, ସିଆଡ଼େ ଟିକେ ବୁଲିବା ପାଇଁ ପଳେଇ ଯାଇଥିଲୁ ଟାଉନ ଆଡ଼େ। ସେଦିନ ସନ୍ଧ୍ୟାବେଳେ ମିଶାକୁ ଏବେ ତମକୁ ଗରମ ଟିକେ କମୁଛି କି? ଗୁଳୁଗୁଳି ଗୁଳୁଗୁଳି ଭଳିଆ ଲାଗୁଥିଲା ଗହଳି ଯୋଗୁଁ। ସବୁ ଭିଡ଼ ଦେଖିକି ଆମେ ବି ସେ ଆଇସକ୍ରିମ ଟିକେ ଇଆଡ଼େ ସେ ଥଣ୍ଡା କୁଲ୍ ଡ୍ରିଙ୍କ ବୋଲିବେନି କି, ସେଟା ମାନେ ସବୁ ପିଇ ଦେଇକି ପଳେଇ ଆସିକି ତା ପଠୁ ତ ଧରିଛି ଆଉ।
0: ତମେ ମିଶା ଜାଣିନ ଯେ ସେଟା ମାନେ ଦେହକୁ ବେଶୀ ଖରାପ ବୋଲି?
1: ହଁ, ଆଉ କୁହନି, ପିଲାମାନଙ୍କର ସର୍ଦ୍ଧାରେ ସର୍ଦ୍ଧା ହେଇଯିବି ବୋଇଲା ବେଳକୁ ମତେ ପଡ଼ିଲେ ତ। ହଉ ଶୁଣ, ଆମେ ଏ ବିଷୟରେ କଥା ହବା। ଆମର ଦେହକୁ ଏ କୁଲ୍ ଡ୍ରିଙ୍କ ହଉ ଆଇସକ୍ରିମ ହଉ ଏଯାକ ସବୁ କେତେ ଉପକାରୀ ଓ ଅପକାରୀ, ହେଲେ ତା ପୂର୍ବରୁ ଟିକେ ଆମର ବୈଠ ଘରକୁ ସବୁ ଚାଷୀ ଭାଇ ଭଉଣୀମାନଙ୍କୁ ସ୍ୱାଗତ କରିଦବା। ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଭଉଣୀମାନେ, ଏସଏଚଜି ମା ଭଉଣୀମାନଙ୍କୁ ଆମ ତରଫରୁ
2: ଜୁହାର।
1: କାହିଁକି ବୋଇଲେ ବୈଠ ଘରେ ଏକା ଏଇଟା ଗୋଟେ ମଞ୍ଚ ଯୋଉଠିକି ଆମେ ଭଲ ଅସାର କଥା ହେଇପାରିବା। ନା ଏଇଟା ଆମର ଶରୀରକୁ କ୍ଷତି କରୁଛି, ନାଇଁ ଆମର ଏଇଟା ଶରୀରକୁ ଭଲ, ଏସବୁ ଜିନିଷ ଆମେ ସେ ବିଷୟରେ କଥା ହେଇପାରିବା। ହେଲେ ତମେ କହୁଥିଲ ଆଇସକ୍ରିମ ବିଷୟରେ, କଣ କହୁଥିଲ କହିଲ?
0: ହଁ, ମୁଇଁ କହୁଥିଲି ବୋଲେ ଆଜିକାଲି ମାର୍କେଟକୁ କେତେ ପ୍ରକାର ଆଇସକ୍ରିମ ମାନେ ଆସୁନାହିଁ କି? ଏ ଯୋଉ ଭେନିଲା ଫ୍ଲେଭର ହଉ କି ଚକୋଲେଟ ହଉ, ସେ ସବୁ ଯାକ କଣ ଦେହକୁ ଭଲ ନା ଖରାପ ଆମର ଭାଇ ଭଉଣୀ ମାନଙ୍କୁ ଟିକେ କହିଦିଅ ବୋଲୁଥିଲି।
1: ନାଇଁ ନାଇଁ, ସେଟା ମାନେ ବୋଲି କହିଲେ ଏବେ ଦେଖ କେତେଟା ଆମର ପଛଆଡ଼େ ମାନେ ପ୍ୟାକେଟର ପଛଆଡ଼େ ମିଲ୍କ ପ୍ରଡକ୍ଟ ବୋଲିକି ଲେଖା ହେଇଥିବ, ମାନେ କ୍ଷୀର ମିଶୁଥିବା ପ୍ରଡକ୍ଟ ଯୋଉଟା, ସେଥିରେ ଆମେ ଟିକେ ଅରିଜିନାଲ ହେଲେ ପାଇବା। ଆଉ ଯୋଉଟା କେବଳ ଏସେନ୍ସ ଆଉ ଫ୍ଲେଭର ସହିତ ଥିବ, ସେଥିରେ ଆମେ ରିଫାଇଣ୍ଡ ଅଏଲ ଆଉ ଫ୍ଲେଭର ମିଶେଇକି ହିଁ ସବୁ ଜିନିଷ ହେଇଥିବ, ଯୋଉଥିରେ କି ଆଇସକ୍ରିମ ବୋଲିକି ଆମେ ନାଁକୁ ଖାଉଛୁ ସିନା, ସେଟା ଆମ ଶରୀରକୁ ଥଣ୍ଡା ଦଉନି, ସେଟା ଖାଲି ତାର ରୂପଟା ଥଣ୍ଡା ଥାଉଛି, କିନ୍ତୁ ସେ ଆମ ଶରୀର ଭିତରକୁ ଯାଇକି ଅଧିକା ଗରମ ସୃଷ୍ଟି କରୁଛି।
0: ହଁ, ଆଇସକ୍ରିମ ବୋଲେ ମିଶା କଣ ବରଫ ଥାଉଛି ନା କଣ? ଖାଲି ତ କେମିକାଲ ମାନେ ଖାଉଛେ ନା ଆମେ।
1: ଆଉ ଏଇଟା ତ ଠିକ ଅଛି, କମ୍ପାନୀର ଆଇସକ୍ରିମ ଟିକେ ଖାଇବ, ତାହିଁରେ ଗୋଟେ 20-30% ଟିକେ ସତ ଜିନିଷ ହେଲେ ବାହାରିବ। ଏଇ ଯୋଉ ଲୋକାଲ ମାର୍କେଟରେ ବନାଉଥିବା ଆଇସକ୍ରିମ ହଉ କି ଗାଁ ଗହଳିରେ ବିକୁଥିବା ଆଇସକ୍ରିମ ହଉ, ଖାଲି ଡୁପ୍ଲିକେଟ୍ କହିଲେ ଚଳିବ। କାହିଁକି ବୋଲେ ଟିକେ ଶସ୍ତାରେ ବନେଇକି ଟିକେ ଶସ୍ତାରେ ବିକିଲେ ଅଧିକା ବିକ୍ରି ହବ ବୋଲି ଲୋକମାନେ ସେମିତି କରୁଛନ୍ତି, ଯୋଉଟାକି ଆମ ଶରୀରକୁ ଯାଇକି ସମ୍ପୂର୍ଣ୍ଣ କ୍ଷତି କରୁଛି।
0: ସେଟା ପାଇଁ ଏତେ ସେତେ କି ପାଇଁ ନାନୀ, ଘରେ ଆମେ ବରଫ ଆଇସ ବନେଇକି ନା ଖାଇପାରିବା ନାହିଁ କି ମନ ହବ ବୋଲେ?
1: ହଁ, ଏଇ ନଡ଼ିଆ ଆଇସ ଆମେ ତ ସାନ ଥିଲା ବେଳେ ସିଝା କାକା ଖାଉଥିଲେ କି ନାଇଁ,
0: ଯୋଉ କ୍ଷୀରରେ ଅଳେଇଚ ଚିନି ପକେଇକିନା କରିବେ ଘରେ ନେଇ କି?
1: ହଁ, ଏବେ ତ ଆମ୍ବ ମଧ୍ୟ ବଜାରରେ ମିଳୁଛି, ଆମ୍ବରେ ତିଆରି ଆଇସକ୍ରିମ ଆମେ ବନେଇ ପାରିବା। ହେଲେ ଯୋଉଟା ଆମ ଶରୀରକୁ ଅଧିକା ଥଣ୍ଡା ଦେଇପାରିବ, ଯେମିତିକି ପାଳଉ ଝରା ଖାଇବା କିମ୍ବା ଦହି ଖାଇବା କିମ୍ବା ତୋରାଣୀ ପିଇବା, ତୋରାଣୀ ଭାତ ଖାଇବା କି ପାଣି ଭାତ ପୁରେଇକି ଖାଇବା, ତା ସହିତ ଘୋଳ ଦହି ପିଇବା, ଏସବୁ ଆମର ଶରୀରକୁ ଥଣ୍ଡା ଯୋଗେଇବ। କିନ୍ତୁ ଏଇ ବଜାର ଜାତୀୟ ଦ୍ରବ୍ୟ ଯାକରେ ଅଧାରୁ ଅଧା ତ ଆମ ଶରୀରକୁ ଗରମ ଆକା ଦଉଛି। ହେଲେ ଖରାରେ ବୁଲିଲା ବେଳକୁ ତମେ କେବେ ଅନୁଭବ କରୁଛ କି ନାହିଁ ଆଇସକ୍ରିମ ଖାଇଲା ପରେ ଜବର ଶୋଷ ଲାଗିବ ବୋଲିକି?
0: ହଁ ହଁ, କେତେ ଥର ଅନୁଭବ କରିଛି ଯେ ମୁଇଁ ଆଉ ଜାଣିନଥିଲି କି ପାଇଁ ଲାଗୁଛି ଶୋଷ ବୋଲି। ହେଲେ ଏତେ ସବୁ କଥା କହିଲ ସିନା, ଗୋଟେ ମେନ୍ କଥା କହିବାକୁ ତମେ ଭୁଲି ଯାଇଛ, କହିବି କି କିସ୍ଟା?
1: କଣ ଯେ କୁହ ତ।
0: ଓହୋ, ଏ ସବୁ ଯାକକୁ ଛାଡିକିନା ଆମେ ଯଦି ଲେମ୍ବୁ ପାଣିରେ ଟିକେ ଚିନି ଆଉ ଟିକେ ଲୁଣ ମିଶେଇକିନା ପିଇବା, ସେଟା ଆମର ଦେହକୁ ସାଲାଇନ ଭଳିଆ କାମ ଦବ, ଜାଣିଛ ତ? ପ୍ରାକୃତିକ ଉପାୟରେ ସାଲାଇନ, ସେଟା ଦେହ ପାଇଁ ବେଶୀ ଭଲ। ଏ ଖରା ଦିନରେ ମିଶା ଆମ ଦେହରୁ ବେଶୀ ଜଳୀୟ ଅଂଶ ପଳଉଛି ନା, ଝାଳ ହଉ କି ମଳ।

0: ମୂତ୍ର ସବୁରେ ଲୁଣିଆ ଅଂଶକୁ ଆମ ଦେହରୁ ପଳଉଛି। ଆଉ ଲୁଣଟା ଆମ ଦେହ ପାଇଁ କେତେ ଜରୁରୀ ଆମର ସବୁ ଚାଷୀ ଭାଇ ଭଉଣୀମାନେ ଜାଣିଥିବେ। ସେଟା ପାଇଁ ଲେମ୍ବୁପଣାରେ ଚିନି ଟିକେ ଲୁଣ ଟିକେ ମିଶେଇକିନା ପିଇବା, ନହେଲେ ଘରେ ଲସି କରିକିନା ମିଶା ପିଇପାରିବା। ଦହିପଣା, ଲେମ୍ବୁପଣା ଏଇଯାକ ଯଦି ପିଇବା କୋଲ୍ଡ ଡ୍ରିଙ୍କ୍ସ ଅପେକ୍ଷା ଏଇଟା ଆହୁରି ଦେହ ପାଇଁ ଅଧିକ ଉପକାରୀ।
1: ହଁ, ମିଠା ଜାତୀୟ ଦ୍ରବ୍ୟ ଶରୀରକୁ ଯାଇକି ଏତେ ଆମର ଶୋଷ ମେଣ୍ଟେଇ ନ ପାରେ, କିନ୍ତୁ ସେଥିରେ ଯଦି ଆମେ ଟିକେ ଅଳ୍ପ ଲୁଣ ପକେଇବା କହିଲେ ବହୁତ ଭଲ ହବ। ଏମିତିରେ ତ ଆମେ ମାଟିର ଲୋକ, ମାଟିରେ କାମ କରିବା ଲୋକ, ମାଣ୍ଡିଆ ଯାଉ ଜିନ୍ଦାବାଦ। ହେଲେ ମାଣ୍ଡିଆ ଯାଉ ଯଦି ଆମେ ଭାବିବା କି ମାଣ୍ଡିଆ ଯାଉ ବାଦ ଆଉ କିଛି ପିଇବା ବୋଲେ ଆମ ଘର ତିଆରି ଜିନିଷ ପିଇଲେ ଭଲ। ଏଇ ବଜାରର ଜିନିଷ ଶସ୍ତାରେ ମିଳୁଛି ବୋଲି ଭାବିକି ଯଦି ଆମେ ଖାଇବା କି ପିଇବା ସେଟା ଆମ ଶରୀରକୁ ସତରେ କ୍ଷତି କରୁଛି।
0: ହଇ ଯେ ସେତେବେଳଠୁ ତ ଆମେ ଖାଲି ଇଟା କା ଗପ ମାରୁଛେ, ହେଲେ ଆମର ଚାଷୀ ଭାଇ ଭଉଣୀମାନେ ଅନେକିନା ବସିଥିବେ, ଆଜି କଣ ଗୁରୁତ୍ୱପୂର୍ଣ୍ଣ କଥା ଆଣିଛନ୍ତି କୁସାରଠୁ ବୋଲି।
1: ହଁ, ସେଟା ଲାଗି ଆଉ ଡେରି କରିବାନି, ଚାଲ ଶୁଣିଦବା କଣ ଗୁରୁତ୍ୱପୂର୍ଣ୍ଣ କଥା ଆଣୁଛି। କାହିଁକି ନା ଏବେ ତ ଖରାଦିନ ଖରାଦିନ ବୋଲି କହୁଛୁ, ଆଉ ଗୋଟେ 15-20 ଦିନ କି ମାସେ ଗଲେ ଖରାଦିନ ସରିଯିବ। ଆମର ଜମି ପ୍ରସ୍ତୁତି ଆମେ କେମିତି କରିବା, କେମିତି ଚାଷ ପାଇଁ ଆଉ ଥରେ ଅଣ୍ଟା ଭିଡ଼ିବା, ସେସବୁ ବିଷୟରେ କଥା ଶୁଣିବା। ଚାଲ
0: ଚାଲ ଚାଲ
2: ସାର୍। ନମସ୍କାର।
3: ହଁ ନମସ୍କାର
2: ସାର୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
3: ଆପଣଙ୍କର କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିବାରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି।
2: ସାର୍ ଟିକେ ପରିଚୟ ଜାଣିବା ପାଇଁ ଚାହୁଁଛୁ।
3: ମୋ ନାଁ ହଉଛି ଯୁଧିଷ୍ଠିର ପଣ୍ଡା, ରିଟାୟାର୍ଡ ଏଓ ଥିଲି ଜୟପୁର ବ୍ଲକରେ।
2: ଆଜ୍ଞା,
3: କୃଷି ବିଭାଗରେ ବର୍ତ୍ତମାନ ଚାଷବାସ ମଧ୍ୟ ଟିକେ ଟିକେ କରି ଆସୁଛି, ନିଜର ଜମି ବାଡ଼ି ଅଛି।
2: ଆଜ୍ଞା ସାର୍, ଯେହେତୁ ଆପଣ କୃଷି ବିଭାଗରେ ଥିଲେ, ନିଜର ଜମିକୁ ନେଇକିନା ଯେତେବେଳେ ଚାଷବାସ ପାଇଁ ମନ ବଢ଼େଇଛନ୍ତି ସେତେବେଳେ ନିହାତି ଆପଣଙ୍କୁ ବହୁତ ସାହାଯ୍ୟ ମିଳୁଥିବ ନିଜର କାମକୁ ନେଇକି ଯେଉଁ ସବୁ ଏକ୍ସପିରିଏନ୍ସ ରହିଛି।
3: ସାହାଯ୍ୟ ମିଳିବା ସାଥେ ସାଥେ ଆମର ଯୋଉ ଏକ୍ସପିରିଏନ୍ସଟା ଅଛି ତା ସହିତ ନିଜର ଫିଲ୍ଡରେ ଆମେ କାମ କରିବା ପାଇଁ ଟିକେ ଖୁସି ଅନୁଭବ କରୁଛୁ ଆଉ।
2: ନିହାତି ଭାବରେ ସାର୍। ତେବେ ସାର୍, ନିହାତି ଭାବରେ ଏହି ଅଞ୍ଚଳକୁ ନେଇକି ଆପଣଙ୍କର ବହୁତ ଅଭିଜ୍ଞତା ଥିବ।
3: ମ୍ୟାଡ଼ାମ
2: ସାର୍, ଏହି ସମୟରେ ପ୍ରାୟ ଆମେ ଦେଖିବାକୁ ମିଳୁଛି ଯେ ଏହି ଅଞ୍ଚଳରେ ଧାନ ଚାଷ କରିବାକୁ ହଉଛି। ଖରାଦିନ ସରିସରି ଆସିଲା ବେଳକୁ ଜମି ପ୍ରସ୍ତୁତି କରିସାରିଲେଣି, ତାପରେ ଧାନ ବୁଣା ହେଇସାରିଲାଣି, ବର୍ତ୍ତମାନ ରୁଆ ମଧ୍ୟ ହେଇସାରିଲାଣି। ସାର୍, ଆ ପରେ ଧାନର ପାଇଁ ଯେଉଁ ପର୍ଯ୍ୟାୟ ରହିଛି କଣ କଣ ରହିଛି ଆଉ କେମିତି ଆମକୁ ଅଧିକ ଯତ୍ନ ନେବାକୁ ପଡିବ ଏହି ସମୟରେ?
3: ମ୍ୟାଡ଼ାମ ଦେଖନ୍ତୁ, ଧାନ ଚାଷ ତ ଆମର କୋରାପୁଟ ଜିଲ୍ଲାରେ ପ୍ରାୟ 60-65% ଜମିରେ ଧାନ ଚାଷ ହଉଛି।
2: ଆଜ୍ଞା,
3: ଆଜିକାଲି ତ ସବୁ ରାସାୟନିକ ପ୍ରକ୍ରିୟାରେ ସାର ପ୍ରୟୋଗ କରୁଛନ୍ତି, ଜୈବିକ ସାର ତ ଆମର ମିଳୁନି ଟୋଟାଲି। ତେଣୁକରି ଆମେ ଯଦି ଦେଖିବା, ରୁଆ କରିବା ପୂର୍ବରୁ ମାସେ କିମ୍ବା 40 ଦିନ ପୂର୍ବରୁ ଜମିରେ ଧନିଚା ବୁଣିକିରି, ଧନିଚା 30-40 ଦିନ ରହିଗଲେ କାଦୁଅରେ ମିଶେଇଲେ ସେଇଟା ଆମକୁ ଜୈବିକ ସାର ମିଳିଯିବ।
2: ଆଜ୍ଞା,
3: ତା ବାଦେ ଆମେ ଯୋଉ ତଳି ଏବେ ଲଗେଇବା, ତଳିଟା ମ୍ୟାକ୍ସିମମ ଆମର 21 ଦିନରୁ ମାସେ ଭିତରେ ହେଲେ ତଳିରେ ଆମେ ଭଲ ଲାଭବାନ ପାଇପାରିବା। କାରଣ ତଳିଟା ଛୋଟ ଏଜ୍ରେ ଯଦି ଆମେ ଲଗେଇବା 20-21 ଦିନ ଭିତରେ, ତାହେଲେ ତାର ପିଲ ସଂଖ୍ୟା ଯଥେଷ୍ଟ ଅଧିକ ଦିଏ। ଯଦି ଯେତେ ବୁଢା ହେଇଯିବ ତଳି, ପିଲ ସଂଖ୍ୟା ସେତେ କମିଯିବ। ତେଣୁକରି ଧାନ ରୋଇବା ବେଳେ ଆମେ ଦେଖିବା ଯେ ତଳି ଯେମିତି ହେଲେ ମଧ୍ୟ 20-21 ଦିନ ରହିଥିବ, ସେହି ସମୟରେ ଆମେ କାଦୁଅ ଭଲ କରିକିରି ଅଗଭୀର ବହୁତ ଗାଢ଼ାରେ ଲଗେଇବା ଅନୁଚିତ ଧାନକୁ। କାରଣ ଧାନ କାଦୁଅର ବହୁତ ଗାଢ଼ାରେ ଯଦି ଲଗେଇଦେବା ଧାନର ପିଲ ଦେବା ଶକ୍ତି କମିଯିବ। ତେଣୁକରି ଅଗଭୀର କରିବେ ଆଉ ଷ୍ଟ୍ରେଟ୍ ଲଗେଇବେ ବୋଲେ ଗଛକୁ ସିଧା ସିଧା କାଦୁଅରେ ପୋତିବା ଦରକାର। ସିଧା ସିଧା କାଦୁଅରେ ପୋତିଲେ ସାଙ୍ଗେ ସାଙ୍ଗେ ଗଛଟା ଆମର ଠିଆ ହେଇଯିବ, ତାକୁ ଆଉ ସମୟ ଦରକାର ପଡିବ ନାହିଁ। ଯେତେବେଳେ କି ଆମେ ଗଛଟା ଲଗେଇଦେବା, ଲଗେଇଲା ବେଳକୁ ଆମେ ଦେଖିବା ଜମିରେ ଚୁବୁଚୁବୁକିଆ ପାଣି ଥିବ, ବହୁତ ପାଣି ନଥିବା ଦରକାର କି ଶୁଖିଲା ବି ନଥିବା ଦରକାର। ଲଗେଇଦେଲେ ଆମକୁ ପିଲଟା ସଫିସିଏଣ୍ଟ ଆମକୁ ମିଳିବ। ତାପରେ ଆମେ ଯେତେବେଳେ ଲଗେଇବା, ଲଗେଇଲା ବେଳେ ଆମେ ଦେଖିବା ମା ତଳି ଘରରୁ ଆମେ ମେନ୍ ଫିଲ୍ଡକୁ ଧାନ ଲଗେଇଦେବାର ମାସେ କିମ୍ବା 1.5 ମାସ ଭିତରେ କାଣ୍ଡବିନ୍ଧା ପୋକ ଲାଗିବ। ତେଣୁକରି ଆମେ ତଳି ଘରରେ ହିଁ କାଣ୍ଡବିନ୍ଧା ପୋକ ପାଇଁ ଯତ୍ନ କରିବା ଆବଶ୍ୟକ। ଯଥା ଆମେ ଥିମେଟ କି ଫୁରାଡେନ୍ କି ରିଜେଣ୍ଟ ଇ ଟାଇପ୍ର ଯୋଉଟାକି ଆମର ଦାନାଦାର ଔଷଧ ଦେଇଦେବା, ତାର ସପ୍ତାହକ ପରେ ତଳି ମାରିକି ଯଦି ଆମେ ମେନ୍ ଫିଲ୍ଡରେ ଲଗେଇଦେବା, ତାହେଲେ ଆମକୁ ଔଷଧ ପ୍ରାୟ ମାସେରୁ 40 ଦିନ ପର୍ଯ୍ୟନ୍ତ ସ୍ପ୍ରେଇଂ କରିବାକୁ ପଡିବ ନାହିଁ। ତାପରେ ଆମର ସାର ଦେବା ପ୍ରଣାଳୀଟା, ସାର ଦେବା ପ୍ରଣାଳୀଟା ଆମର ଯୋଉ ଏବେ ରାସାୟନିକ ସାର କରୁଛନ୍ତି, କେବଳ ମନ ଇଚ୍ଛା ରାସାୟନିକ ସାର ଦେଲେ ଚାଷୀର ବହୁତ କ୍ଷତି ହୋଇଥାଏ। କାରଣ ଜମିର ମୃତ୍ତିକା ପରୀକ୍ଷା କରିବା ପରେ ହିଁ ଆବଶ୍ୟକ ମୁତାବକ ସାର ଆମକୁ ଦେବାକୁ ପଡିବ। କିନ୍ତୁ

0: ଚାଷୀ ମାନେ ବ୍ଲାଇଣ୍ଡଲି ମୃତ୍ତିକା ପରୀକ୍ଷା କରନ୍ତି ନାହିଁ, ନ କରିକିରି କେବଳ ଆମର ଯୋଉ ରିକମେଣ୍ଡେଡ ଡୋଜ୍ ହିସାବରେ 60-30-30 କିମ୍ବା 80-40-40 ଏଇ ହିସାବରେ ମୂଳ ସାରକୁ ଭାଗ ଭାଗ କରି ସେମାନେ ଦେଇଦିଅନ୍ତି, ଯଦ୍ୱାରା କି ଚାଷୀ କି କଷ୍ଟ ଅଫ କାଲ୍ଟିଭେସନଟା ବଢିଯାଏ ଏବଂ ଯେତିକି ଆମର ଲାଭ ପାଇବାଟା ତା ଅଧିକ ଖର୍ଚ୍ଚାନ୍ତ ହୋଇଥାଏ। ତେଣୁ ଯେତେବେଳେ ଆମେ ଧାନ ଲଗେଇବା, ଲଗେଇବାର 25% ହଉଛି ଯବକ୍ଷାର ଯାନ ସାର ଆମେ ମୂଳ ସାର ହିସାବରେ ଦେବା କଥା। ଯଥା ଦେଖନ୍ତୁ ଏବେ ଆମେ 60 କେଜି ନାଇଟ୍ରୋଜେନ, 30 କେଜି ଫସ୍ଫରସ, 30 କେଜି ପଟାସ ଦେବା। ଯଦି ଏତିକି ଦେବା କଥା ଆମର 25% ହଉଛି 15 କେଜି ଆମକୁ ନାଇଟ୍ରୋଜେନ ସହିତ ସମସ୍ତ ଫସ୍ଫରସ ପଟାସ ସାର ଦେଇଦେବା କଥା କାଦୁଅର ମୂଳ ସାର ହିସାବ। ଯଦି ବାଲିଆ ମାଟି ହଉଛି ପଟାସକୁ ଆମେ ସ୍ପ୍ରିଟେଡ ଆକାରରେ 2-3 ଥର ମଧ୍ୟ ପକେଇ ପାରିବା ବାଲିଆ ଜମିରେ, ଆଉ ନାଇଟ୍ରୋଜେନର 25% ଏବେ ଦେଇଥିବା, ରୋଇବାର ଠିକ 21 ଦିନ ପରେ ଆଉ 50% ନାଇଟ୍ରୋଜେନ ଦେବାକୁ ପଡେ, ତାର ଆଉ 21 ଦିନ ପରେ ଆମକୁ ଆଉ ଥରେ 25% ନାଇଟ୍ରୋଜେନ ଦେବାକୁ ପଡେ। ଏଇ ଯଦି ଆବଶ୍ୟକ ହୁଏ ପଟାସକୁ ମଧ୍ୟ ଆମେ 2-3 ଭାଗ କରିକି ଦେଇପାରିବା, କିନ୍ତୁ ଫସ୍ଫରସଟା ଆମେ ମୂଳ ସାର ହିସାବରେ କାଦୁଅରେ ସବୁଯାକ ଦେବାକୁ ପଡିଥାଏ। କାରଣ ଫସ୍ଫରସର ମେନ୍ ଉଦ୍ଦେଶ୍ୟ ହଉଛି ଗଛର ଚେର ବୃଦ୍ଧି କରିବା। ଗଛର ଯେତେବେଳେ ଚେର ବୃଦ୍ଧି ହେଲା ସେ ଅଟୋମେଟିକାଲି ଖାଦ୍ୟ ପଦାର୍ଥ ମାଟିରୁ ଗ୍ରହଣ କରିପାରିବ ଏବଂ ଗଛ ମଧ୍ୟ ବଢିପାରିବ। କେବଳ ନାଇଟ୍ରୋଜେନ ଦେଲେ ନାଇଟ୍ରୋଜେନଟା ଗଛକୁ ବଢେଇବାରେ କେବଳ ସାହାଯ୍ୟ କରିବ, ବୃଦ୍ଧି କରିବାରେ ପତ୍ର କଳି ଗଲା ସୂର୍ଯ୍ୟ କିରଣରୁ କ୍ଲୋରୋଫିଲ ନେଇଗଲେ ସେଇ ସବୁ ଯାକ ବଢିଯିବ। କିନ୍ତୁ ଆମକୁ ସାରର ମୂଳ କଥା ହଉଛି ଆମକୁ ଆବଶ୍ୟକ ମୁତାବକ ସୁଷମ ସାର ଦେବା ଉଚିତ, ଯଥା ନାଇଟ୍ରୋଜେନ ଦେଲେ, ଫସ୍ଫରସ ଦେଲେ, ପଟାସ ଦେଲେ। ନାଇଟ୍ରୋଜେନଟା ଗଛ ବୃଦ୍ଧି କରିଦେଲା, ଫସ୍ଫରସଟା ଚେର ବୃଦ୍ଧି କଲା, ପଟାସଟା ଗଛର ଲକ୍ଜୁରିୟସ ଲାଇଫଟା ମେଣ୍ଟେନ କରିବ, ଯୋଉଟାକି ରୋଗ ପୋକ ଲାଗିବ ନାହିଁ, ସାଧାରଣ ଝଡ଼ ତୋଫାନରେ ପଡିଯିବ ନାହିଁ ଗଛ, ରୋଗ ପୋକ ନିରୋଧକ ଶକ୍ତି ବଢିବ, ତେଣୁକରି ଆମକୁ ପଟାସଟା ଦେବାକୁ ହିଁ ବାଧ୍ୟ, କିନ୍ତୁ ବ୍ଲାଇଣ୍ଡଲି ଆମେ ସାର ଦେବା ଉଚିତ ନୁହଁ।
1: ଆଜ୍ଞା।
0: ତାପରେ ଜମିରେ ଆମେ ଧାନ ଲଗେଇଦେଲେ, ଲଗେଇଦେଲା ପରେ ସପ୍ତାହେ 2 ସପ୍ତାହ ପର୍ଯ୍ୟନ୍ତ ଆମେ ଜଳର ମଧ୍ୟ ବ୍ୟବସ୍ଥା କରିବା ଉଚିତ। ଅତ୍ୟଧିକ ଜଳ ହେଇଗଲେ ତାର ପିଲ ଶକ୍ତି କମିଯାଏ ଧାନର, ଧାନର ପିଲଟା କେବଳ ମାଟି ଉପରେ ସେ ଗଣ୍ଠିରୁ ବାହାରିଥାଏ, ତେଣୁକରି ଗଣ୍ଠି ବୁଡ଼ିବା ପର୍ଯ୍ୟନ୍ତ ପାଣି ରଖାଇଦେବା ଉଚିତ ନୁହେଁ। ଶୁଖିଲା ଟିକେ ଟିକେ ଆବଶ୍ୟକ ମୁତାବକ 2-3 cm ପାଣି ଥିବ, ସେଇ ହିସାବରେ ଆମେ 15-20 ଦିନ ପର୍ଯ୍ୟନ୍ତ ମେଣ୍ଟେନ କରିବା ଉଚିତ, କଲେ ଆମର ଧାନରୁ ଯଥେଷ୍ଟ ପିଲ ଦେଇଥାଏ। ପିଲ ଦେଇସାରିଲା ପରେ ଆମର ତ ତଳିଘରାରେ ଆମେ ସାରା ବିଶୋଧନ କରିଦେଇଛେ, ଯଦି ଆବଶ୍ୟକ ହେଲା ସେତେବେଳେ ଯଦି ଆମର ଅନ୍ୟ କୌଣସି ରୋଗ ପୋକ, ସାଧାରଣତଃ ବର୍ଷା ଦିନରେ ଆମର ଧାନରେ ଏଇ ଯୋଉ କାଣ୍ଡବିନ୍ଧା ପୋକ ଲାଗନ୍ତି, ଚିତା ପୋକ ଲାଗନ୍ତି, ତାପରେ କାହାଳିଆ ପୋକ ଲାଗନ୍ତି, ତାପରେ ଇ ଟାଇପ୍ର ଯୋଉ ପୋକ ହଉଛି, ଆକୁ ଯଦି ଆପଣ ଆବଶ୍ୟକ ଠୁ ଅଧିକ ଯଦି ଲାଗିଗଲା ରୋଗ ପୋକ, ତାହେଲେ କେବଳ ରାସାୟନିକ ବିଷ ସିଞ୍ଚନ କରିବା ଉଚିତ, ଅନାବଶ୍ୟକ ଏଣୁ ତେଣୁ ଔଷଧ ବିଷ ସିଞ୍ଚନ କରିବା ଉଚିତ ନୁହଁ। କାରଣ ଆମର ଫସଲରେ ମଧ୍ୟ ଉପକାରୀ କୀଟମାନେ ରହିଥାନ୍ତି, ଯଥା ଏବେ ଆମର ଚିତା ପୋକ ଲାଗିଲା, ଚିତା ପୋକକୁ ଖାଇବା ପାଇଁ ବୁଢ଼ିଆଣୀଟେ ଥିବ, ଆମେ ଯଦି ସାଙ୍ଗେ ସାଙ୍ଗେ ଔଷଧ ମାରିଦେବା ବୁଢ଼ିଆଣୀଟା ବି ମରିଯିବ, ମରିଗଲେ ଆମର ଔଷଧ ନ ପକେଇଲେ ମଧ୍ୟ ବୁଢ଼ିଆଣୀଟା ଚିତା ପୋକକୁ ଖାଇଥାନ୍ତା, ସିଏ ବଞ୍ଚିଯିବ। ଏହିସବୁ କାରଣରୁ ଆମେ ଆମର ଯୋଉ ରୋଗ ପୋକ ଲାଗିଲା ନିର୍ଦ୍ଦିଷ୍ଟ ପରିମାଣର ଲାଗିଲା ପରେ ହିଁ ରାସାୟନିକ ଔଷଧ ସ୍ପ୍ରେଇଂ କରିବା ଉଚିତ।
1: ଆଜ୍ଞା।
0: ଆଉ ଆପଣ ଜାଣିଥିବେ ଯେ ଚାଷୀ ଭାଇମାନେ ମଧ୍ୟ ଆମକୁ ରୋଗ ପୋକ ନିୟନ୍ତ୍ରଣ କରିବା ପାଇଁ କେତେ ଗୁଡ଼ିଏ କିସମ ମଧ୍ୟ ଅଛି ଆମର, ଯୋଉଟାକି ରୋଗ ପୋକ ସହଣୀ ଶକ୍ତି ଅଛି ତାହିଁରେ।
1: ଆଜ୍ଞା।
0: ଏବେ ଦେଖନ୍ତୁ କାହାଳିଆ ପୋକ ଲାଗିଲା, କିନ୍ତୁ କାହାଳିଆ ପୋକ ପାଇଁ ମଧ୍ୟ କେତେ ଗୁଡ଼ିଏ କିସମ ଅଛି ଯୋଉଟାକି ସାଧାରଣତଃ ତାହିଁରେ କାହାଳିଆ ପୋକ ଲାଗିନଥାନ୍ତି। ଏବେ ଆମର ଯୋଉ ଆଜିକାଲି ପ୍ରଚୁର ପରିମାଣରେ ହାଇବ୍ରିଡ୍ ଧାନ ଯାକ ବାହାରିଲାଣି, ଲୋକମାନେ ପ୍ରଥମରେ ଥିଲା ଦେଶୀ ଧାନ, ତାପରେ କଲେ ଅଧିକ ଅମଳକ୍ଷମ, ବର୍ତ୍ତମାନ କରୁଛନ୍ତି ଶଙ୍କରା ହାଇବ୍ରିଡ୍ ଯୋଉଟା।
1: ଆଜ୍ଞା।
0: ହାଇବ୍ରିଡ୍ ଧାନରେ ଆଦାୟ

0: ନୋ ଡାଉଟ୍ ଆମେ ଅଧିକା ପାଇବା, କିନ୍ତୁ ତାକୁ ଆମେ ଅଧିକା ସାର ବି ଦେବା, ଅଧିକା ସାର ଦେଲେ ଅଧିକା ଗଛ ଖାଇଲା ଏବଂ ଆମକୁ ଆଦାୟ ବି ଅଧିକା ହେଲା। ହେଲେ ଆଦାୟ ଅଧିକା କରିବାଟା ହଉଛି ଆମର ମୂଳ ଲକ୍ଷ୍ୟ, ଯେହେତୁ ଆମର ଲୋକ ସଂଖ୍ୟା ଭାରତରେ ଏବେ 140-150 କୋଟି ହେଇଗଲା। ଖାଇବା ପାଇଁ ଯେତେବେଳେ କି ଆମକୁ ଖାଦ୍ୟ ପଦାର୍ଥ ଅଧିକ ଦରକାର, ଆମେ ସେ ଅନୁସାରେ ପ୍ରଡକ୍ସନ ବି ବଢ଼େଇବାକୁ ବାଧ୍ୟ। ପ୍ରଡକ୍ସନ ବଢ଼େଇବା ବେଳେ ଆମକୁ ରାସାୟନିକ ସାର କି ଜୈବିକ ସାର ଯାହା ହେଲେ ମଧ୍ୟ ଅଧିକ ଅଧିକ ଦେବାର ଦରକାର ପଡୁଛି। ତେଣୁକରି ଆମେ ରାସାୟନିକ ସାର ଦେଲାବେଳେ ମଧ୍ୟ ଦେଖିବା ଔଷଧ, ଯୋଉଟା ଔଷଧ ତ ଯୋଉଟା ବିଷ, ବିଷ ପ୍ରୟୋଗ କଲାବେଳେ ମଧ୍ୟ କୋଉ ରୋଗକୁ କୋଉ ପୋକକୁ କୋଉ ବିଷ ମରାଯିବ ସେଟା କେବଳ ପଚାରିକିରି ହିଁ, ଏ ଯୋଉ ଏଜେଣ୍ଟ ମାନେ ବସିଥାଉଛନ୍ତି ସାର ଦୋକାନ ବିହନ ଦୋକାନ ଜାଗାରେ, ସେମାନେ ଡାଇରେକ୍ସନ ଦେଇ ଦଉଛନ୍ତି ଅମୁକ କର ସମୁକ କର ପକେଇ ଦିଅ, ସେଟା ନ ପକଉନୁ। କୃଷି ବିଭାଗର ଜଣେ ଜାଣିଥିବା କୃଷି ଅଫିସରଙ୍କୁ କିମ୍ବା ଫିଲ୍ଡରେ ଆମର ଜଣେ VAW ଅଛନ୍ତି କିଏ ଅଛନ୍ତି ତାଙ୍କୁ ପଚାରିକିରି ଯୋଉଟା କି ଆମର ରିକମେଣ୍ଡେଡ ଡୋଜ୍ ଟା ଭଲ ବିଷଟା ପ୍ରୟୋଗ କରିବା ଉଚିତ, କଲେ ଚାଷୀ ନିଶ୍ଚୟ ସୁଫଳ ପାଇବେ। ତାପରେ ସାର ଦେବେ, ଏବେ ବିହନ ମଧ୍ୟ ଆପଣ ସହନ ଶକ୍ତିଶୀଳ ଥିବା ବିହନ ବ୍ୟବହାର କଲେ 20-21 ଦିନ ଭିତରେ ତଳି ଲଗେଇଦେଲେ, ଆମର ଯୋଉ ସାର ଦେବା କଥା ସାର ଦେଲେ, ଆ ତାପରେ ଔଷଧ ସିଞ୍ଚନ ଯୋଉଟା ବିଷ ଆମେ ସିଞ୍ଚନ କରିବା, ତାପରେ ଦେଖିବା ସବୁବେଳେ ଆମେ ଖରା ଯେମିତି ଆମର ଜମିକି ପାଇବ। ବର୍ଷା ଦିନରେ ସାଧାରଣତଃ ମେଘୁଆ ପାଗ ହେଇକି ରହିଯାଏ, 8-10 ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ଗଛରେ ପଡେ ନାହିଁ, ନ ପଡିବା ଦ୍ୱାରା ରୋଗ ପୋକ ଟିକେ ଅଧିକ ପରିମାଣରେ ଲାଗିଥାଏ। ତେଣୁକରି ସୂର୍ଯ୍ୟ କିରଣ ପଡିଲା ଦିନ ମନରେ ଆମେ ନିର୍ଦ୍ଧାରିତ ଫସଲକୁ ଯାଇକିରି ବାରମ୍ବାର ନିରୀକ୍ଷଣ କରିକିରି କୌଣସି ରୋଗ ପୋକ ଲାଗିଲା କି ନ ଲାଗିଲା ତାକୁ ଦେଖିକିରି ଆମେ ସେଇ ରକମର ଔଷଧ ସିଞ୍ଚନ କରିବା ଦରକାର। ତାପରେ ଆମେ ଜମିର କିସମ ଅନୁସାରେ ଧାନ ଲଗେଇଥିବା, କାରଣ ଯୋଉଟା କି ଢିପ ଜମିରେ ଛୋଟ କିସମର ଧାନ ଲଗେଇଥିବା, ମିଡିୟମ ଜମିରେ ମଧ୍ୟମ କିସମର ଧାନ ଲଗେଇଥିବା, ଖାଲୁଆ ଜମିରେ ଅଧିକ ଦିନର ଧାନ ଲଗେଇଥିବା, ସେ ଧାନକୁ ଦେଖିକିରି ଆମେ ଅମଳ କରିବାର ମଧ୍ୟ ସମୟ ଆସିଲା, କେବେ ଆସିବ କଣ ଆସିବ ତାକୁ ଦେଖିକିରି ଆମେ ସାରଟା ମଧ୍ୟ ଆମକୁ ସେମିତି ପ୍ରୟୋଗ କରିବାକୁ ପଡିବ।
1: ଆଜ୍ଞା,
0: ଯଥା ଛୋଟ କିସମର ଧାନ ଆମେ ଲଗେଇଛେ, ଲଗେଇବାର 15 ଦିନରେ ଆମେ ସାର ଦେଇଦେବାକୁ ପଡିବ। ଏଇ ଯୋଉ ପିଲ ସାରଟା,
1: ଆଜ୍ଞା,
0: ବେସଲ ତ ମୂଳ ସାର ଦେଇଥିବା, ତାକୁ ପିଲ ସାର ମଧ୍ୟ ଆମେ ଯଦି ଛୋଟ କିସମର ଧାନ ହେଇଛି 13-15 ଦିନ ଭିତରେ ଦେଇ ଆସ। ତାପରେ ମଧ୍ୟମ ଧରଣର ଧାନ ଅଛି ବୋଲେ ଆମେ 15-20 ଦିନ ଭିତରେ ପିଲ ସାରଟା ଦେଇଦେବା। ଆଉ ଯଦି ବଡ କିସମର 150-160 ଦିନର ଧାନ, ଯେମିତିକି ଆମର ପୂଜା ସେ ଲକ୍ଷ୍ମୀ ଗୋଲ୍ଡ ଏଇ ସବୁ ଯାକ ଧାନ ପାଇଁ ଆମେ 21 ଦିନରେ ଆମେ ପ୍ରଥମ ପିଲ ସାରଟା ଦେଇଦେବା। ତାପରେ ତାର 15-20 ଦିନ ପରେ ଆମେ ଦ୍ୱିତୀୟ ପିଲ ସାରଟା ଦେଇଦେବା। ଏଇ ହିସାବରେ ମେଣ୍ଟେନ କଲେ ଆମର ପ୍ରଚୁର ପରିମାଣରେ ପିଲ ଦେଇଥାଏ। ଆଉ ପିଲ ଦେଖାଯାଉଛି ଯେ ଗୋଟେ ଗୋଟେ ଫିଲ୍ଡରେ ମଧ୍ୟ ଯଦି ଆପଣଙ୍କର ପାଣି ମେଣ୍ଟେନ ଠିକ ଥିବ, ଆଉ ଯଦି ଖରା ପଡୁଥିବ ଗଣ୍ଠିରୁ ଯଦି ବୋଲେ 40-50-60 ପର୍ଯ୍ୟନ୍ତ ମଧ୍ୟ ପିଲ ଦଉଛି ଗଛ ମନରେ। ଯେତେ ଅଧିକ ଆମର ପିଲ ଦେଲା ଆମକୁ ସେତେ ଆଦାୟ ଅଧିକ ଆଇଲା। ତେଣୁକରି ଚାଷୀକୁ ଏଇ ସବୁ ଯାକ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ।
1: ଆଜ୍ଞା ସାର, ନିହାତି ଭାବରେ ବର୍ତ୍ତମାନର ଯାହା ପର୍ଯ୍ୟାୟ ରହିଛି ଧାନର, ଆପଣ ଗୋଟି ଗୋଟି କରି ଯାହା ସବୁ ବୁଝେଇଥିଲେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ, ନିହାତି ସେମାନେ ଉପକୃତ ହେଇଥିବେ ଆପଣଙ୍କ କଥାରୁ। ଆପଣଙ୍କର ପରାମର୍ଶ ସାର ପ୍ରୟୋଗ ଠୁ ଆରମ୍ଭ କରିକି ଜମିର ନିରୀକ୍ଷଣ ପର୍ଯ୍ୟନ୍ତ କହିଲେ, ଚାଷୀ ଭାଇ ଭଉଣୀ ମାନେ ଆପଣଙ୍କର ପ୍ରତିଟି କଥାକୁ ନିଜ କାମରେ ଲଗେଇ ପାରିବେ ଏବଂ ଆଖିଦୃଶିଆ ସଫଳତା ମଧ୍ୟ ପାଇପାରିବେ। ସାର, ଆଗାମୀ କିଛି ଦିନ ପରେ ଯାହା ବି ଧାନର ପର୍ଯ୍ୟାୟ ଆସିବ ସେହି ସମୟରେ ଆପଣଙ୍କର ପରାମର୍ଶକୁ ଆମେ ପୁଣି ଅପେକ୍ଷା କରିବୁ। ଆଉ ଆପଣ ଆମକୁ ସମୟ ଦେଲେ, ଆମ ସହିତ କଥା ହେଲେ ସାର, ବହୁତ ବହୁତ ଧନ୍ୟବାଦ ସେଥିପାଇଁ।
0: ନମସ୍କାର।
2: ହଇ ଯେ ଆଜ୍ଞା, ତ ବଢିଆ ବଢିଆ କଥା କହିଲେ। ଚାଷ କରିବା ପୂର୍ବରୁ କେମିତି ଜମି ପ୍ରସ୍ତୁତି କରିବା, କେମିତି ମାଟି ପରୀକ୍ଷା କରିବା, କେତେ ସୁନ୍ଦର ସୁନ୍ଦର କଥା କହିଲେ। ଏତେ ଗୁଡିଏ କଥା ହେଇକିନା ମୁଣ୍ଡଟା କେମିତି ଗୋଟେ ଲାଗିଲାଣି, ଗୀତ ଗୁଡ଼େ ଶୁଣିଦବା ବୋଲି ଭାବୁଛି।
3: ନାଇଁ ନାଇଁ, ମୁଇଁ ଜାଣୁଥିଲି ତମର ମୁହଁ ଦେଖିକି ମୁଇଁ ଭାବୁଥିଲି ଏ କଥା କହିବ ବୋଲି, ସେଟା ପାଇଁ ଗୀତ ବାଜଣା ପେଢି ପାଖରେ ଧରିଛି, ହେଡି ଶୁଣ ଏ ଗୀତ ସୁନ୍ଦରଟା।

0: ହେଲେ ଗୀତ ଶୁଣିଲା ପରେ ଟିକେ ମନ ହାଲକା ଲାଗିଲା ପରା ନାଇଁ କି?
1: ହଁ, ହାଲକା ଲାଗିଲା ଯେ ଆଜିର ବୈଠକ ଘରକୁ ଗୋଟେ ଚାଷୀ ଭାଇର ମନର କଥା ଧରିକି ନା ଆସିଛି, ଟିକେ ଶୁଣେଇ ଦବା କି?
0: ଚାଲ ଚାଲ, ଆଉ ଡେରି କରିବାନି, ଶୁଣେଇ ଦବା।
2: ନମସ୍କାର ଭାଇ, ଆକାଶବାଣୀ ଜୟପୁରକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆପଣଙ୍କ ପରିଚୟ ଜାଣିବା, ଆପଣଙ୍କ ନାଁ ଆଉ ଗାଁ କହିବେ ଟିକେ।
3: ମାତ୍ରା ଗାଁ, ମୋର ନାଁ ଜନପିତିଆ।
2: କେତେ ବର୍ଷ ହେଲାଣି ଭାଇ ଚାଷବାସ କରିକି?
3: ମୋ ଚାଷବାସ ହେଲାଣି 50।
2: ମାନେ ଆପଣଙ୍କର ବାପା ଜେଜେବାପା କାଳରୁ ଆପଣ ଚାଷବାସ କରୁଛନ୍ତି ନା?
3: ଜେଜେବାପା, ଆମର ଅଜା, ଯୋଉ ଜେଜେବାପା ବାପାର ବାପା କରି କରି ଆସିଛି ଦିଦି।
2: ପୁରା ପରିବାର ଚାଷରେ ହିଁ?
3: ହଁ, କାଲି ପରିବାର ଚାଷ ଏକା।
2: ଏବେ ତ ବହୁତ ଖରା ହଉଛି, ହେଲେ ଆପଣଙ୍କର ଫସଲ ନଷ୍ଟ ହଉଥିବ ପାଣି ଅଭାବରେ?
3: ହଁ, ବହୁତ ନଷ୍ଟ ହେଇଗଲାଣି ଦିଦି। ଅଭାବ କରିକିରି ଯେ ଅଦା ଥିଲା, ଅଦାରେ ନେଇକି କଲେ ହବ ବୋଲିକିରି, ହେଲେ ବହୁତ ଖରା ହେଇଗଲା, ଆଉ ମଝିରେ ବର୍ଷା ଫର୍ଷା କିଛି ହେଲା ନାହିଁ, ସେଟା ପାଇଁ ବହୁତ ନଷ୍ଟ ହେଇଗଲା।
2: ବର୍ଷା ଯୋଉ କମ ହଉଛି, ସେଥିଲାଗି କଣ କଣ ସବୁ ସମସ୍ୟା ଦେଖା ଦେଉଛି?
3: ବର୍ଷାରେ ବର୍ଷା ତ ଦିଦି କମ ହଉଛି, ଯେ ଚାଷ ସେତେ ଅମଳ ଆଇବ ନାହିଁ। ହଁ, ବର୍ଷା ହଉଛି, ଜୋର ବର୍ଷା ହେଲେ ବି ନଷ୍ଟ ହବ ଆକା, ବର୍ଷା ନହେଲେ ବି ବର୍ଷା ନଷ୍ଟ ହବ ଆକା।
2: ହେଲେ ଏବେ ଯୋଉ ଖରା ଲାଗି ଯୋଉ ଫସଲ ଯାକ ନଷ୍ଟ ହେଇଯାଉଛି, ଆପଣଙ୍କର ଆର୍ଥିକ ସ୍ଥିତିରେ କଣ ପ୍ରଭାବ ପଡୁଛି? ପରିବାର ପ୍ରତିପୋଷଣ କେମିତି କରୁଛନ୍ତି ଏବେ?
3: ଏବେ ଖରା ଦିନ ଚାଷବାସ ଯଦି ନଷ୍ଟ ହେଲେ ଦିଦି କୁଲି କରିବାକୁ ପଡୁଛି ଆରି।
2: ମାନେ ଏବେ ଖରାଟିଆ ଧାନ ଲଗେଇଥିବେ ନା?
3: ନା, ଖରା ଧାନ ତ ନଷ୍ଟ ହେଇଗଲାଣି ଏବେ।
2: ଖରା ଲାଗି ପାଣି ନ ପାଇକି,
3: ପାଣି ଅଭାବ ପାଇଁ ନଷ୍ଟ ହେଇଗଲାଣି। ଯାହାର ଟିକେ ବେଶୀ ପାଣି ଅଛି ତାର ଖରା ଦିନ ହେଲା, ଯାହାର ପାଣି ଅଭାବ ଅଛି ନଷ୍ଟ ହେଇଗଲାଣି ଅଧା।
2: ତ ଆପଣଙ୍କର ଜମିରେ ଯୋଉ ପାଣିର ଅଭାବ ରହୁଛି ସବୁବେଳେ, ଆପଣ କେବେ ଚେଷ୍ଟା କରିନାହାନ୍ତି କି ମାନେ ସରକାରଙ୍କ ତରଫରୁ କିଛି ସାହାଯ୍ୟ ଅପେକ୍ଷା ପାଇଁ?
3: ମୋର ତ ଦିଦି ଆଉ କରା ଧାନ ଯୋଉ କାଲ ଜମି ନାହିଁ, ଆଉ ସେ ଏବେ ଆମେ ଯୋଉ କୁଲି କରି ଆଉ ବଞ୍ଚୁଛୁ ଆହୁରି।
2: ମାନେ ଖାଲ ଜମି ଥିଲେ ହିଁ ଖରାଟିଆ ଧାନଟା ଫସଲ ଭଲ? ହେଲେ ଆଗାମୀ ଚାଷ ମାନେ ବର୍ଷା ଦିନରେ ଚାଷ କରିବେ, ସେଥିଲାଗି ଏବେ ଜମିକୁ କଣ ପ୍ରସ୍ତୁତ କରିକି ରଖୁଛନ୍ତି ନା କଣ?
3: ବର୍ଷାରେ ବର୍ଷା ହେଲେ କଷା କଷି କରି ଧାନ ଚାରା କରୁଛନ୍ତି, ଚାରା କରି ରଖୁଛନ୍ତି ଆଉ।
2: ଆପଣ ଯୋଉ ଚାଷ କରୁଛନ୍ତି ବର୍ଷ ଯାକ, ଏବେ ସିନା ଖରା ଲାଗି ବନ୍ଦ ହେଇଛି, ବାକି ସମୟ ଯାକ କଣ କଣ ସବୁ ଚାଷ କରୁଛନ୍ତି?
3: ବର୍ଷା ଚାଷ ମାଣ୍ଡିଆ ରପା ରପି କରୁଛନ୍ତି ଦିଦି, ମାଣ୍ଡିଆ ରଖୁଛନ୍ତି, ଆଉ ଧାନ ଯୋଉ କରା ମାସେ ହଉ ନାହିଁ, ବର୍ଷା ଧାନ ହଉଛି ସେଠି ବି ରଖବାକୁ ପଡୁଛି, ଠିକ ସମୟରେ ସାର ମିଳୁନାହିଁ, ଯେତେବେଳେ ଲଗାଇବି ବୋଲି ନାହିଁ ବର୍ଷା ନଥିବ, ବର୍ଷା ହେଲା ବେଳେ ନା ସାର ନିଥିବ, ସେମିତି ଅଭାବ ହଉଛି।
2: ଆପଣ କଣ ଜୈବିକ ସାର ଘରେ ପ୍ରସ୍ତୁତ କରୁନାହାନ୍ତି କି ଭାଇ? ରାସାୟନିକ ସାର ହିଁ ବ୍ୟବହାର କରୁଛନ୍ତି କି କିଣିକି ଆଣିକି?
3: ନାଇଁ, ସେତେ ତ ସେଟା ବହୁତ ଲୋକ ବ୍ୟବହାର କରୁନାହାନ୍ତି ଦିଦି, ଯେ ଟିକେ ଜାଣିଛନ୍ତି ସେ କରୁଛନ୍ତି, ସେଟା ତ ସମସ୍ତେ ଜାଣି ହବ ନାହିଁ, ଟ୍ରେନିଂ ଫ୍ରେନିଂ ହେଲେ ଏକା ଜାଣି ହବ।
2: ହଁ ହଁ, ଏଇ ଟ୍ରେନିଂ ର କିଛି ଆପଣଙ୍କୁ ମାନେ ସରକାରଙ୍କ ତରଫରୁ କିଛି ଟ୍ରେନିଂ ଘରକା ଦିଆଯାଉନି?
3: ନାଇଁ, ଆସୁଛନ୍ତି କାହାକୁ ଜଣେ ମିଶିକିରି କରୁଛନ୍ତି, ସେ ପଳେଇ ଯାଉଛନ୍ତି।
2: ହେଲେ ଆପଣ ସରକାରଙ୍କର କୌଣସି ବି ଯୋଜନାର ଲାଭ ପାଉନାହାନ୍ତି ଚାଷ ପାଇଁ?
3: ନାଇଁ, ସରକାର ଲାଭ ଆଉ ନାହିଁ ଦିଦି ଆମର ଗାଁରେ।
2: ତ ଆପଣ ଯେହେତୁ ଜୈବିକ ସାର ବ୍ୟବହାର କରୁନାହାନ୍ତି, ମାଟିର ଉର୍ବର

0: ତ ଏତେ ନଥିବ, ଉର୍ବରତା ବଢିଲେ ହିଁ ଭଲ ଚାଷ ହବ, ସେଥିଲାଗି କଣ କରୁଛନ୍ତି?
1: ଆଉ ସେଠି ଇଏ ଗାଈ ଗୋବର ଖତ ଖୁତ ଦିଆଦି କରୁଛନ୍ତି ଆଉ?
0: ଜିଆ ଖତ, ଗୋବର ଖତ?
1: ହଁ, ଜିଆ ଖତ ତ ଆମର ଆଡେ ନାଇଁ ଦିଦି ସେତେ। ହଁ, ଜିଆ ଚାଷ ଥିଲେ ବହୁତ ଭଲ ଆକା, କିନ୍ତୁ ଆମର ସେ ଚାରା ତ ମିଳିବାର ଅଛି, ସେଟା ଗଭର୍ଣ୍ଣମେଣ୍ଟ ଯୋଉ ସ୍କିମ ଟା କୋଉଟା ଦେଲେ ଆକେ କରୁଛନ୍ତି, ଟୋଟାଲ ନାଇଁ ସେ ଜିଆ ଚାଷ କରିବାକୁ।
0: ଆପଣ କଣ କହିବେ ଯୋଉ ଚାଷୀ ଜୀବନର ସବୁଠାରୁ ବଡ଼ ସମସ୍ୟା କଣ?
1: ବଡ଼ ସମସ୍ୟା ଦିଦି ଚାଷର ବନାଇକି ପାଣି ଆକ ବହୁତ ଅଭାବ।
0: ହଁ,
1: ଆଉ ପାଣି ନ ତ କିଛି ହବ ନାହିଁ।
0: ନା, ପାଣି ହିଁ ମୁଖ୍ୟ,
1: ପାଣି ତ ମୁଖ୍ୟ।
0: ପାଣି ବେଶୀ ହେଲେ ବି ଫସଲ ନଷ୍ଟ ହେଇଯାଉଛି ବର୍ଷା ଦିନରେ।
1: ହଁ, ବେଶୀ ବର୍ଷା ହେଲେ ବି ନଷ୍ଟ ହେଇଯିବ ଜମି।
0: କେତେ ଏକରର ଜମି ଅଛି ଭାଇ?
1: ଆମର କମ ଅଛି ଦିଦି,
0: ମାନେ ଯେତିକି ବି ଜମି ଅଛି ଆପଣଙ୍କ ଫସଲ ମାନେ ଇଏ କଲେ, ବିକ୍ରି ବଟା କଲେ ପରିବାର ହେଇଯାଉଛି ପ୍ରତିପୋଷଣ?
1: ହଁ, ଆମର ପରିବାର ଅଳ୍ପ ଜମି ଅଛି, ଆମ ପରିବାର ବେଶୀ। ହଁ, ସେଟା ପାଇଁ ପୁରା କମ।
0: ହେଲେ ପରିବାରରେ ଆପଣ କିଏ କିଏ ସହଯୋଗ କରୁଛନ୍ତି?
1: ପରିବାର ନାଇଁ ଏବେ ଆଉ କଣ ଦିଦି, ପରିବାର ତାଙ୍କେ ବାଗ ବାଗ କରିଦେଲେ ଜମି କି ନାହିଁ, ଜମିର ବାଗ କମ ପଡିଗଲା, ଆଉ ସେଥିପାଇଁ ବର୍ଷା ବେଳେ ଚାଷବାସ କରି।
0: ଆପଣଙ୍କର ସ୍ତ୍ରୀ ପିଲା ଛୁଆ କିଏ ସହଯୋଗ କରୁନାହାନ୍ତି ଚାଷବାସରେ?
1: ଆମର ପାଖରେ ପିଲା ଛୁଆ ସମସ୍ତେ ସହଯୋଗ କରିବେ ଦିଦି। ହଁ, ଯୋଉ ପିଲା ଛୁଆ ଯେତେବେଳେ ସ୍କୁଲ ନଥିବ ଛୁଟି ଟାଇମରେ, ରବିବାର ଦିନ ଛୁଟି ଅଛି, ତାହେଲେ ବି ଆସି ସହଯୋଗ କରୁଛନ୍ତି। ହଁ, ପିଲାମାନେ ସମସ୍ତେ ସହଯୋଗ କରିବେ ଯେ।
0: ହେଲେ ଫସଲ ଅମଳ ହେଲା ପରେ ଯୋଉ ବିକ୍ରି କରୁଛନ୍ତି ଭାଇ, ମାନେ ମାର୍କେଟକୁ ଯାଇକି କରୁଛନ୍ତି ନା ହୋଲସେଲରେ ଦଉଛନ୍ତି, ନା କେମିତି ବିକ୍ରି ବଟା କରୁଛନ୍ତି?
1: ନାଇଁ, ଏବେ ସେ ମଣ୍ଡି ଚାଲିଛି ଦିଦି, ଏବେ ଗଭର୍ଣ୍ଣମେଣ୍ଟ ମଣ୍ଡିରେ ହେଲାନି କି, ସେଟା ଦାନ ମଣ୍ଡି, ମାଣ୍ଡିଆ ମଣ୍ଡି, ମଣ୍ଡିରେ ଦେଉଛନ୍ତି ଗଭର୍ଣ୍ଣମେଣ୍ଟ ଆଇଲା ପାଇଁ। ଆଗରେ ମାର୍କେଟରେ ଦେଉଥିଲେ।
0: ହେଲେ ମାର୍କେଟରେ ଯୋଉ ଦଉଥିଲେ ସେତେବେଳେ ଅଧିକ ଲାଭ ହଉଥିଲା ନା, ଏବେ ମଣ୍ଡିରେ ଦେଲେ ଅଧିକ ଲାଭ ହଉଛି?
1: ନା, ଏବେ ଗଭର୍ଣ୍ଣମେଣ୍ଟ ମଣ୍ଡିରେ ଦେଲେ ଲାଭ ଟିକେ ଟଙ୍କା ଟି ଲାଭ ପାଉଛନ୍ତି ଦିଦି।
0: ସେଥିଲାଗି ଆହୁରି କଣ ଆପଣଙ୍କୁ ଇଏ କରିବାକୁ ପଡୁଛି କି, ମାନେ ଆଗରୁ କିଛି ରେଜିଷ୍ଟ୍ରେସନ ହରକା କରିବାକୁ ପଡୁଛି ନା ଆପଣ ସିଧା ସଳଖ ନେଇକି ନା ମଣ୍ଡି ହଉ ଯାଉଛନ୍ତି?
1: ନାଇଁ ନାଇଁ, ଆଗେ ରେଜିଷ୍ଟ୍ରେସନ ହଉଛନ୍ତି। ହଁ, ସେଟା ମଣ୍ଡି କାର୍ଡ ବୋଲିକିରି ଆଗରେ ଯେ ଜମି ପଟା ଯୋଉ ଆଧାର କାର୍ଡ ଦେଖିକିରି ତାଙ୍କ ଡକ୍ୟୁମେଣ୍ଟ ନଉଛନ୍ତି। ହଁ, ସେଟା ଜମି ଦେଖିକିରି କାର୍ଡ ଆଇବ ତା ହିସାବରେ ଦେବେ। ଆଗରେ ମାର୍କେଟ ଦେଉଥିଲେ ଜମି ସେ ଦେଉଥିଲେ, ତାଙ୍କର ମାର୍କେଟ ବେପାର ତ କେ 20 ଟଙ୍କା ଦେଉଥିଲେ, କେ 22 ଟଙ୍କା ଦେଉଥିଲେ, କାହାକୁ 100 ଟଙ୍କା ବି ଦେଉଥିଲେ। ଏବେ ସମାନ ରେଟ ଟା ପାଉଛନ୍ତି।
0: ହେଲେ ଏବେ ଖାଲି ସମୟରେ ଆପଣ କଣ କରିକି ନା ଟାଇମ ପାସ କରୁଛନ୍ତି?
1: ଏବେ ଆର କଣ କରାଦିନ ଦିଦି, ଟିକେ ଟିକେ ଘରେ କିସ କିସ କାମ କରିବେ ଆଉ ଟିକେ ଚାଇରେ ବସବେ ଆଉ।
0: ଆମ ଗଛ ମୂଳେ ବସିକି ନା ସମୟ? ଆପଣ ଆପଣଙ୍କର ବ୍ୟସ୍ତ ବହୁଳ ସମୟରୁ ଏତେ ସମୟ ଆମକୁ ଦେଲେ ଆଉ ଆପଣଙ୍କର ଚାଷବାସ ବିଷୟରେ ବହୁତ ଗୁଡିଏ କଥା କହିଲେ, ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ।
2: ହେଇଠି ନାନୀ, ଏ ଚାଷୀ ଭାଇର ମନର କଥା ଶୁଣୁ ଶୁଣୁ ତ ଦେଖ ବେଳ ଗଡିଗଲାଣି, ଆହୁରି ରାତି ହେଇଗଲାଣି, କିସ ବୋଲୁଛ? ହେଲେ
3: ଉଠିବା ଆଉ କଣ, ଆଇବାର, କଥା ହବାର, ସୁଖ ଦୁଃଖ ହବାର, ଆଉ ବୈଠକ ଘରକୁ ରଖିକି ନା ଉଠିକି ଗଲେ ଆଗା ଆମ କାମ ଆମେ କରିକି ଆଉ ଥରେ ବୈଠକ ଘରକୁ ଆଇପାରିବା। ହେଲେ ଚାଲ ଉଠିବା। ହେଲେ
2: ଚାଲ ଚାଲ।

ପ୍ରଚାର କଲୁ କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନାରେ ଥିଲେ ନିବେଦିତା ପଣ୍ଡା ଏବଂ ଶିଳ୍ପା ରଥ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚିର ସବୁଜ। ଏଥିରେ ଶୁଣନ୍ତୁ କେତୋଟି ପୁରାତନ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ଗୁନ୍ଥି ହୋଇକି ଅଛି। କିଛି ଗୀତ ଆମକୁ ଆମ ଜୀବନର କଥା କହିଦିଏ, କିଛି ଗୀତ ଆମକୁ ନେଇଯାଏ ଦୂର ଅତୀତରେ ହଜେଇ ଦେଇଥିବା ସେ ପିଲାଦିନ, ସେ ଯୌବନକୁ, ଏବଂ କିଛି ଏମିତି ରୋମାଣ୍ଟିକ୍ ଗୀତ ବି ତା ଭିତରେ ଆସିଯାଏ ଯାହାକି ସେହି ଦିନକୁ ମନେ ପକାଇଦିଏ ଯେଉଁ ଦିନଗୁଡ଼ାକ ବିତୁଥିଲା କେବଳ ସ୍ୱପ୍ନ କଳ୍ପନା ଆଉ ଭାବପ୍ରବଣତା ଭିତରେ। ସେମିତି ଗୋଟିଏ ସୁନ୍ଦର ଗୀତ ଆପଣମାନଙ୍କ ପାଇଁ ପ୍ରଥମେ ନେଇ ଆସିଛୁ, ଚଳଚ୍ଚିତ୍ର ସେହେରା। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର, ହସରତ ଜୟପୁରୀଙ୍କ ଗୀତ, ସଙ୍ଗୀତ ରାମଲାଲ।

ବର୍ତ୍ତମାନ ଗୋଟିଏ ସୁନ୍ଦର ଗୀତ ଯାହାକି ସବୁକାଳେ ଯୁବଗୋଷ୍ଠୀଙ୍କ ଭିତରେ ଏବେ ବି ଗୋଟିଏ ଅଲଗା ଭାବ ସୃଷ୍ଟି କରେ, ଯେଉଁ ଭାବରେ ସେମାନଙ୍କ ଭିତରେ ଗୋଟିଏ ଶୃଙ୍ଗାର ଚେତନା ଜାଗି ଉଠେ। ଚଳଚ୍ଚିତ୍ର ବିଶ୍ୱାସ, ଶିଳ୍ପୀ ହେଲେ ମନହର ଏବଂ ସୁମନ କଲ୍ୟାଣପୁର। ଗୁଲଶନ ବାବରାଙ୍କ ଗୀତ, ସଙ୍ଗୀତ କଲ୍ୟାଣ ଜୀ ଆନନ୍ଦ ଜୀ।

ପ୍ରଚାର କଲୁ କେତୋଟି ପୁରାତନ ହିନ୍ଦୀ ଚଳଚ୍ଚିତ୍ରର ଗୀତକୁ ନେଇ ଆମର ବିଶେଷ କାର୍ଯ୍ୟକ୍ରମ ଚିର ସବୁଜ। ଆଜି ଏଥିରେ ସ୍ଥାନ ପାଇଥିଲା ଚଳଚ୍ଚିତ୍ର ସେହେରା, ତିସ୍ରୀ ମଞ୍ଜିଲ ଏବଂ ବିଶ୍ୱାସ ଚଳଚ୍ଚିତ୍ରର କେତୋଟି ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ରାତି 8:15। ପ୍ରଚାର କରୁଛୁ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। କାର୍ଯ୍ୟକ୍ରମର ଶିଳ୍ପୀମାନେ ହେଲେ ବୀରେନ ନାୟକ ଏବଂ ପ୍ରୀତି ପଣ୍ଡା। ଗୀତଗୁଡ଼ିକ ରଚନା କରିଛନ୍ତି ଗୌର ପଟ୍ଟନାୟକ। ସୁର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

ପରଦେଶୀ ବାବୁ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଥିଲେ ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଥିଲେ ଆନନ୍ଦ ରାଜ ଆନନ୍ଦ। ଏଥର ଶୁଣନ୍ତୁ ମାସୁମ ଚଳଚ୍ଚିତ୍ରର ଏହି ଗୀତ। ଶିଳ୍ପୀ ଅଭିଜିତ ଏବଂ ସାଧନା ସରଗମ ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଆନନ୍ଦ ରାଜ ଆନନ୍ଦ।

ଆପଣ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ପ୍ରଚାର କରୁଛୁ ଏକକ ସଙ୍ଗୀତ ନିର୍ଦ୍ଦେଶକ ଆନନ୍ଦ ରାଜ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଚଳଚ୍ଚିତ୍ର ମେଜର ସାହ, ଶିଳ୍ପୀ ଉଦିତ ନାରାୟଣ ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ରାଜ ଆନନ୍ଦ।

ଅଧିକାର ଦି ଆପନେ ଏହି ଚଳଚ୍ଚିତ୍ରରେ ଆନନ୍ଦ ବକ୍ସିଙ୍କ ଗୀତ। ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ହେଲେ ଆନନ୍ଦ ରାଜ ଆନନ୍ଦ।

0: covering the Koteshwar Road to Airport Corridor. The project includes a metro corridor of over 6 kilometers with 5 stations. Mr. Vaishnav said that upon completion, the Ahmedabad-Gandhinagar metro network will expand to around 78 kilometers, providing seamless connectivity to the airport and significantly improving public transport. The Cabinet Committee on Economic Affairs has also approved two major central government infrastructure projects in Amravati, Andhra Pradesh. The government has approved 22 new applicants under the third round of the production-linked incentive, that is PLI scheme for textiles. The Ministry of Textiles said a total of 96 companies have been selected under round 3 of the scheme with a committed investment of more than 12,822 crore rupees and a projected turnover exceeding 58,000 crore rupees. The Defence Ministry today signed a contract worth 449 crore rupees for the procurement of 20 Enhanced Capability Global Navigation Satellite System GNSS jammers for the Indian Navy with a minimum indigenous content of 75%. Indian Railways has taken a major step to enhance passenger safety by launching nationwide fire safety audits at railway stations. The initiative aims to assess existing fire safety systems and identify areas requiring improvement to enhance passenger safety and protect railway assets. The Ministry of Railways said the audit will cover all critical safety infrastructure including station buildings, electrical installations, air conditioning and ventilation systems, emergency exits and firefighting equipment. In badminton, PV Sindhu and Tanvi Sharma today advanced to the second round of women's singles event at Australian Open Tournament in Sydney. Two-time Olympic medalist Sindhu defeated Peru's world number 76, Ines Castillo, 21-13-21-11 in the first round clash of the tournament. Sindhu's pre-quarter-final match will be played against compatriot and world number 39, Isharani Barua. And that is the end of this news bulletin.
1: कार्यक्रम रिले कलु आकाशवाणी दिल्ली रो आकाशवाणी जयपुर समय राति 11:10 मिनिट आसंतु जानिबा अमर आगामी काली प्रचार हवा कथवा कार्यक्रम संपर्क रे सकाळ 6:05 मिनिट रे सुनबे भक्ति गीत कार्यक्रम वंदना शिल्पी माने हेले वैभवी सेट्टे सन्यासी परीक्षा लोभवती पढ़ियारी एवं रमेश पटनायक रामचरित मानस सकाळ 6:25 मिनिट रे आदिवासी गीत कार्यक्रम रिंगजोड़ी शुणे अमनात्य संप्रदायर गीत ସକାଳ 6:45 ବର୍ଷାଳୀରେ ପ୍ରଚାର କରିବୁ ଗବାକ୍ଷ ସକାଳ 7:25 ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ ଶୁଣିବେ ସକାଳ 9:00 ପୂର୍ବାହ୍ନ 11:00 ଶୁଣିବେ ଲୋକନାଟ ଏଥିରେ ଶୁଣିବେ ମହିରାବଣ ବଦ୍ଧ ରଚନା କୃପାମୟ ଦେବ ପ୍ରଯୋଜନା ଲକ୍ଷ୍ମୀଧର ସାହୁ ବେତାର ରୂପାନ୍ତର ଏବଂ ସଙ୍ଗୀତ ପରିଚାଳନା ରାମେଶ୍ୱର ପ୍ରଧାନ ଦିନ ଗୋଟିଏ 20 ମିନିଟ୍ରେ ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ଏଥିରେ ଶୁଣିବେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ସମ୍ପର୍କରେ ଏବଂ ପରେ ଶୁଣିବେ ଚାକିରି କରୁଥିବା ମହିଳାଙ୍କ ସମସ୍ୟା ସମ୍ପର୍କରେ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଅପରାହ୍ନ 5:00 ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଚହ୍ନ ଅପରାହ୍ନ 5:30 ଏଥିରେ ଭେଟ୍ଘାଟରେ ଶୁଣିବେ ଓଟୋ ଘାନବା କାଜେ ସରକାରୀ ସାଇଜ୍ ମିଲ୍ସି କି ଏ ସମ୍ପର୍କରେ ଏକ ସାକ୍ଷାତକାର ରାତି 8:15 ପ୍ରଚାର କରିବୁ ଧାରାବାହିକ ନାଟକ ପରଜା ମୂଳ ରଚନା ଗୋପୀନାଥ ମହାନ୍ତି ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ ସଜମୌଜ ପ୍ରଚାର କରିବୁ ରାତି 9:30 ରାତି 10:00 ଶୁଣିବେ ମାସିକ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନିକା ରାତି 7:30 ପ୍ରଚାର କରିବୁ କିଷାନ ବାଣୀ କାର୍ଯ୍ୟକ୍ରମ ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ଖରିଫ ଧାନ ଚାଷ ପ୍ରସ୍ତୁତି ଏ ସମ୍ପର୍କରେ ସ୍ମିତା ପାଢ଼ୀଙ୍କ ସହ କଥାବାର୍ତ୍ତା ପରେ ଶୁଣିବେ ଆଜିର ଚାଷୀ ଏଥିଲା ଆମର ଆଜି ପ୍ରଚାର ହେବାକୁ ଥିବା କ୍ଷମା ଚାହୁଁଛି ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ଜୟପୁର ସମୟ ରାତି 11:12:10 ଏଇଠି ଶେଷ କରୁଛୁ ଆମର ଆଜିକାର ରାତ୍ରିକାଳୀନ ଅଧିବେଶନ ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇ ଆମର ପ୍ରଥମ ଅଧିବେଶନ